ଆକାଶବାଣୀ ଜୟପୁର, ଆଜି ରବିବାର 1948 ଶତାବ୍ଦ ଆଶ୍ୱିନ 28 ଦିନ 2026 ମସିହା ଅକ୍ଟୋବର ମାସର 11 ତାରିଖ। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 5:57 ମାଙ୍ଗଳିକ।

ଶୁଣିଲେ ସଂସ୍କୃତ ବନ୍ଦନା। ଶ୍ରୀମଦ୍ ଶଙ୍କରାଚାର୍ଯ୍ୟଙ୍କ ରଚନାର ଶିଳ୍ପୀ ଥିଲେ ଅପର୍ଣ୍ଣା ନେନେ। ପରବର୍ତ୍ତୀ ଶିଳ୍ପୀ ଚିତ୍ତରଞ୍ଜନ ଜେନା। ଶିଳ୍ପୀ ଗାଉଛନ୍ତି ମାଳବିକା ମହାନ୍ତିଙ୍କ ରଚନାରୁ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 165ତମ ଭାଗ।

0: ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 165ତମ ଭାଗ। ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା ଦମୟନ୍ତୀ ବୈକାର।
1: ନ ରାତି ନ ରୂପ ଆଉ ଗୋଟାଏ ଶକ୍ତି। କାହିଁକି ଦେଶର କୋଣ ଅନୁକୋଣରେ ଅଧିକାଂଶ ଲୋକେ ଆଶ୍ମିନର ନବରାତ୍ରି ପାଳନ କରନ୍ତି? କ'ଣ ଏହା ପଛର ରହସ୍ୟ? ବହୁ ପୁରାତନ କଥା। ମହିଷାସୁର ନିଜର କଠିନ ତପସ୍ୟା ବଳରେ ବ୍ରହ୍ମାଙ୍କୁ ପ୍ରସନ୍ନ କଲା, ବରଦାନ ସ୍ୱରୂପ ଅମରବର ମାଗିଲା, ପରନ୍ତୁ ବ୍ରହ୍ମା ମନା କଲେ। ପର ମୁହୂର୍ତ୍ତରେ ଅତି ଚତୁରତା ସହ ମହିଷାସୁର କହିଲା, ମୋର ମୃତ୍ୟୁ କୌଣସି ପୁରୁଷ ହାତରେ ନ ହେଉ। ତାକୁ ଲାଗିଲା ଯେ ନାରୀଟିଏ ତାର କ'ଣ କରିବ। ବ୍ରହ୍ମା ତଥାସ୍ତୁ କହିଲେ, ଆଉ ଏଇଠୁ ଆରମ୍ଭ ହେଲା ସଂସାରର ସବୁଠୁ ବଡ଼ ସଙ୍କଟ। ବରଦାନ ପ୍ରାପ୍ତ ପରେ ମହିଷାସୁରର ଅହଙ୍କାର ଆକାଶ ଛୁଇଁଲା, ତୁରନ୍ତ ସେ ସ୍ୱର୍ଗକୁ ଚଢ଼ାଉ କଲା, ଦେବରାଜ ଇନ୍ଦ୍ରଙ୍କ ସହ ଅନ୍ୟାନ୍ୟ ଦେବଗଣଙ୍କୁ ଯୁଦ୍ଧରେ ପରାସ୍ତ କଲା, ଆଉ ସ୍ୱର୍ଗର ସିଂହାସନକୁ ଅକ୍ତିଆର କରିନେଲା। ଦେବଗଣମାନେ ନିଜ ବାସଗୃହରୁ ବିଚ୍ୟୁତ ହେଲେ ଆଉ ଇତସ୍ତି

0: ଘୁରି ବୁଲିଲେ। ଅସୁରର ଅତ୍ୟାଚାର କଥା ନେଇ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପାଖରେ ଗୁହାରି କଲେ। ଯେତେବେଳେ ତ୍ରିଦେବ ମହିଷାସୁରର ଦେବତାଙ୍କ ପ୍ରତି ଅତ୍ୟାଚାରର କଥା ଶୁଣିଲେ, ସେତେବେଳେ ତାଙ୍କରି କ୍ରୋଧରୁ ଗୋଟିଏ ପ୍ରଚଣ୍ଡ ତେଜାଗ୍ନି ପ୍ରକଟ ହେଲା। ଇନ୍ଦ୍ର, ବରୁଣ, କୁବେର, ଅଗ୍ନି ଆଉ ଅନ୍ୟାନ୍ୟ ସବୁ ଦେବତାଙ୍କ ଶରୀରରୁ ବି ତେଜାଗ୍ନିର ଜ୍ୱାଳା ପ୍ରକଟ ହେଲା। ପରମୁହୂର୍ତ୍ତରେ ଗୋଟିଏ ସ୍ଥାନରେ ସବୁ ଦେବତା ଲୀନ ହୋଇଗଲେ ଆଉ ସେଇଥିରୁ ଏକ ଦିବ୍ୟ ଜ୍ୟୋତିର ପ୍ରକଟ ହେଲା। ସେହି ଜ୍ୟୋତିରୁ ଆବିର୍ଭୂତ ହେଲେ ସିଂହ ଉପରେ ଉଭା ଶକ୍ତିମୟୀ ଦଶଭୁଜା ସ୍ୱୟଂ ମା ଦୁର୍ଗା। ପରମୁହୂର୍ତ୍ତରେ ମାଙ୍କୁ ସ୍ୱୟଂ ଶିବଶଙ୍କର ନିଜର ତ୍ରିଶୂଳ ପ୍ରଦାନ କଲେ। ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ର ପ୍ରଦାନ କଲେ। ଇନ୍ଦ୍ର ଦେବତା ନିଜର ବଜ୍ରାସ୍ତ୍ର ପ୍ରଦାନ କଲେ ଏବଂ ହିମାଳୟ ନିଜର ଶକ୍ତି ଦୃଢ଼ତା ପ୍ରଦାନ କଲେ। ସମସ୍ତ ଦେବଗଣ ନିଜର ଶସ୍ତ୍ର ମାଙ୍କୁ ପ୍ରଦାନ କଲେ। ଏମିତି ଶସ୍ତ୍ର ବାକି ରହିଲାନି ଯାହା ମାଙ୍କ ହାତରେ ସଜା ଯାଇନଥିଲା। ସମସ୍ତ ଶସ୍ତ୍ର ଧାରଣ କରି ମା ଯେତେବେଳେ ରଣଭୂମିରେ ରଣହୁଙ୍କାର ଦେଲେ, ସେତେବେଳେ ତିନି ଲୋକ କମ୍ପି ଉଠିଲା। ଆଉ ଏହି ନାଦ ଯେତେବେଳେ ମହିଷାସୁରର କାନରେ ପଡ଼ିଲା, ସେ ଆଶ୍ଚର୍ଯ୍ୟ ହେଲା। ବ୍ୟସ୍ତ ବିବ୍ରତ ହୋଇ ରଣଭୂମିକୁ ତାର ସେନାପତିକୁ ପଠାଇଲା। ପରନ୍ତୁ ଯେତେ ବି ସେନାପତି ରଣଭୂମିକୁ ଯାଇଥିଲେ, କୌଣସି ସେନାପତି ଆଉ ତା ପାଖକୁ ଫେରିଲେନି। ଶେଷରେ ସେ ନିଜେ ରଣଭୂମିରେ ପହଞ୍ଚିଗଲା। ସାମ୍ନାରେ ଉପସ୍ଥିତ ଥିଲେ ଜଣେ ନାରୀ। ମହିଷାସୁର ଏକୁଟିଆ ନାରୀଙ୍କୁ ଦେଖି ଅଟ୍ଟହାସ୍ୟ କରିବାରେ ଲାଗିଲା। ମୋ ସହ ନାରୀଟିଏ ଯୁଦ୍ଧ କରିବ? ଫେରିଯା, ନହେଲେ ପରାସ୍ତ ହେବୁ। ମା ସ୍ମିତହାସ୍ୟ କଲେ, ଆଖିରେ ଆଖି ଅଗ୍ନିଜ୍ୱାଳା ନେଇ କହିଲେ, ରେ ମୂର୍ଖ, ଯାହାକୁ ତୁ ଅବଳା ଦୁର୍ବଳା ବୋଲି ଭାବୁଛୁ ସେ ତୋହର କାଳ ହେବ। ତାପରେ ଘମାଘୋଟ ଯୁଦ୍ଧ ଆରମ୍ଭ ହେଲା। ସେହିଭଳି ଯୁଦ୍ଧ ତିନି ଲୋକରେ କିଏ କେବେ ଦେଖିନଥିଲେ। ଯୁଦ୍ଧର ପ୍ରଥମ ରାତ୍ରିରୁ ଆରମ୍ଭ କରି ଅଷ୍ଟରାତ୍ରି ପର୍ଯ୍ୟନ୍ତ ଅସୁର ସେନା ମାଙ୍କ ଖଣ୍ଡାରେ କାଟି ହେଉଥିଲେ। ଚିକ୍ସୁର, ଚାମର, ଉଦଗ୍ର ଏମାନେ ଜଣେ ଜଣେ ହେଲେ ମହିଷାସୁରର ମହାବଳୀ ସେନାପତି। ଗୋଟିଏ ପରେ ଗୋଟିଏ ମାଙ୍କ ହାତରେ ଧୂଳିସାତ ହେଉଥିଲେ, କିନ୍ତୁ ମହିଷାସୁର ହାର ମାନୁନଥିଲା। ସେ କେତେବେଳେ ମହିଷ ରୂପ ନେଉଥିଲା, କେତେବେଳେ ସିଂହ ରୂପ ହେଉଥିଲା, ତ ଆଉ କେତେବେଳେ ବିରାଟକାୟ ହାତୀର ରୂପ ନେଉଥିଲା। ପ୍ରତିଥର ରୂପ ବଦଳେଇ ମାଙ୍କୁ ପ୍ରହାର କରିବାକୁ ପ୍ରୟାସ କରୁଥିଲା। ନ ରାତି ପର୍ଯ୍ୟନ୍ତ ଧରିତ୍ରୀ କମ୍ପୁଥିଲା, ଆକାଶ ଗର୍ଜୁଥିଲା। କୁହାଯାଏ ସେହି ନ ରାତିରେ ମା ନଅଟି ରୂପ ଧାରଣ କରିଥିଲେ। କେବେ ଶୈଳପୁତ୍ରୀ ରୂପ ଧରି ଧୈର୍ଯ୍ୟ ଦେଖାଇଥିଲେ, କେବେ ଚନ୍ଦ୍ରଘଣ୍ଟା ରୂପ ନେଇ ରଣଭୂଇଁରେ ଘଣ୍ଟନାଦ କରିଥିଲେ, ତ କେବେ କାଳରାତ୍ରି ହେଇ ଅନ୍ଧକାରକୁ ଦୂର କରିଥିଲେ। ପ୍ରତିଟି ରାତିରେ ମହିଷାସୁରକୁ ଲାଗୁଥିଲା ଯେ ବର୍ତ୍ତମାନ ସେ ଜିତିଯିବ, କିନ୍ତୁ ପ୍ରତିଟି ସକାଳରେ ମା ଆହୁରି ପ୍ରଚଣ୍ଡ ଶକ୍ତିଶାଳୀ ହୋଇ ରଣଭୂଇଁକୁ ଫେରୁଥିଲେ। ଧୀରେ ଧୀରେ ଅସୁର ସେନାର ସଂଖ୍ୟା ଲୋପ ପାଇବାରେ ଲାଗିଲା ଆଉ ମହିଷାସୁରର ଅହଙ୍କାର ଦୋହଲିବାରେ ଲାଗିଲା, କିନ୍ତୁ ଏବେ ବି ତାର ବ୍ରହ୍ମାଙ୍କର ବରଦାନ ଉପରେ ଭରସା ଥିଲା। ସେ ଏବେ ବି ଅଜ୍ଞାତ ଥିଲା ଯେ ତାରି ଅନ୍ତ ଏବେ ବାକି ଅଛି। ପୁଣି ଆସିଲା ଦଶମ ସକାଳ। ମହିଷାସୁର ଏକ ବିକଟାଳ ମହିଷୀ ରୂପ ନେଇ ମାଙ୍କ ଉପରେ ଆକ୍ରମଣ କରିବାର ଉଦ୍ୟମ କଲା। କ୍ଷଣିକେ ଧରିତ୍ରୀ ଫାଟିଗଲା, ପର୍ବତର ମେରୁ ଦୋହଲିଗଲା, କିନ୍ତୁ କ୍ଷଣିକ ମଧ୍ୟରେ ଦେବୀ ଦୁର୍ଗା ମହିଷ ରୂପୀ ମହିଷାସୁରକୁ ପଦାଘାତ କଲେ। ନିଜ ତ୍ରିଶୂଳରେ ମହିଷାସୁରର ଅହଙ୍କାରକୁ ଚିରିଦେଲେ। ଗୋଟିଏ ନାରୀ ଶକ୍ତି ଆଗରେ ମହିଷାସୁର ଧରାଶାୟୀ ହେଲା। ଜୟ ମା ଦୁର୍ଗା, ତିନି ଲୋକ ପ୍ରକମ୍ପିତ ହେଲା। ତେଣୁ ନବରାତ୍ରି ହେଉଛି ମା ଦୁର୍ଗାଙ୍କର ଶକ୍ତି ଉପାସନାର ଏକ ପବିତ୍ର ପର୍ବ। ମାଙ୍କର ନଅଟି ରୂପ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍କଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ। ଏହି ନ ରାତି କେବଳ ପୂଜାର୍ଚ୍ଚନାର ରାତି ନୁହଁ, ବରଂ ଏହା ମନେ ପକାଏ ଯେ ଅହଙ୍କାର ଯେତେ ବଡ଼ ହେଉନା କାହିଁକି, ଅନ୍ଧାର ଯେତେ ଗାଢ଼ ହେଉନା କାହିଁକି, ଦିନେ ଶକ୍ତି ଆଗରେ ନଇବାକୁ ପଡ଼େ। ଆଉ ବିଜୟା ଦଶମୀ ଆମକୁ ସନ୍ଦେଶ ଦିଏ ଯେ ବିଜୟ କେବଳ ସତ୍ୟର, ଧର୍ମର ଆଉ ନ୍ୟାୟର ହୁଏ।
1: ଶୁଣିଲେ ଆଜିର ଅନୁ

0: ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ଦମୟନ୍ତୀ ବୈକାର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା ବାଇଗଣ ଚାଷ ସମ୍ପର୍କରେ। ବାଇଗଣ ଏକ ଅତି ଲୋକପ୍ରିୟ ଓ ଲାଭଦାୟକ ପରିବା। ଆମ ରାଜ୍ୟରେ ଏହା ବର୍ଷସାରା ଚାଷ କରାଯାଇପାରେ। ସଠିକ୍ ପ୍ରଣାଳୀରେ ବାଇଗଣ ଚାଷ କଲେ ଭଲ ଅମଳ ମିଳିଥାଏ ଏବଂ ଚାଷୀଭାଇମାନେ ମଧ୍ୟ ଅଧିକରୁ ଅଧିକ ଲାଭବାନ ହୋଇପାରିଥାନ୍ତି। ବାଇଗଣ ଚାଷ ନିଗିଡ଼ା ଓ ଉର୍ବର ଦୋରସା କିମ୍ବା ମାଟିଆ ଦୋରସା ମାଟିରେ ଭଲ ହୋଇଥାଏ। ବାଇଗଣ ଚାଷ ପାଇଁ ମାଟିର ଅମ୍ଳତା 6.0-7.0 pH ମଧ୍ୟରେ ରହିବା ଦରକାର। ଉଷୁମ ଓ ଆର୍ଦ୍ର ଜଳବାୟୁ ଏହି ଚାଷ ପାଇଁ ଉପଯୁକ୍ତ ହୋଇଥାଏ। ଏହି ଚାଷ ବିଭିନ୍ନ ସମୟରେ କରାଯାଇପାରେ, ଯେମିତିକି ଖରିଫ ବା ବର୍ଷାଦିନ ସମୟରେ ଜୁନ୍ ଜୁଲାଇ ମାସରେ, ରବି ବା ଶୀତଦିନିଆ ଭାବରେ ସେପ୍ଟେମ୍ବର ଅକ୍ଟୋବର ମାସରେ ଏବଂ ଖରାଦିନିଆ ଚାଷ ଭାବରେ ଜାନୁଆରୀ ଫେବୃଆରୀ ମାସରେ ବାଇଗଣ ଚାଷ କରାଯାଇପାରିବ। ବାଇଗଣ ଚାଷ ପାଇଁ ଏକର ପ୍ରତି ପ୍ରାୟ 150-200 gram ବିହନର ଆବଶ୍ୟକତା ପଡ଼ିଥାଏ। ଶଙ୍କର ବା ହାଇବ୍ରିଡ୍ କିସମ ହେଉଥିଲେ 80-100 gram ବିହନର ଆବଶ୍ୟକତା ପଡ଼ିଥାଏ। ନର୍ସରୀରେ ମାଟିକୁ ଭଲଭାବେ ଗୁଣ୍ଡ କରି ଜୈବିକ ଖତ ମିଶାଇ ମଞ୍ଜି ବୁଣାଯାଇଥାଏ। 25-30 ଦିନ ମଧ୍ୟରେ ଚାରାଗୁଡ଼ିକ 4-5 ପତ୍ର ହୋଇଗଲେ ଜମିରେ ରୋପଣ ପାଇଁ ପ୍ରସ୍ତୁତ ହୋଇଯାଇଥାଏ। ଗଛଗୁଡ଼ିକୁ ଜମିରେ ରୋପଣ କରିବା ପୂର୍ବରୁ ଜମିକୁ 3-4 ଭଲଭାବରେ ଚାଷ କରି ମାଟିକୁ ଗୁଣ୍ଡ କରିଦେବା ଉଚିତ। ଶେଷ ଚାଷ ସମୟରେ ଏକର ପ୍ରତି 8-10 ଟନ୍ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟକୁ ମାଟିରେ ମିଶାଇଦେବା ଉଚିତ। ସାଧାରଣ କିସମର ବ୍ୟବହାର କରୁଥିଲେ ଧାଡ଼ିକୁ ଧାଡ଼ି 75 cm ଓ ଗଛକୁ ଗଛ 60 cm ବ୍ୟବଧାନ ରଖି ଗଛକୁ ଲଗାଇବା ଉଚିତ। ହାଇବ୍ରିଡ୍ କିମ୍ବା ଶଙ୍କର କିସମ ହୋଇଥିଲେ ଧାଡ଼ିକୁ ଧାଡ଼ି 90 cm ଏବଂ ଗଛକୁ ଗଛ 60 cm ବ୍ୟବଧାନ ରଖି ଗଛକୁ ରୋପଣ କରିବା ଉଚିତ। ଅପରାହ୍ନ ସମୟରେ ଚାରା ରୋପଣ କରିବା ଉତ୍ତମ ହୋଇଥାଏ। ରୋପଣ ପରେ ହାଲୁକା ଜଳସେଚନର ମଧ୍ୟ ଆବଶ୍ୟକତା ପଡ଼ିଥାଏ। ସାଧାରଣତଃ ଅଧିକ ଅମଳ ପାଇଁ ଆମକୁ ଜମିର ଏବଂ ଗଛର ଯତ୍ନ ନେବା ନିହାତି ଦରକାର। ତେଣୁକରି ବର୍ଷାଦିନେ ଆବଶ୍ୟକତା ଅନୁସାରେ ଜଳସେଚନ କରିବା ଉଚିତ। ଜମିରେ ପାଣି ଜମିବାକୁ ଦେବା ଉଚିତ ନୁହେଁ। ଶୀତ ଓ ଖରାଦିନେ 7-10 ଦିନ ଅନ୍ତରାଳରେ ଜଳସେଚନ କରିବା ଉଚିତ। ରୋପଣର 20-25 ଦିନ ପରେ ପ୍ରଥମ କୋଡ଼ାଖୋସା ଓ ଘାସ ବଛା କାମ କରିନେବା ଉଚିତ। ବାଇଗଣ ଚାଷରୁ ଭଲ ଅମଳ ପାଇବା ପାଇଁ ଖତ ଓ ସାରର ସଠିକ୍ ପରିମାଣ ଏବଂ ସମୟ ଅନୁସାରେ ପ୍ରୟୋଗ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ବାଇଗଣ ଚାଷ ପାଇଁ ଏକର ପ୍ରତି 8-10 ଟନ୍ କିମ୍ବା 40-50 ଝୁଡ଼ି ସଢ଼ା ଗୋବର ଖତର ଆବଶ୍ୟକତା ପଡ଼ିଥାଏ। ଠିକ୍ ସେମିତି 40 kg ଯବକ୍ଷାରଜାନ, 20 kg ଫସ୍ଫରସ୍ ଓ 20 kg ପଟାସର ଆବଶ୍ୟକତା ପଡ଼ିଥାଏ। ସାଧାରଣତଃ ଜମିର ଶେଷ ହଳ ସମୟରେ ସମ୍ପୂର୍ଣ୍ଣ ଗୋବର ଖତକୁ ମାଟିରେ ଭଲଭାବରେ ମିଶାଇଦେବା ଉଚିତ। ଏହା ସହିତ ଫସ୍ଫରସ୍ର ସମ୍ପୂର୍ଣ୍ଣ ପରିମାଣ ଏବଂ ପଟାସର ଅଧା ପରିମାଣ ଜମିରେ ଦେଇ ମାଟି ସହିତ ମିଶାଇଦେବା ଉଚିତ। ଯବକ୍ଷାରଜାନର 1/3 ଚାରା ଲଗାଇବା ସମୟରେ ପ୍ରଦାନ କରିବା ଉଚିତ। ରୋପଣର 25-30 ଦିନ ପରେ ଯବକ୍ଷାରଜାନର 2/3 ଭାଗ ଗଛମୂଳରେ ହୁଡ଼ା ଟେକି ପ୍ରଦାନ କରିବା ଉଚିତ। ଠିକ୍ ସେମିତି ରୋପଣର 45-50 ଦିନ ପରେ ବଳକା 1/3 ଭାଗ ଯବକ୍ଷାରଜାନକୁ ପଟାସ ସହିତ ମିଶାଇ ଗଛମୂଳରେ ପ୍ରଦାନ କରିବା ଉଚିତ। ବାଇଗଣ ଚାଷରେ କିଛି ରୋଗ ପୋକ ଦେଖିବାକୁ ମିଳେ, ସେମାନଙ୍କ ମଧ୍ୟ ରହିଛି କାଣ୍ଡ ଓ ଫଳବିନ୍ଧା ପୋକ। ଏହା ବାଇଗଣ ଚାଷର ମୁଖ୍ୟ ଶତ୍ରୁ ହୋଇଥାଏ। ଏହାର ପ୍ରତିକାର ପାଇଁ ଆକ୍ରାନ୍ତ କାଣ୍ଡ ଓ ଫଳକୁ ଭାଙ୍ଗି ନଷ୍ଟ କରିଦେବା ଉଚିତ ଏବଂ ଫେରୋମନ୍ ଟ୍ରାପ୍ ବ୍ୟବହାର କରିବା ଉଚିତ। ଆବଶ୍ୟକ ହେଲେ କୀଟନାଶକର ମଧ୍ୟ ପ୍ରୟୋଗ କରିବା ଉଚିତ। ସାଧାରଣତଃ ଚାରା ରୋପଣର 60-70 ଦିନ ପରେ ବାଇଗଣ ଅମଳକ୍ଷମ ହୋଇଥାଏ। ଫଳଗୁଡ଼ିକ ଚିକ୍କଣ ଓ ନରମ ଥିବା ସମୟରେ ତୋଳି ନେବା ଉଚିତ। ପ୍ରତି 4-5 ଦିନ ଅନ୍ତରାଳରେ ଫଳ ତୋଳିଦେବା ଉଚିତ।
0: ଶୁଣିଲେ ଚାଷବାସ କଥା ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଗଦବା ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ବଡ଼ବିର୍ସା ସିସା ଏବଂ ସାଥୀ। ଏ କାର୍ଯ୍ୟକ୍ରମ ଶୁଣିପାରିବେ ସୂଚନା ବିରତି ପରେ।
2: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି

0: SBI ର କ୍ୟାପ୍ଟେନ୍ ୱାଇ ଆପଣଙ୍କର ସାଇବର ରକ୍ଷକ।
1: କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଗଦବା ଅନ୍ୟତମ। ଏହି ସମ୍ପ୍ରଦାୟର ଲୋକେ କୋରାପୁଟ ଜିଲ୍ଲାର କୋରାପୁଟ ସବ୍ ଡିଭିଜନ, ଜୟପୁର ସବ୍ ଡିଭିଜନ ଏବଂ ମାଲକାନଗିରି ସବ୍ ଡିଭିଜନର ବିଭିନ୍ନ ଅଞ୍ଚଳରେ ମୁଖ୍ୟତଃ ବସବାସ କରିଥାନ୍ତି। ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କ ପରି ଏମାନେ ମଧ୍ୟ ବର୍ଷର ବିଭିନ୍ନ ସମୟରେ ଏବଂ ବିଭିନ୍ନ ଅବସରରେ ଗୀତ ଗାଇଥାନ୍ତି ଏବଂ ନାଚ ମଧ୍ୟ କରିଥାନ୍ତି। ତେବେ ଆଜି ଆସନ୍ତୁ ଗଦବା ଭାଇ ଭଉଣୀମାନେ ବାହାଘର ସମୟରେ ଗାଉଥିବା ଗୀତ ଶୁଣିବା। ପରିବେଷଣ କରୁଛନ୍ତି କାଙ୍ଗ୍ରାପଡ଼ା ଗ୍ରାମର ବଡ଼ବିର୍ସା ସିସା ଏବଂ ତାଙ୍କର ସାଥୀ।
2: ବନ୍ଧୁ ବନ୍ଧୁ ଘରୁ ଲୋକ ଲାଇ ଶହେ ଜୁହାର ଲାଗେ, ସନ୍ଧି ଘରୁ ଲୋକ ଲାଇ ଶହେ ଜୁହାର ଲାଗେ, କେତେ ଗୁଣ ଶରଣୁ ଡେମରେ ମାମା, କେତେ ଗୁଣ ଜୁହାରୁ ଡେମରେ ୟାତା, ଜାନେ ଡୁଗୁସୁ ଇତେରି ଶରଣୁ ସଦା କାଲେ ଡୁଗୁସୁ ଇତେରି ଜୁହାରୁ ଶରଣୁ ଡେମନୁ ମାଇକି ବୈନୀ ରେ ଝାଡୁ ଦାରେ ଉଜି ଡୁଗୁ ନ ମାଇକି ତନାନ ରେ ପତ୍ର ଦାରେ ଉଜି ଡୁଗୁ ସୁନନିରେ ମେନା ବୈନୀ କାତାର ସନ୍ଧି ଡୁଗୁସୁ ଗାମ ନିଙ୍ଗରେ।

0: ପିଆକୁ ସଦା କାଲେ ଡୁବୁସୁ ମନି ମାରି ଗାକୁ
1: ମନି ମାରି ଆକୁ ବେଳନୁ ନେଇ ଡାଲି ମାରି
0: ସୁନ ନିରେ ମେନା ବୈନି କାତରା ହୋଲି ଡୁଗୁସୁ ଧାମ ନିରେ।

କୌଣସି ଲୋକର ମୃତ୍ୟୁ ପରେ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟ ପରି ଗଦବା ଭାଇ ଭଉଣୀମାନେ ମଧ୍ୟ ତାର ଦଶାହ କରିଥାନ୍ତି, କିନ୍ତୁ ତାପରେ ଏମାନେ ଏକ ଯାତ୍ରା ପାଳନ କରିଥାନ୍ତି ଯାହାକୁ କି ଗଦବାରେ ଗତର ବୋଲି କୁହାଯାଏ। ଏହି ଯାତ୍ରାଟିକୁ ସେମାନେ ଅତି ଜାକଜମକରେ ପାଳନ କରିଥାନ୍ତି ଏବଂ ଏହି ସମୟରେ ଉଭୟ ପୁରୁଷ ଏବଂ ସ୍ତ୍ରୀ ନାଚି ନାଚି ଗୀତ ଗାଇଥାନ୍ତି। ତେବେ ବର୍ତ୍ତମାନ ଆସନ୍ତୁ ଗଦବାମାନଙ୍କର ସେହି ଗତର ଯାତ୍ରା ସମୟର ଗୀତ ଶୁଣିବା। ପରିବେଷଣ କରୁଛନ୍ତି ବଡ଼ବିର୍ସା ସିସା ଏବଂ ସାଥୀ।

ଇରା ମହାନ୍ତି। ଘର ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ ଗୋଟାଏ ବାଜି ଦଶ ମିନିଟ୍ରେ। ଅପରାହ୍ନ ପାଞ୍ଚଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସୁରଭି କ୍ରମରେ ଶୁଣିବେ ମେସେଜର ଉତ୍ତର ଏବଂ ଜାଣିବା କଥା। ଚୈତ୍ୟଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରେ, ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ସାନ ପିଲାମାନର ଦୃଷ୍ଟିହୀନତା ହେଲେ କେନ୍ତା କରବାର, ଏ ସମ୍ପର୍କରେ ଶାନ୍ତିଲତା ପାତ୍ରଙ୍କ ସହ ସାକ୍ଷାତକାର। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା ଛଅଟା ବାଜି କୋଡ଼ିଏ ମିନିଟ୍ରେ, ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ ଶୁଣିବେ ହିନ୍ଦୀ ଭଜନ, ସନ୍ଧ୍ୟା ଛଅଟା ବାଜି ପଞ୍ଚାବନ ମିନିଟ୍ରେ ଜନଜୀବନ ସମ୍ବାଦ, ରାତି ସାତଟା ବାଜି ପଚିଶ ମିନିଟ୍ରେ ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ପର୍କ ସେତୁ ପ୍ରଚାର କରିବୁ ରାତି ଆଠଟା ବାଜି ପନ୍ଦର ମିନିଟ୍ରେ, ରାତି ନଅଟା ବାଜି ତିରିଶ ମିନିଟ୍ରେ ଶୁଣିବେ ଲୋକଗୀତ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଗତବର୍ଷ ଅକ୍ଟୋବର ମାସ 11 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର 100ଟି ଆକାଂକ୍ଷୀ ଜିଲ୍ଲାରେ କୃଷିକ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଅନୁଯାୟୀ ଯୋଜନାର ଅବଧିକୁ 6 ବର୍ଷ ଧାର୍ଯ୍ୟ କରାଯାଇଛି। ଜିଲ୍ଲାସ୍ତରରେ କୃଷିକ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟ ନେଇ ସମ୍ପୃକ୍ତ ରାଜ୍ୟ, ଘରୋଇ କ୍ଷେତ୍ର, 11ଟି ମନ୍ତ୍ରଣାଳୟ ଓ ବିଭାଗର 36ଟି ଅନ୍ୟ ଯୋଜନାକୁ ସମନ୍ୱିତ କରି ଧନଧାନ୍ୟ କୃଷି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟର 347ଟି କଲେଜ ଓ 13ଟି ବିଶ୍ୱବିଦ୍ୟାଳୟର 6649 ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଗତକାଲି ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଯାଞ୍ଚ ବେଳେ 1245 ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବାବେଳେ 439 ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଆସନ୍ତା 15 ତାରିଖରେ ଭୋଟ୍ ଗ୍ରହଣ କରାଯିବା ସହ ଗଣତି ଓ ଫଳାଫଳ ପ୍ରକାଶ ପାଇବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦୃଷ୍ଟିରୁ ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ

0: ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଖଣିଗୁଡ଼ିକର ବିଭିନ୍ନ ସାମାଜିକ କାର୍ଯ୍ୟ ନେଇ ଗତକାଲି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମ୍ପାନୀଗୁଡ଼ିକ ପକ୍ଷରୁ ବାର୍ଷିକ ସିଏସ୍ଆର୍ ପାଣ୍ଠି ଉପଯୋଗ ଏବଂ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକ୍ରମ ନେଇ ବିବରଣୀ ଉପସ୍ଥାପନ କରାଯାଇଛି। ରାଜ୍ୟର 1,476 ପଞ୍ଚାୟତକୁ ଗତବର୍ଷ ସୁଦ୍ଧା ଯକ୍ଷ୍ମାମୁକ୍ତ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାରଙ୍କ ଜାତୀୟ ଯକ୍ଷ୍ମାମୁକ୍ତ କାର୍ଯ୍ୟକ୍ରମ ଅଧୀନରେ ଏହି ସୂଚନା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 390 ପଞ୍ଚାୟତକୁ ରୌପ୍ୟ ଏବଂ 115 ପଞ୍ଚାୟତକୁ ସ୍ୱର୍ଣ୍ଣ ମାନ୍ୟତା ପ୍ରଦାନ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଏବଂ ଶହୀଦ ବାଜିରାଉତଙ୍କ ପୁଣ୍ୟତିଥି ଅବସରରେ ରାଜ୍ୟବାସୀ ସେମାନଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ଅବସରରେ ଆଜି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୂର୍ବାହ୍ନରେ ମାଷ୍ଟର କ୍ୟାଷ୍ଟିନ୍ସ୍ଥିତ ଜୟପ୍ରକାଶ ନାରାୟଣ ଏବଂ ୟୁନିଟ୍ 8 ସ୍ଥିତ ଡିଏଭି ଛକସ୍ଥିତ ଶହୀଦ ବାଜିରାଉତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଓଡ଼ିଶା ବିଧାନସଭାର 1 ଗେଟ୍ରେ ଥିବା ଶହୀଦ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ବାଚସ୍କତି ସୁରମା ପାଢ଼ୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। କଟକ ସହରରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଗଣେଶ ଭସାଣ ଅନୁଷ୍ଠିତ ହେବ। ପ୍ରତିମା ବିସର୍ଜନ ନେଇ ଆବେଦନ କରିଥିବା କ୍ଲବ ଏବଂ ପୂଜା କମିଟିଗୁଡ଼ିକୁ ପୁଲିସ୍ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କର ଆଜିଠାରୁ 8 ବ୍ୟାପୀ ଗୁପ୍ତଗୁଣ୍ଡିଚା ଯାତ୍ରା ଆରମ୍ଭ ହେବ। ଏଥିରେ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀ ସ୍ୱରୂପା ମା' ଦୁର୍ଗାଙ୍କୁ ସାଙ୍ଗରେ ନେଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ। ସକାଳ ଧୂପନୀତି ଶେଷ ହେବା ପରେ ଠାକୁରଙ୍କର ଏହି ଯାତ୍ରା ଅନୁଷ୍ଠିତ ହେବ। ଓଡ଼ିଶା ରାଜ୍ୟ ଆଇନସେବା ପକ୍ଷରୁ ଭଦ୍ରକ ଜିଲ୍ଲା ଗେଲପୁରଠାରେ ଦିବ୍ୟାଙ୍ଗଙ୍କ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ ଆଇନ ଏବଂ ନାଲସା ଯୋଜନା ଉପରେ ଆଲୋକପାତ କରିଛନ୍ତି। ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ଗତକାଲି ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ୍ ଯୁଗରେ ଜନସମ୍ପର୍କ ଲୋକସମ୍ପର୍କ ଅଧିକାରୀଙ୍କ ବଦଳୁଥିବା ଦାୟିତ୍ୱ ଆହ୍ୱାନ ଓ ସମ୍ଭାବନା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଓଡ଼ିଶା ସୂଚନା ସେବା ବର୍ଗର କର୍ମକର୍ତ୍ତା ଯୋଗଦେଇ ମତ ବିନିମୟ କରିଥିଲେ। ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନକୁ ସମାନ ସୁଯୋଗ ଦେବା ନେଇ ଆଜି ଅନ୍ତର୍ଜାତୀୟ କନ୍ୟା ଦିବସ ପାଳନ କରାଯାଉଛି। ଶିକ୍ଷା ପୋଷଣ ଶାରୀରିକ ଓ ମାନସିକ କଲ୍ୟାଣ ଆଇନଗତ ଅଧିକାର ସ୍ୱାସ୍ଥ୍ୟ ଏବଂ ହିଂସା ବିନା ସୁରକ୍ଷିତ ଜୀବନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବାଳିକାଙ୍କ ଭେଦଭାବର ଶିକାର ନ ହେବା ନେଇ ସଚେତନତାମୂଳକ ବାର୍ତ୍ତା ଦିଆଯାଉଛି। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ବାଲ୍ୟ ବିବାହ ବନ୍ଦ କରିବା ଏବଂ କନ୍ୟା ସନ୍ତାନକୁ ସହଯୋଗ ପ୍ରଦାନ କରିବା। 2012 ମସିହାଠାରୁ ବିଶ୍ୱସ୍ତରରେ ଏହି ଦିବସ ପାଳିତ ହୋଇଆସୁଛି। ଓଡ଼ିଶା ଗୁଜରାଟ ମଧ୍ୟରେ ରଣଜୀ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ପ୍ରଥମ ଶ୍ରେଣୀ ଘରୋଇ ଟୁର୍ଣ୍ଣାମେଣ୍ଟର ଏହି ମ୍ୟାଚ୍ ଆଜି ଖେଳାଯିବ। ପାଣିପାଗ ଥାଇଲାଣ୍ଡ ଉପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଆଣ୍ଡାମାନ ସାଗର ଅଞ୍ଚଳରେ ପହଞ୍ଚବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 24 ମଧ୍ୟରେ 13 ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ବାଳିକାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଆରତୀ ମଲ୍ଲିକ।
2: କଥାରେ ଅଛି ବୃକ୍ଷାନୁଯାୟୀ ଫଳ, ଅର୍ଥାତ୍ ଯେପରି ବୃକ୍ଷ ସେପରି ଫଳ। ଯେଉଁ ଭୂମିଟି ଉର୍ବର ସେହି ଭୂମିରେ ବୃକ୍ଷଟିଏ ବଢ଼ି ସରସ ଓ ସୁନ୍ଦର ହୋଇଥାଏ। ସେହିଭଳି ଭାବରେ ଏକ ବାଳିକା ବା ଶିଶୁକନ୍ୟା ବା ନାରୀ ବା ମାଙ୍କର ଭୂମିକା ସଂସାର ପ୍ରତି ଏକ ଉର୍ବର ଭୂମି ସଦୃଶ। ଏକ ସୁସ୍ଥ ସବଳ ଏବଂ ସୁନ୍ଦର ଶିଶୁକନ୍ୟାଟି ହିଁ ଏକ ଆଦର୍ଶ ମାତୃତ୍ୱର କାର୍ଯ୍ୟ ସମ୍ପାଦନ କରିପାରିବ ଏବଂ ତାଠୁ ଜାତ ସନ୍ତାନମାନେ ସ୍ୱାସ୍ଥ୍ୟବାନ ଏବଂ ନିରୋଗ ହୋଇପାରିବେ। ଏକ ପ୍ରକାର କହିବାକୁ ଗଲେ ଆମେମାନେ ଯଦି ଭବିଷ୍ୟତରେ ଏକ ସୁନ୍ଦର ସ୍ୱାସ୍ଥ୍ୟବାନ ସୁଖୀ ସମାଜର ଆଶା କରିବା ଆମକୁ ଆଜିଠାରୁ ଶିଶୁକନ୍ୟାମାନଙ୍କର ଯତ୍ନ ନେବାକୁ ପଡ଼ିବ। ଶିଶୁକନ୍ୟାଟେ ସର୍ବୋକୃଷ୍ଟ ପୁଷ୍ଟିସାର ଖାଦ୍ୟ ଖାଇବାକୁ ପାଇବା ଅତି ଗୁରୁତ୍ୱପୂର୍ଣ୍ଣ, ଫଳରେ ସେମାନେ ଠିକ୍ ରୂପରେ ବଢ଼ିପାରିବେ ଏବଂ ଅସୁସ୍ଥ ହେବେ ନାହିଁ।

0: ପ୍ରଥମ ଛଅ ମାସ କେବଳ ମା କ୍ଷୀର ହିଁ ଖୁଆନ୍ତୁ ଏବଂ ଅନ୍ୟ କିଛି ଖାଦ୍ୟ ଦିଅନ୍ତୁ ନାହିଁ। ଛଅ ମାସରୁ ଏକ ବର୍ଷ ମଧ୍ୟରେ ମା କ୍ଷୀର ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଯଥା ଚକଟା ବିନ୍ସ, ଅଣ୍ଡା, ଫଳ, ସିଝା ପରିବା, ଆଳୁ ଚକଟା, କ୍ଷୀରି, ଛତୁଆ ଇତ୍ୟାଦି ଖାଦ୍ୟ ଅଳ୍ପ ଅଳ୍ପ କରି ବାରମ୍ବାର ଖୁଆନ୍ତୁ। ଏକ ବର୍ଷରୁ ଅଧିକ ବୟସର ପିଲାଙ୍କୁ ପ୍ରତ୍ୟେକ ଭୋଜନରେ ଶରୀର ଗଠନକାରୀ ଖାଦ୍ୟ ଓ ସୁରକ୍ଷା ପ୍ରଦାନକାରୀ ଖାଦ୍ୟ ଦେବା ଉଚିତ। ବିଶେଷ କରି ଦୁଧ ଓ ଦୁଧରୁ ତିଆରି ଖାଦ୍ୟ, ଅଣ୍ଡା, କୁକୁଡ଼ା ମାଂସ, ମାଛ, ବାଦାମ ଜାତୀୟ ଖାଦ୍ୟ, ଭାତ, ରୁଟି, ଆଳୁ ଏବଂ କନ୍ଦମୂଳ ଆଦି ଦେବା ଦରକାର। ଅଳ୍ପ ଅଳ୍ପ କରି ଦିନକୁ ପାଞ୍ଚ ଛଅ ଥର ପିଲାକୁ ଖାଇବାକୁ ଦିଅନ୍ତୁ। ପିଲା ଖାଦ୍ୟରେ ମସଲା ମିଶାନ୍ତୁ ନାହିଁ। ଖାଦ୍ୟରେ ଘିଅ ବା ଲହୁଣୀ ମିଶାଇଲେ ଭଲ। ସବୁ ପିତାମାତା ସେମାନଙ୍କର ପିଲାଙ୍କଠାରେ ପୁଷ୍ଟିହୀନତାର ଲକ୍ଷଣ ପାଇଁ ନଜର ରଖିବା ଦରକାର। ଶିଶୁ କନ୍ୟାଟିକୁ ପରିଷ୍କାର ପରିଚ୍ଛନ୍ନ ରଖିଲେ ଏବଂ ପରିବେଶଟିକୁ ନିର୍ମଳ ରଖିଲେ ଶିଶୁଟିର ସୁସ୍ଥ ରହିବାର ସମ୍ଭାବନା ବୃଦ୍ଧି ପାଏ। ଶିଶୁଙ୍କୁ ସକାଳେ ବିଛଣାରୁ ଉଠି ଝାଡ଼ା ଯିବା ପରେ ଏବଂ ଖାଦ୍ୟ ପଦାର୍ଥ ଧରିବା ପୂର୍ବରୁ ନିଶ୍ଚିତ ରୂପେ ହାତ ଧୋଇବା ପାଇଁ ପ୍ରବର୍ତ୍ତନ୍ତୁ। ପାଇଖାନା ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରନ୍ତୁ। ଖାଲି ପାଦରେ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ ଓ ଚପଲ ବା ଜୋତା ବ୍ୟବହାର କରନ୍ତୁ। ଅନ୍ତତଃ ଦୁଇଥର ଦାନ୍ତ ଘଷିବାକୁ ପିଲାଙ୍କୁ ଶିଖାନ୍ତୁ। ଆଙ୍ଗୁଳିର ନଖ ଛୋଟ ରଖନ୍ତୁ। ସହଜ ବ୍ୟାପିଲା ଭଳି ରୋଗ ଯଥା କାଛୁ, କୁଣ୍ଡିଆ, ଯାଦୁ, କୁର୍ମୀ ଇତ୍ୟାଦି ରୋଗର ଶୀଘ୍ର ଚିକିତ୍ସା କରନ୍ତୁ। ପିଇବା ପାଇଁ ଫୁଟା ପାଣି ବା ସମ୍ପୂର୍ଣ୍ଣ ରୂପେ ସଫା ପାଣି ବ୍ୟବହାର କରନ୍ତୁ। ପିଲାଦିନେ ସବୁଠାରୁ ବିପଜ୍ଜନକ ରୋଗଗୁଡ଼ିକ ହେଲା ହୁପିଙ୍ଗ କାଶ, ଡିପ୍ଥେରିଆ, ଧନୁଷ୍ଟଙ୍କାର, ପୋଲିଓ, ମିଳିମିଳା, ଯକ୍ଷ୍ମା ଆଦି ରୋଗ। ସେଗୁଡ଼ିକ କବଳରୁ ରକ୍ଷା କରିବାକୁ ହେଲେ ସାରଣୀ ଅନୁଯାୟୀ ପିଲାକୁ ପ୍ରତିଷେଧକ ଟିକା ଦେବା ନିହାତି ଆବଶ୍ୟକ। କିଶୋରୀ ଅବସ୍ଥା 10 ବର୍ଷରୁ 19 ବର୍ଷ ମଧ୍ୟରେ ଆସିଥାଏ। ଏହା ଜୀବନର ଏକ ମୁଖ୍ୟ ସୋପାନ ଯେଉଁଠି ସ୍ୱାସ୍ଥ୍ୟ, ବ୍ୟବହାର, ପ୍ରକୃତି ଓ ଜୀବନଶୈଳୀର ନିର୍ମାଣ ହୁଏ। ଏହି ସମୟରେ ଶାରୀରିକ, ମାନସିକ, ଯୋନାଙ୍ଗ ଏବଂ ଶରୀରର ବିଭିନ୍ନ ପ୍ରକ୍ରିୟାର ବୃଦ୍ଧି ଘଟେ। ବାଳିକାମାନଙ୍କର ପ୍ରଥମ ଋତୁସ୍ରାବ ଏହି ଅବସ୍ଥାରେ ହୋଇଥାଏ। ଏହି ସମୟରେ ଖାଦ୍ୟର ପରିମାଣ ଓ ଆବଶ୍ୟକତା ବହୁଳ ମାତ୍ରାରେ ବଢ଼ିଯାଏ। ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଯଥା ବକ୍ଷ ବୃଦ୍ଧି ହେବା, ଋତୁସ୍ରାବ ହେବା, ଯୋନାଙ୍ଗରେ ବିଭିନ୍ନ ପ୍ରକାର ପରିବର୍ତ୍ତନ କିଶୋରୀଙ୍କ ମନରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ। ଏହି ସମୟରେ ମା ଓ ବାପା ଉଭୟ ଏକ କିଶୋରୀ ପ୍ରତି ଘନିଷ୍ଠ ହେବା ଜରୁରୀ। କିଶୋରୀଟି ମଧ୍ୟରେ ଯୋନାଙ୍ଗ ସମ୍ପର୍କୀୟ ଜ୍ଞାନ, ଯୌନ କ୍ରିୟା ଏବଂ ଯୌନ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଦରକାର। କିଶୋରୀ ଅବସ୍ଥାରେ ଝିଅମାନେ ସେମାନଙ୍କର ଶାରୀରିକ କ୍ରିୟାତନ୍ତ୍ରରେ ଥିବା ବିବିଧତା ବିଷୟରେ ଅବଗତ ହୋଇଥାନ୍ତି। ଉପଯୁକ୍ତ ଖାଦ୍ୟ, ସ୍ୱାସ୍ଥ୍ୟ ସମ୍ପର୍କୀୟ ସଚେତନତା ଆଣିବା ଏବଂ ଏହି ବୟସରେ ଆବଶ୍ୟକ ଟିକାଗୁଡ଼ିକ କିଶୋରୀକୁ ଦେବା ଦରକାର। କିଶୋରୀ ଅବସ୍ଥାରେ ଆଇରନ୍, କ୍ୟାଲସିୟମ୍ ଏବଂ ଭିଟାମିନ୍ର ଆବଶ୍ୟକତା ଅଧିକ ହୋଇଥାଏ, ତେଣୁ ତା ଖାଦ୍ୟରେ ଏହି ତତ୍ତ୍ୱ ଥିବା ପଦାର୍ଥଗୁଡ଼ିକ ମିଶାଇବା ଜରୁରୀ। ତେଣୁ ଆଜିର ଶିଶୁକନ୍ୟା ହିଁ ଆଗାମୀକାଲିର ଉଜ୍ଜଳ ଭବିଷ୍ୟତର ବୀଜ। ସେଥିପାଇଁ ଆମ ଭାରତ ସରକାର କ୍ରମଶଃ ଶିଶୁକନ୍ୟାର ଯତ୍ନ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାଳିକାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ଆରତୀ ମଲ୍ଲିକ। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଚେନ୍ନାଇ ଗସ୍ତ କରି ଆଜି 13,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି ପୂରଣ ହୋଇଛି 1 ବର୍ଷ। 100 ଆକାଂକ୍ଷୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ବିକାଶମୂଳକ ଯୋଜନା। ବାରଣାସୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଆଜି ଅନୁଷ୍ଠିତ ହେଉଛି ଫିଟ୍ ଇଣ୍ଡିଆ ସଣ୍ଡେଜନ୍ ସାଇକେଲର 94ତମ ସଂସ୍କରଣ। ଦିଲ୍ଲୀ ଘଟଣାକୁ ନେଇ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ ଉଦ୍ବେଗକୁ ଅନାବଶ୍ୟକ ବୋଲି କହିଲା ଭାରତ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଅନୁଷ୍ଠିତ ହେବ T20 ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚେନ୍ନାଇରେ 13,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ଏଥିରେ ମେଟ୍ରୋ ରେଳ, ରେଳବାଇ, ଜାତୀୟ ରାଜପଥ, ବନ୍ଦର ଭିତ୍ତିଭୂମି ଓ ବୈଜ୍ଞାନିକ ଗବେଷଣା ସମ୍ପର୍କିତ ପ୍ରକଳ୍ପ ସାମିଲ ରହିଛି। ଚେନ୍ନାଇରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପ୍ରାୟ 4,900 କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ସେବା ଉଦ୍ଘାଟନ କରିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ 750 କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳବାଇ ଭିତ୍ତିଭୂମି ପ୍ରକଳ୍ପର ମଧ୍ୟ ଉଦ୍ଘାଟନ ଓ ଲୋକାର୍ପଣ କରିବେ। ଏହାସହ ପ୍ରଧାନମନ୍ତ୍ରୀ ସାଲେମ୍

0: ତୋରାଇ ନାଗପଟ୍ଟିନମ୍ରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆଇଆଇଟି ମାଡ୍ରାସ୍ରେ ସୁଧା ଗୋପାଳକୃଷ୍ଣନ୍ ବ୍ରେନ୍ ସେଣ୍ଟରକୁ ଦେଶ ପାଇଁ ଉତ୍ସର୍ଗ କରିବେ। ଚେନ୍ନାଇ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ପୋରୁର ହ୍ରଦ ନିକଟସ୍ଥ ଜଳକଣ୍ଠେଶ୍ୱର ମନ୍ଦିରରେ ଦର୍ଶନ ଓ ପୂଜା କରିବେ। ପରେ ସେ ଚେନ୍ନାଇର ଜୟଗୋପାଳ ଗାରୋଡିଆ ହିନ୍ଦୁ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଦେଶର 100ଟି ଆକାଂକ୍ଷୀ କୃଷି ଜିଲ୍ଲାରେ କୃଷିକ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବର 11 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରି କହିଥିଲେ,
1: पहले हर सरकारी विभाग अलग अलग योजनाओं जिले के हर नागरिक सबको जोड़ो, फिर सबका प्रयास के भाव से काम करो और उसके बाद बाकी जिलों के साथ स्वस्थ स्पर्धा करो। इस अप्रोच का फायदा आज दिख रहा है।
0: 6 ବର୍ଷିଆ ଏହି ଯୋଜନାରେ 11ଟି ମନ୍ତ୍ରଣାଳୟ ଓ ବିଭାଗର 36ଟି କେନ୍ଦ୍ରୀୟ ଯୋଜନାକୁ ସମନ୍ୱିତ କରାଯାଇଛି। ରାଜ୍ୟ ସରକାରଙ୍କ ଯୋଜନା ସହ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଜିଲ୍ଲାଭିତ୍ତିକ କୃଷି ଆବଶ୍ୟକତା ଅନୁସାରେ ବିକାଶମୂଳକ ପଦକ୍ଷେପ ଗ୍ରହଣ ଏହାର ଉଦ୍ଦେଶ୍ୟ। କୃଷି ଉତ୍ପାଦକତା ବୃଦ୍ଧି, ଜଳସେଚନ ସୁବିଧାର ସମ୍ପ୍ରସାରଣ, କୃଷି ଋଣର ସୁଲଭ ଉପଲବ୍ଧତା ଏବଂ ଅମଳ ପରବର୍ତ୍ତୀ ଭିତ୍ତିଭୂମିର ବିକାଶ ଉପରେ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ତ୍ରିସ୍ତରୀୟ ବ୍ୟବସ୍ଥା ମାଧ୍ୟମରେ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ତଦାରଖ କରାଯାଉଛି। ଏଥିପାଇଁ 36ଟି କେନ୍ଦ୍ରୀୟ ଯୋଜନା ଅଧୀନରେ 121ଟି ସୂଚକାଙ୍କ ଆଧାରରେ ଅଗ୍ରଗତି ନିରୀକ୍ଷଣ କରାଯାଉଛି। ଯୋଜନାର ପ୍ରଥମ ବର୍ଷରେ ସମସ୍ତ 100ଟି ଆକାଂକ୍ଷୀ ଜିଲ୍ଲାରେ ଯୋଜନା କାର୍ଯ୍ୟକାରୀ ହୋଇଛି। ଜିଲ୍ଲାଗୁଡ଼ିକର ହାରାହାରି ପ୍ରଦର୍ଶନ ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା 18.85% ଥିବାବେଳେ ଅଗଷ୍ଟରେ ଏହା ବୃଦ୍ଧି ପାଇ 46.89% ପହଞ୍ଚିଛି। ଫିଟ୍ ଇଣ୍ଡିଆ ସଣ୍ଡେଚନ୍ ସାଇକେଲର 94ତମ ସଂସ୍କରଣ ଆଜି ବାରଣାସୀରେ ଅନୁଷ୍ଠିତ ହେଉଛି। ସକାଳ 6ଟାରୁ ନମୋ ଘାଟରୁ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟର ଦୀକ୍ଷାମଣ୍ଡପ ପର୍ଯ୍ୟନ୍ତ ସାଇକେଲ ଯାତ୍ରା ଆୟୋଜନ କରାଯାଇଛି। ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବପିଢ଼ି, ସାଇକେଲ ଚାଳକ, ଫିଟ୍ନେସ୍ ପ୍ରେମୀ ଓ କ୍ରୀଡ଼ାବିତ୍ମାନେ ଯୋଗ ଦେଇଛନ୍ତି। ଯୁବପିଢ଼ିଙ୍କୁ ନିଶାସେବନଠାରୁ ଦୂରେଇ ରଖିବା ସହ ନିୟମିତ ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ଉତ୍ସାହିତ କରିବା ଏହାର ଉଦ୍ଦେଶ୍ୟ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ, ରାହଗିରି ଫାଉଣ୍ଡେସନ୍ ଓ ମାଇ ଭାରତ ସହଯୋଗରେ ଏହି ଅଭିଯାନ ଆୟୋଜନ କରାଯାଇଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଆଞ୍ଚଳିକ କେନ୍ଦ୍ର, ଜାତୀୟ ଉତ୍କର୍ଷ କେନ୍ଦ୍ର, ପ୍ରଶିକ୍ଷଣ କେନ୍ଦ୍ର ଏବଂ ଖେଲୋ ଇଣ୍ଡିଆ କେନ୍ଦ୍ରଗୁଡ଼ିକରେ ମଧ୍ୟ ଏକକାଳୀନ ସାଇକେଲ ଯାତ୍ରା ଆୟୋଜନ କରାଯାଇଛି। ଦିଲ୍ଲୀରେ ଗତକାଲି ଘଟିଥିବା ଘଟଣାକୁ ନେଇ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟର ଉଦ୍ବେଗକୁ ଭାରତ ଯଥାର୍ଥ ନୁହେଁ ବୋଲି କହିବା ସହ ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଅନାବଶ୍ୟକ ହସ୍ତକ୍ଷେପ ବୋଲି କହିଛି। ଜେନେଭାସ୍ଥିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ନିରପେକ୍ଷତା ଓ ପକ୍ଷପାତ ଶୂନ୍ୟତାର ନିଜସ୍ୱ ନୀତି ଅନୁଯାୟୀ ଅନ୍ୟ ସ୍ଥାନରେ ହେଉଥିବା ବ୍ୟାପକ ବିକ୍ଷୋଭ ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଉଚିତ। ଦେଶର ସମ୍ଭିଧାନ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ସୁନିଶ୍ଚିତ କରିଛି ବୋଲି ମିଶନ ପକ୍ଷରୁ କୁହାଯାଇଛି। ଅନ୍ୟ ଗଣତନ୍ତ୍ରଗୁଡ଼ିକ ଭଳି ଭାରତରେ ମଧ୍ୟ ଜନସାଧାରଣ ସାର୍ବଜନୀନ ଶାନ୍ତି ଶୃଙ୍ଖଳା ରକ୍ଷା ଉଦ୍ଦେଶ୍ୟରେ ଲାଗୁ ହୋଇଥିବା ଯୁକ୍ତିଯୁକ୍ତ କଟକଣା ଅଧୀନରେ ଏହି ଅଧିକାରର ପ୍ରୟୋଗ କରୁଛନ୍ତି। କର୍ତ୍ତୃପକ୍ଷ ଆଇନ ଅନୁଯାୟୀ କାର୍ଯ୍ୟ କରୁଥିବାବେଳେ ଅଭିଯୋଗର ପ୍ରତିକାର ପାଇଁ ନ୍ୟାୟାଳୟର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ରହିଛି ବୋଲି ବିବୃତ୍ତିରେ କୁହାଯାଇଛି। ସାଉଦି ଆରବର ରାଜଧାନୀ ରିୟାଦରେ ଥିବା ବିମାନ ବନ୍ଦର ଉପରେ ପୁଣି ଆକ୍ରମଣ ହୋଇଛି। କ୍ଷେପଣାସ୍ତ ଆକ୍ରମଣରେ ବିମାନ ବନ୍ଦରର ଘରୋଇ ବିମାନ ଚଳାଚଳ ପାଇଁ ଉଦ୍ଦିଷ୍ଟ ଟର୍ମିନାଲ 3 ଓ 4ରେ ଥିବା କୋଠା ପରିସର କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ପଡ଼ୋଶୀ ୟେମେନ୍ରେ ଇରାନ୍ ସମର୍ଥିତ ହୁତି ବିଦ୍ରୋହୀଙ୍କ ବିରୋଧରେ ସାଉଦି ଆରବର ଆକ୍ରମଣରେ ଆମେରିକା ସାମିଲ ହେବ କି ନାହିଁ ସେ ନେଇ ବିଚାର କରାଯାଉଛି। ହୁତି ବିଦ୍ରୋହୀମାନେ ଚଳିତ ସପ୍ତାହରେ କିଙ୍ଗ୍ ଖାଲିଦ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ସାଉଦି ଆରବର ଅନ୍ୟ ବିମାନ ବନ୍ଦର, ସାମରିକ ପ୍ରତିଷ୍ଠାନ ଓ ତୈଳ ଭିତ୍ତିଭୂମି ଉପରେ ହୋଇଥିବା ଆକ୍ରମଣ କରିଥିବା ସ୍ୱୀକାର କରିଛନ୍ତି। ଗତ ସପ୍ତାହରେ ସାଉଦି ଆରବ ନେତୃତ୍ୱାଧୀନ ମେଣ୍ଟ ହୁତି ବିଦ୍ରୋହୀଙ୍କ ବିରୋଧରେ ବଡ଼ ଧରଣର ସାମରିକ ଅଭିଯାନ ଆରମ୍ଭ କରିବା ପରଠାରୁ ଆକ୍ରମଣ ବୃଦ୍ଧି ପାଇଛି। ବିଶ୍ୱର ସର୍ବବୃହତ ତୈଳ ରପ୍ତାନୀକାରୀ ଦେଶ ସାଉଦି ଆରବର ବିମାନ ବନ୍ଦର, ସାମରିକ ପ୍ରତିଷ୍ଠାନ ଓ ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଗୁଁ ଆଞ୍ଚଳିକ ସୁରକ୍ଷା ସହ ବିଶ୍ୱ ବଜାରରେ ମଧ୍ୟ ଅସ୍ଥିରତା ଦେଖାଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣ

0: ଲକ୍ଷ୍ୟକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଆତ୍ମନିର୍ଭର ଭାରତ ସମ୍ପର୍କରେ ସୂଚନା ଦେଉଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ପରିକଳ୍ପନା ଦେଶକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସହ ବିଶ୍ୱ ଉତ୍ପାଦନ କ୍ଷେତ୍ରରେ ଭାରତର ଭାଗିଦାରିତା ବୃଦ୍ଧି କରିଛି। ଏହି ଲକ୍ଷ୍ୟ ହାସଲ ପାଇଁ ସରକାର ମେକ୍ ଇନ୍ ଇଣ୍ଡିଆ, ଉତ୍ପାଦନ ଭିତ୍ତିକ ପ୍ରୋହାହନ ଯୋଜନା ଏବଂ ଦେଶୀୟ ଶିଳ୍ପର ବିକାଶ ଭଳି ପଦକ୍ଷେପ ନେଇଛନ୍ତି। ଆତ୍ମନିର୍ଭରତାର ଅର୍ଥ ବିଶ୍ୱଠାରୁ ଦୂରେଇ ରହିବା ନୁହେଁ, ବରଂ ନିଜର ଉତ୍ପାଦନ କ୍ଷମତା ବୃଦ୍ଧି କରି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସକ୍ଷମ ହେବା। ପ୍ରତିରକ୍ଷା, ଔଷଧ ଉତ୍ପାଦନ, ସେମିକଣ୍ଡକ୍ଟର, ସୌରଶକ୍ତି ଓ ଇଲେକ୍ଟ୍ରୋନିକ୍ସ ଭଳି ରଣନୈତିକ କ୍ଷେତ୍ରରେ ଦେଶୀୟ ଉତ୍ପାଦନକୁ ଏହି ଅଭିଯାନରେ ପ୍ରାଥମିକତା ଦିଆଯାଇଛି। ଉତ୍ପାଦନ ଭିତ୍ତିକ ପ୍ରୋହାହନ ଯୋଜନା ପିଏଲ୍ଆଇ ଜରିଆରେ ଶିଳ୍ପ ସଂସ୍ଥାଗୁଡ଼ିକୁ ଉତ୍ପାଦନ ବୃଦ୍ଧି ଆଧାରରେ ପ୍ରୋହାହନ ଦିଆଯାଉଛି। ସରକାରୀ ତଥ୍ୟ ଅନୁଯାୟୀ ଗତବର୍ଷ ଡିସେମ୍ବର 31 ସୁଦ୍ଧା ଏହି ଯୋଜନାରେ 2,16,000 କୋଟି ଟଙ୍କାରୁ ଅଧିକ ନିବେଶ ହୋଇଥିବା ବେଳେ ଉତ୍ପାଦନ ଓ ବିକ୍ରିରେ 20,41,000 କୋଟି ଟଙ୍କାରୁ ଅଧିକ ଅଭିବୃଦ୍ଧି ରେକର୍ଡ କରାଯାଇଛି। ଏହି ଯୋଜନା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 14,39,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସ୍ୱଦେଶୀ ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ମୋବାଇଲ୍ ଫୋନ୍ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନରେ ଦେଶୀୟ କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନ ଜରିଆରେ ସ୍ୱଦେଶୀ ଉତ୍ପାଦ କିଣିବା ଓ ବ୍ୟବହାର କରିବାକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏହା ଦେଶର କ୍ଷୁଦ୍ର ଉଦ୍ୟୋଗ, ଉଦ୍ୟୋଗୀ ଓ ସ୍ଥାନୀୟ ଉତ୍ପାଦକଙ୍କୁ ପ୍ରୋତ୍ସାହିତ କରିବାର ଏକ ଉଦ୍ୟମ ବୋଲି ଶ୍ରୀ ମୋଦି କହିଛନ୍ତି।
1: हमें अब दूसरे देशों पर निर्भर रह करके नहीं जी, हमें आत्मनिर्भर बनना चाहिए। दुनिया में बहुत कुछ मिलता है, सस्ता मिलता है, जल्दी मिल सकता है, लेकिन उससे हमारा सामर्थ्य तैयार नहीं होता, न हमारे सामर्थ्य की कसौटी होती, और इसलिए हमें भी अपनी क्षमताओं को बढ़ाना है, अपने हितों की सुरक्षा हमें खुद को करनी है, और इसलिए आत्मनिर्भर भारत का संकल्प ବହୁତ ଦୃଢ଼ତା କେ ସାଥ ହମ ଲେକର କେ ଆଗେ ବଢ ରହେ ହୈଁ।
0: ଟି20 ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ରେ ଆଜି ତୃତୀୟ ମ୍ୟାଚ୍ ଇନ୍ଦୋର ହୋଲକର ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା 7:00ରେ ଆରମ୍ଭ ହେବ। 5 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥିତିରେ ରହିଛନ୍ତି। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଭାରତକୁ 6 ୱିକେଟ୍ରେ ପରାସ୍ତ କରିଥିବାବେଳେ ପ୍ରଥମ ମ୍ୟାଚ୍ରେ ଭାରତ 8 ୱିକେଟ୍ରେ ବିଜୟୀ ହୋଇଥିଲା। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ବେଙ୍ଗାଲୁରୁ ଫୁଟବଲ କ୍ଲବ 3-2 ଗୋଲ୍ରେ ସ୍ୱୋର୍ଟିଂ କ୍ଲବ ଦିଲ୍ଲୀକୁ ପରାସ୍ତ କରିଛି। ବେଙ୍ଗାଲୁରୁର ଶ୍ରୀ କାନ୍ତିରବ ଷ୍ଟାଡିୟମରେ ଗତକାଲି ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ଏଫ୍ସି ଗୋଆ ଓ ଚେନ୍ନାଇ ଫୁଟବଲ କ୍ଲବ ମଧ୍ୟରେ 1-1 ଗୋଲ୍ରେ ଖେଳ ଅମୀମାଂସିତ ରହିଛି। ଚେନ୍ନାଇ ଗସ୍ତ କରି ଆଜି 13,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି ପୂରଣ ହୋଇଛି 1 ବର୍ଷ। 100ଟି ଆକାଂକ୍ଷୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ବିକାଶମୂଳକ ଯୋଜନା। ବାରାଣସୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଆଜି ଅନୁଷ୍ଠିତ ହେଉଛି ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲର 94ତମ ସଂସ୍କରଣ। ଦିଲ୍ଲୀ ଘଟଣାକୁ ନେଇ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ ଉଦ୍ବେଗକୁ ଅନାବଶ୍ୟକ ବୋଲି କହିଲା ଭାରତ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଟି20 ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: ଶ୍ରୋତାବନ୍ଧୁ, ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଟିକିରାଇଜ କାର୍ଯ୍ୟକ୍ରମ। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ସୁରଭି ମହାପାତ୍ର।

ପିଲାମାନେ କଥାରେ ଅଛି, ଯଦି ଆମ କୁନି କୁନି ପିଲାମାନେ ହସନ୍ତି ନା, ସଂସାର ହସେ। ସେମାନେ ହେଉଛନ୍ତି ଏହି ସଂସାରର ସୁନ୍ଦର ବଗିଚାରେ ରଙ୍ଗ ବେରଙ୍ଗର ଫୁଲ।

ହଁ ପିଲାମାନେ, ସବୁବେଳେ ଆମେ ତମମାନଙ୍କୁ କହୁଛୁ ନା, ତମ ମୁହଁରେ ହସ ଦେଖିଲେ ଆମକୁ ବହୁତ ଖୁସି ଲାଗେ। ତେଣୁକରି ତା କଥାରେ ଅଛି, ଆଜି ଯୋଉ କୁନି କୁନି ପିଲାମାନେ ଆମ ଆଗରେ ବସିଛନ୍ତି, ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପାଠ ପଢୁଛନ୍ତି, ତାଙ୍କର ସୁନ୍ଦର ସୁନ୍ଦର ଭବିଷ୍ୟତ ରହିଛି। ଯୋଉ ପିଲାକୁ ହେଲେ ପଚାରିଲେ ଜଣେ ଜଣେ କହନ୍ତି, ମୁଁ ଇଞ୍ଜିନିୟର ହେବି, ମୁଁ ଡାକ୍ତର ହେବି, କିଏ କହୁଛି ମୁଁ ଉଡ଼ାଜାହାଜ ଚଲେଇବି, ପୁଣି କେତେ କଣ ସବୁ ଭବିଷ୍ୟତ କଥା କହିଥାନ୍ତି। ହଁ ପିଲାମାନେ, ତୁମରି ଏ ସ୍ୱପ୍ନ କଥା ଆମେ ଯେତେବେଳେ ଶୁଣୁ, ଗୋଟେ ସୁନ୍ଦର ଭାରତକୁ ଆମେ ଦେଖୁ। କାରଣ ଏଇ କୁନି କୁନି ପିଲାମାନେ ହିଁ ଆସନ୍ତାକାଲିର ସୁନ୍ଦର ଭାରତକୁ ସୁନ୍ଦର କରିକି ଗଢ଼ିବେ। ହଁ ପିଲାମାନେ, ଆଜି ତମମାନେ ଯୋଉ ବିଜ୍ଞାନ ଯୁଗରେ ଅଛ, ଯାହା ବି ତମେ ଦେଖୁଛ, ସୁଇଚ୍ ଟିପିଦେଲେ ଲାଇଟ୍ ଲାଗିଯାଉଛି। ହଁ ପିଲାମାନେ, ଏଇଠୁ ଆରମ୍ଭ ହେଲା ବିଜ୍ଞାନ ଯାତ୍ରା। କୁଆଡେ କିଛି ନାହିଁ, ଆକାଶରେ ଉଡ଼ାଜାହାଜ ବୁଲୁଛି, ପୁଣି ରକେଟ୍ ଅନ୍ତରୀକ୍ଷକୁ ପଳେଇ ଯାଉଛି। ହଁ ପିଲାମାନେ, ଚନ୍ଦା ମାମାକୁ ଆମେ ପୂଜା କରୁଛୁ, କିନ୍ତୁ ବୈଜ୍ଞାନିକମାନେ ଚନ୍ଦା ମାମା ପୃଷ୍ଠରେ ଓହ୍ଲେଇକି ସେଇଠିର ସବୁ ଖବର ସବୁ ଆଣିପାରିଲେଣି। ହଁ ପିଲାମାନେ, ସେମାନେ ଦିନେ ତମ ଭଳିଆ କୁନି ପିଲା ଥିଲେ, କିନ୍ତୁ ଆଜି ଦେଖ ସେମାନଙ୍କ କାମ ଏତେ ସୁନ୍ଦର ଯେ ଆଜି ସାରା ପୃଥିବୀ ସେମାନଙ୍କର ନାଁ ନଉଛି। ତା ସହିତ ପିଲାମାନେ, ତମମାନେ କିଏ କିଏ କହ ମୁଁ ପୋଲିସ ହେବି, ଆଉ କିଏ କିଏ କୁହ ମୁଁ ଦେଶ ପାଇଁ ଲଢ଼ିବି, ହଁ ଶତ୍ରୁମାନଙ୍କ କବଳରୁ ଆମ ଭାରତ ମାଙ୍କୁ ମୁଁ ରକ୍ଷା କରିବି।

ପିଲାମାନେ କେତେ ସୁନ୍ଦର ସ୍ୱପ୍ନ! ତେଣୁକରି ତ କୁହାଯାଏ, ଆଜିର କୁନି କୁନି ଶିଶୁମାନେ ହିଁ ଆଗାମୀ ଦିନର ଏଇ ଦେଶର ଭବିଷ୍ୟତ। ତେଣୁକରି ପିଲାମାନେ ସବୁବେଳେ ଆମେ ତମମାନଙ୍କୁ କହୁଛୁ, ଏତେ ସୁନ୍ଦର ସୁନ୍ଦର ସ୍ୱପ୍ନ ନେଇକି ଆମେ ଖାଲିରେ ବସିପଡ଼ିଲେ ହେବ ନାହିଁ। ଆମ ଜୀବନକୁ ଆମେ ଶୃଙ୍ଖଳିତ କରିବା, ଆଉ ଶୃଙ୍ଖଳା ଆମ ପରିବାରରୁ ଶିଖିବା। ପ୍ରଥମେ ଶିଖିବା ଆମ ବାପା ମାଆଙ୍କ ପାଖରୁ। ବାପା ମା ଯାହା ବି ଭଲ ଭଲ କଥା କହୁଛନ୍ତି ପିଲାମାନେ, ସବୁ ତୁମ ସୁନ୍ଦର ଭବିଷ୍ୟତ ଗଢ଼ିପାରିବେ। ଖାଲି ବାପା ମା ନୁହଁ, ଘରେ ଯେଉଁମାନେ ବୟୋଜ୍ୟେଷ୍ଠ ଲୋକମାନେ ଅଛନ୍ତି, ସେମାନେ ମଧ୍ୟ ତୁମକୁ ଯୋଉ ସୁନ୍ଦର ସୁନ୍ଦର କଥା କୁହନ୍ତି, ଉପଦେଶ ଦିଅନ୍ତି, ସେଇ ଉପଦେଶକୁ ଯଦି ଆମେ ଶୁଣିବା ନା ପିଲାମାନେ, ତାହେଲେ ନିଶ୍ଚିତ ଭାବେ ଆମେ ଗୋଟେ ଭଲ ମଣିଷଟିଏ ହେବା। ଭଲ ମଣିଷ ପୁଣି କଣ ନା, ବଡ଼ଙ୍କୁ ସମ୍ମାନ ଦବା, ଛୋଟକୁ ଭଲ ପାଇବା, ଠିକ ସମୟରେ ଆମେ ସମୟର ସଦୁପଯୋଗ କରିବା। ଆମର ସ୍ୱପ୍ନ ପୂରଣ ନହେଲା ଯାଇ ଆମେ କେବେ ବିଶ୍ରାମ ନବା ନାହିଁ। ହଁ ପିଲାମାନେ, ଶୃଙ୍ଖଳିତ ଜୀବନ ହିଁ ଆମ ସୁନ୍ଦର ଭବିଷ୍ୟତକୁ ତିଆରି କରିପାରେ।

ହଁ ପିଲାମାନେ, ଦିନ ଥିଲା ଏଇ ଦେଶ ଇଂରେଜମାନଙ୍କ ଅଧୀନରେ ଥିଲା। ଏଇ ଦେଶରେ ଆମ ଭାରତୀୟମାନଙ୍କର କୌଣସି ଅଧିକାର ନଥିଲା। ପିଲାମାନେ, ଇଂରେଜମାନେ ଆସି ଆମ ଦେଶକୁ କବଳିତ କରିକି ନେଇଥିଲେ। ସେମାନେ ଯାହା ନୀତି ନିୟମ କରୁଥିଲେ ପିଲାମାନେ, ଆମେ ବାଧ୍ୟ ହେଇଯାଉଥିଲୁ

ଆମ ଭାରତୀୟମାନଙ୍କର କୌଣସି ଅଧିକାର ନଥିଲା ପିଲାମାନେ। ଇଂରେଜମାନେ ଆସି ଆମ ଦେଶକୁ କବଳିତ କରିକି ନେଇଥିଲେ। ସେମାନେ ଯାହା ନୀତି ନିୟମ କରୁଥିଲେ ପିଲାମାନେ, ଆମେ ବାଧ୍ୟ ହେଇଯାଉଥିଲୁ ସେମାନଙ୍କ କଥା ଶୁଣିବା ପାଇଁ। ଆମରି କଥା ଜମା ଚଳୁନଥିଲା। ତେଣୁକରି ପିଲାମାନେ, ଏଇ ଭାରତକୁ ସ୍ୱାଧୀନତା କରିବା ପାଇଁ କେତେ ଯେ ରାଜା ମହାରାଜା, କେତେ ଯେ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ବଳି ଦେଇଛନ୍ତି, ତାର ଠିକଣା ନାହିଁ ପିଲାମାନେ।

0: ସେମାନଙ୍କର ମନରେ ଗୋଟିଏ ଖାଲି ଚିନ୍ତାଧାରା ଥିଲା ଯେ ଇଂରେଜମାନଙ୍କ କବଳରୁ ଆମ ଭାରତ ମାଙ୍କୁ କେମିତି ଆମେ ସ୍ୱାଧୀନତା ଦେବା। ହଁ, ପିଲାମାନେ ନିଜ ପରିବାରକୁ ଛାଡ଼ି ଦେଇଥିଲେ, ଖାଇବା ପିଇବା ପିନ୍ଧିବା ସବୁକିଛି ଜୀବନର ତ୍ୟାଗ କରିଦେଇକି ପିଲାମାନେ ସେମାନେ ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ବାହାରି ଆସିଥିଲେ। ତମମାନେ ତ ବହୁତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ନାଁ ଶୁଣୁଥିବ, ଯେମିତି ଜାତିର ଜନକ ମହାତ୍ମା ଗାନ୍ଧୀ ହୁଅନ୍ତୁ, ସୁଭାଷ ଚନ୍ଦ୍ର ବୋଷ ହୁଅନ୍ତୁ, ଜବାହରଲାଲ ନେହେରୁ ହୁଅନ୍ତୁ, ବାଲ ଗଙ୍ଗାଧର ତିଲକ ହୁଅନ୍ତୁ। ସବୁବେଳେ ପିଲାମାନେ ଯିଏ ମାଟି ମାର ରକ୍ଷା କରିବା ପାଇଁ ଆଗକୁ ଚାଲି ଆସନ୍ତି ସେମାନଙ୍କୁ ଆମେ ସ୍ୱାଧୀନତା ସଂଗ୍ରାମୀ କହିବା। ଆମର ଏଇ ଭାରତ ବର୍ଷରେ ଅଗଣିତ ସ୍ୱାଧୀନତା ସଂଗ୍ରାମୀ, ତା ସହିତ ସାଧାରଣ ଲୋକମାନେ ମଧ୍ୟ ନିଜ ଜୀବନକୁ ତ୍ୟାଗ କରିକି ପିଲାମାନେ ଭାରତ ବର୍ଷକୁ ସ୍ୱାଧୀନତା ଦେବା ପାଇଁ ଆଗେଇ ଆସିଥିଲେ। ସେମିତି ଜଣେ ଲୋକନାୟକ ଜୟପ୍ରକାଶ ନାରାୟଣ ହେଉଛନ୍ତି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ। ହଁ ପିଲାମାନେ, ଆଜି ହେଉଛି ଜୟପ୍ରକାଶ ନାରାୟଣଙ୍କର ଜନ୍ମଦିନ। ଜୀବନର ଶେଷ ଦିନ ପର୍ଯ୍ୟନ୍ତ ଅନ୍ୟାୟ ବିରୁଦ୍ଧରେ ଯିଏ ସ୍ୱର ଉତ୍ତୋଳନ କରିଥିଲେ ସେ ହେଉଛନ୍ତି ଲୋକନାୟକ ଜୟପ୍ରକାଶ ନାରାୟଣ। ସେଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ପିଲାମାନେ ଆମେ ଟିକେ ଶୁଣିବା ଆଉ କିଛି ଜାଣିବା। ଆମ ଗହଣରେ ସ୍ୱପ୍ନହତା ଭଉଣୀ ବସିଛନ୍ତି, ସେ କଣ କହୁଛନ୍ତି ଆମେ ମନ ଦେଇକି ଶୁଣିବା।
1: ପିଲାଏ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସ୍ଥାନ ସ୍ୱତନ୍ତ୍ର। ଜଣେ ଉଚ୍ଚକୋଟୀର ରାଷ୍ଟ୍ରନୀତିଜ୍ଞ ଓ ମହାନ ବିପ୍ଳବୀ ଭାବରେ ସେ ଥିଲେ ଗାନ୍ଧୀ ଯୁଗର ଶେଷ ଦୀପଶିଖା। ତାଙ୍କର କ୍ରାନ୍ତିକାରୀ ବିଚାରଧାରା ସ୍ୱାଧୀନ ଭାରତର ଗଣତନ୍ତ୍ରକୁ ଅତ୍ୟନ୍ତ ସୁଦୃଢ଼ କରିଛି। ବିହାରର ପାଟନା ସହରରୁ 50 ମାଇଲ ଦୂରରେ ଅବସ୍ଥିତ ଏକ ଗାଁ, ତାର ନାଁ ସୀତାବଦିଆରା। ଗଙ୍ଗା ଓ ସରୟୁ ନଦୀର ମଝି ସ୍ଥାନରେ ଏହି ଗାଁ। ସେହି ଗାଁରେ 1902 ମସିହା ଅକ୍ଟୋବର ମାସ 11 ତାରିଖରେ ଜୟପ୍ରକାଶ ନାରାୟଣଙ୍କର ଜନ୍ମ ହୋଇଥିଲା। ତାଙ୍କ ପିତାଙ୍କ ନାମ ଥିଲା ହର୍ଷଦୟାଲ ଏବଂ ମାତାଙ୍କ ନାମ ଥିଲା ଫୁଲରାଣୀ ଦେବୀ। ଜୟପ୍ରକାଶ ଥିଲେ ପିତାମାତାଙ୍କର ଚତୁର୍ଥ ସନ୍ତାନ। ପିତା ଥିଲେ ଶିକ୍ଷିତ ବ୍ୟକ୍ତି, ପୂର୍ତ୍ତ ବିଭାଗରେ ସେ ଚାକିରି କରୁଥିଲେ। ବଡ଼ ପୁଅର କଲେରା ରୋଗରେ ମୃତ୍ୟୁ ହୋଇଗଲା। ବଡ଼ ଝିଅ ମଧ୍ୟ ମୃତ୍ୟୁବରଣ କଲା ପ୍ଲେଗ୍ ରୋଗରେ। କାଳେ କୌଣସି ସଂକ୍ରାମକ ରୋଗ ଜୟପ୍ରକାଶଙ୍କୁ ହୋଇଯିବା ଭୟରେ ତାଙ୍କ ମା ତାଙ୍କୁ ବାହାର ଲୋକଙ୍କ ସହ ମିଶାଇଲେ ନାହିଁ। ଲୋକନାୟକଙ୍କ ପିତାମହ ଥିଲେ ଜଣେ ନିର୍ଭୀକ ପୁଲିସ ଅଫିସର। ଇଂରେଜ ସରକାରଙ୍କ ଅଧୀନରେ କାମ କରି ମଧ୍ୟ ସେ ଅନ୍ୟାୟ ଅନୀତିର ଦୃଢ଼ ବିରୋଧ କରୁଥିଲେ। ଜାଣିଛ ପିଲେ, ସୀତାବଦିଆର ପ୍ରାଥମିକ ବିଦ୍ୟାଳୟରୁ ଜୟପ୍ରକାଶଙ୍କର ବାଲ୍ୟ ଶିକ୍ଷା ଆରମ୍ଭ ହୋଇଥିଲା। ପିଲାଟି ଦିନରୁ ଜୟପ୍ରକାଶ ଗାନ୍ଧିଜୀଙ୍କ ବିଚାରଧାରା ପ୍ରତି ଅନୁରକ୍ତ ଥିଲେ। ସେ ତାଙ୍କ ପ୍ରଣୀତ ଗୀତା ପଢ଼ିଥିଲେ

ଓ ଗୀତା ଦର୍ଶନ ପ୍ରତି ଆକୃଷ୍ଟ ହୋଇଥିଲେ। ସେତେବେଳେ ସୀତାପଦ୍ୟାରରେ ତାଙ୍କୁ ପ୍ରାଥମିକ ଶିକ୍ଷା ଦେଉଥିବା ଶିକ୍ଷକ ଜଣକ ଥିଲେ ଜଣେ ଉଗ୍ର ଦେଶପ୍ରେମୀ। ତାଙ୍କ ଚରିତ୍ରର ପ୍ରଭାବ ଜୟପ୍ରକାଶଙ୍କୁ ପ୍ରଭାବିତ କରିଥିଲା। ପ୍ରାଥମିକ ଶିକ୍ଷା ଶେଷରେ ଜୟପ୍ରକାଶ ପାଟଣା କଲେଜିଏଟ୍ ସ୍କୁଲରେ ନାମ ଲେଖାଇଥିଲେ। ସେତେବେଳେ ତାଙ୍କ ପିତା ପାଟଣାରେ ରହୁଥାନ୍ତି। କଲେଜିଏଟ୍ ସ୍କୁଲ ଛାତ୍ରାବାସରେ ରହିବା ବେଳେ ଜୟପ୍ରକାଶ ରାଜେନ୍ଦ୍ର ପ୍ରସାଦ, ରଘୁନନ୍ଦନ ପାଣ୍ଡେ, ଯଦୁନାଥ ସରକାର ପ୍ରଭୃତି ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କ ମଧ୍ୟରେ ଦେଶର ରାଜନୈତିକ ପରିସ୍ଥିତି ସମ୍ପର୍କରେ ବାରମ୍ବାର ବିଚାର ଆଲୋଚନା ହେଉଥିଲା। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଗାନ୍ଧିଜୀଙ୍କ ଚମ୍ପାରଣ ଗସ୍ତ ତିଲକ ଓ ଆନିବେସନ୍ତଙ୍କ ହୋମରୁଲ ଲିଗ୍ ଆନ୍ଦୋଳନ ସଂକ୍ରାନ୍ତୀୟ ସମ୍ବାଦଗୁଡ଼ିକ କିଶୋର ଜୟପ୍ରକାଶଙ୍କ ମନରେ ଆଣିଦେଇଥିଲା ଅପୂର୍ବ ଉନ୍ମାଦନା। ସେତେବେଳେ କଲେଜିଏଟ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥାନ୍ତି ଅମଜୁଦ ଅଲ୍ଲୀ ଖାଁ। ପିଲାଙ୍କର ଚାରିତ୍ରିକ ବିକାଶ ପ୍ରତି ସେ ଧ୍ୟାନ ଦେଉଥିଲେ। 1919 ମସିହାରେ ଜୟପ୍ରକାଶ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଏଣ୍ଟ୍ରାନ୍ସ ପାସ୍ କଲେ। ସେହି ବର୍ଷ ତାଙ୍କର ପ୍ରଭାବତୀ ଦେବୀଙ୍କ ସହ ବିବାହ ହୋଇଥିଲା। ପାଟନା କଲେଜରେ ISC ଶ୍ରେଣୀରେ ତାଙ୍କର ନାମ ଲେଖା ହେଲା। ଜୀବନରେ ଜଣେ ବୈଜ୍ଞାନିକ ହେବାକୁ ଜୟପ୍ରକାଶଙ୍କର ଅଭିଳାଷ ଥିଲା। 1920 ମସିହା ଡିସେମ୍ବର ମାସର ଏକ ସନ୍ଧ୍ୟାରେ ମହାତ୍ମା ଗାନ୍ଧୀ ପାଟଣାର ଏକ ଜନସଭାରେ ଭାଷଣ ଦେଉଥାନ୍ତି, ତାଙ୍କର ସ୍ୱରାଜ ବାର୍ତ୍ତା। ସେତେବେଳେ ପାଟଣା କଲେଜର ବହୁ ମେଧାବୀ ଛାତ୍ରଙ୍କର ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ସେମାନଙ୍କ ମଧ୍ୟରେ ଜୟପ୍ରକାଶ ଥିଲେ ଅନ୍ୟତମ। ପାଟନା କଲେଜର ଏହି ଇଣ୍ଟରମିଡିଏଟ୍ ଛାତ୍ର ଗାନ୍ଧିଜୀଙ୍କ କାଉଁରୀ ସ୍ପର୍ଶ ଯୋଗୁଁ କଲେଜ ଶିକ୍ଷା ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲେ। ତାପରେ ସେ ପାଟନା କଲେଜ ଛାଡ଼ି ଜାତୀୟ ଶିକ୍ଷାନୁଷ୍ଠାନ ବିହାର ବିଦ୍ୟାପୀଠକୁ ଆସିଲେ ଓ ଏହିଠାରୁ ISC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। କିନ୍ତୁ ନିଜର ଉଚ୍ଚଶିକ୍ଷା ଲାଭ କରିବାର ଅଭିପ୍ସାକୁ ଚରିତାର୍ଥ କରିବା ପାଇଁ ସେ 1922 ମସିହାରେ ବିଦେଶ ଯାତ୍ରା କରିଥିଲେ। କିନ୍ତୁ ପିଲାଏ, ଜୟପ୍ରକାଶଙ୍କର ବିଦେଶରେ ଶିକ୍ଷାଲାଭ ପାଇଁ ତାଙ୍କ ପିତାମାତାଙ୍କର ଇଚ୍ଛା ନଥିଲା। ଜୟପ୍ରକାଶ ଆମେରିକା ଗଲେ ପାଠ ପଢ଼ିବା ପାଇଁ। ସେଠାରେ ରହଣି କାଳରେ କଠୋର ଶାରୀରିକ ପରିଶ୍ରମ କରି ଜୟପ୍ରକାଶ ନିଜର ପାଠପଢ଼ା ପାଇଁ ଅର୍ଥ ଉପାର୍ଜନ କରୁଥିଲେ। କାଲିଫର୍ଣ୍ଣିଆ ନିକଟବର୍ତ୍ତୀ ସେଭିଭିଲେ ଗ୍ରାମର ଏକ ଫଳ ଉଦ୍ୟାନରେ ଦୈନିକ 8 ଘଣ୍ଟା ପରିଶ୍ରମ କରି ସେ $4 ଅର୍ଥ ପାଉଥିଲେ। କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ପଢ଼ିଲା ବେଳେ ଘୋର ଆର୍ଥିକ ସଙ୍କଟ ତାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରିଥିଲା। ସେ ପୁଣି ମଜୁରୀ କରି ଅର୍ଥ ଉପାର୍ଜନ କଲାପରେ ଆୟୋବା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କଲେ। ଆୟୋବା ବିଶ୍ୱବିଦ୍ୟାଳୟରେ କେମିକାଲ ଇଞ୍ଜିନିୟରିଂ ବିଭାଗରେ ଜଣେ ମେଧାବୀ ଛାତ୍ର ରୂପେ ଖୁବ୍ ଶୀଘ୍ର ତାଙ୍କର ପ୍ରଶଂସା ଚାରିଆଡ଼େ ବ୍ୟାପି ଯାଇଥିଲା। ଆମେରିକାର ଚିକାଗୋ, ୱିସ୍କନସିନ୍ ଓ ପରେ ଓହିଓ ବିଶ୍ୱବିଦ୍ୟାଳୟରୁ ସେ କୃତିତ୍ୱର ସହ BA ଡିଗ୍ରୀ ହାସଲ କରିଥିଲେ। ଏହାପରେ ଗବେଷଣା କରିବା ପାଇଁ ତାଙ୍କର ଇଚ୍ଛା ହେଲା, କିନ୍ତୁ ମାଙ୍କର ମୃତ୍ୟୁ ସମ୍ବାଦ ଶୁଣି ସେ 1929 ମସିହାରେ ଭାରତକୁ ଫେରି ଆସିଥିଲେ। ଯୁକ୍ତରାଷ୍ଟ୍ରରେ ରହିବା ସମୟରେ ବାମପନ୍ଥୀ ତଥା ସମାଜବାଦୀ ଚିନ୍ତାଧାରା ପ୍ରତି ସେ ବିଶେଷ ଆକୃଷ୍ଟ ହୋଇପଡ଼ିଥିଲେ। ତେଣୁ ଭାରତୀୟ ଜାତୀୟବାଦୀ ଆନ୍ଦୋଳନର ଭିତ୍ତିଭୂମିରେ ସମାଜବାଦ ଉପରେ ଆଧାରିତ ହେବା ଉଚିତ ବୋଲି ତାଙ୍କର ମତ ଥିଲା। ପିଲାଏ, ଜୟପ୍ରକାଶଙ୍କ ଆମେରିକାରେ ଅଧ୍ୟୟନ ସମୟରେ ପ୍ରଭାବତୀ ଦେବୀ ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମରେ ରହୁଥିଲେ। ସେଠାରେ ଜଣେ ଅନ୍ତେବାସୀ ଭାବରେ କଠୋର ନିୟମ ଶୃଙ୍ଖଳା ଭିତରେ ତାଙ୍କର ସମୟ ଅତିବାହିତ ହେଉଥିଲା। ଲୋକନାୟକ ଭାରତକୁ ଫେରି 1929 ମସିହା ଡିସେମ୍ବର ମାସରେ ଲାହୋରଠାରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ ଅଧିବେଶନରେ ଯୋଗ ଦେଇଥିଲେ। 1930 ମସିହାରେ ସେ ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗ ଦେଲେ, କିନ୍ତୁ ପରିବାରର ଆର୍ଥିକ ସଙ୍କଟ ଓ ପିତାଙ୍କର ଅସୁସ୍ଥତା ତାଙ୍କୁ ସ୍ୱାଧୀନତା ଆନ୍ଦୋଳନଠାରୁ ଦୂରେଇ ରଖିବାକୁ ବାଧ୍ୟ କରିଥିଲା। ଆଜନ୍ମ ବିପ୍ଳବୀ ଜୟପ୍ରକାଶ ପୁଣି ସଂଗ୍ରାମର ଜାତୀୟ ସ୍ରୋତକୁ ଖୁବ୍ ଶୀଘ୍ର ଫେରିଆସିଲେ। 1932 ମସିହାରେ ତାଙ୍କୁ ଇଂରେଜ ସରକାର ଗିରଫ କରିଥିଲେ। 1934 ମସିହାରେ ବିହାର ଭୂମିକମ୍ପରେ ଜୟପ୍ରକାଶ ଜଣେ ସ୍ୱେଚ୍ଛାସେବୀ ରୂପେ କାର୍ଯ୍ୟ କରିଥିଲେ। ତାଙ୍କ ଉଦ୍ୟମରେ 1934 ମସିହା May 11 ଦିନ କଂଗ୍ରେସ ମଧ୍ୟରେ ପ୍ରଥମ ସମାଜବାଦୀ ଦଳ ଗଠନ ହୋଇଥିଲା। ଜୟପ୍ରକାଶଙ୍କ ବ୍ୟତୀତ ଏହି ବିପ୍ଳବୀ ଗୋଷ୍ଠୀରେ ରାମ ମନୋହର ଲୋହିଆ, ନରେନ୍ଦ୍ର ଦେବ, ଅଚ୍ୟୁତ ପଟବର୍ଦ୍ଧନ ପ୍ରଭୃତି ସଦସ୍ୟ ଥିଲେ। 1942 ମସିହା August 8 ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତା ପୂର୍ବରୁ 1940 ମସିହାରେ ଜାମସେଦପୁରଠାରେ ଏକ ଅବୈଧ ଭାଷଣ ପ୍ରଦାନ ଅଭିଯୋଗରେ ଜୟପ୍ରକାଶଙ୍କୁ ଗିରଫ କରାଯାଇ ହଜାରିବାଗ ଜେଲରେ ରଖାଯାଇଥିଲା। 1942 ମସିହା November 8 ଦିନ ସେ କୌଶଳକ୍ରମେ ହଜାରିବାଗ ଜେଲରୁ ଖସି ପଳାଇଗଲେ। ତାପରେ ତାଙ୍କ ନେତୃତ୍ୱରେ ଗଠନ ହେଲା ମୁକ୍ତି ବାହିନୀ। ନେପାଳରେ ରହିଲା ଏହାର ମୁଖ୍ୟ ଦପ୍ତର। ସେ ଗୋପନରେ ଏହି ଆନ୍ଦୋଳନ ପରିଚାଳନା କଲେ, କିନ୍ତୁ 1943 ମସିହାରେ ଇଂରେଜ ସରକାର ନେପାଳରୁ କୌଶଳରେ ଜୟପ୍ରକାଶ ଓ ଅନ୍ୟାନ୍ୟ କେତେକଙ୍କୁ ଗିରଫ କଲେ। ଦୀର୍ଘ 16 ମାସ କାଳ ତାଙ୍କୁ ଲାହୋର ଜେଲରେ କଟେଇବାକୁ ପଡ଼ିଥିଲା। ପିଲାଏ, 1946 ମସିହା August 15 ଦିନ ଭାରତ ସ୍ୱାଧୀନତା ଲାଭ କଲା, କିନ୍ତୁ 1948 January 30 ଜାତିର ପିତା ମହାତ୍ମା

0: ଗାନ୍ଧି ଆତତାୟଙ୍କ ଗୁଳିରେ ନିହତ ହେଲେ। ଏହି ଘଟଣା ଜୟପ୍ରକାଶଙ୍କୁ ଦାରୁଣ ଆଘାତ ଦେଇଥିଲା। ସେ କ୍ରମେ ଗାନ୍ଧୀବାଦ ଆଡ଼କୁ ଢଳିଥିଲେ। 1952 ସାଧାରଣ ନିର୍ବାଚନ ପରେ ଦେଶରେ ସମାଜବାଦୀ ଦଳ ଦୁର୍ବଳ ହୋଇପଡ଼ିଥିଲା। 1954 ମସିହାରେ ସେ ସକ୍ରିୟ ରାଜନୀତିରୁ ଅବସର ନେଇ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ। ଜାଣିଛ ପିଲାଏ, ସେ ନିଜର ସ୍ୱାର୍ଥ ବୋଲି ନିଜର ସମସ୍ତ ଜମି ମଧ୍ୟ ସେ ଭୂଦାନ ପାଇଁ ଦେଇଦେଇଥିଲେ। ସର୍ବୋଦୟ ଆନ୍ଦୋଳନ ମାଧ୍ୟମରେ ଦେଶରେ ପୁନର୍ଗଠନ ପାଇଁ ସେ ନେତୃତ୍ୱ ନେଲେ। ନକ୍ସଲବାଦୀମାନେ ସର୍ବୋଦୟ କର୍ମୀଙ୍କୁ ହତ୍ୟା କରିବାରୁ ଜୟପ୍ରକାଶ ତାର ମୁକାବିଲା କଲେ। 1972 ମସିହାରେ ତମୁଳ ଉପତ୍ୟକାର ଦୁର୍ଦ୍ଧାନ୍ତ ଡାକୁମାନେ ଜୟପ୍ରକାଶଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଲୋକନାୟକଙ୍କର ଅହିଂସାତ୍ମକ ଚିନ୍ତାଧାରା ସେମାନଙ୍କ ମନକୁ ବଦଳାଇ ଦେଇଥିଲା। ପିଲାଏ, ଜୀବନର ଶେଷ ସମୟରେ ସେ ସମାଜରେ ଦେଖାଯାଉଥିବା ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତି ବିରୁଦ୍ଧରେ ସମ୍ପୂର୍ଣ୍ଣ ବିପ୍ଳବରୂପକ ଚିନ୍ତାଧାରାର ଅବତାରଣା କରିଥିଲେ। 1974 ମସିହାଠାରୁ ତାଙ୍କ ନେତୃତ୍ୱରେ ସମଗ୍ର ଭାରତବର୍ଷରେ ଏକ ଜନଜାଗରଣ ଦେଖାଦେଇଥିଲା। ସେହି ସମୟର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଆନ୍ଦୋଳନକୁ ଦବାଇବା ପାଇଁ ଦେଶରେ ଜରୁରୀ ପରିସ୍ଥିତି ଜାରି କଲେ ଏବଂ ଜୟପ୍ରକାଶଙ୍କୁ ଗିରଫ କରାଗଲା। 1977 ମସିହା ସାଧାରଣ ନିର୍ବାଚନ ପରେ ଦେଶରେ ଜରୁରୀ ପରିସ୍ଥିତି ଉଠିଲା। ସ୍ୱାଧୀନ ହେବା ପରେ ଭାରତରେ ସେହି ସମୟରେ ଅଣ କଂଗ୍ରେସ ଦଳ ସରକାର ଗଠନ କଲେ। ଜୟପ୍ରକାଶଙ୍କ ପରାମର୍ଶ କ୍ରମେ କେତୋଟି ବିରୋଧୀ ଦଳ ଏକତ୍ର ମିଶି ଜନତା ଦଳ ଗଠନ କଲେ ଓ କେନ୍ଦ୍ରରେ ସରକାର ଗଠନ କଲେ। ପିଲାଏ, ଭାରତୀୟ ସମାଜକୁ ଦିଗ୍ଦର୍ଶନ ଦେବା ପାଇଁ ଲୋକନାୟକ ଆଉ ବେଶୀ ଦିନ ଇହଧାମରେ ରହିପାରି ନଥିଲେ। 1979 ମସିହା ଅକ୍ଟୋବର 8 ତାରିଖରେ ତାଙ୍କର ଜୀବନଦୀପ ସବୁଦିନ ପାଇଁ ଲିଭିଯାଇଥିଲା। ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ୍ୟ ପ୍ରତିଷ୍ଠା ଜୟପ୍ରକାଶଙ୍କର ଲକ୍ଷ୍ୟ ଥିଲା। ସମାଜରୁ ଦୁର୍ନୀତି, ଜାତିଭେଦ, ଦାରିଦ୍ର୍ୟ ଦୂର କରି ଅହିଂସାତ୍ମକ ଉପାୟରେ ଏକ ଶ୍ରେଣୀହୀନ ଦୁର୍ନୀତିମୁକ୍ତ ସମାଜ ପ୍ରତିଷ୍ଠା ଥିଲା ତାଙ୍କର ଉଦ୍ଦେଶ୍ୟ। ବାସ୍ତବରେ ଜୟପ୍ରକାଶ ନାରାୟଣ ଥିଲେ ଜଣେ କର୍ମଯୋଗୀ। ସେ ଥିଲେ ଲୋକନାୟକ ଓ ଭାରତୀୟ ସମାଜବାଦୀ ତଥା ସର୍ବୋଦୟ ଚିନ୍ତାଧାରାରେ ଏକ ଅନନ୍ୟ ପ୍ରତିଭା।
1: ହଁ ପିଲାମାନେ, କଥାରେ ଅଛି, ଯଦି ଆମେ ଏ ଦୁନିଆକୁ ଆସିଛେ, ମାଙ୍କ ଋଣ ତ ଆମେ ଶୁଝିପାରିବା ନାହିଁ, କିନ୍ତୁ ଆଉ ଗୋଟିଏ ମା ଅଛନ୍ତି, ସେ ହେଉଛନ୍ତି ମାଟି ମା, ଯିଏକି ଆମକୁ ସବୁ ପ୍ରକାରର ଶସ୍ୟ ଫଳ ମୂଳ ଦେଇ ପରିପୃଷ୍ଟ କରିଥାନ୍ତି। ତାଙ୍କରି ଶରୀରରେ ବହିଯାଉଥିବା ଜଳ ବଞ୍ଚିବାକୁ ସହାୟ ହୋଇଥାଏ। ପିଲାମାନେ, ମାଟି ମାର ଋଣ ମଧ୍ୟ ଆମେ କେବେ ମଧ୍ୟ ଶୁଝିପାରିବା ନାହିଁ। ତେଣୁ କରିକି ଆମ ଜୀବନରେ ଆମେ ଯାହା ବି କରିବା, କିଛିଟା ମାଟି ମାଆଙ୍କ ପାଇଁ ଚିନ୍ତା କରିବା। ଆଉ ଯେମିତି ପିଲାମାନେ ପ୍ରତିଦିନ ଆମେ ବାପା ମାଆଙ୍କର ନାଁ ରଖିବା ପାଇଁ ଆମେ ଭଲ କାମ କରୁ, ଠିକ ସେମିତି ଆମେ ମଧ୍ୟ ଭାରତ ମାଆର ସନ୍ତାନ, ଆମେ ଏମିତି କିଛି କାମ କରିବା ପ୍ରତ୍ୟେକ ଲୋକଙ୍କ ପାଖରେ ଆମେ ସମ୍ମାନିତ ହେବା।

ସବୁବେଳେ ଆମେ କହୁଛୁ ଶୃଙ୍ଖଳା ଆଉ ସମୟ, ଏଇ ଦୁଇଟି ହଉଛି ଆମ ଜୀବନର ମୂଳ ଆଧାର। ଯିଏ ଶୃଙ୍ଖଳିତ ହେଲା ଆଉ ଯିଏ ସମୟର ସତ୍ ଉପଯୋଗ କଲା, ପିଲାମାନେ ନିଶ୍ଚିତ ଭାବେ ତା ଜୀବନର ସ୍ୱପ୍ନକୁ ସେ ସାକାର କରିପାରିବ। ତାହେଲେ ପିଲାମାନେ କଣ କହୁଛ, ଆଜି ତ ରବିବାର, ଗୋଟେ କାହାଣୀ ନ ଶୁଣିଲେ ପିଲାମାନେ ଆମ ରେଡିଓ ପାଖରୁ ଜମା ଉଠିବେନି। ତାହେଲେ ଚାଲ ପିଲାମାନେ ଆଜି ଗୋଟେ ସୁନ୍ଦର କାହାଣୀ ଶୁଣିବା। ଗୋଟେ ସୁନ୍ଦର ଜଙ୍ଗଲ, ଜଙ୍ଗଲ ଭିତରେ ଗୋଟେ ଗଛରେ ପାରା, ଶୁଆ ଆଉ କାଉ ଏଇ ତିନି ଜଣ ସାଙ୍ଗ ହେଇକି ରହୁଥିଲେ। ଆଉ ତିନି ଜଣ ଯାକର କୁନି କୁନି ଛୁଆମାନେ ବସାରେ ରହିଥିଲେ। ଏଇ ତିନିଟା ପକ୍ଷୀ ସକାଳରେ ସେମାନେ ଖାଦ୍ୟ ଖୋଜିବାକୁ ଯାଆନ୍ତି ଏବଂ ସନ୍ଧ୍ୟା ସମୟରେ ଫେରନ୍ତି। ନିଜ ନିଜ ଛୁଆକୁ ଦେଖିକି ଭାରି ଖୁସି ହୁଅନ୍ତି। ଆଉ ସେମାନେ ଅପେକ୍ଷା କରିଥିଲେ ତାଙ୍କ ଛୁଆମାନେ କେତେବେଳେ ଡେଣା ମେଲିକି ସେମାନଙ୍କ ଭଳିଆ ଉଡ଼ିବେ। ଏମିତି ଗୋଟେ ଦିନ ପିଲାମାନେ ଗୋଟେ ଶାଗୁଣାଟେ ସେଇ ଗଛ ତଳକୁ ଆସିଲା। ତମାନେ ସବୁ ଜାଣିଛ ଶାଗୁଣା ମାଂସାଶୀ ଜୀବ, ମାଂସ ହିଁ ସିଏ ଖାଏ। ତେଣୁକରି ଏଇ ତିନି ଜଣ ପକ୍ଷୀ ଯେତେବେଳେ ଶାଗୁଣାକୁ ଦେଖିଛନ୍ତି ସମସ୍ତେ ଭୟ କରିଗଲେ। କାଳେ ସେମାନଙ୍କୁ ତ ଖାଇବ ଖାଇବ ଶାଗୁଣା, ତାଙ୍କ କୁନି ଛୁଆମାନଙ୍କୁ ମଧ୍ୟ ତାଙ୍କ ବସାରୁ ନେଇକି ଖାଇଦେବ। ତିନି ଜଣ ଯାକ ପକ୍ଷୀ ଖୁବ୍ ଜୋରରେ ଗାଳିଦେଲେ ଶାଗୁଣାକୁ, କୁଆଡ଼େ ଆସିଛୁ, କ'ଣ ପାଇଁ ଆସିଛୁ। ଶାଗୁଣା ବିଚାରା ଟିକେ ଧୀରେ ଧୀରେ କହିଲା, କେବେ ମଧ୍ୟ ମୁଁ ତୁମର ଅନିଷ୍ଟ କରିବିନି, କାହିଁକି ଏକରେ ତ ମୁଁ ବୃଦ୍ଧ ହୋଇଗଲିଣି, ମୁଁ ଉଡ଼ିପାରୁନି, ଦୁଇରେ ମୋର ଦୁଇଟି ଆଖି ନଷ୍ଟ ହୋଇଯାଇଛି, ଖାଦ୍ୟ ଖୋଜିବା ପାଇଁ ଏପଟେ ସେପଟେ ବୁଲୁଛି, ଦୁଇ ଦିନ ହୋଇଗଲାଣି ମୁଁ କିଛି ବି ଖାଦ୍ୟ ଖାଇନାହିଁ, ମୋତେ ବହୁତ ଜୋରେ ଭୋକ ଲାଗୁଛି, ମୋତେ ଭାରି ଦୁର୍ବଳ ଲାଗୁଛି। ଏକଥା ଶୁଣିକି ତାଙ୍କ ମନରେ ଦୟା ଆସିଲା। କାଉ କହିଲା, ଶାଗୁଣା ଭାଇ, ଶାଗୁଣା ଭାଇ, ଗୋଟେ କାମ କର, ତମେ ଯଦି ଗଛରେ ବସିଛ ନା, ଅନ୍ୟ କୌଣସି ପକ୍ଷୀ ଆସିବେନି କି ସାପ ମଧ୍ୟ ଗଛକୁ ଉଠିବେନି, କାରଣ ସମସ୍ତେ ଜାଣନ୍ତି ଶାଗୁଣା ଭାଇ ଯଦି ଅଛି ସମସ୍ତଙ୍କ ପ୍ରାଣ ନେଇଯିବ। ଗୋଟେ କାମ କର, ଆମ ପକ୍ଷୀ ଛୁଆମାନେ ତ ବସାରେ ଅଛନ୍ତି, ତୁମେ ଆମ ପକ୍ଷୀ ଛୁଆମାନଙ୍କୁ ଜଗିକି ବସ, ଆମେ ତୁମକୁ ପ୍ରତିଦିନ ଖାଦ୍ୟ ଖାଇବାକୁ ଦେବୁ। ଶାଗୁଣା ଏକଥା ଶୁଣିକି ହଁ ଭରିଲା। ଏମିତି କିଛି ଦିନ ଯାଇଛି ପିଲାମାନେ, ସେଇ ଗଛ ପାଖକୁ ଗୋଟେ ବିଲେଇ ଆସିଲା। ବିଲେଇ ମଧ୍ୟ ମାଂସାଶୀ ପ୍ରାଣୀ। ବିଲେଇ ଆସିଲା ଯେତେବେଳେ ସେ ମିଆଁ ମିଆଁ କଲା। ଶାଗୁଣା କହିଲା, ହଇ ରେ ବିଲେଇ, କୁଆଡ଼େ ଆସିଛୁ ଏଠିକି। ବିଲେଇ କହିଲା, ନାଇଁ ମ, ମୁଁ ଟିକେ ଏମିତି ବୁଲିବା ପାଇଁ ଆସିଥିଲି, କ'ଣ ହେଲା କି, ତମର ଅସୁବିଧା କ'ଣ କି। ବିଲେଇ ଶାଗୁଣା କଥା ହେଲା ବେଳକୁ ପକ୍ଷୀ ଛୁଆ ଗୁଡ଼ା କିଚିର୍ ମିଚିର୍ କିଚିର୍ ମିଚିର୍ କିଚିର୍ ମିଚିର୍ କଲେ। ଯେମିତି ବିଲେଇ ଜାଣିଗଲା ଗଛରେ ପକ୍ଷୀ ଛୁଆମାନେ ଅଛନ୍ତି, ତା ପାଟିରୁ ଲାଳ ବୋହିଲା, କହିଲା, ଆହା, କେତେ ମଜା ଲାଗିବ ଗୋଟେ ଗୋଟେ ଯଦି ପକ୍ଷୀ ଛୁଆକୁ ମୁଁ ଖାଇବି। ଏମିତି ଚିନ୍ତାଧାରାରେ ଅଛି ଶାଗୁଣା କ'ଣ କଲା ନା, ପୁରା ରାଗି ଯାଇକି ବିଲେଇ ପାଖକୁ ତଳକୁ ଓହ୍ଲେ। ବିଲେଇ ଶାଗୁଣାକୁ କହିଲା, ଶାଗୁଣା ଭାଇ, ତମେ ଏଠି କ'ଣ କରୁଛ। ଶାଗୁଣା କହିଲା, ମୁଁ ଏଇ ଛୁଆମାନଙ୍କୁ ଜଗିକିରି ଅଛି। ବିଲେଇ କହିଲା, ଓହୋ, ଏମିତି କଥା, ଆଚ୍ଛା ଆଚ୍ଛା, ଶାଗୁଣା ଭାଇ, ମୁଁ ଗୋଟେ ଗୀତରେ ଟିକେ ନାଚି ଦେବି ନା। କହିବାରୁ ଶାଗୁଣା କହିଲା, ହଁ ଠିକ୍ ଅଛି, ତୁ ନାଚ କରେ, ଗୀତ ଗା, ଯାହା କରୁଛୁ କରେ, ତୁ ଏଠୁ ପଳେଇ ଯା। କିନ୍ତୁ ପିଲାମାନେ ଶାଗୁଣାର କଥାବାର୍ତ୍ତା, ତାର ଯେଉଁ ଚାଲିଚଳନକୁ ଦେଖିକି ବିଲେଇକୁ ଟିକେ ସନ୍ଦେହ ଲାଗିଲା, ପ୍ରକୃତରେ ଶାଗୁଣାର ଆଖି ଦେଖାଯାଉଛି କି ନାହିଁ। ବିଲେଇ କ'ଣ କଲା, ଶାଗୁଣା ଭାଇ, ଦେଖ ଦେଖ, ମୁଁ କେତେ ସୁନ୍ଦର ନାଚୁଛି ନା, କହିକି ସେ ନାଚୁନଥିଲା ପିଲାମାନେ, ପ୍ରକୃତରେ ଶାଗୁଣାକୁ ସେ ପରୀକ୍ଷା କରୁଥିଲା, ସେ ନାଚ ତାର ଦେଖିପାରିକି କ'ଣ କହୁଛି ବୋଲି। ବିଲେଇ ନ ନାଚିକି ଶାଗୁଣାକୁ ଯେତେବେଳେ ପ୍ରଶ୍ନ କଲା, ଶାଗୁଣା ଭାଇ, ମୋ ଗୀତ କେମିତି ଲାଗିଲା, ମୋ ନାଚ କେମିତି ଲାଗିଲା, ଶାଗୁଣା କହିଲା, ବହୁତ ବଢ଼ିଆ ନାଚୁଛୁ ରେ ବିଲେଇ, ସବୁ କଲୁ ଯେ, ତୁ ଏବେ ପଳେଇ ଯା। ସେତେବେଳକୁ ବିଲେଇ ଜାଣିଦେଲା ଯେ ଶାଗୁଣାକୁ ଆଖି ଦେଖାଯାଉନି। ତାପରେ ବିଲେଇ ଶାଗୁଣା ପାଖକୁ ଆସିଲା, ମିଛି ମିଛିକା କାନ୍ଦିଲା,

0: ଶାଗୁଣା ଭାଇ, କ'ଣ କହିବି ଆଉ, ମୋତେ ଟିକେ ତମ ଘରେ ଟିକେ ଆଶ୍ରୟ ଦିଅ, କାହିଁକି ନା ମୋର ବାପା ମା କେହି ନାହାନ୍ତି, ଆଉ ଜଙ୍ଗଲର ପଶୁ ପକ୍ଷୀ ସମସ୍ତେ ମୋତେ ତଡ଼ିଦେଲେ, କେହି ମୋତେ ରଖିନାହାନ୍ତି। 4 ଦିନ ହେଲାଣି ଭୋକରେ ମୋର ପେଟ ଆଉଟୁ ପାଉଟୁ ହେଇଗଲାଣି। ଶାଗୁଣା ଭାଇ, ଦୟା କରିକି ତମ ପାଖରେ ମୋତେ ଟିକେ ରଖ। ଶାଗୁଣା କହିଲା, ମୁଁ କେମିତି ରଖିଦେବି, 3ଟା ପକ୍ଷୀ ଅଛନ୍ତି, ସେମାନଙ୍କ ପାଖରେ ମୁଁ ଆଶ୍ରୟ ନେଇଛି, ସେମାନଙ୍କୁ ପଚାରିକି ତତେ ରଖିବି। ବିଲେଇ କ'ଣ କଲା ନା, ମିଛି ମିଛିକା କାନ୍ଦିକି ଶାଗୁଣାର ଗୋଡ଼କୁ ଧରିଦେଲା, କହିଲା, ଶାଗୁଣା ଭାଇ, ସେମାନେ ଆସିବା ଯାଏଁ ତ ମୋତେ ଟିକେ ତମ ପାଖରେ ସାହାରା ଦିଅ। କଥା ଶୁଣିକି ବିଚାରା ଶାଗୁଣା ବିଲେଇକୁ ବିଶ୍ୱାସ କରିଦେଲା, କହିଲା, ହଉ ଠିକ୍ ଅଛି, ଚାଲ ଗଛ ଉପରକୁ ଚାଲ। ବିଲେଇ ତ ଅଭିନୟ କରୁଥିଲା ଶାଗୁଣା ଆଗରେ, ଯେମିତି ସେ ଗଛ ଉପରକୁ ଯାଇଛି ଆଉ ଜାଣିଦେଇଛି ଶାଗୁଣାକୁ ଆଖିକୁ ଦେଖାଯାଉନି, ସେ କ'ଣ କଲା ନା ଗୋଟେ ବସା ଉପରକୁ ଝାମ୍ପ ମାରିଲା, ସେ ବସାଟି ତଳେ ପଡ଼ିଗଲା, ଆଉ ପକ୍ଷୀ ଛୁଆମାନେ ସବୁ କିଚିର୍ ମିଚିର୍ କିଚିର୍ ମିଚିର୍ କାନ୍ଦିଲେ। ଶାଗୁଣା ତ କିଛି ଦେଖିପାରୁନି, ବିଲେଇ ତା ଭିତରେ କ'ଣ କଲା ନା ତା ପାଟିରେ 2ଟା ପକ୍ଷୀ ଛୁଆକୁ ଧରିକି ଚମ୍ପଟ ମାରିଲା। ପକ୍ଷୀ ଛୁଆଙ୍କ କାନ୍ଦ ଶୁଣିକି ଶାଗୁଣା ଅନ୍ଦାଜ ଲଗେଇକି ତଳକୁ ଆସିଲା, ଏବଂ ହଠାତ୍ ସେ ଜାଣିବାକୁ ପାଇଲା ପକ୍ଷୀ ଛୁଆ ମାନେ କାନ୍ଦୁଛନ୍ତି ମାନେ ବିଲେଇ କିଛିଟା ଦୁଷ୍ଟ କାମ କରିଛି। ସେ ତାପରେ ଚିତ୍କାର କଲା, ରେ ବିଲେଇ, କୁଆଡ଼େ ଗଲୁ କୁଆଡ଼େ ଗଲୁ, ଆଉ କିଛି ଶବ୍ଦ ଆସିଲା ନାହିଁ, ବିଲେଇ ସେଠୁ ପଳାଇ ଯାଇଥିଲା। ପକ୍ଷୀମାନେ ଯେତେବେଳେ ସନ୍ଧ୍ୟାବେଳେ ଫେରିଲେ ପିଲାମାନେ, ଦେଖିଲେ ପକ୍ଷୀ ବସାରେ ପକ୍ଷୀ ଛୁଆମାନେ ନାହାନ୍ତି, ଆଉ ଗୋଟେ ଛୁଆ ତଳେ ପଡ଼ିକି ମରି ବି ଯାଇଛି। ସନ୍ଦେହ କଲେ ଶାଗୁଣାକୁ, କଲେ ଇଏ ତ ମାଂସଭୋଜୀ ପ୍ରାଣୀ, ଇଏ ନିଶ୍ଚିତ ଭାବେ ତାକୁ ଭୋକ ଲାଗିଛି, ପକ୍ଷୀମାନଙ୍କୁ ଖାଇଦେଇଛି। ପିଲାମାନେ ଦୁଃଖର କଥା, ଶାଗୁଣାର କିଛି ଦୋଷ ନାହିଁ, ହେଲେ 3ଟା ଯାକ ପକ୍ଷୀ ଶାଗୁଣାକୁ ସନ୍ଦେହ କରିକି, ଦୁଷ୍ଟ ଶାଗୁଣା ତୁ ହିଁ ଆମ ପକ୍ଷୀ ଛୁଆଙ୍କୁ ମାରିଛୁ କହିକି ପିଲାମାନେ ଖୁମ୍ପି ଖୁମ୍ପି ଖୁମ୍ପି ଖୁମ୍ପି ମାରିଦେଲେ ଶାଗୁଣା ମରିଗଲା। ତେଣୁକରି ପିଲାମାନେ ଜାଣତ ଅଜାଣତରେ କେବେ ମଧ୍ୟ ଆମେ ଅଜଣା ବ୍ୟକ୍ତିକୁ ନିଜ ଘରେ ଆଶ୍ରୟ ଦେବାନି। କେମିତି ଲାଗିଲା ପିଲାମାନେ କାହାଣୀ? ବଢିଆ ଲାଗିଲା ନା? କାହାଣୀରୁ ଆମେ ବହୁତ କିଛି କଥା ଶିଖୁଛେ ଜାଣୁଛେ ପିଲାମାନେ। ଆସ, ସମୟ ହେଇଯାଇଛି ଆଜିର କାର୍ଯ୍ୟକ୍ରମକୁ ତାହେଲେ ଆମେ ଏଇଠି ରଖିବା, ପୁଣି ତୁମମାନଙ୍କ ସହିତ ଦେଖା ହବ ଆସନ୍ତା କାର୍ଯ୍ୟକ୍ରମରେ। ଉଠିବା ତାହେଲେ।
1: ପ୍ରଚାର କଲୁ ଟିକି ରାଇଜ କାର୍ଯ୍ୟକ୍ରମ, ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନା କରିଥିଲେ ସୁରଭି ମହାପାତ୍ର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ପୀଠ ପରିକ୍ରମା ପ୍ରଚାର କରିବୁ 8:30। ଏଥିରେ ବିଷୟ ରହିଛି ମା ବିରଜାଙ୍କ ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ବିଭୁ କିଶୋର, ଶୈଳଭାମା ଏବଂ କୁମାର ବାପି। 9:00 ଶୁଣିବେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ 10:05, ଦିନ 12:00 ଏବଂ ଦିନ 2:15। 10:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ ପ୍ରଚାର କରିବୁ ଦିନ 11:00। ଦିନ 12:30 ପ୍ରଚାର କରିବୁ ଭକ୍ତି ଗୀତ, ଶିଳ୍ପୀମାନେ ହେଲେ ସୋନୁ ନିଗମ, ଅନୁରାଧା ପୋଡ଼ୱାଲ, ବସନ୍ତ ପାତ୍ର, ନମିତା ଅଗ୍ରୱାଲ, ମହମ୍ମଦ ଅଜିଜ ଏବଂ ଇରା ମହାନ୍ତି। ଘର ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:10। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସୁରଭିକ୍ରମରେ ଶୁଣିବେ ମେସେଜର ଉତ୍ତର ଏବଂ ଜାଣିବା କଥା। ଚୈତିଜାନ କାର୍ଯ୍ୟକ୍ରମ ପ୍ରଚାର କରିବୁ 5:30, ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ସାନ ପିଲାମାନର ଦୃଷ୍ଟିହୀନତା ହେଲେ କେନ୍ତା କରବାର, ଏ ସମ୍ପର୍କରେ ଶାନ୍ତିଲତା ପାତ୍ରଙ୍କ ସହ ସାକ୍ଷାତକାର।

ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20 ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ, ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ, ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ପର୍କ ସେତୁ ପ୍ରଚାର କରିବୁ ରାତି 8:15, ରାତି 10:00 ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:30। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର।

ତ୍ରିସ୍ତରୀୟ ପ୍ରସାରଣରେ ପ୍ରଚାର କରୁଛୁ ପୀଠ ପରିକ୍ରମା। ଆଜି ଏହି କ୍ରମରେ ରହିଛି ମା' ବିରଜାଙ୍କ ସମ୍ପର୍କରେ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ବ୍ରହ୍ମ ଅବ୍ୟକ୍ତ ହେଲେ ମଧ୍ୟ ସତ୍, ଚିତ୍, ଆନନ୍ଦ ଏହି ତିନି ସ୍ୱରୂପରେ ପ୍ରତିଭାତ। ଏହି ତିନି ସ୍ୱରୂପ ଏବଂ ତ୍ରିଗୁଣ ଯଥାକ୍ରମେ ସତ୍ତ୍ୱ, ରଜ ଏବଂ ତମ ହେଲେ ମଧ୍ୟ ସାମଗ୍ରିକ ଭାବରେ ଜନନୀ, ଶକ୍ତି ଓ ପରା ପ୍ରକୃତି। ଏହାକୁ ଯୋଗୀମାନେ ଅଘଟନ ଘଟନ, ପଟିଅସି, ମହାମାୟା ବୋଲି କହିଥାନ୍ତି। ସୂକ୍ଷ୍ମ ରୂପରେ ଏହି ସାମଗ୍ରିକ ସତ୍ତା ହିଁ ମା ମହାମାୟା, ମାହେଶ୍ୱରୀ, ଦେବୀ ଦୁର୍ଗା। ଆଦ୍ୟାଶକ୍ତି ତାଙ୍କ ସୃଷ୍ଟିର ପ୍ରୟୋଜନରେ ଯେତେବେଳେ ଯେଉଁ ରୂପରେ ପ୍ରତିଭାତ ହୋଇଛନ୍ତି, ସେହି ରୂପକୁ ସ୍ମୃତି ଓ ପରମ୍ପରାରେ ସାଇତି ରଖି ଶାକ୍ତ ଯୋଗୀମାନେ ସେହି ଆକାରେ ଓ ପ୍ରକାରେ ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ରରେ ଚିନ୍ମୟୀ ଦେବୀଙ୍କୁ ଧ୍ୟାନ କରି ପୂଜା କରିଆସିଛନ୍ତି।

0: ଓଡ଼ିଶାର ଇତିହାସକୁ ଅନୁଧ୍ୟାନ କରି ଶାସ୍ତ୍ରଜ୍ଞମାନେ କୁହନ୍ତି ଯେ ଷଷ୍ଠ ଶତାବ୍ଦୀରେ ଗୁପ୍ତ ରାଜବଂଶର ଶାସନ ପୂର୍ବରୁ ବୌଦ୍ଧ ଧର୍ମର ପ୍ରଭାବ ବଳବତ୍ତର ଥିଲା। ତେଣୁ ତତ୍କାଳୀନ କଳିଙ୍ଗ ସମ୍ରାଟ ବୌଦ୍ଧ ଧର୍ମର ଅନୁଗାମୀ ଥିଲେ। କିନ୍ତୁ ଏହି ସମୟରେ ଯାଜପୁରଠାରେ ଆବିର୍ଭୂତ ମା ବିରଜା ଓ ତାଙ୍କର ପୀଠ ବ୍ରାହ୍ମଣ୍ୟତନ୍ତ୍ରର ସର୍ବପ୍ରାଚୀନ ଦେବୀ ରୂପରେ ପ୍ରସିଦ୍ଧି ଲାଭ କରିଥିଲେ। ଶ୍ରୋତାବନ୍ଧୁ, ଆଦିପୀଠ ଭାବରେ ପରିଚିତ ମା ବିରଜାଙ୍କର ମାହାତ୍ମ୍ୟ, ଆବିର୍ଭାବ ଓ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ବିରଜା ମନ୍ଦିରର ପୁରୋଧା ଡକ୍ଟର ଜ୍ଞାନରଞ୍ଜନ ପତି।
1: ବିରଜା କ୍ଷେତ୍ର ଯାଜପୁର ଅଧୀଶ୍ୱରୀ ମା ବିରଜା ସର୍ବଭାରତୀୟ ସ୍ତରରେ ଆଦିଶକ୍ତି

0: ଦେବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ବିରଜା ମନ୍ଦିରର ପୁରୋଧା ଡକ୍ଟର ଜ୍ଞାନରଞ୍ଜନ ପତି।
1: ବିରଜା କ୍ଷେତ୍ର ଯାଜପୁର ଅଧୀଶ୍ୱରୀ ମା ବିରଜା ସର୍ବଭାରତୀୟ ସ୍ତରରେ ଆଦିଶକ୍ତି ଭାବରେ ସ୍ୱୀକୃତା। ବିରଜା ପୀଠର ଏକ ଅନନ୍ୟ ପରମ୍ପରା ରହିଛି। ଦକ୍ଷଯଜ୍ଞ କାଳିକା ପୁରାଣର ଦକ୍ଷଯଜ୍ଞ ବିଧ୍ୱଂସନ ପ୍ରକରଣରେ ବର୍ଣ୍ଣିତ 51 ଗୋଟି ଶକ୍ତିପୀଠ ମଧ୍ୟରେ ଏଠାରେ ସତୀଙ୍କର ନାଭିପତିତ ହୋଇଥିବାରୁ ଇଏ ନାଭିପୀଠ ଭାବରେ ତାନ୍ତ୍ରିକ ତଥା ଶାକ୍ତ ଧର୍ମାବଲମ୍ବୀ ଆଚାର୍ଯ୍ୟମାନଙ୍କର ଏକ ଅଭୀଷ୍ଟ ସାଧନାସ୍ଥଳୀ ଭାବରେ କାହିଁକି ସ୍ମରଣାତୀତ କାଳରୁ ଇଏ ପ୍ରସିଦ୍ଧି ଅର୍ଜନ କରିଛି। ଆଉ ଇଏ ବିରଜାପୀଠର ମା ବିରଜାଙ୍କର ଅନବଦ୍ୟ ପରମ୍ପରା ହେଉଛି ଯେ ବିରଜାଙ୍କ ମାଧ୍ୟମରେ ହିଁ ଶାକ୍ତ ସଂସ୍କୃତିର ଓଡ଼ିଶାର ବିକାଶ ଘଟିଥିଲା। ଖ୍ରୀଷ୍ଟପୂର୍ବ 4th ଶତାବ୍ଦୀରୁ ଏବଂ ବଙ୍ଗ ରାଜତ୍ୱ ପର୍ଯ୍ୟନ୍ତ 12th ଶତକ ପର୍ଯ୍ୟନ୍ତ ମା ବିରଜାଙ୍କ ପାଇଁ ବିଭିନ୍ନ ରାଜାମାନଙ୍କର ଶାସନ କେନ୍ଦ୍ରର ପ୍ରଧାନ ଅଭୀଷ୍ଟ ଦେବୀ ଭାବରେ ବିରଜା ମାନ୍ୟତା ଅର୍ଜନ କରିଛନ୍ତି। ଏ ମାଟିକୁ କୃତାର୍ଥ କରିଛନ୍ତି ଏବଂ ବିରଜାଙ୍କ ପାଇଁ ବରାହ ବିରଜା ବେଦା ବିପ୍ରା ବୈତରଣୀ ନଦୀ ବସନ୍ତେ କ୍ଷେତ୍ର ରାଜେସ୍ମିନ ପଞ୍ଚାରା ବକାରା ପଞ୍ଚ ଦୁର୍ଲଭା ପାଞ୍ଚ ବର ସମନ୍ୱୟ ହେଉଛି ବରାହ ବିରଜା ଏବଂ ବୈତରଣୀ ଗଙ୍ଗା ସ୍ୱରୂପିଣୀ ଏବଂ ବେଦ ବେଦଜ୍ଞ ବ୍ରାହ୍ମଣ ଏବଂ ବିପ୍ର ବେଦ ବିପ୍ର ଏ ପାଞ୍ଚ ବକାରର ସୁସମନ୍ୱୟ ଘଟିଥିବାରୁ ଭାରତୀୟ ତୀର୍ଥ ପରମ୍ପରାରେ ଯାଜପୁର ବିରଜା କ୍ଷେତ୍ର କେବଳ ଶାକ୍ତ ଧର୍ମ ପାଇଁ ନୁହେଁ ବ୍ରାହ୍ମଣ୍ୟ ସଂସ୍କୃତି ପାଇଁ ପିତୃତର୍ପଣ ପାଇଁ ଏକ ପ୍ରଶସ୍ତ କ୍ଷେତ୍ର କହିଲେ ଅତ୍ୟୁକ୍ତି ହେବନି।
0: ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ମା ବିରଜାଙ୍କ ମନ୍ଦିରର ପୂଜକ ଶ୍ରୀ ନାଗେନ୍ଦ୍ର ଭୂଷଣ କର।
2: ମାଙ୍କ ନାମ ହେଉଛି ବିରଜା ବିରଜା ବି ମାନେ ବିରଞ୍ଚି ର ମାନେ ଅଗ୍ନି ଯା ମାନେ ଜାତ ବ୍ରହ୍ମାଙ୍କ ଅଗ୍ନି ଜାତ ହୋଇଥିବାରୁ ତାଙ୍କ ନାମ ହେଉଛି ବିରଜା। ପୁରାତନ କାଳରୁ ଦେବୀ ଏଇଠାରେ ଅବସ୍ଥାପନ କରିଥିଲେ। ଏଠାରେ ଶକ୍ତିର ନାଭି ଏଠାରେ ପଡ଼ିଥିଲା। ଏଠି ନାଭି କ୍ଷେତ୍ର ଏବଂ ଗୟାସୁର ନାଭି ପଡ଼ିଥିବାରୁ ଏଠି ନାଭି ଗୟା ପାଇଁ ପରିଚିତ। ଗୟାସୁରର ତିନୋଟି ଅଂଶ ପଡ଼ିଥିଲା ପାଦ ଗୟା ଶିର ଗୟା ନାଭି ଗୟା।
0: ବିରଜାଙ୍କର ଧ୍ୟାନରେ ତାଙ୍କୁ ବାମ ହାତରେ ମହିଷର ଲାଙ୍ଗୁଳ ଧରିଥିବା ଓ ଦକ୍ଷିଣ ହସ୍ତରେ ମହିଷର ବକ୍ଷରେ ଶୂଳ ନିକ୍ଷେପ କରୁଥିବାର ବର୍ଣ୍ଣନା ଅଛି। ଦେବୀଙ୍କର ଦକ୍ଷିଣ ପାଦ ମହିଷର ମସ୍ତକ ଉପରେ ବିଦ୍ୟମାନ। କେହି କେହି ମାଙ୍କୁ ଦଶାଶ୍ୱମେଧ ଯଜ୍ଞର ଅଗ୍ନିରୁ ଆବିର୍ଭୂତ ବୋଲି କହିଥାନ୍ତି। ଯଜ୍ଞ ମୂର୍ତ୍ତି ସର୍ବଦା ବସ୍ତ୍ରାବୃତା। ଏହି ଦଶାଶ୍ୱମେଧ ଘାଟଠାରେ ମାର୍କଣ୍ଡେୟ ପୁରାଣରେ ବର୍ଣ୍ଣନା କରାଯାଇଥିବା ଶ୍ରୀ ଚଣ୍ଡୀଙ୍କର ସପ୍ତ ମାତୃକା ଧ୍ୟାନର ଅନୁରୂପ ସବାରୁଢ଼ା ଚାମୁଣ୍ଡା ମହିଷାରୁଢ଼ା ବରାହୀ ଗଜାରୁଢ଼ା ଇନ୍ଦ୍ରାଣୀ ଗରୁଡ଼ାରୁଢ଼ା ବୈଷ୍ଣବୀ ବୃକ୍ଷରୁଢ଼ା ମାହେଶ୍ୱରୀ ମୟୂରାସିନା କୌମାରୀ ଓ ଯମ ମାତୃକାରୂପୀ ଶିବଦୂତୀଙ୍କର ମୂର୍ତ୍ତି ରହିଛି। ସ୍ଥାନୀୟ ପୂଜକମାନେ ଏହାଙ୍କୁ ସାତ ଭଉଣୀ ଭାବରେ ପରିଚିତ କରାଇଥାନ୍ତି।
1: ମା ବିରଜା ହେଉଛନ୍ତି ଦ୍ୱିଭୁଜା। ସମଗ୍ର ଭାରତ ବର୍ଷରେ ଐତିହାସିକମାନେ ତାଙ୍କ ପ୍ରତ୍ନତାତ୍ତ୍ୱିକ ମୂର୍ତ୍ତିତାତ୍ତ୍ୱିକ ଗଠନକୁ ଅନୁସରଣ କରି ସିଦ୍ଧାନ୍ତ ଗ୍ରହଣ କରିଛନ୍ତି ଯେ ଭାରତର ସର୍ବପ୍ରାଚୀନ ଦ୍ୱିଭୁଜା ଶାକ୍ତ ମୂର୍ତ୍ତି ଭାବରେ ବିରଜା ପ୍ରାଗ ଐତିହାସିକ ଯୁଗରୁ ପୂଜିତ ହେଉଛନ୍ତି ଏବଂ ସେ ଗୁପ୍ତ ଯୁଗରେ ତାଙ୍କର ମୂର୍ତ୍ତି ଗଠନ କରାଯାଇଥିଲା ବୋଲି ପ୍ରସିଦ୍ଧ ପ୍ରତ୍ନତାତ୍ତ୍ୱିକ ଡକ୍ଟର ରମାପ୍ରସାଦ ଚାନ୍ଦ ମତ ଦେଇଛନ୍ତି।

0: ନବାନ୍ନ ମନ୍ତ୍ରରେ ମଧ୍ୟ ପୂଜା କରିଥାନ୍ତି। ତ୍ରିବେଣୀ ଅମାବାସ୍ୟା ଦିନ ସ୍ୱନକ୍ଷତ୍ର ପାଇଁ ମା ବିରଜାଙ୍କୁ ସାବିତ୍ରୀ ବେଶ କରାଯାଏ ଓ ସାବିତ୍ରୀ ବା ଗାୟତ୍ରୀଙ୍କ ସ୍ୱରୂପରେ ଉପାସନା କରାଯାଇଥାଏ।
1: ମାଙ୍କର ସାବିତ୍ରୀ ଅମାବାସ୍ୟା ଯେଉଁ ତ୍ରିବେଣୀ ଅମାବାସ୍ୟା ମାଙ୍କ ସରସ୍ୱତୀ ବେଶରେ ସାବିତ୍ରୀ ମନ୍ତ୍ର ପୂଜା କରାଯାଏ। ମାଙ୍କର ଦୁର୍ଗା ଯେଉଁ ଦୁର୍ଗୋତ୍ସବ ଆମର ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଏ। ଅନ୍ୟାନ୍ୟ ମାନଙ୍କରେ ମାଙ୍କର ମୂଳ ମନ୍ତ୍ରରେ ପୂଜା କରାଯାଏ। ସାବିତ୍ରୀ ମାସ ସାବିତ୍ରୀ ବେଶ କରାଯାଏ ଆଉ ଷୋଡ଼ଶ ପୂଜା ସମୟରେ ଆମ ଦଶ ମହାବିଦ୍ୟାଙ୍କ ବେଶ କରାଯାଏ ଆଉ ଏବଂ ଷୋହଳ ଦିନ ଷୋହଳଟା ବେଶ କରାଯାଏ। ମୁଁ ବର୍ଷ ସାରା ଯେଉଁ ପର୍ବପର୍ବାଣି ଅଛି ସେଥିପାଇଁ ପ୍ରଥମ ଆମର ପଡ଼େ ମକର ସଂକ୍ରାନ୍ତି। ସେ ଯେଉଁ ମକର ଚାଉଳ ହୁଏ ଆମର ମକର ଚାଉଳ ଭୋଗ ଲାଗି ବେଢ଼ା ପରିକ୍ରମା କରାଯାଏ। ତାପରେ ମାଙ୍କର ଆମର ଦୋଳ ପୂର୍ଣ୍ଣିମା ହୁଏ, ଏଠି ପାଞ୍ଜି ପଠନ କରାଯାଏ। ତେଣୁକରି ଏଇ ବିର୍ଜା ପଞ୍ଜିକା ଯେଉଁ ଆମର ପଢ଼ାଯାଏ ଏ ଦୋଳ ପୂର୍ଣ୍ଣିମା ଦିନ ମା ବିଜେ ପ୍ରତିମା ଆସି ଦୋଳ ମଣ୍ଡପକୁ ଆସନ୍ତି ଏବଂ ସେଠି ପାଞ୍ଜି ପଠନ କରାଯାଏ। ଆମର ଷୋଡ଼ଶ ପୂଜା ଦାମିରେ ଦ୍ୱିତୀୟ ଅଷ୍ଟମୀଠୁ ଦଶହରା ପର୍ଯ୍ୟନ୍ତ ଷୋହଳ ଦିନ ପୂଜା କରାଯାଏ। ମାଙ୍କର ବ୍ରହ୍ମାକୁଣ୍ଡ ଉପରେ ଥିବା ବ୍ରହ୍ମାକୁଣ୍ଡ ସେଇଠୁ ମାଙ୍କର ଘଟ ବିସର୍ଜନ ପାଣି ଆସେ, ଆସି ମାଙ୍କ ମନ୍ଦିର ଗର୍ଭଗୃହ ମଧ୍ୟରେ ଆମର ଯେଉଁ ନବରତ୍ନ ଅଛି ନବରତ୍ନ ମଧ୍ୟରେ କଳସ ବସି ଆମର ଦଶ କଳସ ବସି ପୂଜା ଆରମ୍ଭ କରାଯାଏ। ପ୍ରତ୍ୟେକ ଦିନ ସକାଳ ସମୟରେ ମାଙ୍କର ମାଜନା ତର୍ପଣ ସ୍ନାନ କରାଯାଏ, ତତ୍ପରେ ଚନ୍ଦନ ବେଶ ଲାଗି କରାଯାଏ, ତାପରେ ନୈବେଦ୍ୟ କରାଯାଏ। ଦୁଇପହରେ ମାଙ୍କର ଷୋଡ଼ଶ ପୂଜା ପୂଜା କରାଯାଏ, ତାପରେ ନୈବେଦ୍ୟ ଦିଆଯାଏ, ନୈବେଦ୍ୟ ହେଲା ପରେ ସନ୍ଧ୍ୟା ସମୟରେ ଆଳତୀ କରାଯାଏ ଏବଂ ରାତ୍ର ସମୟରେ ମାଙ୍କର ଷୋଡ଼ଶ ପୂଜା ପୂଜା କରାଯାଏ। ମାଙ୍କର ଦ୍ୱିତୀୟ ଅଷ୍ଟମୀଠୁ ଦଶହରା ପୂଜା ମଧ୍ୟରେ ପଞ୍ଚମୀଠାରୁ ମାଙ୍କର ପଞ୍ଚମୀ ହୋମ ଆରମ୍ଭ ହୋଇଯାଏ। ପଞ୍ଚମୀଠୁ ଅଷ୍ଟମୀ ପର୍ଯ୍ୟନ୍ତ ମାଙ୍କର ଯେଉଁ ହୋମ କରାଯାଏ ମାଙ୍କର ମୂଳମନ୍ତ୍ରରେ ପୁଣ୍ୟାହୁତି କରାଯାଏ। ମାଙ୍କର ନବରାତ୍ର ସ୍ନାନ କରାଯାଏ, ଏହି ନବରାତ୍ର ସ୍ନାନରେ ବୈତରଣରୁ ବୈତରଣୀ ପଣ୍ଡାମାନେ ଜଳ ନେଇକି ଆସନ୍ତି, ମାଙ୍କ କତିକି ସକାଳ ସକାଳ ପାଞ୍ଚଟା ସମୟ ନେଇକି ଆସନ୍ତି, ମାଙ୍କର ମାଜନା ତର୍ପଣ କରାଯାଏ, ନବରାତ୍ର ସ୍ନାନ କରାଯାଏ ଏବଂ ଦୁଇପହରେ ମାଙ୍କ ଦୁଇପହର ଷୋଡ଼ଶ ପୂଜା ପୂଜା ନୀତିମରଣ କରାଯାଏ ଏବଂ ରାତ୍ର ସମୟରେ ଷୋଡ଼ଶ ପୂଜା କରାଯାଏ। ତାପରେ ଯେଉଁ ପ୍ରତିପଦ ପଡ଼େ ପ୍ରତିପଦଠୁ ମା ରଥ ଆରୋହଣ କରନ୍ତି ସନ୍ଧ୍ୟା ସମୟରେ ଏବଂ ସେଇଠୁ ନଅ ଦିନ ରଥ ଚାଲେ। ନବମୀ ଦିନ ମାଙ୍କ ରଥଯାତ୍ରା ସମାପନ କରାଯାଇ ମା ରଥରୁ ଓହ୍ଲାଇ ମା ଯାଆନ୍ତି ଲାଖ ବିନ୍ଦା ପଡ଼ିବାକୁ, ମା ସେଠି ଅବତୀର୍ଣ୍ଣ କରନ୍ତି, ସେଠି ପୂଜା ହୁଏ। ହେଲା ପରେ ସେଠି ମହିଷା ମର୍ଦ୍ଦିନ କରିବା ପାଇଁ ସର ଭେଦ କରାଯାଏ। ସେଠି ଗଲା ପରେ ମା ପୁଣି ନହରପଦା ପରିଦର୍ଶନ କରି ଗ୍ରାମବାସୀମାନଙ୍କର ସବୁ ଧୂପ ଜିଣା ଭୋଗ ଦେଇ ପରିକ୍ରମା କରି ବେଢ଼ା ପରିକ୍ରମା ମନ୍ଦିର ସହର ପରିକ୍ରମା କରି ଆସିକି ମାଙ୍କ ମନ୍ଦିର ପ୍ରବେଶ କରନ୍ତି।
0: ବିରଜାଙ୍କ କ୍ଷେତ୍ରରେ ତିନି ବରାହ, ଚାରି ଭୈରବ, ପଞ୍ଚ ନୃସିଂହ, ସପ୍ତ ମାତୃକା, ଅଷ୍ଟ ଭୈରବୀ, ଦ୍ୱାଦଶ ମାଧବ, ଦ୍ୱାଦଶ ଗଣେଶ ଓ ଏକଶହ ଆଠ ରୁଦ୍ର ଅବସ୍ଥାନ କରନ୍ତି।
1: ବେଲେଶ୍ୱର, ବରୁଣେଶ୍ୱର, ଖିଲାଡ଼େଶ୍ୱର ଏଇଟା ତିନି କୋଣରେ ଅବସ୍ଥିତ ତ୍ରିଭୁଜକାର। ତ୍ରିଭୁଜକାର ମଧ୍ୟରେ ମା ଯନ୍ତ୍ର ସଦୃଶ ମା ମଧ୍ୟରେ ବିଦ୍ୟମାନ କରିଛନ୍ତି। ମାଙ୍କର ଏଇଠୁ ଦୁଇ କିଲୋମିଟର ଦୂରରେ ବରାହ ବିରଜା ଅବ ମନ୍ଦିର ଅବସ୍ଥାନ କରିଛି। ସେଠି ସୂର୍ଯ୍ୟ ମନ୍ଦିର ଅଛି, ବୈତରଣୀ ନଦୀ କୂଳରେ ମା ସପ୍ତମାତୃକା ମନ୍ଦିର ଅଛି, ସେଠି ଜଗନ୍ନାଥ ମନ୍ଦିର ଅଛି, ଏହି ପାଖରେ ତ୍ରିଲୋଚନେଶ୍ୱର ମହାଦେବ ଅଛନ୍ତି, ଚମ୍ପେଶ୍ୱର ମହାଦେବ ଅଛନ୍ତି, ଭୀମେଶ୍ୱର ଅଛନ୍ତି।
0: ମା ବିରଜାଙ୍କର ଷୋଳ ଦିନାତ୍ମକ ପୂଜା ସମୟରେ ରଥଯାତ୍ରାର ମଧ୍ୟ ଆୟୋଜନ କରାଯାଇଥାଏ। ରଥଯାତ୍ରା ପରମ୍ପରା ପାଇଁ ଯେଉଁ କେତୋଟି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଥାଏ ସେଥିମଧ୍ୟରୁ ବିରଜାଙ୍କର ପୀଠ ଅନ୍ୟତମ। ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ ମାଙ୍କର ରଥ ପ୍ରତିଷ୍ଠା ହୋଇଥାଏ। ଦେବୀଙ୍କର ରୌପ୍ୟ ଆଶାଦଣ୍ଡ ରଥ ମଣ୍ଡପକୁ ବିଜେ କରେ। ସେଠାରେ ଗଣପତିଙ୍କ କଳସ ସହ ଦଶ ଦିଗପାଳଙ୍କ କଳସ ସ୍ଥାପନା କରାଯାଇ ଯଥାବିଧି ପୂଜାପାଠ ଓ ହୋମ କରାଯାଏ।
2: ମା ବିରଜାଙ୍କ ପାର୍ବଣ ପୂଜାର ଏକ ଅନବଦ୍ୟ ପରମ୍ପରା କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ବର୍ଷରେ ଦେବୀ ପୂଜା କ୍ଷେତ୍ରରେ ଯେଉଁ ରଥ ପରମ୍ପରା ଏଠି ଆପଣମାନେ ଦେଖିବାକୁ ପାଆନ୍ତି। ବିରଜା କ୍ଷେତ୍ରରେ ଯେଭଳି ଜଗନ୍ନାଥଙ୍କର ନନ୍ଦୀଘୋଷର ନବଦିବସୀୟ ପୂଜା ଆରମ୍ଭ ହେଉଛି, ସେଠି ପତିତପାବନ ଯାତ୍ରା କୁହାଯାଉଛି, କିନ୍ତୁ ଏଠି ମା ପ୍ରତିପଠାରୁ ମହାନବୀ ପର୍ଯ୍ୟନ୍ତ ସେ ରଥରେ ଚାରି ନିଜ ବେଢ଼ା ଚାରିଭାଗରେ ପରିଭ୍ରମଣ କରୁଛନ୍ତି। ଏକୈ ବାହମ ଜଗତ୍ୟତ୍ର ଦ୍ୱିତୀୟା କାମ ମା ପରା, ସେ ନିଜେ ଆଦିଶକ୍ତି ନିଜକୁ ନିଜେ ପରିଭ୍ରମଣ କରୁଛନ୍ତି ଏବଂ ଏଠିକା ରଥଯାତ୍ରାରେ ଶ୍ରଦ୍ଧାଳୁ ଜନତା ରଥସ୍ଥାନ ତ୍ୱାଂ ପ୍ରପଶ୍ୟନ୍ତି ନତେ ନିରୟଗାମିନ ରଥାରୂଢ଼ା ଦେବୀଙ୍କୁ ଶାରଦୀୟ ଦୁର୍ଗୋତ୍ସବ କାଳରେ ଦର୍ଶନ କଲେ ସେ ନରକଗାମୀ ହୁଅନ୍ତି ନାହିଁ। ତା ସହିତ ମା ପିତୃ ରୂପିଣୀ ଆର୍ଯ୍ୟ ବା ନାମ ପିତର କର୍ଦ୍ଦମସ୍ୟ ପ୍ରଜାପତେ ବିରଜା ନାମ ଏତେ ସାଙ୍ଗ ମାନସୀ କନ୍ୟା ବିରଜା ନାମ ବିଶ୍ରୁତା ଆର୍ଯ୍ୟ ବା ପିତୃଗଣଙ୍କର ମାନସୀ କନ୍ୟା ଭାବରେ ବିରଜା ପୂଜା ପାଉଥିବାରୁ ପିତୃ ରୂପିଣୀ ହୋଇଥିବାରୁ ଏରିଆ ସହିତ ମହାଳୟା ନାଭିଗୟା ମଧ୍ୟ ଏ ପୂଜା ସହିତ ସମ୍ପୃକ୍ତ ହୋଇଯାଇଛି। ଭାରତର ଶ୍ରଦ୍ଧାଳୁ ପିତୃ ତର୍ପଣକାରୀ ଶ୍ରଦ୍ଧାଳୁ ଜନତା ଏଠାରେ ଆସିକି

ବିରଜାଙ୍କ ଦୈନିକ ପୂଜା ଦୁର୍ଗାଙ୍କ ମନ୍ତ୍ରରେ କରାଯାଏ। ଜନ୍ମାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ବନ ଦୁର୍ଗାଙ୍କ ମନ୍ତ୍ରରେ ଓ ଦଶହରା ଦିନ ଅପରାଜିତା ମନ୍ତ୍ରରେ ପୂଜା କରାଯାଏ, କିନ୍ତୁ ଶାକ୍ତମାନେ ତାଙ୍କୁ

ପିଣ୍ଡ ଦାନ କରୁଛନ୍ତି ପିତୃପୁରୁଷମାନଙ୍କୁ। ମାହେନ୍ଦ୍ରେ ବିରେଜେ ଚୈବ ଗୟାୟାମ ଶ୍ରାଦ୍ଧ ତତ୍ପର ଅତ୍ର ପିଣ୍ଡଂ ପ୍ରଚ୍ଛନ୍ତି ନତେ ନିରୟଗାମିନ। ଏ ମାହେନ୍ଦ୍ର ଫଲ୍ଗୁ ତୀର୍ଥରେ ବୁଦ୍ଧ ଗୟା ଶିର ଗୟା ନାଭି ଗୟା ଭିତରେ ନାଭି ଗୟାର ପର ବୈଶିଷ୍ଟ୍ୟ ହେଉଛି ପିତୃତର୍ପଣର, ଯେ ଇଏ ଶାରଦୀୟ ପୂଜା ସହିତ ସମ୍ପର୍କିତ। ସୁତରାଂ ଏଠି ମହାଳୟାରେ ଯେଉଁମାନେ ପିତୃମାନଙ୍କୁ ପିଣ୍ଡଦାନ କରି ପୂଜା ଅବକାଶରେ ମହାପାର୍ବଣରେ ମହାଦେବୀ ବିରଜାଙ୍କୁ ଦର୍ଶନ କରନ୍ତି ସେମାନେ କୋଇକ ବିଂଶତି ଉଦ୍ଧାର କରନ୍ତି, ଏକ ବିଂଶତି ପର୍ଯ୍ୟନ୍ତ ନିଜ ପିତୃପୁରୁଷଙ୍କୁ ଉଦ୍ଧାର କରନ୍ତି।

0: ରାଜ୍ୟସ୍ତରୀୟ ପ୍ରସାରଣ କ୍ରମରେ ଶୁଣୁଥିଲେ ପୀଠ ପରିକ୍ରମା। ଆଜି ରହିଥିଲା ମା ବିରଜାଙ୍କ ସମ୍ପର୍କରେ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ପୀଠ ପରିକ୍ରମା ମା ବିରଜାଙ୍କ ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ପୂର୍ଣ୍ଣିମା, ଗୀତିକାର ସ୍ୱରୂପ ନାୟକ, ସଙ୍ଗୀତ ସରୋଜ ନନ୍ଦ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
3: ମଧ୍ୟସ୍ଥତା ଡ୍ରାଇଭ 2.0।

0: ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ଏବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

0: ପ୍ରଚାର କଲୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ, ଉପସ୍ଥାପନା ଦମୟନ୍ତୀ ବୈକାର।
1: ନମସ୍କାର, ମୁଁ ଦମୟନ୍ତୀ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଆଜିର ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦକୁ। ପ୍ରତି ଶନିବାର ସକାଳ 10:30 ଆମକୁ କଲ୍ କରନ୍ତୁ ଏହି ନମ୍ବରରେ 06854230690। ଆଉ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ ଶୁଣନ୍ତୁ ପ୍ରତି ରବିବାର ସକାଳ 9:00 ଯାଏ। ଯିବା ଆରମ୍ଭ କରିବା ଆଜିର ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ।

0: ହଁ ମ୍ୟାଡମ ନମସ୍କାର।
1: ନମସ୍କାର, କୁହନ୍ତୁ।
0: ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପହଞ୍ଚି ଭାୟା ବିଜୟପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା, ଆପଣଙ୍କର ଜୟପୁର ଜଣେ ନିୟମିତ ଶ୍ରୋତା। ଆଜ୍ଞା,
1: ହଁ, କଣ ସବୁ ଖବର ଆପଣଙ୍କ ଗାଁର? ଆପଣଙ୍କର
0: ଖବର ବେଲେ ଏବେ ଦେଖୁନ ଆଜ୍ଞା, ଆମର ଧାନ ମାନଙ୍କୁ ରୋଗ ପୋକ ଟିକେ ଲାଗିଛେ, ଚକଡ଼ା, ତାପରେ ଆମର ଇଏ ସଢା ମଇସା, ଏଥିଲାଗି ସବୁ ଔଷଧ ମାନେ ସିଞ୍ଚନ କରୁଛୁଁ ଧାନେ। ଆଜ୍ଞା, ଆରେ ପାଣି ମଡ଼ଉଛୁ ଜମି ମାନଙ୍କୁ ଆଜ୍ଞା, କାହିଁକି ନା ଖରା ପ୍ରବଳ ହଉଛି ଆଉ ପାଣିଟା ଶୁଖିଯାଏ, ବର୍ଷା ନାଇଁ ହବାର। ତ ଏବେ
1: ଧାନ ପାଇଁ ଏବେ ଆଉ ଟିକେ ବର୍ଷା ଦରକାର ନାଇଁ?
0: ଆଉ ଟିକେ ବର୍ଷା ଦରକାର ହେଲେ କାଁ କରମା ଆଜ୍ଞା, ପ୍ରାକୃତିକ ଜିନିଷ ସେଟା ତ ନେଇ ପାରବା।
1: ଠିକ ଅଛି, କଣ ସବୁ ଶୁଣନ୍ତି ଆକାଶବାଣୀ ଜୟପୁରରୁ ଆପଣ?
0: ଆକାଶବାଣୀ ଜୟପୁରରୁ ବଣମଲ୍ଲିକା ସଜ ମଉଜ, ଆପଣଙ୍କର ଯେନ୍ ଚିଠି ପତ୍ର, ଯେନ୍ ସମ୍ପର୍କ ସେତୁ, ଫୋନ ଇନ୍ କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି ଆଜ୍ଞା।
1: ହଁ, କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ କୁହନ୍ତୁ।
0: ପସନ୍ଦର ଗୀତ ବୋଲେ ଦେଖୁନ ଆଜ୍ଞା, ଏଟା ତ ଜଗତ ଜନନୀ ମା ଦୁର୍ଗାଙ୍କର ପାର୍ବଣ ଆସିଯାଇଛି, ଆଉ ଏଥିଲାଗି ତ ଆପଣମାନଙ୍କୁ ସମସ୍ତଙ୍କୁ ଆପଣଙ୍କ ଯେନ୍ କର୍ମକର୍ତ୍ତା ଆପଣଙ୍କୁ ମୁଇଁ ଦଶହରାର ଶୁଭେଚ୍ଛା ଜଣଉଛେ ଆଜ୍ଞା।
1: ଆଜ୍ଞା, ଧନ୍ୟବାଦ।
0: ଆଉ ଗୀତରେ ଶୁଣମା ହିନ୍ଦୀ ଫିଲ୍ମ ଖିଲାଡ଼ିଓ କା ଖିଲାଡ଼ି ଗୀତାଟେ ଅଛେ, ମା ସେରୋ ୱାଲି ୟେ ତେରା ଶେର ଆ ଗୟା।
1: ବାହ, ଚାଲନ୍ତୁ ଶୁଣିବା ଏ ଗୀତ ଶୁଣିବା ଆଉ ମାଙ୍କର ଆଶୀର୍ବାଦ ନବା।
0: ଆପଣଙ୍କୁ ଗୀତଟା ସ୍ପେଶାଲ ଡେଡିକେଟ୍ ଆଉ ଜୟପୁରର ପଙ୍କଜ।

0: ମିତ୍ର ଭାଇକିଏ କରମସାନୀ ସାହୁ ରାଧାକାନ୍ତ ଭାଇ ଚୈତନ୍ୟ ପଟେଲ ଆଉ ମୋର ଭଉଣୀ ଅଛନ୍ ଦୀକ୍ଷା ଅପାତ ସ୍ୱର୍ଣ୍ଣ ପ୍ରଭାକର ଯୋଗୀ କିଶୁମ ଗୀତାଞ୍ଜଳି ସାହୁ ସସ୍ମିତା ରଥ ଆଉ ମୋର ଭାଇ ବିପିନ ମହାପାତ୍ର କୁମ୍ଭାରୀର ଜୟଗୋପାଳ ବେହେରା ପ୍ରଶାନ୍ତ କୁମାରୀ ପୁଷ୍ପାଞ୍ଜଳି କୁମାରୀ ରେମୁଣ୍ଡାର ସତ୍ୟଭାମା ମିର ଲିଙ୍ଗରାଜ ମିର ଆହୁରି ଜୟପୁର ଶୁଣୁଥିବା ସବୁ ଶ୍ରୋତାଙ୍କୁ ଗୀତ ଡେଡିକେଟ୍ କରିଦେବେ ଆଜ୍ଞା
1: ଆଜ୍ଞା ଧନ୍ୟବାଦ ଆପଣଙ୍କୁ
0: ନମସ୍କାର ଆଜ୍ଞା।

0: ହ୍ୟାଲୋ ପା ନମସ୍କାର
1: ନମସ୍କାର
0: ମୁଁ ସଞ୍ଜୀବ କୁମାର ରାଉତ ଗିଲିପୁଟରୁ କହୁଥିଲି ବାପା।
1: ଆଚ୍ଛା କଣ ଖବର ଗିଲିପୁଟର ଆଉ ସଞ୍ଜିତର କଣ ଖବର?
0: ଭଲ ଦୁଃଖେ ସୁଖେ। ଆଜି ତ ମହାଳୟ ପାଇଁ ସ୍କୁଲ ଆମର ଛୁଟି ହେଇଯାଇଛି।
1: ଆଚ୍ଛା
0: ଆଉ ଏମିତି ଲଗେଇଦେଲି, ମୁଁ କହିଲି ଟିକେ ଲଗେଇଦେବା ଡମୟ ପାଖେ ଟିକେ କଥା ହେଇଯିବା ଆଉ।
1: ତ କେମିତି ଆପଣଙ୍କର ଗିଲିପୁଟ ଗାଁରେ ଯେତେବେଳେ ଦଶହରା ଆସେ ଆପଣ ମାନେ ସେଇଠି ହୁଏ ନା ଯାଆନ୍ତି କୋଉଠିକି ଦେଖିବା ପାଇଁ?
0: ନାଇଁ ଆମର ତ ବୈପାରିଗୁଡା ବ୍ଲକ, ବୈପାରିଗୁଡାରେ ହିଁ ଦଶହରା ହୁଏ। ଆଉ ମୁଁ ତ ପ୍ରାୟ ଯାଏ ଜୟପୁର ବୁଲାବୁଲି କରିବା ପାଇଁ।
1: ଆଜ୍ଞା ଆଜ୍ଞା, ବହୁତ ବଢିଆ। ମାଙ୍କ ଆଶୀର୍ବାଦ ଆପଣ ସମସ୍ତଙ୍କ ଉପରେ ରହୁ ଏହା କାମନା କରୁଛୁ। କହିଦିଅନ୍ତୁ ଆପଣଙ୍କ ପସନ୍ଦର ଗୀତ।
0: ଲାଲ ଚଳଚ୍ଚିତ୍ରର ଗୀତ ଟିକେ ଶୁଣେଇ ଦେବେ, ଗୀତଟା ଗାଇଛନ୍ତି ଉଦିତ ନାରାୟଣ।

0: हेलो मो पसंद
1: मैडम नमस्कार
0: नमस्कार
1: सविता
0: सविता केबे केमती आपण फोन करंती कार्यक्रम को
1: आज
0: कहले केमती अछंती आपण?
1: हां मैडम मु भल अछि।
0: बढ़िया अछंती। जणा पड़ छि आपण कर कथा वार्ता रु।
1: आज
0: वर्तमान पूजा रो माहौल मार्केटिंग सरलानी कि आपण कर?
1: नाही मॅडम मार्केटिंग सॉरी नाही आम्ही तर काली भी जायतलो संधी बोली बोली की असलो देख देख की सब आउ कोन गोटे जिबो
0: नुआ ड्रेस पिंधिबा को इच्छा होनी गे
1: मॅडम नुआ ड्रेस तो जदि दशहरा रे हुए नी किंतु कुमार पूर्णिमा रे हुए।
0: अच्छा कुमार पूर्णिमा रे पूरा नुआ ड्रेस नुआ चोड़ी नुआ सबु पिठापणा सबु
1: पिठापणा तो सेटा लक्ष्मी पूजा ना।
0: हाँ सविता एठी कहंतु जे जेतेबेले दशहरा आसे किंबा कुमार पूर्णिमा आसे जगतसिंहपुर मार्केटिंग रेट केमती थाए दरदाम केमती माने आगटु कमी जाए ना बढी की हुए?
1: मैडम सुनंतु एले कॉम्पिटिशन जुग खाली ऑफर उपरे ऑफर देखांती।
0: हां
1: बड़ बड़ मॉल गुडाक रे आउ सेमिति कहि हबनी कमी जीवो कि बढी जीवो किंतु ऑफर अनुसार लोक माने जाईकरी आनंती।
0: हां से जो ऑफर आपण माने पांती ସେଇଟା କଣ ଏକ୍ଜାକ୍ଟଲି ରେଟ୍ ସୁହାଏ ବହୁତ କମ ଦାମରେ ମିଳୁଛି ଏମିତି ଆସେ କି ମନକୁ?
1: କିଛି କମ ଦାମ ନାହିଁ ମ୍ୟାଡାମ ସେଗୁଡା ସବୁ ତାଙ୍କର ଚାଲାକି ଯୋଉମାନେ ଆଣୁଛନ୍ତି ମୁଁ ଦେଖୁଛି ବି ବହୁତ ଲୋକ ଆଣୁଛନ୍ତି କିନ୍ତୁ କିଛି ନାହିଁ ଅନ୍ୟ ମଲରେ ଆଣିବ ଯେମିତି ଅଫର ଯୋଉଠି ମିଳୁଥିବ ସେଠି ନାହିଁ ଏତିକି ପଇସା ଦବ ଗୋଟେ ଆଣିବ ଗୋଟେ ଫ୍ରି ନା ସେଇଟା ମତେ ମୋଟେ ପସନ୍ଦ ନାହିଁ
0: ବୁଝା ପଡ଼େନି ଏଟା ଅଫର କି ସତରେ ନାହିଁ ନୁହଁ କି? ଠିକ ଅଛି ତ କହି ଦିଅନ୍ତୁ ସବିତା କଣ ଶୁଣିବେ ଗୀତ କଣ
1: ଶୁଣିବି? କ୍ରାନ୍ତି ପିକ୍ଚର ଦୁର୍ଗା ହେ ମେରି ମା ଅମ୍ବେ ହେ ମେରି ମା।
0: ଆଚ୍ଛା ବହୁତ ବଢିଆ। ବର୍ତ୍ତମାନ ପାର୍ବଣର ଋତୁ ସମସ୍ତେ ଖୁସିରେ ଅଛନ୍ତି ଆନନ୍ଦରେ ଅଛନ୍ତି ମା ଧରାବତରଣ କଲ୍ୟାଣୀ ଆମମାନଙ୍କର ହାରିଗୁହାରି ଶୁଣିବେ ଅନ୍ୟାୟ ଉପରେ ନ୍ୟାୟକୁ ଜୟ କରିକି ଯିବେ ସେ ତ ସମସ୍ତେ ଉପଭୋଗ କରନ୍ତୁ ମାଙ୍କ ଆଶୀର୍ବାଦ ଆପଣ ସମସ୍ତଙ୍କ ଉପରେ ରହୁ ଏଇଆ କାମନା କରୁଛି।
1: ଆପଣଙ୍କ ଉପରେ ବି ରହୁ ରଖୁଛି ନମସ୍କାର
0: ନମସ୍କାର।

0: ହ୍ୟାଲୋ,
1: ମୋ ପସନ୍ଦ ଆକାଶବାଣୀ ଜୟପୁର।
0: ହଁ, କିଏ? ନାରାୟଣ ପାତ୍ର, ବାରିପଦା ମୟୂରଭଞ୍ଜରୁ।
1: ବାରିପଦା ମୟୂରଭଞ୍ଜରୁ?
0: ଆଜ୍ଞା।
1: ପ୍ରଥମେ କରିଛନ୍ତି ଫୋନ ନା?
0: ଆଜ୍ଞା।
1: ହଁ, କେମିତି ଜାଣିଲେ, ଶୁଣୁଥିଲେ କି ଏ କାର୍ଯ୍ୟକ୍ରମ?
0: ମୁଁ ଏ କାର୍ଯ୍ୟକ୍ରମ ଶୁଣେ, ମୁଁ ଆକାଶବାଣୀ ଜୟପୁର ଯେଉଁଟା ମୁଁ ନିୟମିତ ଶ୍ରୋତା।
1: ଆରେ ବା, ଜାଣିକି ଖୁସି ଲାଗିଲା। କଣ କରନ୍ତି ଆପଣ, ଆପଣଙ୍କ ବିଷୟରେ କୁହନ୍ତୁ।
0: ମୁଁ ଜଣେ ପେସାର ଜଣେ ଶିକ୍ଷକ।
1: ହଁ,
0: ଜଣେ ଆଧ୍ୟାତ୍ମିକ ପ୍ରବଚକ।
1: ଆଚ୍ଛା, ବହୁତ ବଢିଆ। ଏବେ କେମିତି ମାହୋଲ ବାରିପଦାରେ ପୂଜା ପାଇଁ?
0: ପୂଜା ପାଇଁ ସମସ୍ତେ ବ୍ୟଗ୍ର ଏବଂ ସମସ୍ତେ ଆଗ୍ରହ ସହକାରେ ସେମାନେ ବର୍ତ୍ତମାନ ତୋରଣ ଏବଂ ସମସ୍ତଙ୍କର ଚାଲିଛି, ପୂଜା ଆୟୋଜନ ଚାଲିଛି।
1: ଆଜ୍ଞା ଆଜ୍ଞା, ବଜାର ହାଟ ସବୁ ଭିଡ ମାର୍କେଟିଂ ପାଇଁ ନାଇଁ?
0: ଆଜ୍ଞା।
1: ହଁ, ଆକାଶବାଣୀ ଜୟପୁର ଆପଣ କହିଲେ ଜଣେ ନିୟମିତ ଶ୍ରୋତା ବୋଲି, କୋଉ କୋଉ କାର୍ଯ୍ୟକ୍ରମ ଆପଣ ସ୍ପେଶାଲି ନିୟମିତ ଶୁଣନ୍ତି ଆମ କେନ୍ଦ୍ରରୁ?
0: ମୁଁ ଶୁଣେ ଏବଂ ମୁଁ ସାକ୍ଷାତକାର ବି ଦେଇଛି ବହୁତ ଥର।
1: ଆଚ୍ଛା,
0: ଫୋନ ବି ବହୁତ ଥର କରିଛି।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: କିନ୍ତୁ ରେଡିଓକୁ ମାନେ ଆପଣ ହିନ୍ଦୀ ଗୀତ ଅନୁରୋଧକୁ ମୁଁ ଫୋନ କରିପାରେନି।
1: ଆଜି ପ୍ରଥମ ଥର କଲେ ନାଇଁ?
0: ଆଜ୍ଞା,
1: ବହୁତ ବଢିଆ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥାବାର୍ତ୍ତା ହେଇକି। କୁହନ୍ତୁ, ଆପଣଙ୍କ ଅନୁରୋଧ କଣ କରିବେ, କୋଉ ପିକ୍ଚର
0: ଗୋଟିଏ ଗୀତ ପ୍ରଚାର କରିଦେବେ? ଦିଲ କେ ଆରମାସୁ ମେ ବହେଗେ, ଏ ଗୀତଟି
1: ନିକାହାର।
0: ଆଜ୍ଞା,
1: ଠିକ ଅଛି, ଚାଲନ୍ତୁ ଗୀତ ଶୁଣିବା।
0: ଜୟ ଜଗନ୍ନାଥ।

0: ମୋ ପସନ୍ଦ ଆକାଶବାଣୀ ଜୟପୁର ଓଡ଼ିଶା।
1: ନମସ୍କାର।
0: ଆଜ୍ଞା ନମସ୍କାର, କୁହନ୍ତୁ। କଣ କହିବେ କାର୍ଯ୍ୟକ୍ରମ ସମ୍ପର୍କରେ?
1: ଦେଖନ୍ତୁ, କାର୍ଯ୍ୟକ୍ରମ ତ ଏବେ ଯାଉ ବହୁତ ଭଲ ହଉଛି। ମନୀଷ ସାର ଆସିଲା ଦିନଠୁ ବହୁତ ଭଲ ହଉଛି। ଯାହା ହଉ ଆପଣ ସମ୍ପର୍କ ସହିତ ବସି ବହୁତ ସୁନ୍ଦର ଭାବେ ଉତ୍ତର ଆପଣ ଦଉଛନ୍ତି, ଆଉ ବହୁତ ଭଲ ଲାଗୁଛି। ତାପରେ ଆପଣ ଯୋଉ ସମ୍ପାଦକ କରିଥିଲେ ବିଜ୍ଞାନ ପତ୍ରିକା, ତାକୁ ଶୁଣିଥିଲେ 9 ତାରିଖ, ବହୁତ ଭଲ ଲାଗିଥିଲା। ଆପଣଙ୍କ ପ୍ରୋଗ୍ରାମ ତ ବହୁତ ଭଲ ଲାଗୁଛି।
0: କହିଦିଅନ୍ତୁ ଆପଣଙ୍କ ପସନ୍ଦର ଗୀତ କଣ ଶୁଣି।
1: ଗୀତ ଦିଅନ୍ତୁ ମୁକନ୍ଦ କା ସିକନ୍ଦ ଟାଇଟଲ ସଙ୍ଗଟା। ଏଇ ଗୀତଟା ଦେଢ଼ ପଙ୍କଜ ମିଶ୍ର, ଭାସ୍କର ମହାନ୍ତି, ଜଳକାନ୍ତ ହରିଜନ, ସ୍ମିତା ହରିଜନ, ଶାସନ ମାତା, ସୁଶାନ୍ତ କିଲା, ମୋହନ ଆଚାର, ଆଉ ଯେତେ ଶ୍ରୋତା ଭାଇ ଭଉଣୀ ସମସ୍ତେ ଆପଣଙ୍କୁ, ଆପଣଙ୍କ ପୁରା ଟିମ୍ କୁ।
0: ଠିକ ଅଛି,
1: ଆଜ୍ଞା,
0: ଧନ୍ୟବାଦ,
1: ରହୁଛି, ନମସ୍କାର।

0: ଆଜ୍ଞା ନମସ୍କାର।
1: ନମସ୍କାର,
0: ଲକ୍ଷ୍ମୀ ନାରାୟଣ ବାଘ କହୁଥିଲି ସିନ୍ଦର ସୁବର୍ଣ୍ଣପୁର।
1: କଣ ଖବର ଲକ୍ଷ୍ମୀ ନାରାୟଣ?
0: ଖବର ସବୁ ଠିକ ଅଛି ଆଜ୍ଞା। ଆଉ ଆମ ଏଇ ଘରେ ଗୋଟେ ପୁଅ ଜନ୍ମ ହେଇଛି 5 ତାରିଖରେ।
1: ଆରେ ବା, ଆପଣଙ୍କୁ କଂଗ୍ରାଚୁଲେସନ ଜଣଉଛୁ
0: ଆଜ୍ଞା।
1: ଦଶହରା ମାହୋଲ କେମିତି ଆପଣଙ୍କ ଗାଁରେ?
0: ଗାଁରେ ତ ମାହୋଲ ଚାଲୁନି, ଗାଁଠୁ 4 କିଲୋମିଟର ଦୂରରେ।
1: ଆପଣଙ୍କ ଗାଁରେ ହାଟ ବସେ କି ଲକ୍ଷ୍ମୀ ନାରାୟଣ?
0: ନା ନା, ଆମ ଘର ହାଟ ନାହିଁ, ଆମ ଘର 4 କିଲୋମିଟର। ଯେଉଁ ଜାଗାରେ ଆମର ଦୁର୍ଗା ପୂଜା ହୁଏ ସେଇ ଜାଗାରେ
1: ସେଠିକି ଆପଣ ଯାଆନ୍ତି ମାର୍କେଟିଂ ପାଇଁ?
0: ଆଜ୍ଞା।
1: ହଁ, ଘରେ ସବୁ କଣ ହୁଏ ଦୁର୍ଗା ପୂଜାରେ?
0: ଦୁର୍ଗା ପୂଜାରେ କଣ ହବ ଆଜ୍ଞା, ଦୁର୍ଗା ପୂଜାରେ କିଛି ନାହିଁ, ଯଦି ଦୁର୍ଗା ମା ଯଦି ଦର୍ଶନ କରିବାକୁ ଯିବା ସେଠି କିଛି ମିଠା ପିଠା କିଣିକି ଖାଇବା।
1: ବହୁତ ବଢିଆ, କୁହନ୍ତୁ କୋଉ ଗୀତ ଶୁଣିବେ?
0: ଦିଲକା କ୍ୟା କସୁର।
1: ଆଚ୍ଛା ଠିକ ଅଛି,
0: ନମସ୍କାର।

0: ଆକାଶ ଚନ୍ଦ୍ରମା ଜଳରେ କହିଁ ମନେ ରଖିଥିବି ଭୁଲିବି ନାହିଁ, ଭୁଲିଲେ ଭୁଲିବି ଆଉ କାହାକୁ, ନ ଭୁଲିବି କେବେ ଅକା ତୁମକୁ। ନମସ୍କାର ଆଣ୍ଡ ଗୁଡ୍ ମର୍ଣ୍ଣିଂ। ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ସୃଷ୍ଟି।
1: ଆଚ୍ଛା ନମସ୍କାର, ଗୁଡ୍ ମର୍ଣ୍ଣିଂ, ଧନ୍ୟବାଦ, ୱେଲକମ୍।
0: ଆଜ୍ଞା
1: ଆଜ୍ଞା, କଣ ଖବର ଗୋପପୁରର?
0: ଗୋପପୁର ତ ଆମର ବହୁତ ବଢିଆ ହାଲଚାଲ, ଆଉ ଦଶହରା ଯେହେତୁ ଆଗକୁ ଆସୁଛି, ଦଶହରା ବହୁତ ବଢିଆ ସେ ସେଲିବ୍ରେସନ ହଉଛି। ଆମର ଏଠି ଡ୍ରାମା ହୁଏ ଦଶହରାରେ, ଆଉ ତା ଛଡା ଚାରିଆତି ଡ୍ରାମା ହୁଏ, ମେଲୋଡି ହୁଏ, ଆଉ ଠାକୁରଙ୍କ ପାଖରେ ବହୁତ ଲୋକଙ୍କ ଭିଡ଼ ଜମେ, ବହୁତ ବଢିଆ ସେ ସେଲିବ୍ରେସନ ହୁଏ।
1: ଆଜ୍ଞା, ତ ଡ୍ରାମା ଯୋଉ ଷ୍ଟେଜ୍ ଡ୍ରାମା ନା?
0: ଆଜ୍ଞା, ଷ୍ଟେଜ୍ ଡ୍ରାମା ଗାଁ ପିଲା କରନ୍ତି। ଆଉ
1: ସାମାଜିକ ନାଟକ ହୁଏ ନା ପୌରାଣିକ ନାଟକ ହୁଏ?
0: ବର୍ତ୍ତମାନ ତ ବେଶୀ ମାନେ ସାମାଜିକ ଆଧୁନିକ ନାଟକ ବେଶୀ ଲୋକ ଦେଖିବା ପାଇଁ ପସନ୍ଦ କରୁଛନ୍ତି, ଆଧୁନିକ ସାମାଜିକ ନାଟକ ହଉଛି।
1: ଆଚ୍ଛା, ବହୁତ ବଢିଆ। ତ ଏଇ ଯୋଉ ମଞ୍ଚ ନାଟକ ଗୁଡାକ ଆସ୍ତେ ଆସ୍ତେ ଲୋପ ପାଇଯାଉଛି, ଆପଣଙ୍କ ଗାଁରେ ସେଇଟା ଅନୁଷ୍ଠିତ ହଉଛି, ତାଙ୍କୁ ଏନକରେଜ କରାନ୍ତୁ ଆଉ ଉପଭୋଗ କରନ୍ତୁ ଠିକରେ।
0: ଆଜ୍ଞା
1: ହଁ, କୁହନ୍ତୁ କୋଉ ଗୀତ ଶୁଣିବେ?
0: ଗୀତ ହଉଛି ହମରାଜର ଟାଇଟଲ ସଙ୍ଗ। ଭୁଲୁ ନା ଜାନା ଗୁରୁ ନା।

0: ସୁନିତା ପୁଷ୍ଟି କହୁଛି ନିଶ୍ଚିନ୍ତ କଟକରୁ।
1: ଆଚ୍ଛା କଣ ଖବର ଆପଣଙ୍କର ସୁନିତା?
0: ସୁନିତା ଭଲ ଅଛି ଆଉ, ଟିକେ ଥଣ୍ଡା ହେଇଯାଇଛି ଆଉ।
1: ସେଥିଲାଗି ଜଣା ପଡୁଛି ଟିକେ ଥଣ୍ଡା ହେଇଛି ବୋଲି ଆପଣଙ୍କୁ ଜଣା ପଡୁଛି। କଣ ମାହୋଲ ଅଛି କଟକରେ ବର୍ତ୍ତମାନ? ବହୁତ ଗୁଡ଼ିଏ ମେଢ ହୁଏ, ଆପଣ ମାନେ ପୁରା ପ୍ରସ୍ତୁତ ଥିବେ ଏନ୍ଜୟ କରିବା ପାଇଁ?
0: ଆମର ଏଠି ଗାଁରେ ଆଉ ବଢିଆ ଡେକୋରେସନ ହୁଏ, ଆଉ ଯେମିତିକି ଦୁର୍ଗା ପୂଜା ଯେମିତି ଯାତ୍ରା ଆମର ହୁଏ, ଡ୍ରାମା ହରିକା ହୁଏ, ଯାତ୍ରା ହରିକା ହୁଏ, ନାଚ ନାଚ ଗୀତ ହରିକା ହୁଏ, ଆଉ ସବୁ ଚଟପଟା ଖାଦ୍ୟ ଖାଇବା ଜିନିଷ ବି ପଡେ, ଆଉ ବଡ ଦୁର୍ଗା ମୂର୍ତ୍ତି ତିଆରି ହୁଅନ୍ତି। ଆମର ଏଇ କଟକ ଜିଲ୍ଲାରେ ବହୁତ ବଡ ଧରଣର ଦୁର୍ଗା ପୂଜା ହୁଏ, ଆଉ ବହୁତ ଭଲ ବି ଲାଗନ୍ତି, କେତେ କେତେ ଲୋକମାନେ ବି ଆସନ୍ତି ଦେଖିବାକୁ, ଆଉ ମାଙ୍କ ପାଖରେ ଯାହା ମାନସିକ କରନ୍ତି ମା ବି ମାନସିକ ଇଚ୍ଛା ଅନୁଯାୟୀ ପ୍ରେରଣ କରନ୍ତି।
1: ବହୁତ ବଢିଆ,
0: ମା ବି ସମସ୍ତଙ୍କର ଡାକ ଶୁଣନ୍ତି।
1: ହଁ ନିହାତି, ଆଉ
0: ଏଇ ମାଙ୍କୁ ଆମ ଦୁର୍ଗା ମାଙ୍କୁ ଯିଏ ଡାକିଛି ସମସ୍ତେ ମାନେ ସମସ୍ତଙ୍କର ଇଚ୍ଛାକୁ ଦୁର୍ଗା ମା ପୂରଣ କରିଛନ୍ତି।
1: ହଁ ହଁ ନିହାତି ଭାବରେ,
0: ସମସ୍ତେ ବି ଶାଢୀ ଦିଅନ୍ତି ଦୁର୍ଗା ମାଙ୍କୁ, ମାନସିକ ରଖନ୍ତି, ପଇସା ପତ୍ର ବି ଦିଅନ୍ତି ଠାକୁରଙ୍କର ମାନେ କାମରେ, ଆଉ ଯେହେତୁ ମାନସିକ ଇଚ୍ଛା ପୂରଣ କରୁଛନ୍ତି ସେଥିପାଇଁ ଠାକୁରଙ୍କୁ ଦିଅନ୍ତି।
1: କୁହନ୍ତୁ କୋଉ ଗୀତ ଶୁଣିବେ ସୁନିତା?
0: ଗୀତ ଶୁଣିବି ଦେଲେ ଝାଡ଼ଖଣ୍ଡ ଫିଲ୍ମ ର ସେ ଯୋଉ ଗୀତଟା ଆମର ଅଛି, ଏପଟେ ଦୁଃଖ ଗୀତରେ ଅକ୍ଷୟ କୁମାର ର ସେ ଗୀତଟା ଶୁଣିବାକୁ ଚାହୁଁଛି। ଆମର ରୋଲ କରିଛନ୍ତି ଆମର ଶିଳ୍ପା ସେଠୀ ଆଉ ଅକ୍ଷୟ କୁମାର, ବହୁତ ବଢିଆ ଅଭିନୟ ଦିନେ, ମତେ ବହୁତ ଭଲ ଲାଗେ ସେ ଗୀତଟା, ମୁଁ ସବୁବେଳେ ଶୁଣେ ମୋବାଇଲରେ ସେ ଗୀତଟା, ଆଉ ଏ ଗୀତଟି ମତେ ଶୁଣେଇ ଦେବେ ଆଉ ଡେଡିକେଟ କରିବି ଆପଣଙ୍କୁ। ଆଉ
1: ଧନ୍ୟବାଦ, ବହୁତ ଧନ୍ୟବାଦ।
0: ଧନ୍ୟବାଦ।

0: ହ୍ୟାଲୋ ବାପା ନମସ୍କାର।
1: ନମସ୍କାର
0: ଆଜ୍ଞା
1: କୁହନ୍ତୁ।
0: କେନ୍ଦ୍ରାପଡ଼ା ଚାଉଳି ଆମର ବଳରାମ ସୀତାରେ କହୁଛି। ଥରେ କଥା ହେଇନଥିଲି ଆପଣଙ୍କ ସହିତ।
1: କଣ ଖବର କେନ୍ଦ୍ରାପଡ଼ାର ବର୍ତ୍ତମାନ କଣ ଖବର?
0: କେନ୍ଦ୍ରାପଡ଼ା ଖବର ଅଛି ଭଲ।
1: ହଁ, ପୂଜାର ମାହୋଲ ସବୁଆଡେ।
0: ହଁ ହଁ, ଏଇଖିଣି ଦୁର୍ଗା ପୂଜା ଆସୁଛି, ଏଇଖିଣି ଆମର ଏଠି କୋରୁଆରେ ସବୁ ମେଢ ଆସିକି ସେଇଠି ଗୋଟାଏ ଜାଗାରେ ସବୁ।
1: ଆଚ୍ଛା, କେତେ ଖଣ୍ଡ ମେଢ ହୁଏ କେନ୍ଦ୍ରାପଡ଼ାରେ?
0: ହଁ, କେନ୍ଦ୍ରାପଡ଼ା ନୁହେଁ, କେନ୍ଦ୍ରାପଡ଼ା ମେଢ ଏପଟକୁ ଆସନ୍ତିନି। ଆମ ଏଇ ବାରୁଣା ପୁନ୍ଦାଳ କୋରୁଆ ଫୋରୁଆ ଆମ ବାରେଣୀ ଗୋଟେ ଅଛି ପୁର ପଡେ, ସେଇଟା ହଉଛି ମେନ୍ ଜାଗା କୋରୁଆର।
1: ଆପଣ କଣ କରନ୍ତି?
0: ମୁଁ ହ୍ୟାଣ୍ଡକ୍ରାଫ୍ଟ ପିଲା।
1: କିଏ କିଏ ଅଛନ୍ତି ଘରେ ଆପଣଙ୍କର ପରିବାରର ସଦସ୍ୟ?
0: ଘରେ ବାପା, ବୋଉ, ଭାଇ, ଭାଉଜ, ପୁଅ ଏମିତି ଅଛନ୍ତି ଆଉ।
1: ଆଚ୍ଛା, ସମସ୍ତେ ରେଡିଓ ଶୁଣନ୍ତି ନା ଆପଣ ଜଣେ ଶୁଣନ୍ତି?
0: ରେଡିଓ ନା, ମୁଁ ଏକା ଶୁଣେ।
1: ହଁ,
0: ଏଇଟା ତ ରେଡିଓରେ ବାଜୁନି, ଏଇଟା ତ ମୋବାଇଲ ଆପ୍ରେ ଶୁଣେ, ସାଙ୍ଗମାନେ ଶୁଣିକି କହନ୍ତି ଆଉ।
1: ଆଚ୍ଛା, ବହୁତ ବଢିଆ। କହିଦିଅନ୍ତୁ ଆପଣଙ୍କ ପସନ୍ଦର ଗୀତ କଣ ଶୁଣିବେ?
0: ଗୀତ ଫିଲ୍ମ ଗୋଟେ ଦେଇଦେବେ ଆଉ।
1: ଠିକ ଅଛି, ବହୁତ ଧନ୍ୟବାଦ ଆଜ୍ଞା। ହଁ, ଇଏ ଥିଲା ଆଜିର ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମ। ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦର ନମ୍ବର ହେଲା

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। October 2-31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
3: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଝୁମ୍ ବରାବର ଝୁମ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ରାହତ ଫତେ ଅଲ୍ଲୀ ଖାନ୍ ଏବଂ ମହାଲକ୍ଷ୍ମୀ ଆୟାର, ଗୀତିକାର ଗୁଲଜାର, ସଙ୍ଗୀତ ଶଙ୍କର ଏହସାନ ଲୟ।

0: ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି?
1: ଏବେ ଆସିଛି ଏକ ସହଜ, ଦ୍ରୁତ ଓ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା।
0: କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଦୁଇ ପକ୍ଷ ଆପସରେ ବସିକି ସହମତିରେ ସହଜରେ ମାମଲାର ସମାଧାନ କରିପାରିବେ।
1: ଆଜି ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
0: ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଓ ଆଗକୁ ନିଅନ୍ତୁ। ମଧ୍ୟସ୍ଥତା ଡ୍ରାଇଭ 3.0 ମାନ୍ୟବର ସୁପ୍ରିମକୋର୍ଟଙ୍କର ଏକ ନୂତନ ପ୍ରଚେଷ୍ଟା। ତୋର କେସ୍ ଜବରଦିନ ହେଲା କୋର୍ଟ ଲଗେ ଚାଲିଲାନି କି? ତୋକେ ନ୍ୟାୟ ନା ମିଳିଲାନି କି?
2: ଏବେ ଆଇଲା ଯେ ଗୋଟେ ସୁବିଧା ଉପାୟ, ମଧ୍ୟସ୍ଥତା, ବିଲକୁଲ ଡାବୁ ଖରଚ ନାହିଁ।
0: ତମେ ନିଜେ ବସିକରି କାତାଇ କରି ନିଜର ଅସୁବିଧା ନିଜେ ସମାଧାନ କରିପାରସ।
2: ଦୁଇ ବାଟର ଲକ୍ ମିଶିକରି।

0: ଆସିଲେ ସମସ୍ୟା ସହଜରେ ଛିଡ଼ସି,
1: ବେଗି ସମାଧାନ ହେଇସି, ଖରଚ ଉନା ହେଇସି, ସମ୍ପର୍କ ଭଲ ହେଇସି, ମଧ୍ୟସ୍ଥତା ବାଛଲେ
0: ଲଗେରେ ବା କଟ ନଇଲେ ମଧ୍ୟସ୍ଥତା କେନ୍ଦ୍ର କେ ଯା।
1: ମଧ୍ୟସ୍ଥତା ଡ୍ରାଇଭ 3.0 ମାନ୍ୟବର ସୁପ୍ରିମକୋର୍ଟର ଗୋଟେ ନୂଆ ଚେଷ୍ଟା।
2: HIV ବ୍ୟାପିବାର ଚାରୋଟି କାରଣ ରହିଛି, ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, HIV ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, HIV ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ ସଞ୍ଚାର ନେବା।
3: HIV ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। HIV ସମ୍ବନ୍ଧୀୟ ସତର୍କତା ସୂଚନା, ଅନ୍ଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କୁ କଲ୍ କରନ୍ତୁ କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
2: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାବନ୍ଧୁ, ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଦାୱତ ଚଳଚ୍ଚିତ୍ରରୁ। ଶିଳ୍ପୀ କୀର୍ତ୍ତି ସଘଥିଆ, ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ, ଗୀତିକାର କୌଶର ମୁନିର, ସଙ୍ଗୀତ ସାଜିଦ ୱାଜିଦ୍।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଫନ୍ନା ଚଳଚ୍ଚିତ୍ରରୁ। ଶିଳ୍ପୀ ସୋନୁ ନିଗମ, ସୁନିଧି ଚୌହାନ ଏବଂ ସାଥୀ, ଗୀତିକାର ପ୍ରସୂନ ଯୋଶୀ, ସଙ୍ଗୀତ ଯତୀନ ଲଲିତ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ତୁମେ ଥିଲେ ସାଥିରେ ଚଳଚ୍ଚିତ୍ରରୁ। ଶିଳ୍ପୀ ବିଷ୍ଣୁମୋହନ କବି ଏବଂ ଇରା ମହାନ୍ତି, ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଧର୍ମଦେବତା ଚଳଚ୍ଚିତ୍ରରୁ, ଶିଳ୍ପୀ ସୋନୁ ନିଗମ ଏବଂ ସୋନାଲି ବାଜପେୟୀ, ଗୀତିକାର ନିଜାମ, ସଙ୍ଗୀତ ଅମରେନ୍ଦ୍ର ମହାନ୍ତି।

ଶ୍ରୋତାବନ୍ଧୁ ଆପଣମାନେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଏଇ ଯୁଗର କୃଷ୍ଣ ସୁଦାମା ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ ନାୟକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ରୁମ୍କୁ ଝୁମାନା ଚଳଚ୍ଚିତ୍ରରୁ। ଶିଳ୍ପୀ ବିଷ୍ଣୁମୋହନ କବି ଏବଂ ସୋହିନୀ, ଗୀତିକାର ସୂର୍ଯ୍ୟ ମହାପାତ୍ର, ସଙ୍ଗୀତ ବୈଦ୍ୟନାଥ ଦାସ।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତ ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 11:00। ପ୍ରଚାର କରୁଛୁ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ।

ଶୀତଳତାର ଶିହରଣ ଭରା ସ୍ପର୍ଶକୁ ନେଇ ଧରାକୁ ଓହ୍ଲାଇ ଆସିଛି ଆଶ୍ୱିନ। ଚାରିଆଡ଼େ ଘଣ୍ଟ ଘଣ୍ଟା କାହାଳୀର ଭକ୍ତିମୟ ଶବ୍ଦ, ଆଦିଶକ୍ତିଙ୍କ ଆଗମନର ମୁହୂର୍ତ୍ତକୁ ଆନନ୍ଦ ଉଲ୍ଲାସରେ ଭରିଦେଉଛି। ହଁ, ଏହି ଅପୂର୍ବ ସନ୍ଧିକ୍ଷଣରେ ଆପଣ ସମସ୍ତଙ୍କୁ ହୃଦୟରୁ ଢେର ସାରା ଶୁଭେଚ୍ଛା, ପ୍ରଣାମ ଏବଂ ଶୁଭ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛି ଆଜିର ଆକାଶବାଣୀ ଲାଇଭ୍ ପରିସରକୁ। ମୁଁ ଆପଣଙ୍କର ଉପସ୍ଥାପକ ରାଜେଶ ରାୟ। ଶ୍ରୋତାବନ୍ଧୁ, ଆପଣମାନେ କେମିତି ଅଛନ୍ତି? ନିହାତି ଭାବରେ ଭଲରେ ଥିବେ, ଯେହେତୁ ଆଜି ମହାମାୟୀଙ୍କର ନବରାତ୍ର ଆରମ୍ଭ ହେଉଛି ଏବଂ ଗୋଟିଏ ଅପୂର୍ବ ଆନନ୍ଦ ଉଲ୍ଲାସ ଭରା ପରିବେଶ ରହିଛି। ତେଣୁ ଏହି ମୁହୂର୍ତ୍ତକୁ ଚାଲନ୍ତୁ ଆମେ ସମସ୍ତେ ଖୁବ୍ ଆନନ୍ଦରେ ଉପଭୋଗ କରିବା ଏବଂ ଆଜିର ଆକାଶବାଣୀ ଲାଇଭ୍ରେ ଆପଣମାନଙ୍କ ସହିତ ହୃଦୟର ଅନେକ କଥା ବାଣ୍ଟିବାର ଅଛି। ଚାଲନ୍ତୁ ସେହି ମାଙ୍କ ଚରଣରେ ପ୍ରଣିପାତ ଜଣାଇ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।

0: ହଁ ଶ୍ରୋତା ବନ୍ଧୁ, ମା ଆସିଛନ୍ତି ଅନ୍ୟାୟ ଉପରେ ନ୍ୟାୟର ବିଜୟ କରିବା ପାଇଁ, ଅଧର୍ମ ଉପରେ ଧର୍ମର ବିଜୟ କରିବା ପାଇଁ। ସତରେ ନାରୀର ଅନେକ ରୂପ, ଜନନୀ, ଭଗିନୀ, ଜାୟା, ଏମିତି ଅନେକ କିଛି ପ୍ରତିଭାରେ ସେ ପ୍ରତିଫଳିତ। ଆଜି ମୁଁ ଆପଣଙ୍କୁ ଏମିତି ଜଣେ ନାରୀଙ୍କ ସଂଘର୍ଷର କଥା ଶୁଣେଇବି, ଯାହାକୁ ଶୁଣିବା ମାତ୍ରେ ଆପଣ ବି କହିବେ, ନିଜ ସନ୍ତାନ ପାଇଁ ନାରୀ ସବୁକିଛି ସହିପାରେ। ସେଥିପାଇଁ ତ କୁହାଯାଏ, ସେ ନାରୀ ସେ ସର୍ବଂସହା। ଏବଂ ଆଜିର ଆକାଶବାଣୀ ଲାଇଭ ମୋ ପାଇଁ ସ୍ୱତନ୍ତ୍ର, ଏବଂ ମୁଁ ଆଶା କରୁଛି ଆପଣ ସମସ୍ତଙ୍କ ପାଇଁ ମଧ୍ୟ ଆଜିର ଆକାଶବାଣୀ ଲାଇଭ ସ୍ୱତନ୍ତ୍ର ହୋଇକି ରହିବ। ଆଜିର ଏହି କାର୍ଯ୍ୟକ୍ରମରେ ମୁଁ ଆପଣଙ୍କୁ ଏମିତି ଜଣେ ନାରୀଙ୍କର କଥା ତାଙ୍କରି ମୁହଁରୁ ଶୁଣେଇବି, ଯିଏ ସଂଘର୍ଷ ପଥରେ ବର୍ତ୍ତମାନ ଗତି କରୁଛନ୍ତି। ଏବଂ ଯେହେତୁ ଆମେ ବର୍ତ୍ତମାନ ସମୟରେ ମାଙ୍କୁ ଆବାହନ କରୁଛୁ, ନାରୀ ଶକ୍ତିକୁ ବନ୍ଦନା କରୁଛୁ, ତେଣୁ ଏଇଭଳି ଗୋଟିଏ ମୁହୂର୍ତ୍ତରେ ଚାଲନ୍ତୁ ଆମେ ଜଣେ ନାରୀଙ୍କର ସଂଘର୍ଷର କଥା ଶୁଣିବା।
1: ନମସ୍କାର, ଜୟ ଜଗନ୍ନାଥ। ମୁଁ ପ୍ରଭାସିନୀ ସାହୁ ଫ୍ରମ୍ ଯାଜପୁର ବରିରୁ। ପ୍ରଭା ନାମରେ ମୋତେ ସମସ୍ତେ ଜାଣିଛନ୍ତି। ଆପଣମାନେ ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି କି ଗୋଟେ ନାରୀର ସଂଘର୍ଷ। ମୋତେ ଲାଗେ କି ପ୍ରତିଟି ମୁହୂର୍ତ୍ତ ହଉଛି ନାରୀ ପାଇଁ ଗୋଟେ ଗୋଟେ ସଂଘର୍ଷ। ବ୍ୟକ୍ତିଗତ ହିସାବରେ ଯଦି ମୁଁ କହିବି, ଛୋଟବେଳୁ ମୁଁ ବହୁତ ମେଳାପି ଖୁସି ନିଞ୍ଜାସର ଗେହ୍ଲାରେ ବଢିଥିଲି। ଅଭାବ, ଅନଟନ, ଅସୁବିଧା, ସେ ଜିନିଷ ମୁଁ ସତରେ ବିଲକୁଲ ବି ଜାଣିନଥିଲି। ତ ଭାଗ୍ୟ, ପରିସ୍ଥିତି କେତେବେଳେ କାହାକୁ ନେଇକି କୋଉ ମୋଡ଼ରେ ଛିଡ଼ା କରିଦବ, ସେଇଟା ନା ଆପଣ ଜାଣିଛନ୍ତି ନା ମୁଁ ଜାଣିଛି, ସେଇଟା ତ ଉପରବାଲାର ନିର୍ଦ୍ଦେଶ। ଗୋଟେ ଫୁଲ ଗଛରେ ଫୁଟିଥାଏ, ସିଏ ବି ଜାଣିନଥାଏ ରାତି ପାହିଲେ ସିଏ ମନ୍ଦିରକୁ ଯିବ ନା ମଶାଣୀକୁ ଯିବ। ଠିକ ସେମିତି ମୁଁ କଣ ଜାଣିଥିଲି ଯେ ମୋ ସୁଖର ଦିନ ଦୁଃଖରେ ପରିଣତ ହେଇଯିବ, ବିଲକୁଲ ବି ନୁହଁ। ତ ସେମିତି ସମୟ ଏମିତି ଗଡି ଚାଲିଲା, ବାପା ମା ଦି ଜଣ ଯାକ ଡକାଡକି ହେଇ ଚାଲିଗଲେ। ମୋର ବହୁତ କଷ୍ଟ ହେଲା ମତେ, ମାନେ ବାପା ଯାଇଥିଲେ, ବାପାଙ୍କର ଅଭାବଟା ପୂରଣ ତ କେହି କରିପାରିବେନି। ନିଜକୁ ମନକୁ ବୁଝେଇ ବୁଝେଇ ଯେତେବେଳେ ଟିକେ ବୁଝି ଆସିଥିଲି, ତାର ସେଇ ସମୟରେ ମୋ ବୋଉ ଚାଲିଗଲା। ସେଇ ସମୟରେ ମତେ ବହୁତ କଷ୍ଟ ହେଲା, ଭାବିଲି କି ଦୁନିଆଟା ସରିଗଲା, ଦୁନିଆରେ ମୋର ଆଉ କିଛି ନାହିଁ, ମୁଁ ନିଜ ପୁଅ ଆଉ ରଖିକି ଲାଭ ନାହିଁ। ମାନେ ଏମିତିକି ମୁଁ ଭାବିଥିଲି କି ନାହିଁ, ମୋତେ ଆଉ ବଞ୍ଚିବାର କିଛି ଦରକାର ନାହିଁ, ମୋର ସବୁ ସରିଗଲା। ଏହା ଭିତରୁ ବି ବହୁ ଜଣ ବୁଝେଇଛନ୍ତି, ଆଉ ବେଶୀ କଷ୍ଟ ପାଇଛି ସ୍ୱାର୍ଥ ପାଇଁ, ନିଜ ରକ୍ତ ନିଜ ଲୋକମାନେ ଧୋକା ଦେଇଛନ୍ତି। ମାନେ ସେମିତି ଯୋଉ କୁହନ୍ତିନି କି ଉପରେ ପାଣି ଛିଞ୍ଚିକି ଭିତରେ ଚେର କାଟିବା କଥା, ସେମାନେ ବି ଏମିତିକି ଭାବିଛନ୍ତି କି ମୁଁ ସତରେ କୁଆଡେ ଚାଲିଯାଏ, କୁଆଡେ ମରି ହଜିଯାଏ, କାଳେ ତାଙ୍କ ବାଣ୍ଟରୁ ମୁଁ କିଛି ନେଇଯିବି, ତାଙ୍କର କିଛି ଖାଇଯିବି, ସିଏ ମତେ ପୋଷିବେ, ମୁଁ ତାଙ୍କର ମୁଣ୍ଡବିନ୍ଧାର କାରଣ, ଏମିତି ବିଭିନ୍ନ କଥା। ତ ମତେ ସେଇଠି ପ୍ରଥମେ ନିଜ ଲୋକଙ୍କୁ ଚିହ୍ନିବାର ହେଲା, ଯେତେବେଳେ ମୁଁ ଏକା ହେଇଗଲି ସେଇମାନଙ୍କୁ ମୁଁ ଜାଣିଲି। ଆଉ ସ୍ୱାର୍ଥ କଣ ମୁଁ ସେଇମାନେ ମତେ ଜଣେଇ ଦେଲେ, ଚିହ୍ନେଇ ଦେଲେ। ମୁଁ ସେଇମାନଙ୍କୁ ପ୍ରଥମ ଚିହ୍ନିଲି ଯେ ନିଜ ଲୋକମାନେ କେମିତି ଶତ୍ରୁ ହେଇପାରନ୍ତି।

0: ବନ୍ଧୁ, ଆଜି ଆକାଶବାଣୀ ଲାଇଭ୍ରେ ଆପଣମାନେ ଶୁଣୁଛନ୍ତି ପ୍ରଭାଙ୍କର ସଂଘର୍ଷର କାହାଣୀ। ଏ କାହାଣୀ ଆଜି ଆପଣଙ୍କୁ ଶୁଣାଇବାର କାରଣ, ବର୍ତ୍ତମାନ ସମୟରେ ଆମେ ମନ୍ଦିରରେ ଥିବା ମାଙ୍କୁ ପୂଜା କରୁଛୁ, ନାରୀ ଶକ୍ତିର ବନ୍ଦନା କରୁଛୁ। ଆପଣ ଜାଣିଛନ୍ତି, ନାରୀଟିଏ ନିଜ ସନ୍ତାନ ପାଇଁ, ନିଜ ପରିବାର ପାଇଁ, ନିଜ ସ୍ୱାମୀଙ୍କ ପାଇଁ କେତେ ଉତ୍ସର୍ଗ କରୁଛି, ନିଜକୁ ଜଳାଞ୍ଜଳି ଦେଇଦେଉଛି। ସତରେ ସେଥିପାଇଁ ନାରୀ ଯୁଗେ ଯୁଗେ ମହାନ। ମାତୃଶକ୍ତିର ବନ୍ଦନା ଆମେ ହୃଦୟରୁ କରିବା ଦରକାର। ତେବେ ଆସନ୍ତୁ ଶୁଣିବା ପ୍ରଭାଙ୍କର ଅଧା ରହିଯାଇଥିବା କଥା।
1: ଏସବୁ ଭିତରେ ସମୟ ଗଡି ଚାଲିଲା, ବିଧିର ବିଧାନ, ଯେମିତିକି ଆମର ରୀତିନୀତି ଅଛି, ଗୋଟେ ପରମ୍ପରା, ଝିଅଟେ ବାହା ହବ, ପୁଅଟେ ବାହା ହବ, ତ ସେଇ ହିସାବରେ ଯାହା ଯେମିତି ହଉ ବାହାଘର ହେଇଗଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ କୋଳକୁ ସନ୍ତାନଟି ଆସିଲା, ମୋ ପୁଅ ହେଲା ଆଉ ମୁଁ ମା ହେଇଗଲି। ତ ସେଇଠୁ ଗୋଟେ ଲମ୍ବା ସଂଘର୍ଷ ମୋ ଜୀବନରେ ଆରମ୍ଭ ହେଲା, ଯାହା ତ ବିତି ଯାଇଥିଲା, ହେଇଯାଇଥିଲା, ହେଇଯାଇଥିଲା। ଏଇଟା ଗୋଟେ ଅଲଗା ପ୍ରକାର ଦୁନିଆ ହେଲା। ସେତେବେଳେ ଭାବୁଥିଲି କାହା ପାଇଁ ବଞ୍ଚିବି, ଏଇ ସମୟରେ ଭାବିଲି ମୋତେ ମୋ ଛୁଆ ପାଇଁ ବଞ୍ଚିବାର ଅଛି। ଘର କରିକି ସମସ୍ତଙ୍କର ସୁବିଧା ଅସୁବିଧା ଡିଷ୍ଟର୍ବାନ୍ସ ହୁଏ, ସେମିତି ବି ମଝିରେ ହେଲା। ଗୋଟେ ଛୋଟ ଛୁଆକୁ ଧରି ରହିବା ବହୁତ କଷ୍ଟ ହେଇଛି ଆଜ୍ଞା। ଗୋଟେ ସମୟ ଥିଲା କାହାକୁ କିଛି ମାଗିବା ପାଇଁ ମୋତେ ଭାରି ଖରାପ ଲାଗେ। ମୁଁ ସବୁବେଳେ ଚେଷ୍ଟା କରିକି ମୁଁ କାହାକୁ ସାହାଯ୍ୟ କରିବି, କିନ୍ତୁ କେବେ ବି କାହାଠୁ ସାହାଯ୍ୟ ମାଗି ନଥିଲି। ହେଲେ ମା ହେଇଗଲି ନା, ଛୁଆ ପାଇଁ ସେ ଲାଜ ବି ମୋର ସରିଗଲା। ବହୁତ କଷ୍ଟ ହେଇଛି ଯେତେବେଳେ ଛୁଆର ମେଡିସିନ ନଥିବ, ସତ କଥା ହେଲା ଛୁଆର ବି ଖାଇବା ପାଇଁ ବି ବେଳେ ବେଳେ ନଥିବ। ମୁଁ ଅନ୍ୟମାନଙ୍କଠାରୁ ସୁଧ ଆକାରରେ, ଧାର ଆକାରରେ, ଚିହ୍ନା ପରିଚିତ ଏମିତି ମୋର ବହୁତ ଜଣ ଅଛନ୍ତି, ମୋତେ ରକ୍ତର ନୁହେଁ ସେମାନେ, କିନ୍ତୁ ରକ୍ତ ଠାରୁ ବି ମୋର ବଡି ସେମାନେ ମୋତେ ସାହାଯ୍ୟ କରିଛନ୍ତି। ସମୟ ଅନୁପାତରେ ସବୁକିଛି ଫ୍ୟାମିଲିରେ ପୁଣି ଥରେ ଠିକ ହେଇଗଲା, କିନ୍ତୁ ମନରୁ ସେ ଭୟଟା, ସେଇ ଡରଟା ଗଲାନି। ଆଉ ଯୋଉ ମଣିଷ ଥରେ ଧୋକା ଦେଇଛି ନା, ଯୋ ସିଏ ଯେ ପୁରା ସମ୍ପୂର୍ଣ୍ଣ ବଦଳିଯିବ, ସେଇ ଭୟଟା ମୋର ସବୁବେଳେ ମନ ଭିତରେ ରହିଲା। ରହିଲେ ତାର ପ୍ରମାଣ ବି ହେଲା କି ଯେମିତିକି ଛୁଆର ଦେହ ଖରାପ ହେଇଥିବ, ମୋ ସାଥିରେ କେହି ନଥିବେ। ଶୀତ ଦିନ ମାନେ କାଠୁଆ ଶୀତ ପଡିଥିବ, କୁହୁଡ଼ି ଠିକ ସେ ଛାଡି ନଥିବ, ଛୁଆକୁ କାନ୍ଧରେ ଧରିକିନା ଯାଇକି ମେଡିକାଲରେ ମୁଁ ଟିକେଟ୍ କରିବି, ଲାଇନରେ ଛିଡା ହେଇକି ତା ପାଇଁ ମେଡିସିନ ଆଣିବା ପାଇଁ ହଉ କି ଡକ୍ଟର ଦେଖିବା ହଉ, କଣ ଛୁଆ ଖାଇବ, କେମିତି ଖାଇବ, ମାନେ ମୁଁ ନିଜ ନିଜକୁ ସତରେ ଭୁଲି ଯାଇଛି। ନିଜେ ଯେ ମୁଁ ଭଲ ପିନ୍ଧୁଛି କି ଭଲ ଖାଉଛି କି ନାହିଁ, ସେଇ ଜିନିଷଟା ବି ଭୁଲି ଯାଇଥିଲି। ଆଉ ବିଶ୍ୱାସ କରିବେନି, ସତ କଥା ହେଲା, ମୋର ଗୋଟେ କଥା, ମୁଁ ଚିରାଟେ ପିନ୍ଧିଦେବି, ଫଟାଟେ ପିନ୍ଧିଦେବି, ସଫା କରିଦେବି, ତାକୁ ସିଲେଇ କରିଦେବି, କିନ୍ତୁ ଯଦି ମତେ ଟିକେ ଭଲ ଖାଇବା ନ ମିଳେ ନା, ମୁଁ ଜାଣିନି। ମାନେ ପ୍ରଥମେ ସେଇଠି ମତେ ମୋ ବୋଉର କଥା ମନେ ପଡେ ଆଉ ମତେ ବହୁତ କଷ୍ଟ ଲାଗେ, ବହୁତ କଷ୍ଟ ଲାଗେ ସେଇ ଜିନିଷଟା ମୁଁ ଭଲ ଖାଇବି। ସମୟ ତ ସବୁବେଳେ ସବୁ ଜିନିଷକୁ ସାଥ ଦିଏ ନା, ସମୟ ଏମିତି ଗଡି ଚାଲିଲା। ବାସ୍ ଏବେ ଛୁଆ ପାଇଁ ମୁଁ ଠିକ ଠାକ ଅଛି ପୁରା।

0: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: PM କିସାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। PM କିସାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ EKYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
4: ତେବେ ଆରମ୍ଭ କରିବା ଇନ୍ଭେଷ୍ଟିଂର ପାଠ।

0: ଆପଣ ଶୁଣୁଛନ୍ତି ଆଜି ପ୍ରଭାଙ୍କ ପାଖରୁ ତାଙ୍କର କାହାଣୀ। ତାଙ୍କର ପିଲାଟିଏ ଜନ୍ମ ହେଲା ପରେ ପରେ ସେ ପିଲାଟି ପାଇଁ ସେ କ'ଣ ସବୁ କରୁଛନ୍ତି, କେମିତି ପିଲାଟି ବଡ଼ ହେବ, ପିଲାଟି ପାଇଁ କି ସେ ଦିନରାତି ସ୍ୱପ୍ନ ଦେଖୁଛନ୍ତି। ସତରେ ଆମେ ବାସ୍ତବିକ ଭାବରେ ନାରୀର ଉତ୍ସର୍ଗକୁ ଆମେ ଭୁଲିପାରିବା ନାହିଁ। ପ୍ରକୃତରେ ଘରେ ଯେଉଁ ମା ଅଛନ୍ତି, ଯେଉଁ ଦେବୀ ଅଛନ୍ତି, ତାଙ୍କୁ ଯଦି ଆମେ ଖୁସି ରଖିପାରିବା ତେବେ ମନ୍ଦିରରେ ଥିବା ଦେବୀ ମଧ୍ୟ ଖୁସି ହେବେ। ତେବେ ଚାଲନ୍ତୁ ଆଉ କିଛି କଥା ପ୍ରଭାଙ୍କ ପାଖରୁ ଶୁଣିବା। ଯେତେବେଳେ ତାଙ୍କର ପୁତ୍ର ସନ୍ତାନଟିଏ ଜନ୍ମ ନେଲା, ତାପରେ ପରେ ତାଙ୍କ ଜୀବନ କେମିତି ଗତି କଲା?
1: ଯେତେବେଳେ ମୋ ପୁଅ ମତେ ମାମା ବୋଲି ଡାକିଦିଏ, ମତେ ଲାଗେ କି ମୋ ପାଖରେ ସବୁ ଅଛି, ସବୁ କିଛି ଅଛି। ମୁଁ ହିଁ ଦୁନିଆରେ ଜଣେ କି ମୁଁ ମୋ ପାଖରେ ମାନେ ସମସ୍ତେ ଅଛନ୍ତି, ମୋ ପାଖରେ ସବୁକିଛି ଅଛି, ମୁଁ ସବୁକିଛି ପାଇଗଲି। ମାନେ ମା ହବାରେ ସେ ଯୋଉ ଆନନ୍ଦଟା, ସତରେ ବହୁତ ଦୁଃଖ କଷ୍ଟକୁ ପଛରେ ପକେଇ ଦିଏ। ଆଉ ଗୋଟେ କଥା ମୁଁ ଶେଷରେ କହିବି, ସମସ୍ତେ ଭାବନ୍ତି ନାରୀ ଅବଳା, ନାରୀ ଦୁର୍ବଳା, ସେଇଟା ସେଇମାନଙ୍କ ପାଇଁ ଯୋଉମାନେ ଏଟାକୁ ଭାବନ୍ତି, ତାଙ୍କର ମାନସିକତା ଏମିତି ବିଲକୁଲ ବି ନାହିଁ। ନାରୀ ଖାଲି କଣ, ଝିଅଟେ ବାହା ହେଇଗଲା, ସ୍ୱାମୀ କଥା ବୁଝିବ, ତାର ପରିବାର କଥା ବୁଝିବ, ତାର କିଛି ନିଜର ସ୍ୱାଧୀନତା ନାହିଁ, ବିଲକୁଲ ବି ନୁହଁ। ନାରୀ ମା ବି ହେଇପାରିବ, ଭଉଣୀ ବି ହେଇପାରିବ, କାନ ଧରିକି ଶାସନ ବି କରିପାରିବ, ଟିଚର ବି ହେଇପାରିବ। ସେଇଥିପାଇଁ ତ ନାରୀ ସ୍ୱୟଂସିଦ୍ଧା, ଆଉ ଦରକାର ପଡିଲେ ନାରୀ ଜଗତ ଜନନୀ ମା ଦୁର୍ଗା ବି ହେଇପାରିବ। ତ ସେଥିପାଇଁ ନାରୀକୁ ବିଲକୁଲ ବି ଅବଳା ଦୁର୍ବଳା ଭାବିବା କଥା ନୁହଁ। ଯଦି ଆମ ଘରର ଝିଅଟା ଏଇ ଜିନିଷଟା ଖାଇପାରୁଛି, ତାକୁ ଭଲ ଲାଗୁଛି, ତାକୁ ଯଦି ଗରମ ହଉଛି, ସିଏ ଯଦି ଏଇଠି ବସିପାରୁଛି, ସେ ଯଦି ସେଇଠି ବୁଲି ପାରୁଛି, ଆମେ ଯଦି କହିବା କି ଗୋଟେ ବୋହୁ ଶାଶୁକୁ ମା ବୋଲି ମାନିବ, ତାହେଲେ ଶାଶୁ କାହିଁକି ତା ବୋହୁକୁ ତା ଝିଅ ବୋଲି ନ ମାନିବ? ଆମ ଘରର ଝିଅଟାକୁ ଯଦି ସବୁ ପ୍ରକାର ଫ୍ରିଡମ୍ ମିଳିପାରୁଛି, ତାହେଲେ ବୋହୁଟାକୁ କାହିଁକି ମିଳିବନି? ନା ସେ ବୋହୁଟେ କଣ ଅସୁବିଧା ଅଛି? ତ ଯେଦିନ ସେଇ ଜିନିଷଟା ଆମ ମନ ଭିତରୁ, ଆମ ମାନସିକତା ଠାରୁ ଠିକ ହେଇଯିବ ନା, ତ ମତେ ଲାଗୁଛି ସବୁକିଛି ଠିକ ହେଇଯିବ। ଆଉ ଆମେ ଭାବନ୍ତି ଯୋଉ ନାରୀ ଅବଳା ଦୁର୍ବଳା, ସେଟା ହଉଛି ଆମର ମାନସିକ, ବିଲକୁଲ ବି ସେମିତି ଭାବିବା କଥା ନୁହଁ। ନାରୀ ସବୁ କିଛି କରିପାରେ, ଏଇ ନାରୀ ହିଁ ଚାହିଁଲେ ସୃଷ୍ଟିକୁ ବଢେଇ ପାରିବ, ଆଉ ଏ ନାରୀ ହିଁ ଚାହିଁଲେ ସୃଷ୍ଟିକୁ ବିନାଶ କରିପାରିବ। ତ କେମିତି ଆମେ ତା ସହିତ ଯେମିତି ବ୍ୟବହାର କରିବା ନା, ତା ରେଜଲ୍ଟ ଆମେ ସେମିତି ହିଁ ପାଇବୁ। ପ୍ରତ୍ୟେକ ମଣିଷଙ୍କ ଜୀବନରେ ସୁଖ ଦୁଃଖ ସବୁ ଥାଏ। ଦୁଃଖ ସମୟ ଯଦି ଆମେ ତାଙ୍କୁ ସେତିକି ମେଣ୍ଟାଲି ଷ୍ଟ୍ରଙ୍ଗ କରିବା ପାଇଁ ଚେଷ୍ଟା କରିବା, ତାଙ୍କୁ ବୁଝେଇବା, ତାଙ୍କ ମନରେ କିଛି କଷ୍ଟ ଦବାନି, ନିଶ୍ଚିନ୍ତ ଭାବରେ ଏଇ ଯୋଉ ନାରୀ ଅବଳା ଦୁର୍ବଳା ଶବ୍ଦଟି ଦିନେ ନା ଦିନେ କୋଉଦିନ ଏ ଦୁନିଆରେ ହଜିଯିବ। ଆଶା କରୁଛି କେହି ସେ ସମୟ ମଧ୍ୟରେ ମୁଁ ଆପଣମାନଙ୍କୁ ମୁଁ ମନର କଥା କହିଲି। ନିଶ୍ଚିତ ଭାବରେ ଭଲ ଲାଗିବ କି ଖରାପ ଲାଗିବ ମୁଁ ଜାଣିନି, ଯଦି ବି ଖରାପ ଲାଗିଥିବ ମତେ କ୍ଷମା କରିଦେବେ। ଜୟ ମା ଦୁର୍ଗା, ଆପଣଙ୍କର ମଙ୍ଗଳ ହଉ। ଶାରଦୀୟ ଦୁର୍ଗା ପୂଜାରେ ଢେର ସାରା ଶୁଭେଚ୍ଛା ଶୁଭକାମନା ରହୁଛି। ନମସ୍କାର।

ଶ୍ରୋତାବନ୍ଧୁ, ଆଜି ଆକାଶବାଣୀ ଲାଇଭ୍ରେ ଆପଣମାନେ ମାଙ୍କ ବିଷୟରେ ଶୁଣୁଛନ୍ତି, ନାରୀର ସଂଘର୍ଷ ବିଷୟରେ ଶୁଣୁଛନ୍ତି। ପ୍ରଭା କହୁଥିଲେ ନିଜର କଥା, ନିଜ ସଂଘର୍ଷର କଥା। ଇଏ କେବଳ ପ୍ରଭାଙ୍କର କାହାଣୀ ନୁହେଁ, ଏମିତି ଅନେକ ପ୍ରଭା କୋଣନୁକୋଣରେ ବିଭିନ୍ନ ସଂଘର୍ଷକୁ ନେଇକି ଗତି କରୁଛନ୍ତି। ଆଜି ମହାମାଈଙ୍କର ମହାନବମୀ ବା ନବରାତ୍ରର ଯେଉଁ ପ୍ରଥା ରହିଛି, ସେହି ନବରାତ୍ରର ପ୍ରଥା ଆଜିଠାରୁ ଆରମ୍ଭ ହେଉଛି। ଆମେ ମାଙ୍କୁ ଶୈଳପୁତ୍ରୀଠାରୁ ଆରମ୍ଭ କରି ସିଦ୍ଧିଦାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ନାମରେ 9 ଦିନ ପର୍ଯ୍ୟନ୍ତ ଆମେ ପୂଜା କରିବା। ମାଙ୍କର ଶୈଳପୁତ୍ରୀ ଦୃଢ଼ତା ଓ ସ୍ଥିରତାର କଥା କହେ। ଆପଣ ଜାଣିଛନ୍ତି, ଆମେ ମାଙ୍କର କଥା ଆଜି ଆଲୋଚନା କରୁଛୁ, କିନ୍ତୁ ପ୍ରକୃତରେ ଯିଏ ବାସ୍ତବିକ ଭାବରେ ଆମ ସାମ୍ନାରେ ଅଛନ୍ତି, ଆମେ ନାରୀ ବୋଲି ଯାହାଙ୍କୁ ସମ୍ବୋଧନ କରୁଛୁ, ତାଙ୍କୁ ଆମେ କେତେ ସମ୍ମାନ ଦେଉଛୁ। ଆପଣଙ୍କୁ ଗୋଟିଏ ଛୋଟିଆ କଥା କହୁଛି। ଏଇ କିଛିଦିନ ପୂର୍ବରୁ ମୁଁ ଗୋଟିଏ ଖବରକାଗଜରେ ପଢ଼ୁଥିଲି, ଜଣେ ନାରୀ କାନ୍ଦି କାନ୍ଦି ନିଜ ମନର କଥା କହୁଛନ୍ତି। ଯେତେବେଳେ ସିଏ ଦୁଷ୍କର୍ମର ଶିକାର ହୋଇଛନ୍ତି, ଅଦାଲତକୁ ଯାଇଛନ୍ତି, ଅଦାଲତର କାଠଗଡ଼ାରେ ଛିଡ଼ା ହୋଇଛନ୍ତି, ତାଙ୍କୁ ଓକିଲ ଏମିତି ପ୍ରଶ୍ନ ପଚାରୁଛନ୍ତି ଯେଉଁ ପ୍ରଶ୍ନ ଦ୍ୱାରା ସେ ଯାହା ବି ଦୁଷ୍କର୍ମର ଶିକାର ହୋଇଛନ୍ତି ତାଠାରୁ ବଳିଯାଇଛି ସେ ପ୍ରଶ୍ନ। ଆପଣମାନେ ଜାଣିଥିବେ, ଯେମିତିକି ଓକିଲ ପଚାରନ୍ତି, ଦୁଷ୍କର୍ମକାରୀ ତୁମ ଶରୀରର କେଉଁ ଅଙ୍ଗକୁ ସ୍ପର୍ଶ କରିଛି କୁହ। ଏଇ ଯେଉଁ ପ୍ରଶ୍ନଗୁଡ଼ିକ ପଚରାଯାଏ, ଏହି ପ୍ରଶ୍ନଗୁଡ଼ିକ ନିର୍ଯାତନାଠାରୁ ଆହୁରି ବଳିଯାଏ। ଆପଣମାନେ ଅନୁଭବ କରିପାରୁଥିବେ ଯେ ବର୍ତ୍ତମାନ ସମୟରେ ଆମେ ନାରୀ ଶକ୍ତିକୁ, ମାତୃଶକ୍ତିକୁ କେତେ ଦୂର ସମ୍ମାନ ଜଣାଉଛୁ। ଆମେ ମୃଣ୍ମୟୀ ମୂର୍ତ୍ତିଙ୍କୁ ପୂଜା କରୁଛୁ, ମାଙ୍କୁ ବନ୍ଦନା କରୁଛୁ, କିନ୍ତୁ ବାସ୍ତବିକ ଭାବରେ ଆମେ କ'ଣ ମାଙ୍କୁ ସେତିକି ସମ୍ମାନ ଦେଉଛୁ? ଆପଣ ଥରେ ଭାବନ୍ତୁ, ଥରେ ଚିନ୍ତା କରନ୍ତୁ ଏବଂ ମାଙ୍କ ପାଖରେ ନିଜକୁ ସମର୍ପଣ କରିଦିଅନ୍ତୁ।

ବନ୍ଧୁ, ଆପଣ ଏ ଯେଉଁ ଗୀତଟି ଶୁଣୁଛନ୍ତି, କ୍ରାନ୍ତିଭୀର କଥାଚିତ୍ରର ଗୀତ। ଏହି ଗୀତଟି ଆପଣଙ୍କୁ ଶୁଣାଇବାର କାରଣ, ଏହି କଥାଚିତ୍ରର ଯିଏ ନାୟକ ନାନା ପାଟେକର ଗତ ଅକ୍ଟୋବର 8 ତାରିଖରେ ଆମ ପାଖରୁ ସେ ବିଦାୟ ନେଇଛନ୍ତି। ନିଜର ଆକର୍ଷଣୀୟ ଅଭିନୟ ଏବଂ ଦମଦାର ସଂଳାପ ପାଇଁ ସେ ସମସ୍ତଙ୍କ ହୃଦୟରେ ଆଜି ବି ଚିରସବୁଜ ଅଛନ୍ତି। ହିନ୍ଦୀ ଓ ମରାଠୀ କଥାଚିତ୍ରର ସେ ଅତି ପରିଚିତ ନାମ। 1951 ଜାନୁଆରୀ 1 ତାରିଖରେ ମହାରାଷ୍ଟ୍ରର ମୁରୁଦ ଜଞ୍ଜିରାଠାରେ ପିତା ଦିନକର ପାଟେକର ଏବଂ ମାତା ନିର୍ମଳା ପାଟେକରଙ୍କ କୋଳମଣ୍ଡନ କରିଥିଲେ ନାନା ପାଟେକର। ଆପଣ ତ ତାଙ୍କ ବିଷୟରେ ଉଣା ଅଧିକ ଜାଣିଥିବେ, କିନ୍ତୁ ଆଜି ଆପଣଙ୍କୁ ଆକାଶବାଣୀ ଲାଇଭ ମାଧ୍ୟମରେ ଏମିତି କିଛି କଥା କହିବି ଯାହାକି ଆପଣମାନେ ହୁଏତ ଜାଣିନଥିବେ। ଆପଣ ଜାଣିଛନ୍ତି, ନାନା ପାଟେକରଙ୍କର ପ୍ରକୃତ ନାଁ ନାନା ପାଟେକର ନୁହେଁ, ତାଙ୍କ ନାମ ହେଉଛି ବିଶ୍ୱନାଥ ଗଜାନନ ପାଟେକର। କିନ୍ତୁ ସେ କ'ଣ ପାଇଁ ନାନା ପାଟେକର ନାମରେ ପରିଚିତ ହେଲେ, ସେ ସମ୍ପର୍କରେ ମୁଁ ଆପଣମାନଙ୍କୁ ଆଗକୁ ନିହାତି ଭାବରେ କହିବି। କିନ୍ତୁ ଯେହେତୁ ସେ ଆଜି ଆମ ଗହଣରେ ନାହାନ୍ତି, ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ। ସେ ଯେଉଁଠି ବି ଥାନ୍ତୁ, ଖୁସିରେ ଥାନ୍ତୁ, ଆନନ୍ଦରେ ଥାନ୍ତୁ।

ଘନିଷ୍ଠ ବନ୍ଧୁ। ଛୋଟବେଳେ ତାଙ୍କୁ ନାନା ବୋଲି ସମ୍ବୋଧନ କରୁଥିଲେ, ତେଣୁ ସେହି ନାମଟି ତାଙ୍କ ଜୀବନର ଗୋଟିଏ ସ୍ଥାୟୀ ଅଂଶ ପାଲଟିଗଲା। ଏବଂ ସେ କହିଛନ୍ତି, ତାଙ୍କର ଆଧାର କାର୍ଡ଼ଠାରୁ ଆରମ୍ଭ କରିକି ପାସପୋର୍ଟ ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ତାଙ୍କୁ ନାନା ପାଟେକର ନାଁ ଦେବାକୁ ପଡ଼ିଛି। ଏହି ନାଁରେ ସେ ଦର୍ଶକଙ୍କ ପାଖରେ ପରିଚିତ। ସିନେ ପ୍ରେମୀମାନେ ଆଜି ତାଙ୍କୁ ଝୁରୁଛନ୍ତି। ନାନାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୁଏ 1978 ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ଗାମନରୁ। ତା ପରଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ପ୍ରାୟ 60ରୁ ଉର୍ଦ୍ଧ୍ୱ ହିନ୍ଦୀ କଥାଚିତ୍ର ଏବଂ 15ରୁ ଉର୍ଦ୍ଧ୍ୱ ମରାଠୀ କଥାଚିତ୍ରରେ ନିଜର ଅମ୍ଳାନ ପ୍ରତିଭାର କୃତିକୁ ସେ ପ୍ରଦର୍ଶନ କରିଛନ୍ତି। 1999 ମସିହାରେ ମୁକ୍ତିଲାଭ କରିଥିବା ପରିନ୍ଦା ଚଳଚ୍ଚିତ୍ରରେ ସେ ଦର୍ଶକଙ୍କ ପାଖେ ପ୍ରଥମେ ଆଦୃତ ହୋଇଥିଲେ। ସେ 3ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ 4ଟି ଫିଲ୍ମଫେୟାର ପୁରସ୍କାର, 2ଟି ମହାରାଷ୍ଟ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ମରାଠା ଫିଲ୍ମ ପୁରସ୍କାର, ଏମିତି ଅନେକ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ତା ସହିତ 2013 ମସିହାରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି।

ଶ୍ରୋତାବନ୍ଧୁ, 75 ବର୍ଷ ବୟସରେ ଗୋଆଠାରେ ହୃଦଘାତ କାରଣରୁ ନାନା ପାଟେକରଙ୍କର ଦେହାନ୍ତ ହୋଇଯାଇଛି। ଆପଣଙ୍କୁ ମୁଁ କହୁଥିଲି ଯେ ତାଙ୍କ ନାମ ବିଶ୍ୱନାଥ ଗଜାନନ ପାଟେକର, କିନ୍ତୁ ସେ ନାନା ପାଟେକର ନାମରେ ପରିଚିତ କେମିତି ହେଲେ? ନାନା ପାଟେକର ବିଭିନ୍ନ ସାକ୍ଷାତକାରରେ ଏହା ପଛର କାହାଣୀ କହିଛନ୍ତି। ତାଙ୍କର ମାଙ୍କର ଜଣେ ଘନି

ଶ୍ରୋତାବନ୍ଧୁ ନାନା ପାଟେକରଙ୍କୁ ଆପଣ ବିଭିନ୍ନ କଥାଚିତ୍ରରେ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିଥିବେ। ସେ ପରିନ୍ଦା କଥାଚିତ୍ରର ଆନା ସେଟ୍ କୁହନ୍ତୁ, କିମ୍ବା କ୍ରାନ୍ତିଭୀରର ପ୍ରତାପ ନାରାୟଣ ତିଲକ, ଏବଂ ଆପଣମାନେ ସମସ୍ତେ ଜାଣିଥିବେ ୱେଲକମ୍ କଥାଚିତ୍ରର ଉଦୟ ସେଠୀ ନାମରେ ସେ ସମସ୍ତଙ୍କ ପାଖରେ ଆଦୃତ ଥିଲେ। ଆଜି ବି ତାଙ୍କର କମେଡି ଚରିତ୍ର ସମସ୍ତଙ୍କୁ ହସାଏ, ଏବଂ ଅଗ୍ନିସାକ୍ଷୀର ବିଶ୍ୱନାଥ ଭୂମିକାରେ ସେ ସମସ୍ତଙ୍କୁ ଏକ ନକାରାତ୍ମକ ଚରିତ୍ରରେ ଆସିଥିଲେ। ନାନାଙ୍କର କଥା କେଉଁଠୁ କହିବି, କେଉଁଠୁ ସାରିବୁ, ତାହା ଯେତେ ଶବ୍ଦ ଖୋଜିଲେ ବି ମିଳିବ ନାହିଁ। କାରଣ ସେ କେବଳ ଜଣେ ଅଭିନେତା ନଥିଲେ, ତା ସହିତ ନିଜ ହାତରେ ସେ ଗୋଟିଏ ଫାଉଣ୍ଡେସନ ଗଢ଼ିଥିଲେ। ଗରିବ ଲୋକମାନଙ୍କୁ, ସାଧାରଣ ଲୋକମାନଙ୍କୁ ସାହାଯ୍ୟ କରୁଥିଲେ। ସେନାରେ ମଧ୍ୟ ସେ କାମ କରିଛନ୍ତି। ଏମିତି ଅନେକ କୃତିତ୍ୱ ତାଙ୍କର ରହିଛି। ଆଜି ସେ ହୁଏତ ଆମ ପାଖରେ ନାହାନ୍ତି, କିନ୍ତୁ ସେ ଛାଡ଼ିଯାଇଥିବା ଅନେକ ସ୍ମୃତି ତାଙ୍କୁ ଚିରଦିନ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ସଦା ଜୀବିତ ରଖିବ। ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ତାଙ୍କୁ ଆମେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

ବନ୍ଧୁ, ଜୀବନକୁ ବୁଝିବା ସହଜ କଥା ନୁହେଁ। ଜୀବନ ଏମିତି ଗୋଟିଏ ଗଣିତ ଯାହାର ପ୍ରକୃତ ସୂତ୍ର ଆମ ପାଖରେ ନାହିଁ। ଆମେ ତାକୁ ଯେତେ ସମାଧାନ କରିବାକୁ ଚେଷ୍ଟା କଲେ ବି ଆହୁରି ଆମେ ଅଡ଼ୁଆରେ ପଡ଼ିଯାଉ। କଥା କହିବାର କାରଣ, ଆମେ ଆଜି ମାଙ୍କ ବିଷୟରେ ଅନେକ କଥା ଆଲୋଚନା କଲୁ। ମାଙ୍କର କଥା ସହିତ ଆଜି ନାନା ପାଟେକରଙ୍କ ବିଷୟରେ କିଛି କଥା ମୁଁ ଆପଣଙ୍କୁ କହିଲି। ତା ସହିତ ଆପଣଙ୍କୁ ଆମ ଜୟପୁର ଅଞ୍ଚଳର ଗୋଟିଏ କଥା କହୁଛି। କିଛିଦିନ ପୂର୍ବରୁ ଜୟପୁରର ବଜାରରେ ଜଣେ ମା ପରିବା ବିକ୍ରି କରୁଥିଲେ। ତାଙ୍କ ପାଖରେ ଯାଇ ମୁଁ ତାଙ୍କୁ ପଚାରିଲି, ଆଚ୍ଛା ମା, ତମେ ପ୍ରତ୍ୟେକ ଦିନ ହାଟକୁ ଆସୁଛ, ପରିବା ବିକୁଛ, ମୁଁ ତମକୁ ଯେତେଥର ବି ଆସେ ଦେଖିଥାଏ, କେତେ ଟଙ୍କା ତମେ ଦିନକୁ ରୋଜଗାର କରୁଛ ଜାଣିଛନ୍ତି? ସେ କ'ଣ କହିଲେ ମୋତେ? ସେ କହିଲେ, କେଉଁଦିନ 100 ଟଙ୍କା, କେଉଁଦିନ 50 ଟଙ୍କା, କେଉଁଦିନ ଜମାରୁ ବିକ୍ରି ବି ହୁଏ ନାହିଁ। କିନ୍ତୁ ସେ ନିଜ ମନୋବଳକୁ କେବେ ଭାଙ୍ଗି ନାହାନ୍ତି। ପରିଣତ ବୟସରେ ତାଙ୍କ ବୟସ ପାଖାପାଖି 70ରୁ ଉର୍ଦ୍ଧ୍ୱ ହେବ। ସେ ନଈ ନଈକି ଆସୁଛନ୍ତି, ପରିବା ବିକ୍ରି କରୁଛନ୍ତି। କହିବାର କାରଣ, ଜୀବନକୁ ଆମେ ପ୍ରତି ମୁହୂର୍ତ୍ତରେ ଚିହ୍ନିବା ଦରକାର। କେତେବେଳେ ଏ ଜୀବନ ଆମ ପାଖରୁ ଚାଲିଯିବ ଆମେ ଜାଣିନୁ। ମାଙ୍କୁ ସମ୍ମାନର କଥା ଆମେ କହୁଛୁ, ନାରୀ ଶକ୍ତିକୁ ସମ୍ମାନ ଦେବାର କଥା କହୁଛୁ, କିନ୍ତୁ ସେହି ସ୍ଥାନରେ ଆମେ ଜୀବନକୁ ଚିହ୍ନିବାର କଥା ମଧ୍ୟ ବୁଝିବା ଦରକାର, ଭାବିବା ଦରକାର। ଏ ଜୀବନ ଗୋଟିଏ ନାଟକ। କେତେବେଳେ ସେ ନାଟକରେ ଆପଣ ଯେଉଁ ଚରିତ୍ରରେ ବର୍ତ୍ତମାନ ଅଭିନୟ କରୁଛନ୍ତି, ସେ ଚରିତ୍ର କେଉଁ ମୁହୂର୍ତ୍ତରେ ଶେଷ ହୋଇଯିବ ତାହା ଆପଣ ଜାଣିନାହାନ୍ତି କି କେହି ବି ଜାଣିନାହାନ୍ତି।

ଜୀବନର କଥା କହୁ କହୁ ଆମେ ଆସି ଏମିତି ଗୋଟେ ସମୟରେ ପହଞ୍ଚିଲେଣି, ଆଉ ମାତ୍ର କିଛି ସମୟର ଅପେକ୍ଷା, ତାପରେ ପରେ କାର୍ଯ୍ୟକ୍ରମ ଶେଷ ହେବ। କିନ୍ତୁ ଗୋଟିଏ କଥା, ଯେହେତୁ ଆମେ ବର୍ତ୍ତମାନ ସମୟରେ ମାଙ୍କୁ ମନ ଖୋଲି ଆବାହନ କରୁଛୁ, ମାଙ୍କ ପାଖରେ ନିଜର ସମସ୍ତ ଅଳି ଅର୍ଦ୍ଧଳି ସବୁକିଛି ଅର୍ପଣ କରୁଛୁ। ଜୟପୁର ସହରରେ ଚଳିତ ବର୍ଷ ଦୁର୍ଗାପୂଜା କିଛି ଭିନ୍ନତାର ଦୃଶ୍ୟ ମଧ୍ୟ ଦେଉଛି। ରଜା ନଅରଠାରେ 65 ଫୁଟର ଗୋଟିଏ ତୋରଣ ମଧ୍ୟ ହୋଇଛି, ଯାହା ଅନେକଙ୍କୁ ଆକର୍ଷଣ କରୁଛି। ଏହି ଜୟପୁର ସହରରେ ଦୁର୍ଗାପୂଜାର ମାହୋଲ କିଛି ଅଲଗା ଥାଏ। ଆପଣ ନୂଆ ବସ୍ଷ୍ଟାଣ୍ଡ କଥା କୁହନ୍ତୁ କିମ୍ବା ରଜା ନଅର କଥା କୁହନ୍ତୁ, ଭିଡ଼ ଜମିଥାଏ। ସମସ୍ତ ଭକ୍ତମାନେ ମାଙ୍କ ପାଖକୁ ଆସନ୍ତି, ମାଙ୍କ ପାଖରେ ନିଜର ମନର କଥା ଜଣାନ୍ତି। ଏବଂ ଆଜିଠାରୁ ଯେଉଁମାନେ ନବରାତ୍ର ଆରମ୍ଭ କରିଛନ୍ତି, ସେମାନେ ନିଷ୍ଠାର ସହିତ ମାଙ୍କ ପାଖରେ ନିଜକୁ ସମର୍ପଣ କରନ୍ତି। ବନ୍ଧୁ, ଆମେ ମାଙ୍କ ପାଖରେ ଏତେ ନିଷ୍ଠାର ସହିତ ନିଜକୁ ସମର୍ପଣ କରୁଛୁ, କିନ୍ତୁ ଘରେ ଥିବା ମାଙ୍କୁ ମଧ୍ୟ ଆମେ ସେତିକି ସମ୍ମାନ ଜଣାଇବା ଦରକାର। ଅନେକ ସମୟରେ ଆମେ ଆପଣଙ୍କୁ ଆକାଶବାଣୀ ଲାଇଭ୍ ମାଧ୍ୟମରେ ଏହିପରି ଅନେକ କଥା କହିଛୁ। ଆଶା କରୁଛୁ ଆପଣମାନେ ନିଶ୍ଚୟ

ବନ୍ଧୁ, ଆପଣଙ୍କ ନିକଟରୁ ବିଦାୟ ନେବାର ସମୟ ଆସିଲାଣି। ଆଶା କରୁଛି ଯେଉଁ ଏକ ଘଣ୍ଟା ଆପଣଙ୍କ ସହିତ ବିଭିନ୍ନ କଥାକୁ ନେଇକି ଆଜିର ଆକାଶବାଣୀ ଲାଇଭକୁ ଆମେ ପ୍ରସ୍ତୁତ କଲୁ, ଆପଣଙ୍କ ହୃଦୟକୁ ନିହାତି ଭାବରେ ଛୁଇଁଥିବ। ଏବଂ ଯଦି ଆପଣଙ୍କୁ କାର୍ଯ୍ୟକ୍ରମ ଭଲ ଲାଗୁଥାଏ, ଆପଣଙ୍କ କଥା ଯଦି ଆମକୁ ଜଣାନ୍ତେ, ଆମେ ଆହୁରି ଉତ୍ସାହିତ ହୁଅନ୍ତୁ ଆପଣଙ୍କ ପାଖରେ ଆହୁରି ନୂଆ ନୂଆ କଥା ରଖିବା ପାଇଁକି। ତେବେ ରାଜେଶକୁ ବିଦାୟ ଦିଅନ୍ତୁ, ପୁଣି କେବେ ଆପଣଙ୍କ ସହିତ ଭେଟ ହେବ ଆଉ କିଛି କଥାକୁ ନେଇକି। ସେ ପର୍ଯ୍ୟନ୍ତ ଆପଣ ଶୁଣୁଥାନ୍ତୁ ଆପଣଙ୍କର ଅତି ପ୍ରିୟ ଆକାଶବାଣୀ ଜୟପୁର। ରହୁଛି, ନମସ୍କାର।

ଭେଟିଦେଲୁ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣଙ୍କ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ଆପଣମାନେ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ଆୱାରା କଥାଚିତ୍ରରୁ। ଶିଳ୍ପୀ ହେଲେ ମୁକେଶ। ଶୈଳେନ୍ଦ୍ରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଶଙ୍କର ଜୟକିଶନ।

ଏଥର କଥାଚିତ୍ର ଆମନେ ସାମନେ, ଶିଳ୍ପୀ ହେଲେ ମହମ୍ମଦ ରଫି। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ କଲ୍ୟାଣ ଜୀ ଆନନ୍ଦ ଜୀ।

0: ଖବରଦିନ ହେଲା କୋର୍ଟ ଲୋକେ ଚାଲିଲାନି କି ତୋକେ ନ୍ୟାୟ ନା ମିଳିଲାନି କି
1: ଏବେ ଆଇଲା ଯେ ଗୋଟେ ସୁବିଧା ଉପାୟ ମଧ୍ୟସ୍ଥତା ବିଲକୁଲ ଡାବୁ ଖରଚ ନାହିଁ
0: ତମେ ନିଜେ ବସିକରି କାତାଇ କରି ନିଜର ଅସୁବିଧା ନିଜେ ସମାଧାନ କରିପାରସ
1: ଦୁଇ ବାଟର ଲୋକ ମିଶିକରି ବସିଲେ ସମସ୍ୟା ସହଜରେ ଛିଡ଼ସି
0: ବେଗି ସମାଧାନ ହେଇଛି ଖରଚ ଉନା ହେଇଛି ସମ୍ପର୍କ ଭଲ ହେଇଛି ମଧ୍ୟସ୍ଥତା ବାଛିଲେ
1: ଲଗେରେ ବା କଟ ନଇଲେ ମଧ୍ୟସ୍ଥତା କେନ୍ଦ୍ରକେ ଯା
0: ମଧ୍ୟସ୍ଥତା ଡ୍ରାଇଭ 30 ମାନ୍ୟବର ସୁପ୍ରିମକୋର୍ଟର ଗୋଟେ ନୂଆ ଚେଷ୍ଟା
2: ଆରାଧନା ଏହି କଥାଚିତ୍ରରୁ ନେଇଛୁ ପରବର୍ତ୍ତୀ ଗୀତଟି ଶିଳ୍ପୀ ହେଲେ କିଶୋର କୁମାର ଆନନ୍ଦ ବକ୍ସିଙ୍କ ଗୀତ ସଙ୍ଗୀତ ଏସ୍ ଡି ବର୍ମନ।

ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ ବର୍ତ୍ତମାନ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ। ଏଇଠି ଆପଣଙ୍କୁ କହି ରଖୁଛୁ, ଆଜି ଅପରାହ୍ନ 5:30 ଶୁଣିବାକୁ ଭୁଲିବେନି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ଆଜି ବିଷୟ ରହିଛି ସାନ ପିଲାମାନଙ୍କର ପୁଷ୍ଟିହୀନତା ହେଲେ କେନ୍ତା କରବାର। ଏବଂ ଆମ ସହିତ ଆଜି ବିଶେଷଜ୍ଞ ଭାବେ ଯୋଡ଼ି ହେବେ ଶାନ୍ତିଲତା ପାତ୍ର। ଆପଣମାନେ ସମସ୍ତେ ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ଆମ ସହ ସିଧାସଳଖ ଯୋଡ଼ି ହୋଇ ଆପଣଙ୍କର ପ୍ରଶ୍ନ ରଖିପାରିବେ। ପୁଣି ଥରେ କହି ରଖୁଛୁ, ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁରେ ବିଷୟ ରହିଛି ସାନ ପିଲାମାନଙ୍କର ପୁଷ୍ଟିହୀନତା ହେଲେ କେନ୍ତା କରବାର। ସୂଚନାଟି ଏତିକିରେ ଶେଷ ହେଲା। ପରବର୍ତ୍ତୀ ଗୀତଟି ଶୁଣିବା କଥାଚିତ୍ର ଅଭିଳାଶରୁ। ଶିଳ୍ପୀ ହେଲେ ମହମ୍ମଦ ରଫି। ମଜରୁହୁ ସୁଲତାନପୁରୀଙ୍କ ଗୀତ, ସଙ୍ଗୀତ ରାହୁଲ ଦେ ପରମନ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆଦମୀ ଅର୍ ଇନ୍ସାନ୍, ଏହି କଥାଚିତ୍ରରୁ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ଶିଳ୍ପୀ ହେଲେ ମହେନ୍ଦ୍ର କାପୁର ଏବଂ ଆଶା ଭୋସଲେ। ସାହିରଙ୍କ ଗୀତ, ସଙ୍ଗୀତ ରବି।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ ଆଖେ କଥା ଚିତ୍ରରୁ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ସାହିରଙ୍କ ଗୀତ, ସଙ୍ଗୀତ ରବି।

ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଶୁଣାଇଲୁ ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଭେଟି ଦେଉଛୁ ଓଡ଼ିଆ ଭକ୍ତି ଗୀତ। ଭକ୍ତଟିଏ ମହାପ୍ରଭୁଙ୍କୁ ଭେଟିବା ପାଇଁ ଯେତେବେଳେ ଆତୁର ହୁଏ, ସେତେବେଳେ ସେ ପୁରୀ ଯିବା ପାଇଁ ନିଜକୁ ପ୍ରସ୍ତୁତ କରେ। ଜଗନ୍ନାଥ ଧାମ ଯିବ ଏବଂ ମହାପ୍ରଭୁଙ୍କୁ ଦର୍ଶନ କରିବ। ଆସନ୍ତୁ ଶୁଣିବା ପ୍ରଥମ ଭକ୍ତି ଗୀତ। ଶିଳ୍ପୀ ହେଲେ ସୋନୁ ନିଗମ। ତୁଳସୀ ରାଣୀ ବେହେରାଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅମରେନ୍ଦ୍ର ମହାନ୍ତି।

0: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ମନ ପାରା ଯେତେବେଳେ ମହାପ୍ରଭୁଙ୍କ ପାଖକୁ ନିଜ ମନର କଥା କହିବାକୁ ଯାଏ, ତେବେ କ'ଣ କହେ? ଆସନ୍ତୁ ଶୁଣିବା ପରବର୍ତ୍ତୀ ଭକ୍ତିଗୀତ। ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ, ଶିଳ୍ପୀ ଗାଇଛନ୍ତି ପୁରାତନ ରଚନାରୁ।

ଭକ୍ତର ଡାକରେ କ'ଣ ସତରେ ନନ୍ଦିଘୋଷ ଅଟକିଯାଏ? ଆସନ୍ତୁ ଶୁଣିବା ପରବର୍ତ୍ତୀ ଭକ୍ତିଗୀତ। ଶିଳ୍ପୀ ହେଲେ ବସନ୍ତ ପାତ୍ର। ଅରବିନ୍ଦ ମୁଦୁଲିଙ୍କ ଗୀତ, ସଙ୍ଗୀତ ଅରବିନ୍ଦ ମୁଦୁଲି।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ପ୍ରଚାର କଲୁ ଓଡ଼ିଆ ଭକ୍ତି ଗୀତ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ଅଳ୍ପ ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସେପ୍ଟେମ୍ବର ମାସରୁ ଅକ୍ଟୋବର ମାସ ମଧ୍ୟରେ ତଳି ପକାଇ ପାରିବେ। ବନ୍ଧାକୋବି ତଳି ପ୍ରସ୍ତୁତ କରିବା ସମୟରେ 3 ମିଟର ଲମ୍ବ, 1 ମିଟର ଓସାର ଓ 15 ସେଣ୍ଟିମିଟର ଉଚ୍ଚ ମାଡ଼ି ପ୍ରସ୍ତୁତ କରିବାକୁ ପଡ଼ିବ। ମାଟିରେ ଭଲ ଭାବରେ ସଢ଼ା ଗୋବର ଖତ ମିଶାଇବାକୁ ହେବ। ବିହନ ବୁଣିବା ପୂର୍ବରୁ ବାଭିଷ୍ଟିନ୍ ଦ୍ୱାରା ବିହନକୁ ବିଶୋଧନ କରିବା ନିହାତି ଆବଶ୍ୟକ। ଏହାଦ୍ୱାରା ରୋଗପୋକର ମାତ୍ରା କମିଯାଇଥାଏ। ଯେତେବେଳେ ତଳି 25-30 ଦିନର ହୋଇଯାଏ, ତଳିରୁ 4-5ଟି ପତ୍ର ବାହାରିଲା ପରେ ରୋପଣ ପାଇଁ ଉପଯୁକ୍ତ ହୋଇଥାଏ। ବନ୍ଧାକୋବି ଫସଲ ରୋପଣ କରିବା ପୂର୍ବରୁ ଜମିକୁ 3-4ଥର ଭଲ ଭାବରେ ଚାଷ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ। ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି 8-10 ଟନ୍ ସଢ଼ା ଗୋବର ଖତ ମାଟିରେ ମିଶାଇ ଦିଅନ୍ତୁ। ଅଗ୍ରିମ କିସମର ବିହନକୁ ବ୍ୟବହାର କରୁଥିଲେ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଏବଂ ଗଛକୁ ଗଛ 45 ସେଣ୍ଟିମିଟର ବ୍ୟବଧାନ ରଖି ବିହନକୁ ବୁଣନ୍ତୁ। ନାବି ବା ହାଇବ୍ରିଡ୍ କିସମ ହୋଇଥିଲେ ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ଏବଂ ଗଛକୁ ଗଛ 45 ସେଣ୍ଟିମିଟର ବ୍ୟବଧାନ ରଖି ବିହନକୁ ବୁଣିବା ଉଚିତ। ସାଧାରଣତଃ ତଳି ସଞ୍ଜବେଳେ ରୋପଣ କଲେ ଭଲ ହୋଇଥାଏ ଏବଂ ରୋପଣ ପରେ ହାଲୁକା ଜଳସେଚନର ମଧ୍ୟ ଆବଶ୍ୟକତା ପଡ଼ିଥାଏ। ବନ୍ଧାକୋବି ଚାଷରେ ଅଧିକ ଅମଳ ପାଇଁ ଆପଣମାନେ ଖତ ଓ ସାରର ମଧ୍ୟ ବ୍ୟବହାର କରିପାରିବେ। ଏକର ପ୍ରତି ପ୍ରାୟ 8-10 ଟନ୍ ଗୋବର ଖତର ଆବଶ୍ୟକତା ପଡ଼ିଥାଏ। ଯେତେବେଳେ ଜମିକୁ ପ୍ରସ୍ତୁତ କରାଯାଇଥାଏ ସେତିକିବେଳେ ଏହି ଗୋବର ଖତକୁ ମାଟିରେ ପ୍ରୟୋଗ କରିଦେବା ଉଚିତ। ରାସାୟନିକ ସାର ଭାବରେ ୟୁରିଆ 50 କିଲୋଗ୍ରାମ, ସୁପର ଫସ୍ଫେଟ୍ 30 କିଲୋଗ୍ରାମ ଏବଂ ପଟାସ 30 କିଲୋଗ୍ରାମର ଆବଶ୍ୟକତା ପଡ଼ିଥାଏ। ସୁପର ଫସ୍ଫେଟ୍ ଓ ପଟାସର ସମ୍ପୂର୍ଣ୍ଣ ମାତ୍ରା ଏବଂ ୟୁରିଆର ଅଧା ମାତ୍ରା ରୋପଣ ସମୟରେ ପ୍ରଦାନ କରିବା ଉଚିତ। ବାକି ଅଧା ୟୁରିଆ ରୋପଣର 30-35 ଦିନ ପରେ ଜମିର ହୁଡ଼ା ଟେକିବା ବେଳେ ପ୍ରଦାନ କରିବା ଉଚିତ। ରୋପଣ ପରେ ତୁରନ୍ତ ପାଣି ଦେବା ଉଚିତ। ଗଛ ବଢ଼ିବା ସମୟରେ 7-10 ଦିନ ଅନ୍ତରରେ ମାଟିର ଅବସ୍ଥାକୁ ଦେଖି ଜଳସେଚନ କରିବା ଉଚିତ। ରୋପଣର 20-25 ଦିନ ମଧ୍ୟରେ ଥରେ ଏବଂ 40 ଦିନରେ ଦ୍ୱିତୀୟ ଥର କୋଡ଼ାଖସା କରି ଘାସ ସଫା କରିଦେବା ଉଚିତ ଏବଂ ହୁଡ଼ା ଟେକିଦେବା ଉଚିତ। ଚାଲନ୍ତୁ ବର୍ତ୍ତମାନ ଜାଣିବା ବନ୍ଧାକୋବି ଚାଷରେ ଦେଖାଯାଉଥିବା ରୋଗପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। ବନ୍ଧାକୋବି ଚାଷରେ ଦେଖାଯାଉଥିବା ରୋଗପୋକ ମଧ୍ୟରେ ରହିଛି ଗୁଣ୍ଡି ରୋଗ ବା ପଚା ରୋଗ। ଏହାର ପ୍ରତିକାର ପାଇଁ ସାପ୍ କିମ୍ବା କପର ଅକ୍ସି କ୍ଲୋରାଇଡ୍ 3 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ଚେର ନିକଟରେ ସିଞ୍ଚନ କରିବା ଉଚିତ। ଯେତେବେଳେ କୋବିର ବନ୍ଧା ଶକ୍ତ ଓ ସମ୍ପୂର୍ଣ୍ଣ ଗଠିତ ହୋଇଯାଏ ସେତେବେଳେ ତାକୁ କାଟି ଅମଳ କରିବା ଉଚିତ। ରୋପଣର ପ୍ରାୟ 60-90 ଦିନ ମଧ୍ୟରେ ବନ୍ଧାକୋବି ଅମଳକ୍ଷମ ହୋଇଥାଏ। ଉତ୍ତମ ରୂପରେ ଚାଷ କଲେ ଏକର ପ୍ରତି ପ୍ରାୟ 120-200 କ୍ୱିଣ୍ଟାଲ ପର୍ଯ୍ୟନ୍ତ ବନ୍ଧାକୋବି ଅମଳ ହୋଇଥାଏ।
1: ବନ୍ଧାକୋବି ଚାଷ ସମ୍ପର୍କରେ ଜାଣିଲେ ଆଜି ଦୁଇ ପ୍ରହରର ଚାଷବାସ କଥାରେ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ବର୍ତ୍ତମାନ ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଘର ଓ ଘରଣୀ, ପ୍ରଯୋଜନା ମନୀଷ କୁମାର ଠାକୁର। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଅଛନ୍ତି ଶୋଭାଗିନୀ ନନ୍ଦ ଏବଂ ଯୋଗମାୟା ମହାପାତ୍ର।
0: ଆସନ୍ତୁ ଆଜିର ଚାଷବାସ

0: ଶ୍ରୋତା ଭଉଣୀ ନମସ୍କାର।
1: ଶାରଦୀୟ ଏହି ପାବନୀ ସମୟରେ ଆଜିର ଘର ଘରଣୀ କାର୍ଯ୍ୟକ୍ରମର ଅଗଣାକୁ ଆପଣଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୋ ଡକ୍ଟର ସୌଭାଗିନୀ ନନ୍ଦ ଓ ମୋ ସହ ଅଛନ୍ତି
2: ଜଗମାୟା ମହାପାତ୍ର। ମୋର ମଧ୍ୟ ନମସ୍କାର।

0: ଭାରତୀୟ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ନବରାତ୍ରି ଏକ ପ୍ରମୁଖ ପର୍ବ। ନବରାତ୍ରି ଶବ୍ଦର ଅର୍ଥ ହେଉଛି ନରାତ୍ରି।
1: ହଁ ଶ୍ରୋତା ଭଉଣୀ, ଏହି ନଅ ଦିନ ଓ ନଅ ରାତ୍ରି ଧରି ମା ଦୁର୍ଗାଙ୍କ ନଅଟି ସ୍ୱରୂପର ପୂଜା ଆରାଧନା କରାଯାଇଥାଏ। ଏହା ଶକ୍ତି, ଭକ୍ତି ଓ ଆଧ୍ୟାତ୍ମିକ ସାଧନାର ଏକ ମହାନ ପର୍ବ ଅଟେ।
0: ହଁ ମାୟା, ଠିକ କହିଛ। ସତରେ ଏହି ଦଶହରା ପର୍ବ ଆସିଲେ ସମସ୍ତଙ୍କ ମନରେ ଏକ ନୂଆ ଭାବନା। ପୌରାଣିକ କଥା ଅନୁସାରେ ମହିଷାସୁର ନାମକ ଅସୁର ଦେବତା ଓ ମାନବ ସମାଜ ଉପରେ ଅତ୍ୟାଚାର କରୁଥିଲା। ତାହାର ଦୁଷ୍ଟ ଶକ୍ତିକୁ ବିନାଶ କରିବା ପାଇଁ ଦେବତାମାନଙ୍କ ତେଜରୁ ଦେବୀ ଦୁର୍ଗାଙ୍କ ଆବିର୍ଭାବ ହୋଇଥିଲା।
1: ହଁ, ଏହି ନଅ ଦିନ ଧରି ଭୟଙ୍କର ଯୁଦ୍ଧ ପରେ ଦେବୀ ମହିଷାସୁରଙ୍କୁ ବଧ କରିଥିଲେ। ସେହି ବିଜୟର ସ୍ମୃତିରେ ନବରାତ୍ରି ପାଳନ କରାଯାଏ।
0: ହଁ, ଏହି ନବରାତ୍ରିର ପ୍ରତ୍ୟେକ ଦିନ ମା ଦୁର୍ଗାଙ୍କ ଏକ ଏକ ସ୍ୱରୂପ ଶୈଳୀପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସୁନ୍ଦମାତା, ସ୍କନ୍ଦମାତା, କାପ୍ତାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧି ଦାତ୍ରୀଙ୍କ ପୂଜା କରାଯାଏ।
1: ହଁ ଶ୍ରୋତାଭୁଣୀ, ଏହିପରି ମାଙ୍କର ନାନା ନାମମାନେ ରହିଛି। ଏହି ନବରାତ୍ରିରେ ଭକ୍ତମାନେ ଉପବାସ ରହି ଚଣ୍ଡିପାଠ କରି ଓ ଦେବୀଙ୍କ ନାମ ସ୍ମରଣ କରି ଆଧ୍ୟାତ୍ମିକ ଶାନ୍ତି ଲାଭ କରିଥାନ୍ତି।
0: କେବଳ ଯେ ଓଡ଼ିଶାରେ ନୁହେଁ, ଓଡ଼ିଶା ସମେତ ସମଗ୍ର ଭାରତରେ ନବରାତ୍ରି ଅତ୍ୟନ୍ତ ଆଡମ୍ବର ସହିତ ପାଳିତ ହୁଏ। ପୂଜା ମଣ୍ଡପ ଗୁଡ଼ିକ ସୁନ୍ଦର ଭାବରେ ସଜାଯାଏ। ଭଜନ, କୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଧାର୍ମିକ ଆଲୋଚନାର ଆୟୋଜନ ହୁଏ।
1: ଏହି ପର୍ବ ଲୋକଙ୍କ ମନରେ ଏକତା, ଭକ୍ତି ଓ ସଦ୍ଭାବନାର ବିକାଶ କରିଥାଏ। ନବରାତ୍ରିର ଶେଷ ଦିନ ବିଜୟା ଦଶମୀ ପାଳନ କରାଯାଇଥାଏ। ଏହା ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ଏବଂ ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ ଅଟେ।
0: ସର୍ବୋପରି କହିବାକୁ ଗଲେ ନବରାତ୍ରି କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ମାନବ ଜୀବନରେ ଶକ୍ତି, ସାହସ, ସଦାଚାର ଓ ଭକ୍ତିଭାବର ଜାଗରଣ କରୁଥିବା ଏକ ମହାନ ସାଂସ୍କୃତିକ ଉତ୍ସବ।
1: ତେବେ ଅପା,
0: ହଁ,
1: ଆମେ ତ ଜାଣିଲେ ଯେ ନବରାତ୍ରି ଆଜିଠାରୁ ଆରମ୍ଭ ହେଉଛି। ଏହି ନଅ ଦିନ ଯାକ ଖାଲି ଭଉଣୀମାନେ ନୁହେଁ, ଏହି ନବରାତ୍ରି ଭାଇ ଭଉଣୀ ସମସ୍ତେ ଏହି ନବରାତ୍ରି ପାଳନ କରିଥାନ୍ତି।
0: ଘରର ପୁଅମାନେ ସମସ୍ତ ପ୍ରାୟ ଖୁସି ମନରେ ଏହି ନବରାତ୍ରି ପାଳନ କରନ୍ତି। ତେବେ ମାୟା, ଏହି ନବରାତ୍ରିରେ କଣ କଣ ସବୁ ଖାଆନ୍ତି ତୁମେ ଜାଣିଛ କି?
1: ହଁ ବା, ନବରାତ୍ରିରେ ସମସ୍ତଙ୍କର ଖାଇବା ଅଲଗା ଅଲଗା ଥାଏ। କିଏ କିଏ ଫଳ ଖାଆନ୍ତି, କିଏ ଅଲଣା ଖାଆନ୍ତି, କିଏ ରୁଟି ଖାଆନ୍ତି। କିନ୍ତୁ କହିବାକୁ ଗଲେ ଏହି ନବରାତ୍ରିର ପ୍ରକୃତ ଅର୍ଥ ହେଲା ଯାହାର ଯେଉଁ ଖାଦ୍ୟ ପସନ୍ଦ ସେଇ ଜିନିଷକୁ ସେମାନେ ସେଇ ନଅ ଦିନ ଯାକ ଖାଇନଥାନ୍ତି। ତେବେ ମୁଁ ତ ଜାଣିଛି ଏତିକି, କିନ୍ତୁ ମୁଁ ଜଣେ ଭଉଣୀଙ୍କ ସହିତ ମିଶିଥିଲି, ସେ ଏହି ନବରାତ୍ରି କରୁଛନ୍ତି ଆଉ ନବରାତ୍ରିରେ କଣ କଣ ସବୁ ମାନେ ଭୋଜନ ପ୍ରସ୍ତୁତ କରି ଖାଉଛନ୍ତି ସେ କହିଛନ୍ତି। ତେବେ ଅପା ଚାଲନ୍ତୁ ସେ କଣ କହୁଛନ୍ତି ଶୁଣିବା।
0: ନିଶ୍ଚୟ ଶୁଣିବା।
2: ମ୍ୟାଡମ ନମସ୍କାର।
3: ନମସ୍କାର,
2: ଆପଣଙ୍କର ପରିଚୟ ଟିକେ ଦେବେ?
3: ମୋ ନାଁ ରଶ୍ମିତା କୁମାରୀ ସିଓ।
2: ଆପଣ କୋଉଠି ରୁହନ୍ତି?
3: ମୁଁ ନୂଆସାହି 5th ଲାଇନରେ ରହୁଛି।
2: ଆପଣଙ୍କୁ ଆମର ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ ମ୍ୟାଡମ।
3: ଧନ୍ୟବାଦ
2: ମ୍ୟାଡମ। ଆଜି ଆମର ବିଷୟବସ୍ତୁ ରହିଛି ଆମ ରୋଷେଇ। କଥା ହେବା ଆମ ରୋଷେଇ ବିଷୟରେ। ଆଜିଠାରୁ ଆମର ନବରାତ୍ରି ଆରମ୍ଭ ହେଉଛି, ଆପଣ ନବରାତ୍ରି କରୁଛନ୍ତି କି?
3: ହଁ, ନବରାତ୍ର କରୁଛି।
2: କେମିତି କଣ କରନ୍ତି ମ୍ୟାଡମ ନବରାତ୍ରିରେ?

0: ନବରାତ୍ରି ତ ମୁଁ ଗାୟତ୍ରୀ ପରିବାର ବିଲଙ୍ଗ କରୁଛି। ଗାୟତ୍ରୀ ପରିବାର ହିସାବରେ ନବରାତ୍ର ତ ବହୁତ ଦୁଇ ପ୍ରକାର ନବରାତ୍ର ହଉଛି। ଗାୟତ୍ରୀ ପରିବାରର ଅମାବାସ୍ୟା ସନ୍ଧ୍ୟାରେ ଆମେ ସଂକଳ୍ପ ନେଇ ଗାୟତ୍ରୀ ଉପାସନାରେ ନବରାତ୍ର କରିଥାଉଛୁ। ଦୁର୍ଗାଙ୍କର ନଅ ଅବତାରରେ, ନଅ ଦିନର ନଅ ଅବତାରରେ ପୂଜା ପାଠ ଆମେ କରିଥାଉଛୁ।
1: ଆଚ୍ଛା,
0: ତା ପୂର୍ବରୁ ସଂକଳ୍ପ ନିଆଯାଉଛି, ଗୋଟିଏ ଦିନ ଆଗରୁ ସଂକଳ୍ପ ନିଆଯାଉଛି। ବ୍ରହ୍ମ ମୁହୂର୍ତ୍ତରେ ଆମେମାନେ ଉଠିଥାଉଛୁ। ବ୍ରହ୍ମ ମୁହୂର୍ତ୍ତ ମଧ୍ୟରେ ଚାରିଟାରୁ ଉଠିକି ସବୁ ପୂଜା ଅର୍ଚ୍ଚନା କରିଥାଉଛୁ। ଜପ ନିହାତି ଭାବରେ 30 ମାଳ 32 ମାଳ ଜପ ଆମେ କରିଥାଉଛୁ।
1: ମାନେ ଏଇ ନବରାତ୍ରିର 9 ଦିନ ଯାକ ମାନେ ପ୍ରତ୍ୟେକ ଦିନ ସେତିକି ଜପ କରନ୍ତି?
0: ନିହାତି ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆମର ଜପ ସରିଯାଇଥାଏ, 32 ମାଳ ଜପ ସରିଯାଇଥାଏ। ତାପରେ ସକାଳୁ ଯୋଉ ଆମେ ଗଜା ମୁଗ ସୋଲା ଚଣା ଏସବୁ ଆମେ ରାତିରେ ଭିଗାକି ରଖୁଛୁ, ସେଟା ସକାଳେ ଗୁଡ ଦ୍ଵାରା ପୂଜା ହୋଇଥାଏ, ଗୁଡ ରଖିକି ପୂଜା ରହିବେ, ସେଟା ଆମେ ପ୍ରସାଦ ରୂପରେ ଗ୍ରହଣ କରିଥାଉ।
1: ଦିନ ଯାକ ପୂଜା ଅର୍ଚ୍ଚନା ଏସବୁ କରନ୍ତି ନା ଖାଲି ସକାଳ ସମୟ ହିଁ କରନ୍ତି?
0: ନାଇଁ ନାଇଁ ଆମର 3 ଟାଇମ୍ ରହିଛି, ଗୋଟେ ବ୍ରହ୍ମ ମୁହୂର୍ତ୍ତରେ କରାଯାଉଛି, ଆଉ ଗୋଟେ ମଧ୍ୟମରେ କରାଯାଉଛି, ଆଉ ଗୋଟେ ସନ୍ଧ୍ୟାରେ କରାଯାଉଛି। 3 ଟା ସମୟରେ ମଧ୍ୟମରେ ଖାଲି ଜପ ରଖାଯାଇଛି, ମୌନ ଜପ, ମୌନ ଅବତାର ମାନେ କଥାବାର୍ତ୍ତା ନ ହୋଇକି ଜପ କରାଯାଏ। ଆଉ ଗୋଟେ ସନ୍ଧ୍ୟାରେ ଆମେ ଚାଳିଶା କରିଥାଉ, କଥୋପକଥନ କିଛି ରଖିଥାଉ, କି ଚର୍ଚ୍ଚା ମାଙ୍କର ପ୍ରଥମ ଦିନ ତ ପ୍ରଥମ ରୂପ ତାଙ୍କର ଯୋଉଟା ରହିଥାଉଛି ସେ ନେଇକି ଚର୍ଚ୍ଚା କରିଥାଉଛୁ। ଚର୍ଚ୍ଚା ସରିଲେ ଆରତୀ ହୁଏ, ଆରତୀ ପରେ ଚାଳିଶା ଏମିତି ସବୁ ହୋଇକି ଆମେ ଘରକୁ ଆସିଲା ସମୟରେ 7 ହେଇଯାଇଥାଏ।
1: ମାନେ ଆପଣ ଏଇ ନବରାତ୍ରି ପୂଜା ଅର୍ଚ୍ଚନା କରିବା ପାଇଁ ଆପଣ ଗାୟତ୍ରୀ ମନ୍ଦିରକୁ ଯାଆନ୍ତି ନା କଣ?
0: ଆଜ୍ଞା ଆଜ୍ଞା, ଗାୟତ୍ରୀ ମନ୍ଦିରକୁ ସନ୍ଧ୍ୟା ସମୟରେ ଯାଏ। ସକାଳେ ଆମେ ଘରେ ପୂଜା କରୁ, ଘରେ ସ୍ଥାପନା କରାଯାଏ। ପ୍ରଥମ ଦିନ ଆମେ ଘରେ ସ୍ଥାପନା କରୁ କଳସ, ଯେମିତିକି ବରୁଣ ଦେବଙ୍କୁ ସ୍ଥାପନା କରିକି ଗାୟତ୍ରୀ ମାଙ୍କ ଫଟୋ ସ୍ଥାପନା କରି ସେଥିରେ ଆମେ ସଂକଳ୍ପ ନଉ ଯେ 2 ଲକ୍ଷ ଆମେ ଜପ କରିବୁ, ବିଶ୍ୱର କଲ୍ୟାଣ ପାଇଁ ଜପଟା ହେଇଥାଏ, ବିଶ୍ୱ କଲ୍ୟାଣ ପାଇଁ ଜପ କରିଥାଉ। ଘରର ମଧ୍ୟ ସେଥିରେ ଆମେ ମଧ୍ୟ ସେ ବିଶ୍ୱ ଭିତରେ ରହୁଛୁ, ତ ଆମର ମଧ୍ୟ କିଛି କଲ୍ୟାଣ ହଉ, ଏମିତି ଭାବନା ରଖିକି ଆମେ ଜପ ଆରମ୍ଭ କରିଥାଉ।
1: ତ ମ୍ୟାଡମ ଏଇ ନବରାତ୍ରି ଯୋଉ କରୁଛନ୍ତି କଣ କଣ ମାନେ ଖାଉଛନ୍ତି ଆପଣ?
0: ସକାଳେ ଯେମିତିକି ମୁଁ ଏବେ କହିଲି ଗଜା ମୁଗ ଆଉ ସୋଲା ଚଣା ବାଦାମ, ଏ 3 ଟାକୁ ରାତିରେ ଆମେ ଭିଗେଇ ଥାଉଛୁ। ଦିନ ସାରା ଭିଗେଇ ସାରିଲା ପରେ ରାତିରେ ତାକୁ ଗୋଟେ କପଡାରେ ଯୋଉ ବାନ୍ଧି ଗଜା କରନ୍ତି, ଗଜାକୁ ରଖିଯିବ, ରାତି ସାରା ଗଜା ହେଇଯାଇଥିବ, ତାକୁ ଆମେ ସକାଳେ ଭୋଗ ଲାଗିବ, ବ୍ରହ୍ମ ମୁହୂର୍ତ୍ତରେ ସେଟା ଭୋଗ ଲାଗିବ, ଗୁଡ ସହିତ ଭୋଗ ଲାଗିଲେ ସେଟା ଭୋଗ ଲାଗିଲା ପରେ ଆମେ 7-8 ଭିତରେ ତାକୁ ଗ୍ରହଣ କରିଥାଉ। ତାପରେ ଦୋପହରରେ ଆମେ ତ ଅଲଣା ଖାଉ, ଯେକୌଣସି ଜିନିଷ ନବରାତ୍ର କଲେ ମିଠା ହଉ ବା ରାଗ ହଉ କୌଣସି ଗୋଟେ ଜିନିଷ ଛାଡିବାକୁ ପଡିଥାଏ, ଗୋଟେ ଉପବାସ କଲେ କିଛି ଗୋଟେ ଜିନିଷ ପ୍ରିୟ ଜିନିଷ ଛାଡିବାକୁ ପଡିଥାଏ। ତ ଆମେ ଲୁଣ ଆଉ ରାଗକୁ ତ୍ୟାଗ କରିଥାଉ 9 ଦିନ ପର୍ଯ୍ୟନ୍ତ। କ୍ୱାଣ୍ଟିଟି ଥାଏ, ଗୋଟେ ମୁଠା ଚାଉଳ, ଅଳ୍ପ ଟିକେ ଡାଲି, କିଛି ପନିପରିବା ପକେଇ ଆମେ ଗୋଟେ ଖେଚୁଡ଼ି ଟାଇପ୍ର ବନେଇଥାଉ। ସେ ଖେଚୁଡ଼ି ହେଇସାରିଲା ପରେ ସେଟାକୁ ଭୋଗ ଲଗାଉ ଦୋପହରରେ, ଯେତେବେଳେ ମୌନ ସାଧନା ସରିଯିବ ତାପରେ ସେଟାକୁ ଭୋଗ ଲଗେଇ ଆମେ ସେଟାକୁ ଗ୍ରହଣ କରିଥାଉ, 1 ଟାଇମ୍ ହିଁ ଖାଇଥାଉ।
1: ରାତ୍ରି ଭୋଜନ ଆଉ କରନ୍ତିନି?
0: ରାତ୍ରିରେ ଭୋଜନ ନାହିଁ, ଗୋଟେ ଥର ହିଁ ଭୋଜନ ହୁଏ, ଯୋଉଟାକି ଶୁଦ୍ଧ ପୁରା କିଛି ମସଲା ଜିନିଷ ନଥାଏ, କି ଲୁଣ ନାହିଁ, ରାଗ ନାହିଁ, ମସଲା ନାହିଁ, ଏମିତି କିଛି ବି ନାହିଁ, ଖାଲି ପାଣିରେ ସିଝା ହେଇଥିବ, ଘିଅ ଟିକେ ଅଳ୍ପ ଟିକେ ଘିଅ ପଡିଥିବ, ସେଥିରେ ପକେଇକିରି ଭୋଗ ଲଗା ହବ, ସେ ଭୋଗ ଜିନିଷଟା ହିଁ ଆମେ ଗ୍ରହଣ କରିଥାଉ।
1: ଖାଇପାରୁଛନ୍ତି ମ୍ୟାଡମ କିଛି ମାନେ ଇଏ ଲାଗୁନି?
0: ସାଧକ ଲୋକ ଆମକୁ ଭଲ ଲାଗେ ସେ ଜିନିଷଟା ଖାଇବାକୁ, ତ ଆମେ ଖାଇଦଉ, ଅସୁବିଧା ହୁଏନି, ଆମେ ଖାଇଦଉ ସେ ଜିନିଷଟାକୁ।
1: ଆପଣ ମାନେ ସବୁ ବର୍ଷ ଏଇ ନବରାତ୍ରି କରନ୍ତି?
0: ବର୍ଷକୁ 2 ଥର କରେ, ଗୋଟେ ହଉଛି ରାମନବମୀ ଆଉ ଗୋଟେ ଦୁର୍ଗା ନବମୀ।
1: ଆଉ ଅନ୍ୟ କୌଣସି ଜିନିଷ ଖାଆନ୍ତିନି ମାନେ ଯେମିତିକି ମିଠାର ହାଲୱା?
0: ଧରିନିଅ ଆମେ ରାଗ ଲୁଣ ଯଦି ଆମେ ନ ଛାଡିବା, ତ ଆମେ 9 ଦିନରେ 9 ପ୍ରକାର ମିଷ୍ଟାନ ବନେଇକି ଖାଇପାରିବା। ଗୋଟେ ଆମେ ଗୋଟେ ସଂକଳ୍ପ ନେଇକି ସେଥିରେ କଣ ହଉଛି, ଆମେ ଗୋଟେ ଅସ୍ୱାଦ ଜିନିଷ ଖାଇବା ପାଇଁ ସଂକଳ୍ପ ନଉଛୁ, ସେଥିପାଇଁ ଅସ୍ୱାଦ ଜିନିଷଟା 9 ଦିନ ଆମେ ଗ୍ରହଣ କରିଥାଉଛୁ। ଅନ୍ୟ ଭାଇ ଭଉଣୀ ମାନେ ମଧ୍ୟ ତାଙ୍କର ପସନ୍ଦ ରହିଥାଉଛି, ତାଙ୍କେ 9 ଦିନରେ 9 ପ୍ରକାର ଜିନିଷକୁ ମା ଦୁର୍ଗାଙ୍କୁ ଅର୍ପଣ କରିକି ସେ ଜିନିଷଟାକୁ ତାଙ୍କେ ଗ୍ରହଣ କରନ୍ତି, ଏମିତି ବି ହୁଏ। ଆଉ ରାତିକି କିଛି କ୍ଷୀର ଫ୍ରୁଟ୍ ତ ଖାଆନ୍ତିନି ରାତିରେ, କେଉଁ କିଛି ପିଅନ୍ତି, କ୍ଷୀର ପାଣି ପଣା ଟାଇପ୍ର ଏମିତି କରିକି ପିଅନ୍ତି।
1: ବହୁତ ବଢିଆ ମ୍ୟାଡମ, ଆପଣ ମାନେ ଏମିତି ଖାଦ୍ୟ ତ ଗ୍ରହଣ କରୁ ମାନେ ନିଜର ସ୍ୱାସ୍ଥ୍ୟ ବି ଭଲ ରହୁଛି, ତା ସେ ବିଶ୍ୱର କଲ୍ୟାଣ ପାଇଁ ଏସବୁ କରୁଛନ୍ତି। ମ୍ୟାଡମ ଏ ତ ଗଲା ମାନେ ନବରାତ୍ରି କଥା,
0: ଆଜ୍ଞା
1: ଆପଣ ସେଇରେ କୋଉ ଜିନିଷ ଆପଣଙ୍କୁ ପସନ୍ଦ? ଅନ୍ୟ ଟାଇମରେ କଣ କଣ ଆପଣ ବନାନ୍ତି ଘରେ?
0: ଘରେ ତ ମୁଁ ବହୁତ ପ୍ରକାର ଡିସ୍ ବନାଏ, ଫ୍ୟାମିଲିକୁ ଯାହାକୁ ଯୋଉଟା ପସନ୍ଦ ସେଇ ଅନୁସାରେ ମୁଁ ସବୁକିଛି ବନାଇ ଥାଏ।
1: ଆମକୁ ଆଜି ଗୋଟେ ରେସିପି କୁହନ୍ତୁ ଯୋଉଟା ଆପଣଙ୍କର ପସନ୍ଦ।
0: ବେଶୀ ଜିନିଷ ନା ମସଲା ମସଲି ଜିନିଷ ବେଶୀ ୟୁଜ୍ କରେନି, ନର୍ମାଲ ଜିନିଷ ବନାଇଥାଏ ସବୁ, କିନ୍ତୁ ବହୁତ ଟେଷ୍ଟ ହୋଇଥାଏ। ଏବେ ଗୋଟେ ରେସିପି ଯେମିତିକି କିଛି ପନିପରିବା, ସବୁ ପ୍ରକାରର ପନିପରିବାକୁ ଫ୍ରାଏ କରିକି ମାନେ ଛୋଟ ଛୋଟ ଛୋଟ ଛୋଟ କାଟିକି ସେଥିରେ ନଡ଼ିଆ, ଶୁଖା ନଡ଼ିଆ କୋରକୁ ଦେଇକି ଯେମିତି ବନାନ୍ତି ଫ୍ରାଏ କରନ୍ତି, ସେ ଜିନିଷଟା ପ୍ରାୟ ଆମ ଫ୍ୟାମିଲି ଖାଆନ୍ତି। ସବୁ ପନିପରିବା ମତଲବ ଏଭ୍ରି ସେଥିରେ ପକେଇ ପାରିବେ, ପନିପରିବା ଛୋଟ ଛୋଟ ଛୋଟ ଛୋଟ ଟାଇପ୍ର କାଟିବେ, ଟିକେ ସାଧା ତେଲ, ଯୋଉ ତେଲ ଘରେ ୟୁଜ୍ ହଉଛି ସେ

0: ତେଲ ପକେଇବା, ଜିରା ଟିକେ, ତେଜପତ୍ର, ଏମିତି ସବୁ ପକେଇକିରି, ଆଉ ଯୋଉ ଆମର ଡାଲଚିନିର ଟିକେ ଛୋଟ ଛୋଟ ପିସ୍ ପକେଇକି ସେଥିରେ ତାକୁ ଅଳ୍ପ ଟିକେ ଫ୍ରାଏ, ଜ୍ୟାଦା ଫ୍ରାଏ ନାହିଁ। ତ ସେଇ ଜିନିଷଟା କଣ କରିବେ, ଯେତେ ପନିପରିବା କାଟିଥିବେ ସେଥିରେ ପକେଇଦେବେ। ସେ ଟିକେ ଅଧା ସିଝା ହେଇଗଲା ପରେ ନଡ଼ିଆକୁ, ଶୁଖା ନଡ଼ିଆକୁ ତାକୁ କୋରିକି ଛୋଟ ଛୋଟ ପାଉଡର ଟାଇପ୍ର କରିଥିବ, ସେଟାକୁ ଉପରେ ପକେଇବେ। ପକେଇକି ତାର ଗୋଟେ ଖାଇବ, ଭିଟାମିନ୍ କୁ ଭିଟାମିନ୍ ମିଳେ, ଆଉ ହେଲ୍ଥ ମଧ୍ୟ ଭଲ ରହେ। ଘରର ପିଲାମାନେ ମଧ୍ୟ ବହୁତ ସବୁ ଭେଜିଟେବୁଲ ମିଶେ, ତ ସେଥିପାଇଁ ପିଲାମାନେ ମଧ୍ୟ ସବୁ ମାନେ ଭଲସେ ଖାଆନ୍ତି। ଭଜା ଟାଇପ୍ର ହବ ଏଟା,
1: ସବୁ ପନିପରିବା ପଡିକି ନଡ଼ିଆ କୁର ପଡିକି ଭଜା,
0: ଯେମିତିକି ଗାଜର ଗୋଟେ, ବିଟ୍ ଗୋଟେ, ସେଥିରେ ଆମର ସୁଇଟ୍ କର୍ନ, ଆଳୁ, ଟମାଟର ସବୁ ଗୋଟେ ଛୋଟ ଛୋଟ ପିସ୍ ବା ଅଧା ଅଧା ସବୁ ନେଇକି ବେଶୀ ଟିକେ ହେଇଯିବ। ତାକୁ ମାନେ ହାଲକା ସେ ଫ୍ରାଏ କରିବ, ବେଶୀ ଫ୍ରାଏ କରିବନି, ହାଲକା ସେ ଫ୍ରାଏ କରିବ। ଫ୍ରାଏ ହେଇସାରିଲା ପରେ ସେ ନଡ଼ିଆ ପାଉଡର ରଖିଥିବେ ସେଥିରେ ଉପରେ ପକେଇବେ, ପକେଇକି 2 ମିନିଟ 1 ମିନିଟ ଏମିତି ଫ୍ରାଏ କରିବେ। ତାପରେ ଓହ୍ଲେଇ ବାହାର କରି ପିଲାମାନଙ୍କୁ ପ୍ରୋଟିନ୍ ବି ମିଳିଯାଏ, ପିଲାମାନଙ୍କର ଦେହ ବି କିଛି ଖରାପ ହଉନି, ମସଲା ଜାତୀୟ ବି ଖାଦ୍ୟ ନୁହେଁ, ଆଉ ଘରର ଲୋକ ପସନ୍ଦରେ ବି ଖାଆନ୍ତି।
1: ଆଉ କଣ କରନ୍ତି ମ୍ୟାଡମ ଆପଣଙ୍କ ପସନ୍ଦର?
0: ଆଉ ଗୋଟେ ରେସିପି ବନାଏ, ଖେଚୁଡ଼ି ମଧ୍ୟ ବନାଏ, ଯେଉଁଟା କି ମୁଁ ପାହାଡି ଯାଇଥିଲି, ଉତ୍ତରାଖଣ୍ଡ ଯାଇଥିଲି, ଶିଖିକିରି ଆସିଥିଲି ସେ ଜିନିଷଟା। ମୁଁ ସେଠିକି ଏମିତି ଗାୟତ୍ରୀ ପରିବାର ଥ୍ରୁରୁ ହିଁ ଯାଇଥିଲି, ତ ସେମାନେ ଯେତେବେଳେ ଆମେ ସେଠି ରହିଲୁ, ସେମାନେ ଆମକୁ ଖିଚୁଡି ବନେଇ ଖାଇବାକୁ ଦେଇଥିଲେ। ତ ମୁଁ କେବେ ଏମିତି ଖିଚୁଡି ଖାଇନଥିଲି, ପାହାଡିଆର ଅଲଗା ପ୍ରକାର ଖାଇବା ସବୁ ଅଛି। ତ ସେ ଜିନିଷଟା ସେଠି ଖାଇଲା ପରେ ମୁଁ ତାଙ୍କୁ ରେସିପି ମାଗିକି ଆଣିଥିଲି। ସେ ରେସିପି ଆମ ଘରେ ପ୍ରାୟ ମୁଁ ଯେତେବେଳେ ଓଷା ବ୍ରତ କରେ କିମ୍ବା ଛୋଟ ଛୁଆ କିଛି ବିମାର ବଗେରା ପଡେ, ସେ ଜିନିଷଟା ଖାଇବାକୁ ପିଲାମାନଙ୍କର ହେଲ୍ଥ ପାଇଁ ଠିକ ରହେ, ଆଉ ବଡମାନେ ମଧ୍ୟ ଖାଇପାରିବେ।
1: ଆଚ୍ଛା,
0: ଯେମିତିକି ମୁଙ୍ଗ ଡାଲ ଆଉ ଗୋଟେ ମସୁର ଡାଲ, ଏ ଦିଟାର ମାନେ ସମାନ ସମାନ ଭାଗରେ ନେଇପାରିବା। ଅଧା ଟିକେ ଯେତିକି ଡାଲି ନେବା ତାର ଅଧା ଚାଉଳ ନେବା, ଯେକୌଣସି ଭଲ ଚାଉଳ ଗୋଟେ ନେବା, ତିନିଟି ଯାକୁ ବତୁରେଇ ଦେବା, ଗୋଟେ ଅଧଘଣ୍ଟା ପରେ ବତୁରେଇକି ତାକୁ ପ୍ରୋସେସ କରିବା। ଯେମିତିକି ମୁଁ ଏବେ କହିଲି ମସଲା ମସଲି ବେଶୀ ବାଟିକି ବା ଗୁଣ୍ଡ କରିକି ନଦେଇ ଶୁଖା ଜିନିଷ ସବୁ ପକେଇବା, ଆମର ମାନେ ସାବୁତ ଟାଇପ୍ର ସବୁ ପକେଇବା, ଯେମିତି ଡାଲଚିନି ଟିକେ, ଗୋଟେ ଲଙ୍ଗ, ଗୋଟେ ଇଲାଇଚ, ତେଜପତ୍ର, ଏମିତି ସବୁ ପକେଇ ତାକୁ ଘିଅରେ ସେଟା ବନେଇବା। ଘିଅ ଟିକେ ପକେଇ ଏଗୁଡା ସବୁ ପକେଇ, ଟିକେ ହାଲକା ସେ ମେରୁନ କଲର ଆସିଲେ ଏଇ ଜିନିଷଟା ପକେଇଦେବା, ସେଟା ମାନେ ଆମର ଡାଲି ଆଉ ଚାଉଳ ଯୋଉ ପତ୍ର ହେଇଥିବ ସେ ସେଥିରେ ପକେଇଦେବା। ପକେଇ ସାରିଲା ପରେ ଯେତିକି ଆମର ଡାଲି ଚାଉଳ ଗୋଟେ କପ୍ରେ କି 2 କପ୍ ଚାଉଳ ଡାଲି ଯଦି ହେଇଛି, 4 କପ୍ ପାଣି ଦେଇଦେବେ, ସେମ୍ ଟୁ ସେମ୍ ଗୋଟେ ହୁଇସିଲ ଆସିଲେ ତାକୁ ବାହାର କରିଦେବେ, ପକେଇକିରି ତାକୁ ଖାଇବେ, ଭଲ ଲାଗିବ। ଆଉ ଚାହିଁଲେ ଆପଣ ବିଟ୍ ବି ସେଠି ଆଡ୍ କରିପାରିବେ, ଗାଜର ବି ଆଡ୍ କରିପାରିବେ, ଟମାଟର ଆଡ୍ କରିପାରିବେ, ପିଲାମାନଙ୍କର ଖାଉଥିବାର ପରିବାରର ଯେମିତି ଖାଆନ୍ତି ସେମିତି ଦେଖିକି ଖାଇପାରିବେ, କରିପାରିବେ।
1: କମ୍ ସମୟ, କମ୍ ତେଲ ମସଲା, ହେଲ୍ଦି ଫ୍ରୁଟ, ମାନେ ହେଲ୍ଦି ରେସିପି ଆପଣ ମାନେ ଶିଖିଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆଜି ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆମକୁ ଏଇ ରେସିପି ବିଷୟରେ କହିଲେ, ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ମ୍ୟାଡମ।
0: ଧନ୍ୟବାଦ ମ୍ୟାମ।
2: କନ୍ୟା ନୁହେଁ ଅବଳା ଆଜି, ଶକ୍ତିର ସେ ନୂଆ ସାଜି, ଶିକ୍ଷା ସାହସ ଜ୍ଞାନର ବଳେ ସଫଳତାର ପଥେ ସେ ଚାଲେ। କନ୍ୟା ଯେବେ ପାଏ ସମ୍ମାନ, ଉନ୍ନତ ହୁଏ ଦେଶ ଓ ଜନ, ସଶକ୍ତ କନ୍ୟା ଗଢେ ସମାଜ, ଉନ୍ନତ ହୁଏ ଭାରତର ଆଜ।
3: ବା ବହୁତ ସୁନ୍ଦର ହେଇଛି ଅପା ଆପଣଙ୍କର ଏଇ ପଙ୍କ୍ତିଟି, ଆପଣ କଣ ନିଜେ ଲେଖିଛନ୍ତି କି?
2: ହଁ ମାୟା, ମୁଁ ତ ଲେଖାଲେଖି କରେ, ସେଥିପାଇଁ ଟିକେ ମନରୁ ଆସିଲା ତ ମୁଁ ତାହା ଲେଖିଗଲି।
3: ହଁ ଶ୍ରୋତା ଭଉଣୀ, ସଶକ୍ତ କନ୍ୟା ସଶକ୍ତ ସମାଜ ବିଷୟରେ ଏକ ସମାଜର ପ୍ରଗତି ତାହାର ନାରୀ ଓ କନ୍ୟାମାନଙ୍କର ସ୍ଥିତି ଉପରେ ନିର୍ଭର କରେ।
2: ହଁ ମାୟା, ଠିକ କହିଛ। ଯେହେତୁ କନ୍ୟାମାନଙ୍କୁ ଯଦି ଉଚିତ ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ସେବା ଓ ସୁଯୋଗ ମିଳେ, ତେବେ ସେମାନେ ନିଜ ପରିବାର, ସମାଜ ଓ ଦେଶର ଗୌରବ ବୃଦ୍ଧି କରିପାରିବେ।
3: ହଁ ଅପା, ଆଜିର କନ୍ୟା ଆସନ୍ତାକାଲିର ବୈଜ୍ଞାନିକ, ଶିକ୍ଷକ, ଡାକ୍ତର, ପ୍ରଶାସକ ଓ ନେତୃତ୍ୱଦାତ୍ରୀ। ତେଣୁ କନ୍ୟାମାନଙ୍କୁ ସଶକ୍ତ କରିଛି ଏକ ସମୃଦ୍ଧ ସମାଜ ଗଢିବାର ପ୍ରଥମ ପଦକ୍ଷେପ ହେବ।
2: ତେବେ ମାୟା, ଆମେ ସମସ୍ତେ କନ୍ୟାମାନଙ୍କର ଶିକ୍ଷା, ସମ୍ମାନ ଓ ସୁରକ୍ଷା ପ୍ରତି ସଚେତନ ହୋଇ ସଶକ୍ତ କନ୍ୟା ସଶକ୍ତ ସମାଜର ସ୍ୱପ୍ନକୁ ସାକାର କରିବା। ତେବେ ଏ ବିଷୟରେ ଆହୁରି ଆମେ ଜାଣିବା, ସଶକ୍ତ କନ୍ୟା ଓ ସଶକ୍ତ ସମାଜ ପାଇଁ କିପରି ଆମର ପଦକ୍ଷେପ ରହିବା ଉଚିତ, ସେ ବିଷୟରେ ଆମର ଅନୁପମା ବିଶ୍ୱାଳ ଭଉଣୀ କଣ କହନ୍ତି ଶୁଣିନେବା।
4: ମ୍ୟାଡମ ନମସ୍କାର।
0: ନମସ୍କାର,
4: ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
5: ମୋର ନାମ ଡକ୍ଟର ଅନୁପମା ବିଶ୍ୱାଳ, ମୁଁ ସମ୍ବଲପୁରରୁ କହୁଛି। ଏବଂ ମୁଁ ପିଏମ୍3 ହାଇସ୍କୁଲ ଶାସନରେ କଥା କରୁଛି।
4: ଧନ୍ୟବାଦ ମ୍ୟାଡାମ। ଆଜି ଆମର ବିଷୟବସ୍ତୁ ରହିଛି ସଶକ୍ତ

0: କନ୍ୟା ଓ ସଶକ୍ତ ସମାଜ
1: ସମ୍ପର୍କରେ
0: ତେବେ ଆପଣଙ୍କ ମତରେ କନ୍ୟା ସଶକ୍ତିକରଣ କାହାକୁ କୁହାଯାଏ?
1: କନ୍ୟାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଅଧିକାର ଓ ଆତ୍ମନିର୍ଭରଶୀଳତାର ସୁଯୋଗ ପ୍ରଦାନ କରି ସେମାନଙ୍କୁ ସକ୍ଷମ କରିବାକୁ କନ୍ୟା ସଶକ୍ତିକରଣ କୁହାଯାଏ।
0: ବହୁତ ସୁନ୍ଦର। ଏକ ସଶକ୍ତ କନ୍ୟା କିପରି ସମାଜର ଉନ୍ନତିରେ ସହାୟକ ହୁଏ?
1: ସଶକ୍ତ କନ୍ୟା ଶିକ୍ଷିତ, ସଚେତନ ଓ ଆତ୍ମବିଶ୍ୱାସୀ ହୋଇ ପରିବାର ଓ ସମାଜର ଉନ୍ନତିରେ ସକ୍ରିୟ ଭୂମିକା ନିଭାଇଥାଏ।
0: କନ୍ୟାମାନଙ୍କ ଶିକ୍ଷା କ୍ଷେତ୍ରରେ ଆଜି ମଧ୍ୟ କେଉଁ ବାଧା ବିଘ୍ନ ରହିଛି?
1: ଦାରିଦ୍ର୍ୟ, ଅଶିକ୍ଷା, ବାଲ୍ୟ ବିବାହ, ଲିଙ୍ଗଗତ ଭେଦଭାବ ଓ ସାମାଜିକ କୁସଂସ୍କାର ଏହାର ପ୍ରମୁଖ ବାଧା ଅଟେ।
0: କନ୍ୟାମାନଙ୍କ ଆତ୍ମନିର୍ଭରଶୀଳତା ପାଇଁ କେଉଁ ପଦକ୍ଷେପ ନେବା ଆବଶ୍ୟକ?
1: ଯୋଉ ଗୁଣାତ୍ମକ ଶିକ୍ଷା, ବୃତ୍ତିଗତ ପ୍ରଶିକ୍ଷଣ, ଡିଜିଟାଲ ଜ୍ଞାନ ଓ ରୋଜଗାର ସୁଯୋଗ ଆବଶ୍ୟକ।
0: ତେବେ ପରିବାର ଓ ବିଦ୍ୟାଳୟ ସଶକ୍ତିକରଣରେ କିପରି ସହଯୋଗ କରିପାରିବ?
1: ପରିବାର କନ୍ୟାମାନଙ୍କୁ ସ୍ନେହ, ଶିକ୍ଷା, ସୁରକ୍ଷା ଓ ସମ୍ମାନ ସୁଯୋଗ ଦେଇ ସେମାନଙ୍କ ଉନ୍ନତିର ଭିତ୍ତି ସୃଷ୍ଟି କରିପାରିବ।
0: ତେବେ କନ୍ୟାମାନଙ୍କ ସମ୍ମୁଖୀନ ପ୍ରମୁଖ ଚ୍ୟାଲେଞ୍ଜ କଣ ରହିଛି?
1: କନ୍ୟାମାନଙ୍କ ସମ୍ମୁଖୀନ ପ୍ରମୁଖ ଚ୍ୟାଲେଞ୍ଜ ଗୁଡିକ ହେଲା ଯୋଉ ଲିଙ୍ଗଗତ ବୈଷମ୍ୟ, ବାଲ୍ୟ ବିବାହ, ଶିକ୍ଷାର ଅଭାବ ଓ ସୁରକ୍ଷା ସମସ୍ୟା କନ୍ୟାମାନଙ୍କ ଏହି ପ୍ରମୁଖ ଚ୍ୟାଲେଞ୍ଜ ଅଟେ।
0: କନ୍ୟାମାନଙ୍କ ସୁରକ୍ଷା ପାଇଁ କଣ କରାଯିବା ଉଚିତ ବୋଲି ଆପଣ ଭାବୁଛନ୍ତି?
1: ମୋ ମତରେ ସଚେତନତା ବୃଦ୍ଧି, କଠୋର ଆଇନ ପ୍ରୟୋଗ, ଆତ୍ମରକ୍ଷା ଶିକ୍ଷା ଓ ସାମାଜିକ ସହଯୋଗ ଏଥିପାଇଁ ନିତାନ୍ତ ଆବଶ୍ୟକ ଅଟେ।
0: ଆଜିର କନ୍ୟାମାନେ କେଉଁ କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି?
1: ଆଜିର କନ୍ୟାମାନେ ସାଧାରଣ ଭାବରେ ଶିକ୍ଷା, ବିଜ୍ଞାନ, କ୍ରୀଡ଼ା, ରାଜନୀତି, ସାହିତ୍ୟ, ପ୍ରଶାସନ ଓ ବ୍ୟବସାୟ ସମେତ ପ୍ରାୟ ସମସ୍ତ କ୍ଷେତ୍ରରେ ଏହି କନ୍ୟାମାନେ ସଫଳତା ଅର୍ଜନ କରୁଛନ୍ତି।
0: ସମାଜ କିପରି କନ୍ୟାମାନଙ୍କୁ ସଶକ୍ତ କରିପାରିବ?
1: ଯୋଉ ଆମର ରହିଛି ସମାନ ଅଧିକାର ରହିବ, ଉତ୍ତମ ଶିକ୍ଷା ରହିବ, ନିଯୁକ୍ତି ସୁଯୋଗ ଓ ସମ୍ମାନ ପ୍ରଦାନ କରି ସମାଜ କନ୍ୟାମାନଙ୍କୁ ସଶକ୍ତ କରିପାରିବ।
0: ତେବେ ସଶକ୍ତ କନ୍ୟା ଏକ ସଶକ୍ତ ଭାରତ ଗଠନରେ କିପରି ସହାୟକ?
1: ସଶକ୍ତ କନ୍ୟାମାନେ ଦେଶର ମାନବ ସମ୍ପଦକୁ ସମୃଦ୍ଧ କରି ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଉନ୍ନତିରେ ମୂଲ୍ୟବାନ ଅବଦାନ ରଖିପାରନ୍ତି।
0: ତେବେ କନ୍ୟାମାନଙ୍କ ସୁରକ୍ଷା ପାଇଁ କଣ କରାଯିବା ଉଚିତ?
2: ଦେଖନ୍ତୁ, ଯୋଉ କନ୍ୟାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବହୁମୁଖୀ ପଦକ୍ଷେପ ନିଆଯାଇପାରେ, ଯେପରିକି ସାମାଜିକ ସଚେତନତା, ନାରୀ ସୁରକ୍ଷା ଓ ସମ୍ମାନ ସମ୍ପର୍କରେ ସମାଜର ମାନସିକତା ବଦଳାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ନିହାତି ଆବଶ୍ୟକ। ଦ୍ୱିତୀୟରେ ଆମେ ଯଦି ଦେଖିବା ଆଇନର କଠୋର ପ୍ରୟୋଗ, ମହିଳା ଓ ବାଳିକା ବିରୋଧୀ ଅପରାଧ କ୍ଷେତ୍ରରେ ତୁରନ୍ତ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ। ଆଉ ଗୋଟେ ତାର ପଦକ୍ଷେପ ହେଉଛି ଯୋଉଟା ଆତ୍ମରକ୍ଷା ଶିକ୍ଷା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରୁ ବାଳିକାମାନଙ୍କୁ ଆତ୍ମରକ୍ଷା ବା ଯୋଉଟା ଆମେ ସେଲ୍ଫ ଡିଫେନ୍ସ କହୁଛୁ ସେଇ କୌଶଳ ଶିକ୍ଷା ଦେଇ ସାହସୀ କରାଇବା ଉଚିତ। ସହାୟକ ବ୍ୟବସ୍ଥା, ସାମାଜିକ ସହଯୋଗ, ସହାୟତା, ହେଲ୍ପଲାଇନ୍ ଓ ସୁରକ୍ଷିତ ଯାତାୟତ ବ୍ୟବସ୍ଥା ସୁଦୃଢ଼ କରିବା ନିହାତି ଆବଶ୍ୟକ।
0: ଆଜିର କନ୍ୟାମାନେ କେଉଁ କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି?
2: ଆଜି ଯୋଉ କନ୍ୟାମାନେ ହୁଅନ୍ତୁ ବା ଯୋଉ ନାରୀମାନେ ନିଜ ପ୍ରତିଭା ଓ କଠିନ ପରିଶ୍ରମ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ସେମାନେ ସଫଳତା ଅର୍ଜନ କରୁଛନ୍ତି, ଯାହା ଆମେ ଦେଖୁଛୁ ଯଥା ଶିକ୍ଷା ଗବେଷଣା, ସେମାନେ ବିଭିନ୍ନ ବିଷୟରେ ଶିକ୍ଷା ଲାଭ କରି ନିଶ୍ଚିତ ଭାବରେ ସମାଜରେ ତାଙ୍କର ଏକ ସୁଦୃଢ଼ ସ୍ଥାନ ବଜାୟ ରଖିପାରୁଛନ୍ତି। ଦ୍ୱିତୀୟରେ ବିଜ୍ଞାନ ଓ ମହାକାଶ, ଯୋଉଟା ଆମର ଇସ୍ରୋ ଭଳି ରହିଛି ମହାକାଶ ଅନୁସନ୍ଧାନ କେନ୍ଦ୍ର ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରୁଛନ୍ତି। କ୍ରୀଡ଼ା, ଯାହା ଅଲମ୍ପିକ୍ସ, ରାଜ୍ୟଗୋଷ୍ଠୀ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେମାନେ ପଦକ ଜିତୁଛନ୍ତି। ପ୍ରଶାସନ ଓ ରାଜନୀତି, ପ୍ରଶାସନିକ ସେବା, ନ୍ୟାୟପାଳିକା, ପ୍ରତିରକ୍ଷା ବାହିନୀ, ଏହି ସବୁଥିରେ ସେମାନେ ମୁଖ୍ୟ ଦାୟିତ୍ୱ ବହନ କରୁଛନ୍ତି। ଉଦ୍ୟୋଗ ଓ ବାଣିଜ୍ୟ, ଷ୍ଟାର୍ଟଅପ୍ ଓ ବଡ଼ ବଡ଼ ବ୍ୟବସାୟିକ ସଂସ୍ଥାରେ ମଧ୍ୟ ସେମାନେ ନିଜର ସଫଳତା ଅର୍ଜନ କରିପାରୁଛନ୍ତି। ତେଣୁ ଆଜିର ନାରୀ ପଛରେ ଆଉ ନାହାନ୍ତି, ସେମାନେ ନିଜର ପରିଶ୍ରମ ଦ୍ୱାରା ଖୁବ୍ ଆଗକୁ ତାଙ୍କ ପାଦ ବଢ଼େଇ ପାରୁଛନ୍ତି।
0: ତେବେ ସମାଜ କିପରି କନ୍ୟାମାନଙ୍କୁ ସଶକ୍ତ କରିପାରିବେ?
2: ନିଶ୍ଚିତ ଭାବରେ ଯଦି ସମାଜ ଚାହିଁବ ନାହିଁ ତାହେଲେ କନ୍ୟାମାନେ ସଶକ୍ତ ହୋଇପାରିବେ ନାହିଁ। ସମାଜରୁ ଆମେ ଏହି ଆଶା ରଖିବା

0: ଦେଖିବା ଯେ ସମାନ ସୁଯୋଗ ଓ ଅଧିକାର, ପୁରୁଷ ଓ ମହିଳା ମଧ୍ୟରେ ଭେଦଭାବ ନ ରଖି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ଏ ସବୁ କ୍ଷେତ୍ରରେ ତାକୁ ସମାନ ଅଧିକାର ଦେବା ନିହାତି ଆବଶ୍ୟକ। ଦ୍ୱିତୀୟରେ ହେଉଛି ତାଙ୍କର ଗୁଣାତ୍ମକ ଶିକ୍ଷା ଓ ଦକ୍ଷତାର ବିକାଶ। ପୁସ୍ତକଗତ ଶିକ୍ଷା ସହ ବୈଷୟିକ ଓ ବୃତ୍ତିଗତ ଦକ୍ଷତା ପ୍ରଦାନ କରିବା ନିହାତି ଆବଶ୍ୟକ। ନିଯୁକ୍ତି ଓ ନେତୃତ୍ୱ, ଯେପରିକି କର୍ମକ୍ଷେତ୍ରରେ ସୁରକ୍ଷିତ ପରିବେଶ ରହିବ, ସମାନ ବେତନ ରହିବ ଏବଂ ମୁଖ୍ୟ ଯୋଉ ଜିନିଷଟି ରହୁଛି ନିଷ୍ପତ୍ତି ନେବାରେ ନେତୃତ୍ୱ। ଆମ ସମାଜରେ ପ୍ରାୟତଃ ପରିବାରରେ ହଉ ବା କାର୍ଯ୍ୟାଳୟ ଗୁଡିକରେ ହଉ, ପୁରୁଷମାନଙ୍କର ନିଷ୍ପତ୍ତିକୁ ହିଁ ଶ୍ରେଷ୍ଠ ନିଷ୍ପତ୍ତି ଭାବରେ ଗ୍ରହଣ କରାଯାଏ। ଏଇ ଯୋଉ ହୀନ ମାନସିକତା ସମାଜରେ ରହିଛି ଏହା ନିଶ୍ଚିତ ଭାବରେ ପରିବର୍ତ୍ତନ ହେବା ଆବଶ୍ୟକ ଅଟେ। ଆଉ ଗୋଟେ ତାଙ୍କର ରହୁଛି ଯୋଉଟା ସାମାଜିକ ସମ୍ମାନ, ପୁରାତନ ରକ୍ଷଣଶୀଳ ବିଚାରଧାରାକୁ ତ୍ୟାଗ କରି ସେମାନଙ୍କର ମତାମତ ଓ ସ୍ୱାଧୀନତାକୁ ସମ୍ମାନ ଜଣାଇବା।
1: ତେବେ ଆଜିର କନ୍ୟାମାନେ, ଆପଣଙ୍କ ମତରେ ଆଗରେ କୁହାଯାଉଥିଲା ଯେ ଝିଅ ଜନମ ପରଘରକୁ ବା ଚୁଲି ମୁଣ୍ଡକୁ, ତ ଏହାର ତାତ୍ପର୍ଯ୍ୟ ଆଜି ଆପଣଙ୍କ ମତରେ କଣ ରହିଛି? ସେହି ରୂଢ଼ିଟି ବା ସେହି ପଦଟି କଣ ଆଜି କାର୍ଯ୍ୟ କରୁଛି ନା ତାହାର କିଛି ପରିବର୍ତ୍ତନ ହୋଇଛି?
0: ସମାଜର ସ୍ରୋତରେ ଯଦି ଆମେ ତାଳ ଦେଇକି ନ ଚାଲିବା ତାହେଲେ ନିଶ୍ଚିତ ଭାବରେ ଆମେ ପଛରେ ରହିଯିବା। ତେଣୁ ସମାଜ ବହୁତ ଆଗକୁ ଯାଉଛି। ଝିଅ ଜନ୍ମ ଚୁଲି ମୁଣ୍ଡକୁ ନୁହେଁ କି ପର ଘରକୁ ବି ନୁହେଁ, ସେଇ ରୂଢ଼ି ତାର ଅର୍ଥରେ ପରିବର୍ତ୍ତନ ଆଣିପାରିଛି। ଯଦିଓ ଝିଅଟି ପର ଘରକୁ ଯାଉଛି ଚୁଲି ମୁଣ୍ଡକୁ, ତ ମାନେ ସମାଜରେ ପୁରୁଷ ପାଇଁ ଯୋଉ କାମ ରହିଛି ତା ପାଇଁ ଭିନ୍ନ କାମ ରହିଛି, ସ୍ତ୍ରୀ ପାଇଁ ବି ଭିନ୍ନ କାମ ରହିଛି। ଯେହେତୁ ସମାଜର ଏ ଦୁଇ ଜଣ ଗୋଟେ ଗୋଟେ ଅଙ୍ଗ ଅଟନ୍ତି, ତେଣୁ ନିଶ୍ଚିତ ଭାବରେ ଗୋଟେ ମହିଳା ତାର ଦୈନନ୍ଦିନ ତାର ଜୀବନ ହିଁ ସେ ଚୁଲି ମୁଣ୍ଡରୁ ଆରମ୍ଭ ହେଉଛି ଏବଂ ସେ ପର ଘରକୁ ହିଁ ଯିବ। କିନ୍ତୁ ଏଥିରେ ବର୍ତ୍ତମାନ ତାର ସ୍ୱାଧୀନତା ଆସିଛି, ଯାହାକି ପୂର୍ବରୁ ନଥିଲା। ପୂର୍ବରୁ ଯୋଉ ରେଷ୍ଟ୍ରିକ୍ସନ ଭିତରେ ସେ ରହୁଥିଲା, ଯୋଉ ଗୋଟେ ଆବଦ୍ଧ କୋଠରୀ ଭିତରେ ତାକୁ ବନ୍ଦୀ କରାଯାଉଥିଲା, ବର୍ତ୍ତମାନ ସେଥିରେ ସ୍ୱାଧୀନତା ଆସିଛି। ଗୋଟେ ନାରୀ ତାର ସ୍ୱାଧୀନ ଜୀବନଯାପନ ଜିଇଁ ପାରୁଛି ସେ, ଏବଂ ପରଘରକୁ ଗଲେ ମଧ୍ୟ ସେଠି ସେ ନିଜକୁ ଅବହେଳିତ ମନେ କରୁନାହିଁ। ସମାଜ ନିଶ୍ଚିତ ଭାବରେ ସମାଜ ଆଗକୁ ଯାଇଛି, ଲୋକମାନଙ୍କର ମାନସିକତାରେ ପରିବର୍ତ୍ତନ ଆସିଛି। ଯେହେତୁ ନାରୀ ବର୍ତ୍ତମାନ ଅଶିକ୍ଷିତା ନୁହନ୍ତି, ସେମାନେ ଶିକ୍ଷିତା ହେଇଗଲେଣି ଏବଂ ବିଭିନ୍ନ କ୍ଷେତ୍ରରେ ସେମାନେ ନିଜକୁ ସାମିଲ କରିପାରୁଛନ୍ତି, ପୁରୁଷ ସହିତ ହାତ ଦେଇକି ସେମାନେ ବାଟ ଚାଲିପାରୁଛନ୍ତି ସେମାନଙ୍କ ଭିତରେ, ଆଉ ସେଇ ରୂଢ଼ିଟି ମୋ ମତରେ ଆଗରୁ ଯେମିତି ଥିଲା ସେଇ ଅର୍ଥରେ ଆଉ ନାହିଁ, ତାର ଅର୍ଥରେ ପରିବର୍ତ୍ତନ ଆସିଛି।
1: ବହୁତ ସୁନ୍ଦର, ଧନ୍ୟବାଦ ମ୍ୟାଡମ। ବର୍ତ୍ତମାନର ଆଧୁନିକ ନାରୀ, ତ ଆପଣ ଯାହା ଦେଖୁଛନ୍ତି କନ୍ୟା ସନ୍ତାନ ମାନେ, କନ୍ୟା ସନ୍ତାନ ଆଉ ପୁତ୍ର ସନ୍ତାନ ମଧ୍ୟରେ ପ୍ରଭେଦ କଣ ରହିଛି?
0: ଏବେ ବି ସମାଜରେ ଯେତେବେଳେ ପ୍ରଥମେ ଝିଅଟିଏ ଜନ୍ମ ହେଲା ବୋଲି ଆମେ ଜାଣୁଛୁ, ସେଇ ସମୟରେ ପରିବାର ଲୋକ ମିଠା ବାଣ୍ଟିଲେ ମଧ୍ୟ ତାଙ୍କ ଭିତରେ ଗୋଟେ ଅଫସୋସ ରହିଯାଉଛି ଯେ ପୁଅଟିଏ ସେମାନେ ନିଶ୍ଚିତ ଭାବରେ ଚାହିଁଥାନ୍ତି। ଆମେ ଯେତେବେଳେ ଗୋଟେ ମା ଟିଏ ଗର୍ଭବତୀ ଥାଏ, ଆମେ ସେହି ସମୟରୁ ଆମେ ଦେଖିବା କେହି କହନ୍ତିନି ଯେ ତୋ ଝିଅ ଆସିବ ବୋଲି, ଆଡଭାନ୍ସ ସମସ୍ତେ କହନ୍ତି ତୋ ପୁଅ ଆସିବ ବା ମୋ ନାତି ଆସିବ ନା ମୋ ପୁତୁରା ଆସିବ, ଏମିତି ପରିବାର ଲୋକ ବା ପଡୋଶୀ ଲୋକ ସମସ୍ତେ କହିଥାନ୍ତି। କାରଣ ସେମାନେ ସମସ୍ତେ ଚାହାନ୍ତି ଗୋଟେ ପୁଅ ଆସୁ। ଏବଂ ମୁଁ ଭାବୁଛି ଯାହା, ଯେହେତୁ ସମାଜରେ ନାରୀ ସ୍ୱାଧୀନ ହେଲେ ମଧ୍ୟ, ଯେତେ ଆତ୍ମନିର୍ଭରଶୀଳ ହେଲେ ମଧ୍ୟ, ବହୁତ ସ୍ଥାନରେ ସେମାନେ ଏ ଯୌନ ନିର୍ଯାତନା ପାଉଛନ୍ତି। ପରିବାରରୁ ସିନା ସେମାନେ ସୁରକ୍ଷା ପାଇଲେ, ପରିବାରର ସମସ୍ତେ ଶିକ୍ଷିତ ହେଲେ, ଶାଶୁ ଶ୍ୱଶୁର ନଣନ୍ଦ ଦିଅର ଏମାନଙ୍କ ଦ୍ୱାରା ସେ ଆଉ ଶୋଷିତ ହେଉ ନାହିଁ, ଅତ୍ୟାଚାରିତ ହେଉ ନାହିଁ। କିନ୍ତୁ ଯେଉଁମାନେ ଅଶିକ୍ଷିତ ପୁରୁଷ, ଯେଉଁମାନେ ବେକାରୀ ହିଁ ସମାଜରେ ବୁଲୁଛନ୍ତି ବା ଯେଉଁମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି, ସେମାନେ ସେହି ସମୟରେ ତାଙ୍କର ହିତାହିତ ଜ୍ଞାନକୁ ହଜାଇ ଦେଇଥାନ୍ତି ଏବଂ ପାଶବ ପ୍ରକୃତି ତାଙ୍କର ବାହାର କରିଥାନ୍ତି, ଏବଂ ସେହି ସମୟରେ ସେମାନେ ମହିଳାମାନଙ୍କ ଉପରେ ଅତ୍ୟାଚାର କରିଥାନ୍ତି। ତେଣୁ ସେଇ ଗୋଟିଏ ଜିନିଷ, ସେଇ ଗୋଟିଏ ଯଦି ପରିବର୍ତ୍ତନ ହୋଇଯାଆନ୍ତା ସମାଜରୁ, ନିଶ୍ଚିତ ଭାବରେ ପୁଅ ଝିଅ ଭିତରେ, ଲୋକମାନଙ୍କ ଭିତରେ କିଛି ଭୟ ବି ରହିପାରିବ ନାହିଁ। ପୁରୁଷ ପୁଅ ଯାହା, ଝିଅ ମଧ୍ୟ ତାହା। ଝିଅକୁ ଆମେ ପାଠ ପଢାଉଛୁ, ପୁଅକୁ ବି ପାଠ ପଢାଉଛୁ, ପୁଅକୁ ବାହା କରାଉଛୁ, ଝିଅକୁ ମଧ୍ୟ ବାହା କରାଉଛୁ, ଏବଂ ପୁଅ ବାହା ହେବା ପାଇଁ ଯୋଉ ଆମେ ବୋହୁଟି ଆଣୁଛୁ, ବୋହୁକୁ ବି ଆମେ କିଛି ଦଉଛୁ ଏବଂ ଝିଅକୁ ମଧ୍ୟ ଦଉଛୁ। ତେଣୁ ଏଥିରେ କିଛି ପାତରଅନ୍ତର ହଉନାହିଁ, ଶିକ୍ଷା ସ୍ୱାସ୍ଥ୍ୟ ସବୁଥିରେ ଠିକ୍ଠାକ୍ ଚାଲିଛି ମୋ ମତରେ। କିନ୍ତୁ ଏଇ ଯୋଉ ଗୋଟେ ଜିନିଷ ସମାଜରେ ରହିଯାଉଛି ଯେ ଝିଅ ବାହାରକୁ ଯାଇଛି ମାନେ ଆମ ଛାତି ଭିତରେ

0: ଗୋଟେ ଦରଦ ରହୁଛି, ଆମ ଛାତି ଭିତରେ ଗୋଟେ ଭୟ ରହୁଛି ଯେ କେତେବେଳେ ଝିଅଟି ଘରକୁ ଫେରିବ। କିନ୍ତୁ ପୁଅ ପ୍ରତି ମଧ୍ୟ ଭୟ ରହୁଛି ବିଳମ୍ବ ହେଲି, କିନ୍ତୁ ଯଦି ଆମେ ମାପ ଦେଖିବା ନିଶ୍ଚିତ ଭାବରେ ଝିଅ ପ୍ରତି ଆମର ଅଧିକ ଭୟ ସୃଷ୍ଟି ରହୁଛି। ଘରକୁ ନ ଆସିବା ଯାଏ ଗୋଟେ ପରିବାରରେ ପରିବାର ସଦସ୍ୟ ଶାନ୍ତିରେ ରହିପାରନ୍ତିନି, ତେଣୁ ସେଇଟା ହିଁ ପାର୍ଥକ୍ୟ, ଆଉ ମୋ ମତରେ ଆଉ କୌଣସି ପାର୍ଥକ୍ୟ ନାହିଁ।
1: ତେବେ ଶେଷରେ ଏଇ ସଶକ୍ତ କନ୍ୟାମାନେ ଆଜି ଯେଉଁମାନେ ପାଠ ପ୍ରତି ଅନିଚ୍ଛା ପ୍ରକାଶ କରୁଛନ୍ତି ସେମାନଙ୍କୁ ଆପଣଙ୍କର ବାର୍ତ୍ତା କଣ ରହିବ?
2: ମୋ ବାର୍ତ୍ତା ଏମିତି ରହିବ ଯେ ସେମାନେ ଏଇ ଯୋଉ ସମାଜର ଆଗ ଧାଡିରେ ରହିବା ପାଇଁ ସବୁବେଳେ ଚେଷ୍ଟିତ ହେବା ଉଚିତ, କାରଣ ଯିଏ ପଛରେ ରହେ ସେ ସବୁବେଳେ ପଛରେ ହିଁ ରହିଯାଏ। ତେଣୁ ନିଜ ଉପରେ ଗୋଟେ ଆତ୍ମବିଶ୍ୱାସ ରଖି ସେମାନେ ମଧ୍ୟ ସମାଜର ସ୍ରୋତରେ ନିଜକୁ ସାମିଲ କରି ପ୍ରତି କ୍ଷେତ୍ରରେ ସଫଳତା ଅର୍ଜନ କରିବା ଉଚିତ।
1: ବହୁତ ବହୁତ ଧନ୍ୟବାଦ, ବହୁତ ସୁନ୍ଦର ଭାବରେ ଆପଣ ଆମ ଶ୍ରୋତା ଭଉଣୀମାନଙ୍କୁ ଏହି ସଶକ୍ତ କନ୍ୟା ଏବଂ ସଶକ୍ତ ସମାଜ

0: ସ୍ରୋତରେ ନିଜକୁ ସାମିଲ କରି ପ୍ରତି କ୍ଷେତ୍ରରେ ସଫଳତା ଅର୍ଜନ କରିବା ଉଚିତ।
1: ବହୁତ ବହୁତ ଧନ୍ୟବାଦ। ବହୁତ ସୁନ୍ଦର ଭାବରେ ଆପଣ ଆମ ଶ୍ରୋତା ଭଉଣୀମାନଙ୍କୁ ଏହି ସଶକ୍ତ କନ୍ୟା ଏବଂ ସଶକ୍ତ ସମାଜ କିପରି ଗଠନ କରାଯାଇ ପାରିବ ଏ ସମ୍ପର୍କରେ ସୁନ୍ଦର ଭାବରେ ଶୁଣାଇଥିବାରୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅଶେଷ ଧନ୍ୟବାଦ।
0: ଧନ୍ୟବାଦ
2: ମ୍ୟାଡମ। ଶକ୍ତି ସଂରକ୍ଷଣ ଆଜିର ସମାଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ଏହା କେବଳ ଶକ୍ତିର ଅପଚୟ ରୋକିବା ନୁହେଁ, ବରଂ ଭବିଷ୍ୟତ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦର ସୁରକ୍ଷା କରିବାର ଏକ ମହତ୍ତର ଦାୟିତ୍ୱ। ଏହି ମହତ୍ କାର୍ଯ୍ୟରେ ନାରୀ ଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱବହ। ନାରୀ କେବଳ ପରିବାରର ମେରୁଦଣ୍ଡ ନୁହନ୍ତି, ସେ ସମାଜର ପ୍ରଗତି ଓ ପରିବେଶ ସୁରକ୍ଷାର ଅନ୍ୟତମ ପ୍ରମୁଖ ବିନ୍ଧାଣୀ। ଏହି ଅବସରରେ ଆଜିର ବିଷୟବସ୍ତୁଟି ହେଲା ଶକ୍ତି ସଂରକ୍ଷଣରେ ନାରୀ।
3: ଭଉଣୀମାନେ, ଆପଣମାନେ ତ ଜାଣନ୍ତି ଯେ ପ୍ରତ୍ୟେକ କାମ କରିବାକୁ ହେଲେ ଶକ୍ତି ଆବଶ୍ୟକ ହୋଇଥାଏ, ଯେପରିକି ସଂସାରରେ ବଞ୍ଚି ରହିବା ପାଇଁ, ସାମାଜିକ ସ୍ଥିତି ଓ ପ୍ରଗତି ପାଇଁ, ସଭ୍ୟତାର ଉନ୍ନତି ପାଇଁ ଆମକୁ କୃଷି, ଶିଳ୍ପ, ବସବାସ, ଆମୋଦ ପ୍ରମୋଦର ବ୍ୟବସ୍ଥା କରିବାକୁ ପଡ଼ିବ। ଏଥିପାଇଁ ନାନା ପ୍ରକାର କାର୍ଯ୍ୟ କରିବାକୁ ହେବ, ଫଳରେ ଆମେ ଶକ୍ତି ଉପରେ ଏକାନ୍ତ ନିର୍ଭରଶୀଳ। ପୂର୍ବେ ଆମେ କାଠ, କୋଇଲା ଓ ତେଲ ପରି ଜୀବାଶ୍ମ ଜାଳେଣୀରୁ ଶକ୍ତି ଚାହିଦା ମେଣ୍ଟାଉଥିଲୁ। କ୍ରମେ ସଭ୍ୟତାର ଉନ୍ନତି ହେବା ସଙ୍ଗେ ସଙ୍ଗେ ଓ ଜନସଂଖ୍ୟା ବୃଦ୍ଧି ହେବାରୁ ପୃଥିବୀର ଗଚ୍ଛିତ ଜୀବାଶ୍ମ ଜାଳେଣୀ ଆମ ପାଇଁ ପର୍ଯ୍ୟାପ୍ତ ହେଲା ନାହିଁ। ତା ଛଡ଼ା ପରିବେଶକୁ ନିର୍ମଳ ରଖିବା ଓ ସୁବିଧାରେ ଶକ୍ତି ଲାଭ କରିବା ଉଦ୍ଦେଶ୍ୟରେ କେତେକ ବିକଳ୍ପ ଶକ୍ତି କଥା ଆମେ ଚିନ୍ତା କରୁଛୁ। ସଭ୍ୟତାର ପ୍ରଗତି ସଙ୍ଗେ ସଙ୍ଗେ ମନୁଷ୍ୟର ଜୀବନଶୈଳୀରେ ପରିବର୍ତ୍ତନ ହେଉଛି, ଏଣୁ ଆଧୁନିକ ଉପକରଣମାନର ବ୍ୟବହାର ବୃଦ୍ଧି ପାଉଛି। ଏହା ସାଙ୍ଗକୁ ପୃଥିବୀର ଲୋକସଂଖ୍ୟା ମଧ୍ୟ କ୍ରମାଗତ ଭାବରେ ବଢ଼ି ଚାଲିଛି, ଏଥିପାଇଁ ପ୍ରତିବର୍ଷ ଶକ୍ତି ଚାହିଦା ବୃଦ୍ଧି ପାଉଛି। ବର୍ତ୍ତମାନର ଶକ୍ତି ମୁଖ୍ୟତଃ କୋଇଲା ଓ ପେଟ୍ରୋଲିୟମ ଭଳି ଜୀବାଶ୍ମ ଇନ୍ଧନରୁ ଆହରଣ କରାଯାଉଛି। ଏହା ବ୍ୟତୀତ ଜଳବିଦ୍ୟୁତ, ଆଣବିକ ବିଦ୍ୟୁତ ଓ କେତେକ ଅଣପାରମ୍ପରିକ ଉତ୍ସରୁ ମଧ୍ୟ ଶକ୍ତି ଉପଲବ୍ଧ ହେଉଛି, ମାତ୍ର ଏହି ଉତ୍ସଗୁଡ଼ିକର କ୍ଷମତା ସୀମିତ। ଏଣୁ ଆଗାମୀ ବର୍ଷମାନଙ୍କରେ ଜୀବାଶ୍ମ ଇନ୍ଧନଗୁଡ଼ିକର ଉତ୍ସ ସମ୍ପୂର୍ଣ୍ଣ ଶେଷ ହୋଇଗଲେ ବିଶ୍ୱ ଘୋର ଶକ୍ତି ସଙ୍କଟର ସମ୍ମୁଖୀନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ସେଥିପାଇଁ ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ନୂତନ ଶକ୍ତି ଉତ୍ସର ସନ୍ଧାନ କରୁଛନ୍ତି। ଆମେ ଗୃହିଣୀମାନେ ସାଧାରଣତଃ ଘରେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଇନ୍ଧନ, ଯେପରିକି ରନ୍ଧନ ଗ୍ୟାସ୍, କୋଇଲା, କାଠ ଇତ୍ୟାଦି ନବୀକରଣ ଅଯୋଗ୍ୟ ପ୍ରାକୃତିକ ସମ୍ପଦ ହୋଇଥିବାରୁ ଏହାର ଭଣ୍ଡାର ସୀମିତ, ତେଣୁ ଏଗୁଡ଼ିକର ବ୍ୟବହାରରେ ମିତବ୍ୟୟତା ଅବଲମ୍ବନ କରିବାର ଆବଶ୍ୟକତା ଆଜିକାଲି ଉପଲବ୍ଧି କରାଯାଉଛି। ଏହିସବୁ ଶକ୍ତିର ଅପଚୟ ପ୍ରାକୃତିକ ଉପାୟରେ ଭରଣା ହୋଇପାରେ, ଅର୍ଥାତ୍ ଅକ୍ଷୟ ଉର୍ଜାର ସଠିକ୍ ବିନିଯୋଗ କରି। ଯେପରିକି ଘରେ ବିଦ୍ୟୁତ୍ର ବ୍ୟବହାରରେ ରୋକ ଲଗାଇବା ପାଇଁ ଆମେ ସୌର ବ୍ୟାଟେରୀ, ସୌର ଚୁଲା, ସୌର ହିଟର, ସୌର ଡ୍ରାୟର ଆଦି ବ୍ୟବହାର କରିପାରିବା। ସୌର ଚୁଲାର ତାପମାତ୍ରା 130°-140°C ରହୁଥିବାରୁ ଅଳ୍ପ ସମୟ ମଧ୍ୟରେ ରୋଷେଇ ସମ୍ଭବ ହୋଇଥାଏ। ଏହି ଜିନିଷଗୁଡ଼ିକ ଆମ ଆଧୁନିକ ନାରୀର ଉପଯୁକ୍ତ ବିକଳ୍ପ ଅଭାବରେ ସହାୟକ ହେବା ସଙ୍ଗେ ସଙ୍ଗେ ମିତବ୍ୟୟତା ହେବା ପାଇଁ ମଧ୍ୟ ଖୋରାକ ଯୋଗାଇଥାଏ। ସେହିପରି ଆମେ ଜାଣୁ ଭାରତରେ ଅନେକ ଗୋରୁଗାଈ ଅଛନ୍ତି, ସେମାନଙ୍କଠାରୁ ବର୍ଷକୁ ପ୍ରାୟ ବହୁତ ଗୋବର ମିଳିଥାଏ। ସେହିପରି ଗାଁ ଗହଳିରେ ରହୁଥିବା ଭଉଣୀମାନେ, ଯେଉଁମାନଙ୍କ ଘରେ 4-5 ଗୋରୁଗାଈ ଅଛନ୍ତି, ସେମାନେ ଗୋବର ଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କଲେ 7-8 ଜଣିଆ ପରିବାରର ରୋଷେଇ ପାଇଁ ଯଥେଷ୍ଟ ଗ୍ୟାସ୍ ପାଇପାରିବେ। ଗୋବର ଗ୍ୟାସ୍ ଶୁଖିଲା ଗୋବରଠାରୁ ଜାଳେଣୀ ହିସାବରେ ପ୍ରାୟ 6 ଗୁଣ ଦକ୍ଷ। ଏଥିରେ ଧୂଆଁ ହୁଏ ନାହିଁ, ଫଳରେ ଘର କଳା ହୁଏ ନାହିଁ ଏବଂ ଚକ୍ଷୁ, ଫୁସ୍ଫୁସ୍, ହୃତ୍ପିଣ୍ଡ ଆଦି ରୋଗ ହେବାର ଆଶଙ୍କା କମିଯାଇଥାଏ। ଗୋବର ବିନିଯୋଗ ଫଳରେ ମଶାମାଛି ଆଦି ଜନ୍ମନ୍ତି ନାହିଁ ଓ ପରିବେଶ ନିର୍ମଳ ରହେ। ଏହି ଜୈବ ଗ୍ୟାସ୍ରୁ ରୋଷେଇ କରିବା, ବତି ଜଳାଇବା, ଜେନେରେଟର ଚଳାଇ ବିଦ୍ୟୁତ୍ ଉତ୍ପାଦନ କରିବା ଓ କେତେକ ବୈଦ୍ୟୁତିକ ଉପକରଣ ଚଳାଇବାରେ ମଧ୍ୟ ସହାୟକ ହୋଇଥାଏ। ଏହାଛଡ଼ା ଗୃହିଣୀମାନେ ସଦାସର୍ବଦା ଘରେ ବିଦ୍ୟୁତ୍ ଶକ୍ତିର ଅପଚୟ ରୋକିବା ପାଇଁ ମଧ୍ୟ ସଚେତନ ହେବା ଆବଶ୍ୟକ। ଏହାଦ୍ୱାରା ଉଭୟ ଆର୍ଥିକ କ୍ଷତିରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ଶକ୍ତି ସଂରକ୍ଷଣ ମଧ୍ୟ କରିପାରିବେ। ବେଳେବେଳେ ଦେଖାଯାଏ ଘରେ ଅନବରତ ପଙ୍ଖା ଘୁରୁଥାଏ, ଟିଭି, ଟେପ୍ ରେକର୍ଡର ଆଦି ଅଯଥାରେ ବାଜୁଥାଏ ଓ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ

ଆଦି ଚାଲୁଥାଏ। ଏହି କ୍ଷେତ୍ରରେ ଜଣେ ଗୃହିଣୀ ନିଜର ପିଲାମାନଙ୍କୁ ବା ପରିବାରର ସଦସ୍ୟମାନଙ୍କୁ ଆକଟ କରିପାରିବେ। ଏହାଛଡ଼ା ରୋଷେଇ କଲାବେଳେ ଇନ୍ଧନ ବଞ୍ଚାଇବା ପାଇଁ ରାଇସ୍ କୁକର୍, ପ୍ରେସର କୁକର୍, ଇଡ୍ଲି କୁକର୍, ମାଇକ୍ରୋୱେଭ୍, ଓଭନ୍ ପରି କମ୍ ସମୟରେ ସୁବିଧାରେ ପ୍ରସ୍ତୁତ ହୋଇପାରୁଥିବା ରନ୍ଧନ ଉପକରଣ ମଧ୍ୟ ବ୍ୟବହାର କରିପାରିବେ। ଏହାଛଡ଼ା ରନ୍ଧନ ପୂର୍ବରୁ ଡାଲିଜାତୀୟ ଦ୍ରବ୍ୟ, ମଞ୍ଜି ଏବଂ ଅନ୍ୟାନ୍ୟ ଶୁଖିଲା ସାମଗ୍ରୀକୁ ଯଥାସମ୍ଭବ ପାଣିରେ ବତୁରାଇ ରନ୍ଧନ କରିବା ଉଚିତ। ଏହାଦ୍ୱାରା ଆମେ କମ୍ ସମୟରେ ରନ୍ଧନ କରିପାରିବା। ଏହାଛଡ଼ା ସଙ୍ଗେ ସଙ୍ଗେ ଫ୍ରିଜ୍ରୁ ସଦ୍ୟ କଢ଼ା ଯାଇଥିବା ଶାଗ, ପନିପରିବା, କ୍ଷୀର, ଦହି, ଛେନା, ମାଛ ମାଂସ ଓ ଅନ୍ୟାନ୍ୟ ରନ୍ଧନ ସାମଗ୍ରୀ ସଙ୍ଗେ ସଙ୍ଗେ ବ୍ୟବହାର ନକରି କିଛି ସମୟ ବାହାରେ ରଖିବା କିମ୍ବା ଥଣ୍ଡା ପାଣିରେ ବୁଡ଼ାଇ ବ୍ୟବହାର କରିବା ଉଚିତ। ଏହାଦ୍ୱାରା ମଧ୍ୟ ଉପକାର ମିଳିପାରିବ। ରୋଷେଇ କଲାବେଳେ ଅଧିକ ଗହିରିଆ ଥିବା ଗୋଲ୍ ହାଣ୍ଡି ପରିବର୍ତ୍ତେ ଅଳ୍ପ ଗହିରିଆ ଚଟକା ପାତ୍ର ସର୍ବଦା ବ୍ୟବହାର କରିବା ଉଚିତ। ଏହାଛଡ଼ା ବଜାରରେ ମିଳୁଥିବା ବିଭିନ୍ନ କିସମର ଫ୍ରାଇଂ ପ୍ୟାନ୍ ବ୍ୟବହାର କଲେ ମଧ୍ୟ ସୁଫଳ ମିଳିଥାଏ, କାରଣ ଏଗୁଡ଼ିକର ତଳେ ଯେଉଁ ଧାତୁର ପ୍ରଲେପ ସବୁ ଦିଆଯାଇଥାଏ ତାହା ଶୀଘ୍ର ତାପକୁ ଶୋଷଣ କରିଥାଏ। ବାରମ୍ବାର ଖାଦ୍ୟକୁ ଗରମ କରିବା ପରିବର୍ତ୍ତେ ଗରମ ଖାଦ୍ୟକୁ ହଟ୍କେସ୍, ଥର୍ମୋଫ୍ଲାସ୍କ ପ୍ରଭୃତି ରଖିପାରିବା। ଏହାଛଡ଼ା ରୋଷେଇ କଲାବେଳେ ସବୁ ଜିନିଷ ପ୍ରଥମେ କାଟି ବାଟି ସଜାଡ଼ି ହାତ ପାହାନ୍ତରେ ରଖି ଗ୍ୟାସ୍ ଟିପିବା ଆବଶ୍ୟକ। ଏହାଦ୍ୱାରା ଜାଳେଣୀ ଅଯଥାରେ ନଷ୍ଟ ହେବାର ଆଶଙ୍କା ନଥାଏ। ସେହିପରି ଆଉ ଗୋଟିଏ କଥା ହେଉଛି, ଗୃହିଣୀମାନେ ବଜାର ସଉଦା ପାଇଁ ଘରୁ କାହାରିକୁ ପଠାଇଲା ବେଳେ ଘର ପାଇଁ ଯାହା ଯାହା ଦରକାର ତାହାର ଏକ ତାଲିକା ପୂର୍ବରୁ ପ୍ରସ୍ତୁତ କରି ପଠାଇବା ଉଚିତ। ଏହାଦ୍ୱାରା ବାରମ୍ବାର ବଜାରକୁ ପଠାଇ ଉଭୟ ସମୟ ଓ ଇନ୍ଧନ ନଷ୍ଟ ହେବାରୁ ବଞ୍ଚିତ ହୋଇପାରେ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଭଉଣୀମାନେ, ଆମ ଅଞ୍ଚଳର ଗାଁ ଗହଳିରେ ମିଳୁଥିବା ମକା ଚୋପା ସହ ଗୋବର ଚଷୁ ମିଶାଇ ଧୂମହୀନ ଜାଳେଣୀ ସହଜରେ ପ୍ରସ୍ତୁତ କରିପାରିବେ। ମକା ସଣ୍ଡାକୁ ମଧ୍ୟ ଏଣେତେଣେ ନ ପକାଇ ଶୁଖିଲା ଜାଳେଣୀ ହିସାବରେ ବ୍ୟବହାର କରାଯାଇପାରିବ। ଇଏ ତ ଗଲା ଇନ୍ଧନର କଥା। ଏହାଛଡ଼ା ଘରେ ବେଳେବେଳେ ଦେଖାଯାଏ ଟାଙ୍କିରେ ପାଣି ଭର୍ତ୍ତି ହେବା ପରେ ମଧ୍ୟ ଅନବରତ ବୋହି ଚାଲୁଥାଏ। ଏହାଦ୍ୱାରା ଜଳ ନଷ୍ଟ ହୁଏ। ଜଳ ନଷ୍ଟ ହେବା ସହିତ ବିଦ୍ୟୁତ୍ ଅପଚୟ ମଧ୍ୟ ହୋଇଥାଏ। ସେହିପରି ଘରେ ପରିବାର ସଦସ୍ୟ କେହି ନଥିଲା ବେଳେ କିମ୍ବା ବାହାରେ ତାଲା ପଡ଼ିଥିଲା ବେଳେ ମଧ୍ୟ ଘର ଭିତରେ ବିଭିନ୍ନ ଉପକରଣ ଅଯଥାରେ ଚାଲୁଥାଏ ଓ ସେଥିପ୍ରତି କାହାର ଭୃକ୍ଷେପ ନଥାଏ। ଏହିସବୁ ପ୍ରତି ନାରୀଟିଏ ସଜାଗ ହେବା ସହିତ ଅନ୍ୟକୁ ଉପଦେଶ ମଧ୍ୟ ଦେଇପାରିବେ। ସେହିପରି ଘରୋଇ ଇନ୍ଧନର ଯେପରି ଅଯଥାରେ ନଷ୍ଟ ନ ହୁଏ ଅବା ଅନାବଶ୍ୟକ ଇନ୍ଧନରୁ ନିଜକୁ ଅନାବଶ୍ୟକ ରନ୍ଧନରୁ ନିଜକୁ ବିରତ ଦେଇପାରିବେ। ଥରକୁ ଥର କରି ଅନେକ ଗୁଡ଼ିଏ ବ୍ୟଞ୍ଜନ ବିଭିନ୍ନ ସମୟରେ ନ କରି ଏକାଥରକେ ସେଗୁଡ଼ିକୁ କରି ସାଇତି ରଖିପାରିବେ। ଘରେ ଯଥାସମ୍ଭବ ISI ମାର୍କ ଯୁକ୍ତ ବୈଦ୍ୟୁତିକ ଉପକରଣ ବ୍ୟବହାର କରିବାକୁ ଚେଷ୍ଟା କରିବେ। ଗୃହିଣୀମାନେ ମଝିରେ ମଝିରେ ଘରେ ବ୍ୟବହୃତ ହେଉଥିବା ଆଲୋକମାଳା ଓ ବିଦ୍ୟୁତ୍ ବଲ୍ବ, ଟ୍ୟୁବ୍ଲାଇଟ୍ ଇତ୍ୟାଦିକୁ ସଫା କରି ତାହାର ଉଜ୍ଜଳତା ଅକ୍ଷୁଣ୍ଣ ରଖିବାକୁ ଚେଷ୍ଟା କରିବେ। ଗୃହିଣୀଟିଏ ସର୍ବଦା ନିଜେ ଯେତେ ସମ୍ଭବ ସେତେ ବିଭିନ୍ନ କ୍ଷେତ୍ରର ହିତାଧିକାରୀ ହୋଇ ଅନ୍ୟକୁ ଯଥାସମ୍ଭବ ହିତୋପଦେଶ ଦେବା ଉଚିତ। ଘରର ପଙ୍ଖା, ରେଫ୍ରିଜରେଟର, କୁଲର, ଏୟାର କଣ୍ଡିସନରକୁ ଦରକାର ସମୟରେ ବ୍ୟବହାର କରିବା ଉଚିତ। ରେଫ୍ରିଜରେଟର ଦ୍ୱାରକୁ ବାରମ୍ବାର ନ ଖୋଲି ଠିକ୍ ସମୟରେ ଖୋଲିବା ଓ ଠିକ୍ ଜାଗାରେ ରଖିଲେ ମଧ୍ୟ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ହୋଇଥାଏ। ଶକ୍ତି ସଂଗ୍ରହଣ କରିବାରେ ନାରୀର ଭୂମିକା ପରିବାର ଓ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନାରୀଟିଏ ଯଦି ଶିକ୍ଷିତା ଓ ମିତବ୍ୟତର ଅଧିକ ହୋଇଥାଏ ତେବେ ସେ ନିଜେ ନିଜ ପରିବାରର ଓ ସମାଜ ପାଇଁ ଆଦର୍ଶ ହୋଇପାରିବ। ଏହିପରି ସର୍ବଗୁଣ ସମ୍ପନ୍ନ ନାରୀ ସମସ୍ତଙ୍କ ପାଇଁ ଉଦାହରଣ ହୋଇ ଅନ୍ୟର ପଥ ପ୍ରଦର୍ଶକ ହୋଇପାରିବ।

0: ତେବେ ଶ୍ରୋତା ଭଉଣୀ, ନବରାତ୍ରି ହେଉ ବା ଦଶହରା ପର୍ବ ହେଉ, ସେ ଦୁର୍ଗାଙ୍କର ପୂଜା ହେଉ ବା ଯେକୌଣସି ଦେବୀଙ୍କର ପୂଜା ହେଉ, ଆମ ସମସ୍ତଙ୍କ ପାଇଁ ଖୁସିର ଦିନ ହୋଇଥାଏ। କାରଣ ଓଡ଼ିଶାର ପର୍ବପର୍ବାଣୀ ପାଇଁ ଆଜି ଓଡ଼ିଶା ସବୁଠାରେ ବିଖ୍ୟାତ, ଏବଂ ଓଡ଼ିଶାର ପର୍ବପର୍ବାଣୀ ଗୋଟିଏ ଭାଇଚାରାର ସମସ୍ତଙ୍କ ଜୀବନରେ ଆଣିଦିଏ ନୂତନ ଆଶା, ସ୍ୱପ୍ନ ଏବଂ ଭାବନାର ଏକ ନୂଆ ଭାବାବେଗ।
1: ହଁ ପା, ଆଜିଠୁ ନବରାତ୍ରି ଆରମ୍ଭ ହେଉଛି, ଆଉ ଦଶହରା ରହିଲା ମାତ୍ର 10 ଦିନ। ଏଇ ଦଶହରାରେ ଆପଣ ଦେଖିବେ ସମସ୍ତଙ୍କ ଘରେ ପୁରା ମାନେ ସମସ୍ତେ ବହୁତ ଖୁସି ମନରେ ଥିବେ। ଛୋଟ ପିଲାମାନେ ଥିଲେ ବହୁତ ଜିନିଷ କିଣୁଥିବେ।

0: ଏହିପରି ମାନେ ଏହି ଦଶହରାଟା ଯେମିତି ସମସ୍ତଙ୍କ ମନରେ ନୂଆ ଖୁସି ଆଉ ନୂଆ ଉଦ୍ଦୀପନା ଆଣୁ, ଏହି କାମନା ଆମେ କରିବା। ହଁ ବା, ଆପଣ ତ କହିବା ଆରମ୍ଭ କରିବେ ମାନେ ସେଇଟା ଶେଷ ନାହିଁ, ଏ କଥା ମୁଁ ଭଲ ଭାବେ ଜାଣିଛି। ତେବେ ଏଇଠି ଆମକୁ ସମୟ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ।
1: ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଶୁଣିନେବା ଆଗାମୀକାଲିର ଆକର୍ଷଣ।
0: ଆଗାମୀକାଲି ରହିଛି ଅନନ୍ୟା, ଆମ ଅଞ୍ଚଳର ପ୍ରତିଭା, ଏ ବିଷୟରେ ସାକ୍ଷାତକାର ଶୁଣିପାରିବେ।
1: ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ତାର ସୁମତାମତ ଦେବା ପାଇଁ
0: ଆମ ପାଖକୁ ମେସେଜ ପଠାଇବା ପାଇଁ ନମ୍ବରଟି ହେଲା 8252203280।
1: ଆଉ ଥରେ ମନେ ରଖନ୍ତୁ, 8252203280।
0: ତେବେ ଶ୍ରୋତା ଭଉଣୀ, ଆଜି ପାଇଁ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ ଆମେ ଦୁହେଁ।
1: ନମସ୍କାର।

0: ପ୍ରଚାର କଲୁ ମହିଳାମାନଙ୍କ ପାଇଁ ଆମ କେନ୍ଦ୍ରର ପ୍ରସ୍ତୁତି ଘର ଓ ଘରଣୀ। ପ୍ରଯୋଜନାରେ ଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ଶୋଭାଗିନୀ ନନ୍ଦ ଏବଂ ଯୋଗମାୟା ମହାପାତ୍ର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ଏହା ବ୍ୟତୀତ ଆପଣଙ୍କ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ଆପଣମାନେ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିପାରିବେ ଇଂରାଜୀରେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଚେନ୍ନାଇ ଗସ୍ତ ଅବସରରେ ପୋରୁରୁ ପୁନମାଲି ପର୍ଯ୍ୟନ୍ତ ମେଟ୍ରୋ ରେଳ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ ବିଜୟ ମେଟ୍ରୋ ରେଳରେ କଲେ ଯାତ୍ରା। ରିୟାଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ବାରମ୍ଭାର ଶତ୍ରୁପକ୍ଷର ଆକ୍ରମଣକୁ ଭାରତର ନିନ୍ଦା। ଜଗଜ୍ଜନନୀ ମା ଦୁର୍ଗାଙ୍କ ନବଦିନ ବ୍ୟାପୀ ଆରାଧନାର ପର୍ବ ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା। ଏବଂ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ଟି20 କ୍ରିକେଟ୍ ଶୃଙ୍ଖଳାର ତୃତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚେନ୍ନାଇ ଗସ୍ତରେ ଯାଇଛନ୍ତି। ସେଠାରେ ଶ୍ରୀ ମୋଦି 13,000 କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକୁ ଉଦ୍ଘାଟନ କରିବେ। ଚେନ୍ନାଇରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ, ତାଙ୍କ କ୍ୟାବିନେଟ୍ ସହକର୍ମୀ ଏବଂ ଏଆଇଏଡିଏମ୍କେ ସାଧାରଣ ସମ୍ପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଡାପାଡି ପାଲାନୀସ୍ୱାମୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ। ଚେନ୍ନାଇର ପୋରୁଠାରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳକୁ ଯିବା ବାଟରେ ପ୍ରଧାନମନ୍ତ୍ରୀ ଏକ ରୋଡ୍ ଶୋ କରିଥିଲେ। ଏଥିସହ ସେ ପୋରୁରୁ ପୁନମାଲି ପର୍ଯ୍ୟନ୍ତ ମେଟ୍ରୋ ରେଳ ସେବାର ଶୁଭାରମ୍ଭ କରିଥିଲେ। ଏହି ପ୍ରକଳ୍ପରେ ପ୍ରାୟ 4,900 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟଙ୍କ ସହ ମେଟ୍ରୋ ରେଳରେ ମଧ୍ୟ ଯାତ୍ରା କରିଥିଲେ। ଏହି 14.5 କିଲୋମିଟର ଦୀର୍ଘ ମେଟ୍ରୋ ରେଳ ସେବାରେ ଏକ ସ୍ୱତନ୍ତ୍ର 3.7 କିଲୋମିଟର ବିଶିଷ୍ଟ ଡବଲ ଡେକର ସଂରଚନା ରହିଛି, ଯେଉଁଥିରେ ଚାଳକ ବିହୀନ ପରିଚାଳନାକୁ ସହାୟତା କରିବା ପାଇଁ ଅତ୍ୟାଧୁନିକ ସିଗ୍ନାଲିଂ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ 750 କୋଟିରୁ ଅଧିକ ଟଙ୍କାର ରେଳ ଭିଭିଭୂମି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଉଦ୍ଘାଟନ କରିବେ, ଯେଉଁଥିରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃ ବିକଶିତ ହୋଇଥିବା ପାଲାମି, ଭେଲର କ୍ୟାଣ୍ଟନମେଣ୍ଟ, ଅମ୍ବା ସମୁଦ୍ରମ, ପରମାକୁଡ଼ି ଏବଂ ନମକଲଠାରେ ଅବସ୍ଥିତ 5ଟି ଅମୃତ ଷ୍ଟେସନ।

ମିଳିଅଛି। ପରେ ଶ୍ରୀ ମୋଦି ଆଇଆଇଟି ପରିସରକୁ ଯାଇ ଜଳକଣ୍ଠେଶ୍ୱର ଶିବମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇଆଇଟି ମାଡ୍ରାସ୍ଠାରେ ସୁଧା ଗୋପାଳକୃଷ୍ଣନ୍ ବ୍ରେନ୍ ସେଣ୍ଟରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି, ଯାହା ଗର୍ଭାବସ୍ଥାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ମାନବ ଜୀବନକାଳ ମଧ୍ୟରେ ଶହେରୁ ଅଧିକ ମାନବ ମସ୍ତିଷ୍କକୁ କୋଷୀୟ ସ୍ତରରେ 3D ଆଟଲାସରେ ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ଏକ ବିଶ୍ୱସ୍ତରୀୟ ବୈଜ୍ଞାନିକ ମିଶନ। ଏହାପରେ ପ୍ରଧାନମନ୍ତ୍ରୀ ସାମୁଦ୍ରିକ ଭିଭିଭୂମିକୁ ମଜବୁତ କରିବା, କାର୍ଗୋ ହ୍ୟାଣ୍ଡଲିଂ ସୁବିଧାର ସମ୍ପ୍ରସାରଣରେ ସହାୟତା କରିବା ଏବଂ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି ପାଇଁ କେତେକ ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହି ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ସେଲେମ୍, ମଦୁରାଇ ଏବଂ ନାଗାପଟିନମ୍ରେ ଟ୍ରାଫିକ୍ ସମସ୍ୟା ଦୂର କରିବା ସହ ଯାତ୍ରା ସମୟ ହ୍ରାସ କରିବ। ପ୍ରଧାନମନ୍ତ୍ରୀ ଚେନ୍ନାଇ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ର ମାନାଲି ବିଶୋଧନାଗାରରେ ଏକ ଲୁପ୍ ଅଏଲ୍ ବେସ୍ ଷ୍ଟକ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। ଶ୍ରୀ ମୋଦି କାମରାଜ ବନ୍ଦରରେ ଏକ ଅତିରିକ୍ତ କୋଇଲା ବର୍ଥ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିବେ ଏବଂ ଅତିରିକ୍ତ କଣ୍ଟେନର ଟର୍ମିନାଲ୍ ପାଇଁ କ୍ୟାପିଟାଲ୍ ଡ୍ରେଜିଂ କାର୍ଯ୍ୟର ଶିଳାନ୍ୟାସ କରିବେ। ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜୟଗୋପାଳ ଗାରୁଡ଼ିଆ ହିନ୍ଦୁ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବିଗତ କିଛିଦିନ ମଧ୍ୟରେ ରିୟାଦ୍ର କିଙ୍ଗ୍ ଖାଲିଦ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ହୋଇଥିବା ବାରମ୍ଭାର ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଗତକାଲି ମଧ୍ୟ ସେହି ବିମାନ ବନ୍ଦର ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ଯୋଗୁଁ ଅନେକ ଧନ ଜୀବନ ହାନି ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ସମ୍ପତ୍ତି ନଷ୍ଟ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରାଯିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସାଧାରଣ ନାଗରିକ ଏବଂ ସାଧାରଣ ଭିଭିଭୂମି ଉପରେ ଏଭଳି ବାରମ୍ଭାର ଆକ୍ରମଣ ସମ୍ପୂର୍ଣ୍ଣ ରୂପେ ଗ୍ରହଣୀୟ ନୁହେଁ ଓ ଏହା ତୁରନ୍ତ ବନ୍ଦ ହେବା ଉଚିତ। ଏଥିସହ ଭାରତ ସାଉଦି ଆରବର ସାର୍ବଭୌମତ୍ୱ ରକ୍ଷା ପାଇଁ ସେଠାକାର ଜନସାଧାରଣ ଓ ସରକାରଙ୍କ ସହ ଦୃଢ଼ତାର ସହ ରହିଛି ଏବଂ ଏହି ଅଞ୍ଚଳରେ ଖୁବ୍ ଶୀଘ୍ର ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଫେରିଆସିବ ବୋଲି ଆଶା ପ୍ରକଟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଉଲ୍ଲେଖ କରି କହିଛନ୍ତି ମହାରାଜା ଅଗ୍ରସେନ ଜନସେବା ଏବଂ ସାମାଜିକ ସଦ୍ଭାବର ଜଣେ ଅଗ୍ରଦୂତ ଥିଲେ ଯାହାଙ୍କ ଜୀବନ ଓ ଆଦର୍ଶ ସମାଜକୁ ମାନବିକତା ଦିଗରେ ନିରନ୍ତର ମାର୍ଗଦର୍ଶନ କରିଥାଏ। ତାଙ୍କର ମହାନ ଚିନ୍ତାଧାରା ଭାରତର ସାଂସ୍କୃତିକ ପୁନରୁତ୍ଥାନକୁ ସଦାସର୍ବଦା ଅନୁପ୍ରାଣିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସ୍ୱାଧୀନତା ସଂଗ୍ରାମୀ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ସ୍ୱାଧୀନତା ସଂଗ୍ରାମରେ ଯୁବଶକ୍ତିଙ୍କୁ ଏକତ୍ର କରିବାଠାରୁ ଆରମ୍ଭ କରି ସ୍ୱାଧୀନତା ପରେ ଗ୍ରାମୀଣ ଭାରତର ସଶକ୍ତିକରଣ ଏବଂ ସର୍ବୋଦୟ ପାଇଁ କାର୍ଯ୍ୟ କରିବା ପର୍ଯ୍ୟନ୍ତ ଜୟପ୍ରକାଶ ନାରାୟଣଙ୍କ ସମଗ୍ର ଜୀବନ ଦେଶ ଓ ସମାଜ ପାଇଁ ଉତ୍ସର୍ଗୀକୃତ ଥିଲା। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଜୟପ୍ରକାଶ ନାରାୟଣଙ୍କ ଜୀବନ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଜାତିର ସ୍ୱାର୍ଥ ପ୍ରତି ଅତୁଟ ପ୍ରତିବଦ୍ଧତାର ଏକ ପ୍ରତୀକ। ଜଗତଜନନୀ ମା ଦୁର୍ଗାଙ୍କ ନବଦିନବ୍ୟାପୀ ଆରାଧନାର ପର୍ବ ନବରାତ୍ରୀ ଆଜିଠାରୁ ସାରା ଦେଶରେ ଭକ୍ତି ଓ ଉତ୍ସାହର ସହ ଆରମ୍ଭ ହେଉଛି। ନବରାତ୍ରୀ ଅବସରରେ ମା ଦୁର୍ଗାଙ୍କର 9 ସ୍ୱରୂପକୁ ପୂଜା କରାଯାଇଥାଏ। ପ୍ରଥମ ଦିନରେ ଦେବୀ ଦୁର୍ଗାଙ୍କୁ ହିମାଳୟ କନ୍ୟା ବା ଶୈଳପୁତ୍ରୀ ଭାବେ ପୂଜା କରାଯାଏ, ଯିଏକି ଶକ୍ତି, ସ୍ଥିରତା ଏବଂ ନୂତନ ଆରମ୍ଭର ପ୍ରତୀକ ଅଟନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମା ଜଗଦମ୍ବାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରି କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ନବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ପରିବର୍ତ୍ତିତ ପଦ୍ମ ପୁରସ୍କାର ଚୟନ ପ୍ରକ୍ରିୟା ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2014 ମସିହା ପରେ ପଦ୍ମ ପୁରସ୍କାର ଚୟନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏହାକୁ ଅଧିକ ସ୍ୱଚ୍ଛ ଏବଂ ଗଣତାନ୍ତ୍ରିକ କରାଯାଇପାରିଛି। ଏବେ ଦେଶର ଯେକୌଣସି ନାଗରିକ ଯେକୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ମନୋନୀତ କରିପାରିବେ। ଏଥିସହ ଲୋକମାନଙ୍କୁ ନିଜକୁ ମଧ୍ୟ ମନୋନୀତ କରିବାର ସୁଯୋଗ ମିଳିଛି। ସମସ୍ତ ମନୋନୟନ ସମ୍ପୂର୍ଣ୍ଣ ରୂପେ ଅନ୍ଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଉଛି। ଏହି ସଂସ୍କାରଗୁଡ଼ିକ ପଦ୍ମ ପୁରସ୍କାରକୁ ଏକ ସୀମିତ ପରିସରରୁ ବାହାର କରି ଜନସାଧାରଣଙ୍କ ପୁରସ୍କାରରେ ପରିଣତ କରିଛି ଏବଂ ଦୁର୍ଗମ ତଥା ପଛୁଆ ବର୍ଗ ଅଞ୍ଚଳରେ ତୃଣମୂଳ ସ୍ତରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଏହି ଅଦୃଶ୍ୟ ନାୟକମାନଙ୍କୁ ସମ୍ମାନିତ କରିବାର ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ମନ୍ କି ବାତ୍ କାର୍ଯ୍ୟକ୍ରମର ଏକ ଅଧ୍ୟାୟରେ ପଦ୍ମ ପୁରସ୍କାର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ପଦ୍ମ ପୁରସ୍କାର ବ୍ୟବସ୍ଥା ସମ୍ପୂର୍ଣ୍ଣ ବଦଳିଯାଇଛି।

0: ଏବଂ ଏବେ ଏହା ଜନସାଧାରଣଙ୍କ ପଦ୍ମ ପାଲଟିଛି।
1: ପଦ୍ମ ସମ୍ମାନ କା ସିଷ୍ଟମ ପୁରୀ ତରିସେ ବଦଲ ଚୁକା ଅବ ୟେ ପିପଲ୍ସ ପଦ୍ମ ବନ ଚୁକା ହେ। ପଦ୍ମ ସମ୍ମାନ ଦେନେ କି ବ୍ୟବସ୍ଥା ମେ କଇ ବଦଲାଓ ବି ହୁଏ ଅବ ଇସମେ ଲୋଗୋଁ କେ ପାସ ଖୁଦ କୋ ବି ନୋମିନେଟ କରନେ କା ମୌକା ରହତା।
0: ସିଜେପିର ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ଆଜି ନୂଆଦିଲ୍ଲୀର ଏକ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ କୋର୍ଟ ଦ୍ୱାରା ମୁକ୍ତ କରାଯାଇଛି। ଗତକାଲି ସେମାନଙ୍କୁ ପ୍ରତିଷେଧମୂଳକ ଗିରଫ କରାଯାଇଥିଲା। ଦିଲ୍ଲୀ ପୁଲିସ୍ର ସୂଚନା ଅନୁସାରେ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରାଯାଇ ଆଜି ସକାଳେ ଏହି ତିନି ଜଣଙ୍କୁ ଦିଲ୍ଲୀ କ୍ୟାଣ୍ଟର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ପୁଲିସ୍ କହିଛି ଏକ ବର୍ଷ ପର୍ଯ୍ୟନ୍ତ ଶାନ୍ତି ଓ ସଦାଚାର ବଜାୟ ରଖିବା ପାଇଁ 50,000 ଟଙ୍କାର ଜାମିନ ବଣ୍ଡ ଦାଖଲ କରିବା ପରେ ସେମାନଙ୍କୁ ମୁକ୍ତ କରାଯାଇଛି। ଦିଲ୍ଲୀ ପୁଲିସ୍ କହିଛି ସାଧାରଣ ଜନତାଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅତୀତର ଘଟଣା, ଅନ୍ୟ ରାଜ୍ୟର ଘଟଣା କିମ୍ବା ଏଆଇ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନେକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଦିଲ୍ଲୀ ପୁଲିସ୍ ଲୋକମାନଙ୍କୁ ଏଭଳି ପୋଷ୍ଟଗୁଡ଼ିକୁ ଆଗକୁ ସେୟାର କରିବା ଏବଂ ଏଭଳି ଖବର ପ୍ରସାର କରିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛି। ଏଥିସହ ଏଭଳି ବିଭ୍ରାନ୍ତିକର ମିଥ୍ୟା ପୋଷ୍ଟଗୁଡ଼ିକୁ ସେୟାର କଲେ ପ୍ରୋଫାଇଲ୍ ମାଲିକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ପୁଲିସ୍ ସୂଚନା ଦେଇଛି। ଶାନ୍ତିପୂର୍ଣ୍ଣ ଭାବେ ଏକତ୍ରିତ ହେଉଥିବା ଲୋକଙ୍କୁ ଯେପରି ବେଆଇନ ଭାବେ ଅଟକ ରଖା ନଯାଏ ଏବଂ ଟ୍ରାଫିକ୍ ନିୟମାବଳୀ ଆଧାରରେ ଲୋକଙ୍କ ମୁକ୍ତ ଚଳପ୍ରଚଳକୁ ଅନୁମତି ଦେବା ନିଶ୍ଚିତ କରିବା ଲାଗି ସର୍ବୋଚ୍ଚ ଅଦାଲତ ଆଜି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ ଦିଲ୍ଲୀରେ ବ୍ୟାରିକେଡିଂ ବ୍ୟବସ୍ଥାର ସମୀକ୍ଷା କରିବାକୁ କହିଛନ୍ତି ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମେଟ୍ରୋ ସେବା ଯେପରି ସ୍ୱାଭାବିକ ସମୟସୂଚୀ ଅନୁଯାୟୀ ଚାଲିବ ଏବଂ ଇଣ୍ଟରନେଟ୍ ସେବା ଯେଭଳି ବାଧାପ୍ରାପ୍ତ ନ ହେବ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଟି ଟ୍ୱେଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ ଆଜି ଇନ୍ଦୋର ହୋଲକର ଷ୍ଟାଡିୟମ୍ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। 5ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥିତିରେ ରହିଛନ୍ତି। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଭାରତକୁ 6 ୱିକେଟ୍ରେ ପରାସ୍ତ କରିଥିବାବେଳେ ପ୍ରଥମ ମ୍ୟାଚ୍ରେ ଭାରତ 8 ୱିକେଟ୍ରେ ବିଜୟୀ ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର ପର୍ଯ୍ୟନ୍ତ କେରଳ, ମାହେ, ଲକ୍ଷାଦ୍ୱୀପ, ତାମିଲନାଡୁ, ପୁଡୁଚେରୀ ଏବଂ କାରାଇକଲରେ ବିଜୁଳି ଘଡ଼ଘଡ଼ି ସହ ପବନ ବହିବାର ପୂର୍ବାନୁମାନ କରିଛି। ସେହିପରି ଆଜି ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଓଡ଼ିଶା ଏବଂ ପଶ୍ଚିମ ରାଜସ୍ଥାନରେ ମଧ୍ୟ ସମାନ ପାଣିପାଗ ପରିସ୍ଥିତି ଦେଖାଯିବାର ସମ୍ଭାବନା ରହିଛି। ଚେନ୍ନାଇ ଗସ୍ତ ଅବସରରେ ପୋରୁରୁ ପୁନମାଲି ପର୍ଯ୍ୟନ୍ତ ମେଟ୍ରୋ ରେଳ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ମେଟ୍ରୋ ରେଳରେ କଲେ ଯାତ୍ରା। ଇରିଆଦ୍ର କିଙ୍ଗ୍ ଖାଲିଦ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ବାରମ୍ଭାର ଶତ୍ରୁପକ୍ଷର ଆକ୍ରମଣକୁ ଭାରତର ନିନ୍ଦା। ଜଗତ ଜନନୀ ମା ଦୁର୍ଗାଙ୍କ ନବଦିନ ବ୍ୟାପୀ ଆରାଧନାର ପର୍ବ ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା ଏବଂ ଇନ୍ଦୋରର ହୋଲକର ଷ୍ଟାଡିୟମ୍ରେ ଆଜି ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ୍ ଟି20 କ୍ରିକେଟ୍ ଶୃଙ୍ଖଳାର ତୃତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon, this is Akashvani and I am Abhishek Mukhopadhyay with the Midday News. The headlines. Prime Minister Narendra Modi inaugurates Punnamalli Vadapalani stretch of Phase 2 of Chennai Metro Rail Project. Prime Minister to launch development projects worth over 13,000 crore rupees in Chennai this afternoon. India condemns repeated attacks on Riyadh Airport, expresses concern over loss of lives and damage to property. Supreme Court directs authorities to prevent illegal detention of peaceful gatherers, ensure free movement of people and uninterrupted internet services. Nepal issues evacuation warnings along Bodhi Gandaki River after rising water sweep away houses in Gorkha district. And in men's cricket, India to take on West Indies in the third T20 international in Indore this evening. Prime Minister Narendra Modi has arrived in Chennai this morning where he will inaugurate projects worth 13,000 crore rupees. The Prime Minister was given a warm welcome by Tamil Nadu Chief Minister C. Joseph Vijay, his cabinet colleagues and AIADMK General Secretary and former Chief Minister Edappadi Palaniswamy along with others. The Prime Minister held a roadshow en route to the venue of the event at Porur in Chennai where he flagged off the metro rail service from Porur to Punnamalli. The Prime Minister travelled along with Tamil Nadu Chief Minister C. Joseph Vijay in the metro rail. The 14.5-kilometre metro rail service features a unique 3.7-kilometre double-decker structure with advanced signalling systems designed to support driverless operations. The Prime Minister will dedicate and inaugurate railway infrastructure projects worth over 750 crore rupees, including 5 Amrit stations at Palani, Vellore Cantonment, Ambasamudram and Paramakuri and Namakkal, which have been

0: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କ୍ ରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: PM କିସାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। PM କିସାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ EKYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
4: ସାବିତ୍ରୀ, ମୋ ଅଫିସ ଯାଉଛି।
5: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
4: ବାପରେ, ଏତେ ଟଙ୍କା?
5: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
4: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
5: କାଇଁ ଚିନ୍ତା କରୁଛ? ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।

0: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ଟିପିଏସ୍ ଓ ଡିଏଲ୍ ଦ୍ୱାରା ଜନହିତରେ ଜାରି।
2: ପରବର୍ତ୍ତୀ ଗୀତଟି ଭେଟି ଦେଉଛୁ ଧଡ଼କନ କଥାଚିତ୍ରରୁ। ଶିଳ୍ପୀ ହେଲେ ଅଭିଜିତ ଭଟ୍ଟାଚାର୍ଯ୍ୟ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ନଦୀମ ଶ୍ରାବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଦିନ 2:32 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି ପୂରିଲା ଏକ ବର୍ଷ। ଶକ୍ତି ଓ ଉପାସନାର ପର୍ବ ନବରାତ୍ରୀ ଆଜିଠାରୁ ହେଲା ଆରମ୍ଭ। ଶକ୍ତିପୀଠଗୁଡ଼ିକରେ ମା ଦୁର୍ଗାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କ ଆଠଦିନ ବ୍ୟାପୀ ଗୁପ୍ତଗୁଣ୍ଡିଚା ଯାତ୍ରା, ମା ବିରଜାଙ୍କ ନବଦିନାତ୍ମକ ବିଜୟା ରଥଯାତ୍ରା ଆରମ୍ଭ। ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜିରାଉତଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ବାଲ୍ୟବିବାହ ବନ୍ଦ ଏବଂ କନ୍ୟା ସନ୍ତାନକୁ ସହଯୋଗ ପ୍ରଦାନର ବାର୍ତ୍ତା ନେଇ ପାଳନ କରାଯାଉଛି ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଗତବର୍ଷ ଅକ୍ଟୋବର ମାସ 11 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର 100 ଆକାଂକ୍ଷୀ ଜିଲ୍ଲାରେ କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଅନୁଯାୟୀ ଯୋଜନାର ଅବଧିକୁ 6 ଧାର୍ଯ୍ୟ କରାଯାଇଛି। ଜିଲ୍ଲାସ୍ତରରେ କୃଷି କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟ ନେଇ ସମ୍ପୃକ୍ତ ରାଜ୍ୟ, ଘରୋଇ କ୍ଷେତ୍ର, 11 ମନ୍ତ୍ରଣାଳୟ ଓ ବିଭାଗର 36 ଅନ୍ୟ ଯୋଜନାକୁ ସମନ୍ୱିତ କରି ଧନଧାନ୍ୟ କୃଷି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିର ପ୍ରଥମ ଦିନରେ ଆଜି ମା' ଆଦିଶକ୍ତି ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କର ଉପାସନା ଆରମ୍ଭ ହୋଇଛି। ଶାରଦୀୟ ନବରାତ୍ରରେ 9 ଧରି ମା' ଦୁର୍ଗା ଏବଂ ତାଙ୍କର 9 ଭିନ୍ନ ସ୍ୱରୂପକୁ ବିଧିବିଧାନ ସହକାରେ ପୂଜା କରାଯିବାର ପରମ୍ପରା ରହିଛି। ବ୍ରତଧାରୀମାନେ ନିଷ୍ଠାର ସହ ମା'ଙ୍କର ଉପାସନା କରୁଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।

0: ଶରତର ଶୁଭ୍ର ଆକାଶ, ମନରେ ଭକ୍ତି, ହୃଦୟରେ ଆସ୍ଥା ଏବଂ ଚାରିଆଡ଼େ ମାଙ୍କ ଆଗମନର ଅପୂର୍ବ ଅନୁଭବ। ଧୂପ, ଦୀପ ଓ ମନ୍ତ୍ରଧ୍ୱନିରେ ମୁଖରିତ ହୋଇଉଠିଛି ପରିବେଶ। ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କୁ ଆରାଧନା କରାଯାଏ। ମା ଅସୀମ ଶକ୍ତି, ଅଟଳ ବିଶ୍ୱାସ ଓ ଅଦମ୍ୟ ସାହସର ପ୍ରତୀକ। ଶୈଳ ଅର୍ଥ ପର୍ବତ ଏବଂ ପୁତ୍ରୀ ଅର୍ଥ କନ୍ୟା। ପୁରାଣ ଅନୁସାରେ ମା ଶୈଳପୁତ୍ରୀ ହେଉଛନ୍ତି ପର୍ବତରାଜ ହିମାଳୟଙ୍କ କନ୍ୟା। ବୃଷଭ ଉପରେ ବିରାଜମାନ ଦେବୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଓ ଅନ୍ୟ ହାତରେ ପଦ୍ମ ଶୋଭା ପାଇଥାଏ। ତାଙ୍କର ଏହି ଦିବ୍ୟ ସ୍ୱରୂପ ଭକ୍ତଙ୍କ ମନରେ ଅପୂର୍ବ ଶାନ୍ତି, ଶକ୍ତି ଓ ଆତ୍ମବିଶ୍ୱାସ ଭରି ଦେଇଥାଏ। ପର୍ବତ ଯେପରି ଝଡ଼, ଝଞ୍ଜା ଓ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ଅଟଳ ରହିଥାଏ, ସେହିପରି ଜୀବନର ସଂଘର୍ଷ ଭିତରେ ମଣିଷ ନିଜର ବିଶ୍ୱାସ ଓ ଧୈର୍ଯ୍ୟକୁ ଅତୁଟ ରଖିବା ପାଇଁ ମା'ଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ମା'ଙ୍କୁ ଡାକିବା ପାଇଁ ସବୁବେଳେ ମନ୍ତ୍ରର ଆବଶ୍ୟକ ପଡ଼େ ନାହିଁ। ଭକ୍ତର ଆକୁଳ ନିବେଦନ, ଅନ୍ତରର ଅତୁଟ ବିଶ୍ୱାସରେ ମା' ଭକ୍ତ ନିକଟକୁ ଟାଣି ହୋଇ ଆସିଥାନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
1: କଟକସ୍ଥିତ ଚଣ୍ଡୀ ମନ୍ଦିରରେ ମା' ଜୟଦୁର୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଏ ସମ୍ପର୍କରେ କଟକ ଚଣ୍ଡୀ ମନ୍ଦିରର ପୂଜକ ମନୋଜ କୁମାର ପଣ୍ଡା କହିଛନ୍ତି,
2: ଆଜି ନବଦୁର୍ଗାର ପ୍ରଥମ ଦିନ, ଆମ ପାଇଁ ତ 16 ଦିନ ମାଙ୍କର ବେଶ ହୁଏ। ନବରାତ୍ର ବ୍ରତଧାରୀମାନେ 9 ଦିନ ଧରି ବ୍ରତ କରନ୍ତି ଓ ଉପାସ କରନ୍ତି, କିନ୍ତୁ ଆମ ପାଇଁ ସବୁଦିନ ସମାନ ଥାଏ। ଆଜି ନବରାତ୍ରରେ ଜଗଦ୍ଧାତ୍ରୀ ବେଶ ହେବେ, ଜୟଦୁର୍ଗା ବେଶ ଆଜି ହେଉଛନ୍ତି।
1: ଯାଜପୁରର ଅନ୍ୟତମ ଶକ୍ତିପୀଠ ମା' ବିରଜାଙ୍କର ବିଜୟା ରଥଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟର ଅନ୍ୟତମ ଶକ୍ତିପୀଠ କାକଟପୁରର ମା' ମଙ୍ଗଳା, ବ୍ରହ୍ମପୁରର ମା' ତାରାତାରିଣୀ, କେନ୍ଦୁଝରର ମା' ତାରିଣୀ, ଜଗତସିଂହପୁରର ମା' ସାରଳାଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା କରାଯାଉଛି। ବର୍ଷକର 9 ଦିନ କେବଳ ମା' ବିରଜାଙ୍କର ପାଦ ଦର୍ଶନର ସୁଯୋଗ ଭକ୍ତମାନେ ପାଇଥାନ୍ତି। ଆଜି ସନ୍ଧ୍ୟାଠାରୁ ପ୍ରତ୍ୟହ ସନ୍ଧ୍ୟାରେ ମା' ରଥାରୂଢ଼ ହୋଇ ଚତୁଃପାର୍ଶ୍ୱ ପରିକ୍ରମା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କର ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କର ଆଜିଠାରୁ 8 ଦିନ ବ୍ୟାପୀ ଗୁପ୍ତ ଗୁଣ୍ଡିଚା ଯାତ୍ରା ଆରମ୍ଭ ହେବ। ଏଥିରେ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀ ସ୍ୱରୂପା ମା' ଦୁର୍ଗାଙ୍କ ସାଙ୍ଗରେ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ। ଆଶ୍ୱିନ ମାସର ଷୋଳ ପୂଜା ଅବସରରେ ପ୍ରଥମ 8 ଦିନ ଠାକୁର ଦୁର୍ଗାମାଧବ ଶ୍ରୀମନ୍ଦିର ପରିସରରେ ଥିବା ମା' ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ 8 ଦିନ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରିବାର ବିଧି ରହିଛି। ସକାଳ ଧୂପନୀତି ଶେଷ ହେବା ପରେ ଠାକୁରଙ୍କର ଏହି ଯାତ୍ରା ଅନୁଷ୍ଠିତ ହେବ। ସୁବର୍ଣ୍ଣପୁରଠାରେ ପ୍ରସିଦ୍ଧ ମହାବଳୀ ଯାତ୍ରା ଗତକାଲି ମଧ୍ୟରାତ୍ରିରୁ ଆରମ୍ଭ ହୋଇଛି। ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ମନ୍ଦିରରୁ କଳାଧଳା ଛତିଛତ୍ର ବରଣ ହୋଇ ଆସିବା ପରେ ସମଲେଶ୍ୱରୀ ମନ୍ଦିରରୁ ବରୁଆ ମହାନଦୀକୂଳ ବୁଢ଼ାରାଜା ପୀଠକୁ ବିଜେ କରିଥିଲେ। ଜିଲ୍ଲାର ଶତାଧିକ ମାହେଶ୍ୱରୀ ପୀଠରେ ଦେବୀ ମାହେଶ୍ୱରୀ ଓ ପରମେଶ୍ୱରୀଙ୍କର ଷୋଳପୂଜା ଜାରି ରହିଛି। ଗତକାଲି ଦେବୀ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି।

ମିତ୍ରରୁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ପୁଣ୍ୟତିଥି ଅବସରରେ ରାଜ୍ୟବାସୀ ସେମାନଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ଅବସରରେ ଭୁବନେଶ୍ୱରଠାରେ ଉଭୟ ବରପୁତ୍ରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶହୀଦ ବାଜିରାଉତଙ୍କ ବଳିଦାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜ୍ୟପାଳ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ମାତ୍ର 12 ବର୍ଷ ବୟସରେ ଅଦମ୍ୟ ସାହସ ଦେଖାଇ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ବାଜିରାଉତ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦେଶର ସର୍ବକନିଷ୍ଠ ଶହୀଦ ବାଜିରାଉତଙ୍କର ବଳିଦାନ ଅବିସ୍କରଣୀୟ ହୋଇ ରହିବ ବୋଲି କହିଛନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁରଠାରେ ଶହୀଦ ବାଜିରାଉତଙ୍କର 99ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ବାଜିରାଉତ ସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ଓ

0: ରାଉତଙ୍କର 99ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ବାଜି ରାଉତ ସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ଓ ବିଧାୟକ ଯୋଗଦେଇ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ବଳିଦାନର ଗୌରବମୟ ଇତିହାସକୁ ସ୍କରଣ କରିଥିଲେ। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ଭାରତର ଗଣତାନ୍ତ୍ରିକ ଯାତ୍ରାରେ ଏକ ଐତିହାସିକ ମୋଡ଼ ସୃଷ୍ଟି କରିଥିବା ତାଙ୍କର ସମ୍ପୂର୍ଣ୍ଣ କ୍ରାନ୍ତି ଆହ୍ୱାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିବେ ବୋଲି ରାଜ୍ୟପାଳ ତାଙ୍କ ବାର୍ତ୍ତାରେ କହିଛନ୍ତି। ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନଙ୍କୁ ସମାନ ସୁଯୋଗ ଦେବା ନେଇ ଆଜି ଅନ୍ତର୍ଜାତୀୟ କନ୍ୟା ଦିବସ ପାଳନ କରାଯାଉଛି। ଶିକ୍ଷା, ପୋଷଣ, ଶାରୀରିକ ଓ ମାନସିକ କଲ୍ୟାଣ, ଆଇନଗତ ଅଧିକାର, ସ୍ୱାସ୍ଥ୍ୟ ଏବଂ ହିଂସା ବିନା ସୁରକ୍ଷିତ ଜୀବନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବାଳିକାମାନେ ଭେଦଭାବର ଶିକାର ନ ହେବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଉଛି। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ବାଲ୍ୟ ବିବାହ ବନ୍ଦ କରିବା ଏବଂ କନ୍ୟା ସନ୍ତାନଙ୍କୁ ସହଯୋଗ ପ୍ରଦାନ କରିବା। 2012 ବିଶ୍ୱସ୍ତରରେ ଏହି ଦିବସ ପାଳନ କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ପ୍ରତ୍ୟେକ ଝିଅଙ୍କୁ ସୀମାହୀନ ସ୍ୱପ୍ନ ଦେଖିବା ଏବଂ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଆଗକୁ ବଢ଼ିବାର ସୁଯୋଗ ଦେବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଢେଙ୍କାନାଳର ମିନି ଷ୍ଟାଡିୟମ୍ଠାରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତ ଯୋଗଦେଇ ଶିଶୁମାନେ ରାଷ୍ଟ୍ରର ଶ୍ରେଷ୍ଠ ସମ୍ଭଳ, ସେମାନଙ୍କ ପ୍ରତି ଯତ୍ନବାନ ହେବା ପ୍ରଥମ ଦାୟିତ୍ୱ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ଜଳଜୀବନ ମିଶନ ସମ୍ପର୍କରେ।
1: ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ଟ୍ୟାପ୍ ଯୋଗେ ଶୁଦ୍ଧ, ନିୟମିତ ଓ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇବା ପାଇଁ 2019 ଅଗଷ୍ଟ ମାସ 15 ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳଜୀବନ ମିଶନ ଆରମ୍ଭ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଏହି ମିଶନ ଅଧୀନରେ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏ ସମ୍ପର୍କରେ ଆମ ସୁବର୍ଣ୍ଣପୁର ସମ୍ଭାଦଦାତା ବେଣୁଧର ପ୍ରଧାନ ଅଧିକ ସୂଚନା ଦେଇଛନ୍ତି।
2: ସୁବର୍ଣ୍ଣପୁର ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ କାର୍ଯ୍ୟ କରିଆସୁଛି ଜଳଜୀବନ ମିଶନ। ମିଶନ ଅଧୀନରେ ଜିଲ୍ଲାର ଗାଁଗୁଡ଼ିକରେ ପାନୀୟ ଜଳ ଯୋଗାଡ଼ ପାଇଁ ଜଳ ଉତ୍ସ ଓ ଆବଶ୍ୟକ ଭିତ୍ତିଭୂମିର କରାଯାଉଛି ବିକାଶ। ଶୁଦ୍ଧ ଜଳ, ସୁସ୍ଥ ଜୀବନ ଏହି ଲକ୍ଷ୍ୟ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ଜଳଜୀବନ ମିଶନ ଗ୍ରାମୀଣ ବିକାଶରେ ଯୋଡ଼ିପାରିଛି ଏକ ନୂଆ ଫର୍ଦ୍ଦ।
1: ରୁଗୁଡ଼ିପାଲିର ହିତାଧିକାରୀ ଗୀତାଞ୍ଜଳି ରଣା ପ୍ରତିକ୍ରିୟାରେ କହିଛନ୍ତି
3: ଜଳଜୀବନ ମିଶନ ଯୋଜନାରେ ଆମ ରୁଗୁଡ଼ିପାଲି ଗାଁରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହୋଇଛି। ଲୋକଙ୍କ ଘରେ ଏବେ ନଳ ଯୋଗେ ସ୍ୱଚ୍ଛ ପାନୀୟ ଜଳ ମିଳୁଛି। ପୂର୍ବରୁ ପାଣି ପାଇଁ ଦୂରକୁ ଯିବାକୁ ପଡୁଥିଲା, ଯାହାଫଳରେ ଆମ ମହିଳାମାନଙ୍କର ଅନେକ ସମୟ।
1: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ସମ୍ଭଲପୁର ଜିଲ୍ଲା ବୁର୍ଲା ଭିସୁଟ୍ରେ ମାଇ ଭାରତ ପକ୍ଷରୁ ବନ୍ଦେ ମାତରମ୍ କ୍ୟାମ୍ପର ଉଦ୍ଘାଟନ ହୋଇଛି। ସମ୍ଭଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ଏକ ଭାରତ ଶ୍ରେଷ୍ଠ ଭାରତ ଏବଂ ବିକଶିତ ଭାରତ 2047 ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ ବନ ବିଭାଗ ପକ୍ଷରୁ ନୀଳ ରକ୍ତ କଙ୍କଡ଼ା ସଂରକ୍ଷଣ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ନବରଙ୍ଗପୁରରେ ଦଣ୍ଡକାରଣ୍ୟର ଦେଶିଆ ସାହିତ୍ୟ ଶୀର୍ଷକ ଆଲୋଚନାଚକ୍ର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି ପୂରିଲା ଏକ ବର୍ଷ। ଶକ୍ତି ଓ ଉପାସନାର ପର୍ବ ନବରାତ୍ରି ଆଜିଠାରୁ ହେଲା ଆରମ୍ଭ। ଶକ୍ତିପୀଠଗୁଡ଼ିକରେ ମା ଦୁର୍ଗାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କ 8 ଦିନ ବ୍ୟାପୀ ଗୁପ୍ତ ଗୁଣ୍ଡିଚା ଯାତ୍ରା। ମା ବିରଜାଙ୍କ ନବଦିନାତ୍ମକ ବିଜୟା ରଥଯାତ୍ରା ଆରମ୍ଭ। ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜିରାଉତଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ବାଲ୍ୟ ବିବାହ ବନ୍ଦ ଏବଂ କନ୍ୟା ସନ୍ତାନକୁ ସହଯୋଗ ପ୍ରଦାନର ବାର୍ତ୍ତା ନେଇ ପାଳନ କରାଯାଉଛି ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆମର ଆଜିକାର ପ୍ରଥମ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ, ଏଥିରେ ଆଜି ରହିଛି ମେସେଜର ଉତ୍ତର ଏବଂ ଜାଣିବା କଥା। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜନ କାର୍ଯ୍ୟକ୍ରମ, ଏଥିରେ ଆଜି ଶୁଣିବେ ଲାଇଭ୍ ଫୋନ୍ ଇନ୍ ରେଡିଓ କେ ପାଚାରୁ। ବିଷୟ ରହିଛି ସାନ ପିଲାମାନର ଦୃଷ୍ଟିହୀନତା ହେଲେ କେନ୍ତା କରବାର। ଆମ ସହିତ ବିଶେଷଜ୍ଞ ଭାବେ ଯୋଡ଼ି ହେବେ ଶାନ୍ତିଲତା ପାତ୍ର। ଶ୍ରୀମଦ୍ ଭାଗବତ ଭେଟିଦେବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30ରେ ଶୁଣିବେ ହିନ୍ଦୀ ଭଜନ। ସନ୍ଧ୍ୟା 6:55ରେ ଜନଜୀବନ ସମ୍ବାଦ। ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7 ଏବଂ ରାତି 8 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ରାତି 7:30ରେ ରହିଛି କୃଷି ଓ କୃଷକ କାର୍ଯ୍ୟକ୍ରମ। ସମ୍ପର୍କ ସେତୁ ପ୍ରଚାର କରିବୁ ରାତି 8:15। ରାତି 9:30ରେ ରହିଛି ଲୋକଗୀତ। ରାତି 10 ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:30। ଏଥିରେ ଉସ୍ତାଦ ବିସ୍ମିଲ୍ଲା ଖାଁଙ୍କ ସେହେନାଇ ବାଦନ ଶୁଣିବେ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ଆମ ସାନ୍ଧ୍ୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 2:47:40। ଏଇଠି ଶେଷ କରୁଛୁ ଆମର ମିଡିୟମ ୱେଭ୍ରେ ପ୍ରସାରଣ। ଆପଣ ବର୍ତ୍ତମାନଠାରୁ ଅପରାହ୍ନ 5 ପର୍ଯ୍ୟନ୍ତ ଏଫ୍ଏମ୍ର 103.6 ମେଗାହର୍ଜରେ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ। ଠିକ୍ ଅପରାହ୍ନ 5 ଆପଣଙ୍କ ସହିତ ଯୋଡ଼ି ହେବୁ ଆମର ସାନ୍ଧ୍ୟ ଅଧିବେଶନକୁ ନେଇ।

भी।

0: चलाओ, बिना हेलमेट के मत चलाओ।
1: कूल बनिए, फूल नहीं, हीरो ही पहनते हैं हेलमेट। बेहतर जिंदगी के लिए ये था हमारा छोटा सा प्रयास।
2: ସମୟ ବର୍ତ୍ତମାନ ଅପରାହ୍ନ 5:00। ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଛନ୍ତି ଶୁଭ୍ରାଂଶୁ ପଣ୍ଡା ଏବଂ ସୋନାଲି ପଣ୍ଡା।

0: ତେବେ ଶ୍ରୋତା ବନ୍ଧୁ, ଏଇ ଭକ୍ତିପୋତ ସନ୍ଧ୍ୟାରେ ଆଜିର ସୁରଭି କାର୍ଯ୍ୟକ୍ରମକୁ ନେଇ ଆସିଛୁ ଆମେ ଦୁହେଁ, ମୁଁ ଶୁଭ୍ରାଂଶୁ
1: ଆଉ ମୁଁ ସୋନାଲି।
0: ନମସ୍କାର।

0: କାର୍ଯ୍ୟକ୍ରମ ପ୍ରଥମ ପାହାଚରେ ଶୁଣିବା ଆଜିର ବିଚାର।
1: ସଫଳତା ପାଇବା ପାଇଁ ସବୁବେଳେ ବଡ଼ ପଦକ୍ଷେପ ନେବା ଜରୁରୀ ନୁହେଁ, ବରଂ ପ୍ରତିଦିନ ଛୋଟ ଛୋଟ ପଦକ୍ଷେପ ନେଇ ନିଜ ଲକ୍ଷ୍ୟ ଆଡ଼କୁ ଆଗେଇ ଚାଲିବା ହିଁ ପ୍ରକୃତ ସଫଳତାର ଚାବିକାଠି।
0: ତେଣୁ ଶ୍ରୋତାବନ୍ଧୁ, ଜୀବନରେ ଆମେ କେତେ ଶୀଘ୍ର ଆଗକୁ ବଢ଼ୁଛୁ ତାହା ବଡ଼ କଥା ନୁହେଁ, ବରଂ ଆମେ ଆମ ନିଜ ଲକ୍ଷ୍ୟ ଆଡ଼କୁ କେତେ ନିୟମିତ ଭାବରେ ଆଗେଇ ଚାଲିଛୁ ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ନିଜ ଉପରେ ବିଶ୍ୱାସ ରଖନ୍ତୁ, ନିଜ ପ୍ରୟାସ ଜାରି ରଖନ୍ତୁ ଏବଂ ପ୍ରତ୍ୟେକ ନୂଆ ଦିନକୁ ଏକ ନୂଆ ସୁଯୋଗ ଭାବରେ ଗ୍ରହଣ କରନ୍ତୁ।
1: ତେବେ ସାଥୀ, ପରବର୍ତ୍ତୀ ପାହାଚରେ ଶୁଣିବା ଆଜିର ଦିନର ବିଶେଷତ୍ୱ ସମ୍ପର୍କରେ। ଆଜି ହେଉଛି ଆନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ। ପ୍ରତିବର୍ଷ ଅକ୍ଟୋବର ମାସ 11 ତାରିଖରେ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କନ୍ୟା ଶିଶୁମାନଙ୍କ ଅଧିକାର, ସମ୍ମାନ, ସୁରକ୍ଷା ଓ ସମାନତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା। ଏକ ଝିଅ କେବଳ ଏକ ପରିବାରର ଗୌରବ ନୁହେଁ, ସେ ସମାଜ ଓ ଦେଶର ଭବିଷ୍ୟତ ମଧ୍ୟ। ତେଣୁ ପୁଅ ଓ ଝିଅଙ୍କ ମଧ୍ୟରେ କୌଣସି ଭେଦଭାବ ନ ରଖି ଉଭୟଙ୍କୁ ସମାନ ଅଧିକାର ଓ ସୁଯୋଗ ପ୍ରଦାନ କରିବା ଆମର କର୍ତ୍ତବ୍ୟ।
0: ଆଜିର ଯୁଗରେ ଝିଅମାନେ ଶିକ୍ଷା, ବିଜ୍ଞାନ, କ୍ରୀଡ଼ା, ରାଜନୀତି, ପ୍ରଶାସନ, ସାହିତ୍ୟ ଓ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ସେମାନେ ପ୍ରମାଣ କରିଛନ୍ତି ଯେ ସୁଯୋଗ ମିଳିଲେ ଝିଅମାନେ ମଧ୍ୟ ଯେକୌଣସି ଲକ୍ଷ୍ୟ ହାସଲ କରିପାରିବେ। ତଥାପି ଅନେକ ସ୍ଥାନରେ କନ୍ୟା ଶିଶୁମାନେ ବାଲ୍ୟ ବିବାହ, ଅପପୃଷ୍ଟି, ଶିକ୍ଷାରୁ ବଞ୍ଚିତ ହେବା, ନିର୍ଯାତନା ଓ ଲିଙ୍ଗଗତ ଭେଦଭାବ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ପରିବାର, ସମାଜ ଓ ସରକାରଙ୍କୁ ମିଳିତ ଭାବରେ ପ୍ରୟାସ କରିବା ଆବଶ୍ୟକ ରହିଛି।
1: ଏହି ଦିବସ ଆମକୁ ମନେ ପକାଇ ଦିଏ ଯେ ପ୍ରତ୍ୟେକ ଝିଅର ଶିକ୍ଷା ଲାଭ କରିବା, ନିଜ ମତ ପ୍ରକାଶ କରିବା, ସୁରକ୍ଷିତ ଭାବେ ବଞ୍ଚିବା ଏବଂ ନିଜ ସ୍ୱପ୍ନକୁ ସାକାର କରିବାର ଅଧିକାର ରହିଛି। ଝିଅମାନଙ୍କୁ ଦୟା ନୁହେଁ, ସମାନ ଅଧିକାର ଓ ସମ୍ମାନ ଦରକାର। ଆସନ୍ତୁ ଆମେ ସମସ୍ତେ ଏକ ଏପରି ସମାଜ ଗଠନ କରିବା ଯେଉଁଠାରେ କୌଣସି ଝିଅ ନିଜ ସ୍ୱପ୍ନକୁ ପୂରଣ କରିବାରୁ ବଞ୍ଚିତ ହେବ ନାହିଁ। ତେଣୁ କୁହାଯାଏ ନା ଶ୍ରୋତା ବନ୍ଧୁ, ଝିଅଟିଏ ବୋଝ ନୁହେଁ, ସେ ଘରର ଗୌରବ। ଝିଅଟିଏ ଦୁର୍ବଳ ନୁହେଁ, ସେ ଆଗାମୀ ଭବିଷ୍ୟତର ଶକ୍ତି।

0: ଶ୍ରୋତା ବନ୍ଧୁ, ଆଜି ହେଉଛି ଜୟପ୍ରକାଶ ନାରାୟଣଙ୍କର ଜନ୍ମ ଜୟନ୍ତୀ। ପ୍ରତିବର୍ଷ ଅକ୍ଟୋବର ମାସ 11 ତାରିଖରେ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ରାଜନୈତିକ ଚିନ୍ତା ନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଏ। ସେ 1902 ମସିହା ଅକ୍ଟୋବର ମାସ 11 ତାରିଖରେ ବିହାରର ସୀତାବାଦିଆରାଠାରେ ଜନ୍ମଗ୍ରହଣ କରିଥିଲେ। ସେ ଲୋକନାୟକ ଭାବେ ପରିଚିତ ଥିଲେ। ଭାରତର ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ସେ ଗଣତନ୍ତ୍ର, ସାମାଜିକ ନ୍ୟାୟ, ସମାନତା ଓ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସାରା ଜୀବନ ସଂଘର୍ଷ କରିଥିଲେ।
1: 1970 ଦଶକରେ ସେ ସମ୍ପୂର୍ଣ୍ଣ କ୍ରାନ୍ତିର ଆହ୍ୱାନ ଦେଇ ଦେଶର ଯୁବପିଢ଼ିଙ୍କୁ ନୂତନ ଦିଗ ଦେଖାଇଥିଲେ। 1977 ମସିହାରେ ତାଙ୍କୁ ରମଣ ମ୍ୟାଗ୍ସେସେ ପୁରସ୍କାର ଏବଂ 1999 ମସିହାରେ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ତାଙ୍କ ଜୀବନ ଓ ଆଦର୍ଶ ଆଜି ମଧ୍ୟ ଆମକୁ ସତ୍ୟ, ନ୍ୟାୟ ଓ ଜନସେବାର ପଥରେ ଆଗେଇ ଯିବାକୁ ପ୍ରେରଣା ଦିଏ।
0: ଶ୍ରୋତା ବନ୍ଧୁ, ବର୍ତ୍ତମାନ ଶୁଣିବା ବାଟେ ଘାଟେ, ସାକ୍ଷାତକାର ନେଇ ଆସିଛନ୍ତି ସୋନାଲି।
2: ଭାଇ ନମସ୍କାର।
3: ନମସ୍କାର।
2: ଆପଣଙ୍କୁ ଆକାଶବାଣୀର ଯୁବବାଣୀ କେନ୍ଦ୍ରରେ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ।
2: ଆମର କାର୍ଯ୍ୟକ୍ରମ ଅଛି ବାଟେ ଘାଟେ, ତାହିଁରେ ଆମେ ବାଟରେ ମିଶିଥିବା ଯୋଉ ବି ବ୍ୟକ୍ତିଙ୍କ ସହିତ ଆମେ ଟିକେ ଗପସପ କରୁ, ତ ଆମେ ଆପଣଙ୍କ ସହିତ କିଛି କଥା ହେଇପାରିବୁ କି?
3: ହଁ ନିଶ୍ଚୟ।
2: ତ ଭାଇ ପ୍ରଥମେ ଆପଣ ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
3: ମୋ ନାଁ ନିକେତ ସୂର୍ଯ୍ୟ।
2: ଆପଣ କୋଉଠିକର ଆଉ ଆପଣ କଣ କରୁଛନ୍ତି?
3: ମୁଁ ଜୟପୁର ରହି ଏବେ ବର୍ତ୍ତମାନ ମୁଁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଲାଇନରେ ଅଛି।
2: ଆଚ୍ଛା ଭାଇ, ତ ଆପଣ ଏବେ କୁଆଡେ ଯାଉଥିଲେ?
3: ଏବେ ମୁଁ ଯାଉଥିଲି ମୋ ଭାଇର ଗୋଟେ ଦୋକାନ ହଉଛି, ତ ସେ କାମରେ ଯାଉଥିଲି।
2: ଓକେ, ତ ଭାଇ ଆପଣଙ୍କ ଫ୍ୟାମିଲିରେ କିଏ କିଏ ଅଛନ୍ତି?
3: ମୋ ଫ୍ୟାମିଲିରେ ବାବା, ମମି, ଭାଇ, ଗୋଟେ ଭାଇ, ଦୁଇ ଭଉଣୀ।
2: ତ ଯେମିତି ଭାଇ ଆପଣ କହିଲେ କି ଆପଣ ଗୋଟେ ଡିଜିଟାଲ କ୍ରିଏଟର ମାନେ ଇନଫ୍ଲୁଏନ୍ସର, ତ ଆପଣ ଡିଜିଟାଲ କ୍ରିଏଟର ହେବା ପାଇଁ କେମିତି ଆରମ୍ଭ କଲେ? ଆପଣଙ୍କ ଜର୍ନି କେମିତି ଷ୍ଟାର୍ଟ ହେଇଛି?
3: ଦେଖ, ମୁଁ ଭାବିନଥିଲି, ଇଣ୍ଟେନ୍ସନାଲି ମୁଁ କ୍ରିଏଟର ଲାଇନରେ ମୁଁ ଆସିନଥିଲି। ମଜାକ ମଜାକ ଫ୍ଲୋ ଫ୍ଲୋରେ ମୁଁ ଆସିଥିଲି, ଆଉ ଯେତେବେଳେ ଇଣ୍ଟରେଷ୍ଟିଙ୍ଗ ଲାଗିଲା ସେତେବେଳେ କଣ୍ଟିନ୍ୟୁ କରିଛି।
2: ଆଚ୍ଛା, ତ ଭାଇ ଆପଣ ଆପଣଙ୍କର କୋଉ ଭିଡିଓ ସବୁଠୁ ଅଧିକ ଭାଇରାଲ ହେଇଛି?
3: ସେମିତି ତ ମୁଁ କହିପାରିବି ନାହିଁ, ବାକି ବହୁତ ରିସେଣ୍ଟ ଭିଡିଓ ଯଦି କହିବି ବୋଲେ ରଥଯାତ୍ରାର ଭିଡିଓ ଯୋଉଟାକି 7 million କ୍ରସ କରିଥିଲା।
2: ଓକେ, ତାହେଲେ ଏତେ ଭିୟୁଜ କ୍ରସ କରିଛି, ତ ଆପଣ କେବେ ବି ରାସ୍ତାରେ ଯାଉଥିବେ କି କୋଉଠି ଯାଉଥିବେ ତ ଲୋକ ତ ଆପଣଙ୍କୁ ନିଶ୍ଚିତ ଚିହ୍ନୁଥିବେ ଆଉ ଆପଣଙ୍କୁ ରେକଗ୍ନାଇଜ କରୁଥିବେ, ତ ସେତେବେଳେ ଆପଣଙ୍କୁ କେମିତି ଲାଗେ?
3: ହଁ, ସେତେବେଳେ ଭଲ ଲାଗେ, ଆଉ ଲୋକ ବହୁତ ତାରିଫ କରନ୍ତି, କୋପରେଟ କରନ୍ତି, ଆଉ କେତେ ଲୋକ ଯେ କି ଟିକେ ଜେଲେସ ବି ହୁଅନ୍ତି ଆଉ।
2: ଓକେ, ସେଇଟା ତ ଠିକ କଥା, ଯଦି କିଛି ଆମେ ସକ୍ସେସଫୁଲ ଜିନିଷ କରୁଛେ ତ ସେଠି କ୍ରିଟିସିଜମ ମଧ୍ୟ ଥାଏ, ତ ଆପଣ ଯୋଉ ଭିଡିଓ କରନ୍ତି ଏଇଟାର ଆଇଡିଆ ଆପଣ ନିଜେ କ୍ରିଏଟିଭିଟି ନିଜେ ଆଣନ୍ତି ନା କେଉଁଠୁ ଆପଣ ଗୋଟେ ଇନ୍ସପିରେସନ ବୋଲି ଭାବିକି ଷ୍ଟାର୍ଟ କରନ୍ତି?
3: ଦେଖନ୍ତୁ, କିଏ ଏମିତି ମଣିଷ ନାହିଁ ଯେ କି

0: ନିଜେ କ୍ରିଏଟିଭିଟି କରିପାରିବ। ହଁ 50% ମୁଁ କ୍ରିଏଟିଭିଟି କରେ ଆଉ 50% କାହାର ଦେଖିକି ଇନସ୍ପାୟର୍ଡ ହେଇକି ମୁଁ କରେ।
1: ଆଜ୍ଞା ଠିକ କହିଛନ୍ତି। ତ ସୋସିଆଲ ମିଡିଆରେ ତ ଆପଣ ଆଜିକାଲି ଦେଖୁଛନ୍ତି ଆମ ଜୟପୁରରେ ହିଁ ଅନେକ ସାରା କଣ୍ଟେଣ୍ଟ କ୍ରିଏଟର୍ସ ଅଛନ୍ତି। ତ ଆପଣଙ୍କ ମତରେ ଗୋଟେ ସକ୍ସେସଫୁଲ କ୍ରିଏଟର ହେବା ପାଇଁ ସବୁଠୁ ଜରୁରୀ ଜିନିଷଟା କ'ଣ?
0: ସକ୍ସେସଫୁଲ କ୍ରିଏଟର ହେବାର ଅଛି ବୋଲେ ସେମିତି ଡାଉନ୍ ଟୁ ଅର୍ଥ ରହିବାର ଅଛି। ଆଉ ଯେତେ ତମେ ଟପ୍ ମୋଷ୍ଟ ଗଲେ ବି ଲୋକ ସହିତ ବଣ୍ଡିଂ ଯେମିତି ଆଗରେ ଥିଲ ସେମିତି ରହିବ, ଆଉ ବସ୍ ଦାଟ୍ସ ଇଟ୍।
1: ତ କଣ୍ଟେଣ୍ଟ କ୍ରିଏସନ ପାଇଁ ନର୍ମାଲି ଟାଇମ ବହୁତ କାଢିବାକୁ ପଡୁଥାଏ, ତ ଆପଣ ଟାଇମ ମ୍ୟାନେଜ କେମିତି କରୁଛନ୍ତି?
0: ହଁ ଟାଇମ ଯେମିତିକି ମୁଁ ମ୍ୟାନେଜ କରେ, ଯଦି ଦିନବେଳେ ସୁଟ ଥାଏ ତ ଦିନବେଳେ ସୁଟ କରେ, ଆଉ ରାତିରେ ଫେର ତାକୁ ଏଡିଟିଂରେ ବସେ ମୁଁ, ତ ଟାଇମ ଟିକେ ଆଡଜଷ୍ଟ କରିବାକୁ ପଡିବ।
1: ତ ଭାଇ ଯେମିତି ଆପଣ କହିଲେ କି ଆପଣ କ୍ରିଟିସିଜମ ବା ନେଗେଟିଭ କମେଣ୍ଟସ ବି ଶୁଣନ୍ତି, ତ ଯଦି ଆପଣଙ୍କୁ କିଛି ନେଗେଟିଭ କମେଣ୍ଟ ଶୁଣିବାକୁ ମିଳେ, ତ ଆପଣ ମାନେ କେମିତି ସେ ଜିନିଷକୁ କଣ୍ଟ୍ରୋଲ କରୁଛନ୍ତି, ବା ଯଦି ଡିମୋଟିଭେଟେଡ ହେଇଯାଉଛନ୍ତି ତ କେମିତି ସେ ଜିନିଷକୁ ପୁଣି ଥରେ ମୋଟିଭେସନରେ କନଭର୍ଟ କରୁଛନ୍ତି?
0: ଷ୍ଟାର୍ଟିଙ୍ଗ ମୁଁ ଯେତେବେଳେ ଆଇଡି ରନ୍ କରିଥିଲି ସେତେବେଳେ ମୁଁ ଟିକେ ଡିମୋଟିଭେଟ ହଉଥିଲି। ଏବେ ମୁଁ ଡିମୋଟିଭେଟ ହଉନି, କାହିଁକି ନା କାରଣ ଏଟା ଯେ ମୁଁ ସେ କମେଣ୍ଟ କୁ ବ୍ଲକ କରିଦଉଛି ୟା ଫିର ହାଇଡ କରିଦଉଛି।
1: ଆଚ୍ଛା ବହୁତ ବଢିଆ କହିଲେ। ତ ଆପଣଙ୍କ ଫ୍ୟାମିଲିରେ ଯେମିତି ଆପଣ କହିଲେ ଆପଣଙ୍କ ମା ବାପା ଭାଇ ଅଛନ୍ତି, ତ ଆପଣଙ୍କ ଫ୍ୟାମିଲି ହେଇଗଲା ଆଉ ଆପଣଙ୍କ ଫ୍ରେଣ୍ଡ ସର୍କଲ୍ସରେ କେମିତି ଆପଣଙ୍କୁ ମାନେ ସପୋର୍ଟ ମିଳେ, ନା କେମିତି ଆପଣଙ୍କର ସିଚୁଏସନ?
0: ହଁ ସପୋର୍ଟ ତ ମିଳେ, ସବୁ ଜାଗାରେ ସପୋର୍ଟ ମିଳେ।
1: ଓକେ, ତ ଯଦି ଆପଣ ସୋସିଆଲ ମିଡିଆରୁ ଗୋଟିଏ ପ୍ଲାଟଫର୍ମ ଚୁଜ୍ କରିବେ, ଯେମିତି ଆଜିକାଲି ବହୁତ ଟ୍ରେଣ୍ଡିଂରେ ଚାଲିଛି ଇନଷ୍ଟାଗ୍ରାମ ୟୁଟ୍ୟୁବ, ତ କୋଉଟାକୁ ଆପଣ ଚୁଜ୍ କରିବାକୁ ଚାହିଁବେ?
0: ମୁଁ ଚାହିଁବି ୟୁଟ୍ୟୁବ।
1: କଣ ପାଇଁ ୟୁଟ୍ୟୁବ?
0: କାହିଁକି ୟୁଟ୍ୟୁବ ଗୋଟେ ଏମିତି ଜିନିଷ ଯୋଉଠିକି ତମକୁ ଏଜୁକେସନ ବି ମିଳିବ, ତା ସହିତ ତମେ ଯଦି ଭିଡିଓ ଅପଲୋଡ କରିଲ ତାହେଲେ ତମକୁ ଅର୍ନିଂ ବି ହବ। ଇନଷ୍ଟାଗ୍ରାମରେ ଅର୍ନିଂ ହୁଏ ନାହିଁ ଇଣ୍ଡିଆରେ ଖାସ କର।
1: ଠିକ କଥା। ତାହେଲେ ଭବିଷ୍ୟତରେ ଆପଣ କଣ ପ୍ଲାନ କରିଛନ୍ତି, ମାନେ ଆପଣ ଡିଜିଟାଲ କ୍ରିଏସନ ଲାଇନରେ ଯିବେ, ନା ଆଉ କଣ ଆପଣଙ୍କୁ ଆଗାମୀ ଦିନର ପ୍ଲାନ୍ସ ଅଛି?
0: ଗୋଟେ ବିଜନେସମ୍ୟାନ ହେବାର ଅଛି, ଏଟା ଗୋଟେ ଖାଲି ସାଇଡ ଇନକମଟା।
1: ଆଚ୍ଛା ଭାଇ ବହୁତ ବଢିଆ ଲାଗିଲା। ତ ଏବେ ତ ଏତେ ସୁନ୍ଦର ଦଶହରାର ବି ମାହୋଲ ଅଛି ଜୟପୁରରେ, ତ କେମିତି ଆପଣ କଣ କଣ କଣ୍ଟେଣ୍ଟ ବଗେରା ସୁଟ କରିଛନ୍ତି, ବା କଣ ଆପଣଙ୍କ ପ୍ଲାନ୍ସ ଅଛି?
0: ହଁ ଦଶହରାର ମୁଁ ପ୍ଲାନ୍ ତ କରିଛି, ବଟ କଣ୍ଟିନ୍ୟୁ ଚାଲୁଛି ଏବେ ଦଶହରାର। ଆଉ ଆମ ପଣ୍ଡାଲ ଯୋଉଟା କି ଏ ବର୍ଷ 65 feet ର ହେଇଛି, ତାଙ୍କର ଟେଣ୍ଡର ବି ନେଇଛି ସୁଟ ର, ତାଙ୍କର ବି ରନିଂରେ ଚାଲିଛି। ଆଉ ଦେଖିବା ଏଥର ଦଶହରାରେ କେମିତି କନସେପ୍ଟ ମିଳିବ, କେମିତି କଣ୍ଟେଣ୍ଟ ମିଳିବ, ସେ ହିସାବରେ ନେଇକି ସୁଟ କରିହବ।
1: ଠିକ ଅଛି ଭାଇ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି, ଆପଣ ଏତେ ମୂଲ୍ୟବାନ ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆମ ଆକାଶବାଣୀ ଏବଂ ଯୁବବାଣୀ କେନ୍ଦ୍ର ତରଫରୁ ବହୁତ ବହୁତ ସାଧୁବାଦ ଜଣାଉଛି।
2: ଧନ୍ୟବାଦ।
3: ବର୍ତ୍ତମାନ ଶୁଣିବା ଆମ ଶ୍ରୋତା ଭାଇ ଭଉଣୀମାନଙ୍କର ପଠାଇଥିବା ମୂଲ୍ୟବାନ SMS ଏବଂ ଭଏସ୍ SMS। ପ୍ରଥମ SMS ପଠାଇଛନ୍ତି ଜୟପୁରରୁ ପଙ୍କଜ ମିଶ୍ର ଭାଇ। ଭାଇ ଲେଖିଛନ୍ତି, ଚଳିତ ବର୍ଷ ଅକ୍ଟୋବର ମାସ 4 ତାରିଖ ସୁରଭି କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ଶ୍ରୀପଦ୍ମା ଆଉ ଶ୍ରେୟା, ହିନ୍ଦୀ ଗୀତରୁ ଆରମ୍ଭ କରିଥିଲେ। ଶ୍ରୋତାଙ୍କୁ SMS ଭଏସ୍ SMS ସବୁ ଭଲ ଲାଗିଲା, ସୁନ୍ଦର ସୁନ୍ଦର ବିଚାର ଭଲ ଲାଗିଥିଲା। ବିଶ୍ୱ ପଶୁ ଦିବସ ମହାକାଶ ସପ୍ତାହ ବିଷୟରେ ଜାଣିଲି, ସାହୁ ମ୍ୟାଡ଼ାମଙ୍କ ସହ କଥାବାର୍ତ୍ତା ମନ ଛୁଆଁ ହୋଇଥିଲା, ସେ ତାଙ୍କ ବିଷୟରେ ବହୁତ କଥା କହିଲେ, ତାଙ୍କୁ ଧନ୍ୟବାଦ। ହିନ୍ଦୀ ଗୀତ ଭଲ ଲାଗିଲା, ହସ ପସରା ଭଲ ଲାଗିଲା, ଜାଣିବା କଥାରୁ କିଛି ଜଣା ଅଜଣା ଜାଣିଲି। ଶ୍ରିୟା ଆଉ ଶ୍ରୀପ୍ରଦ୍ମାଙ୍କୁ ବହୁତ ଭଲ ପାଇବା ଆଉ ହୃଦୟରୁ ଧନ୍ୟବାଦ। ଭାଇ ଆପଣଙ୍କୁ ମଧ୍ୟ ଧନ୍ୟବାଦ।
4: ପରବର୍ତ୍ତୀ SMS କରିଛନ୍ତି ସୁନାରୀ ସାହି ଜୟପୁରରୁ କେ ମୋହନ ରାଓ ଆଚାରୀ ଭାଇ। ଚଳିତ ବର୍ଷ ଅକ୍ଟୋବର ମାସ 5 ତାରିଖରେ ଯୁବବାଣୀ ପ୍ରୋଗ୍ରାମଟିକୁ ନେଇ ଆସିଥିଲେ ବର୍ଷାରାଣୀ ପଟ୍ଟନାୟକ ଏବଂ ଲକ୍ଷ୍ମୀ ଦାସୀ ନାୟକ। ଭାଇ କହିଛନ୍ତି, ଆଜିର ବିଷୟ ୱାର୍ଲଡ ଟିଚର୍ସ ଡେ ପ୍ରୋଗ୍ରାମଟି ତାଙ୍କୁ ବହୁତ ଭଲ ଲାଗିଛି, ଶିକ୍ଷକ ଜଗନ୍ନାଥ ମିଶ୍ରଙ୍କ ସାକ୍ଷାତକାର ମଧ୍ୟ ବହୁତ ଭଲ ଲାଗିଛି, ତେଣୁ ସର୍ବମୋଟ କହିବାକୁ ଗଲେ ପୁରା କାର୍ଯ୍ୟକ୍ରମ ଭାଇଙ୍କୁ ବହୁତ ଭଲ ଲାଗିଛି। ଉପସ୍ଥାପନାରେ ଥିବା ବର୍ଷାରାଣୀ ପଟ୍ଟନାୟକ ଏବଂ ଲକ୍ଷ୍ମୀ ଦାସୀ ନାୟକ ଭଉଣୀଙ୍କୁ ତାଙ୍କର ବହୁତ ବହୁତ ଶୁଭେଚ୍ଛା ଏବଂ

0: ଧନ୍ୟବାଦ ଏବଂ ନମସ୍କାର। ତେବେ ଭାଇ, ଆମ ତରଫରୁ ବି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
1: ପରବର୍ତ୍ତୀ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଜୟପୁରରୁ ପଙ୍କଜ ମିଶ୍ର ଭାଇ। ଚଳିତ ବର୍ଷ ଅକ୍ଟୋବର ମାସ 7 ତାରିଖ ସୋମବାର କାର୍ଯ୍ୟକ୍ରମକୁ ନେଇକି ଆସିଥିଲେ ସୋନାଲି ଆଉ ପୁଷ୍ପାଞ୍ଜଳି। ସୁନ୍ଦର ବିଚାର, ଭଲ ଲାଗିଲା। ଆଜିର ଦିନର ବିଶେଷତ୍ୱ ଜାଣିଲି। କଥାରେ ଗୀତରେ ପ୍ରୋଗ୍ରାମରେ ହେମଲତାଙ୍କ ବିଷୟରେ ଜାଣିଲି। ସେ ଗାଇଥିବା ଗୀତ ସବୁ ପ୍ରୋଗ୍ରାମରେ 4 ଚାନ୍ଦ ଲଗାଇ ଦେଇଥିଲା। ବନ୍ୟଜନ୍ତୁ ସୁରକ୍ଷାରେ ଯୁବପିଢ଼ିଙ୍କ ଭୂମିକା ଉପରେ ସୁନିତା ମ୍ୟାଡ଼ାମଙ୍କ ସହ ସାକ୍ଷାତକାର ଭଲ ଲାଗିଲା। ସୁନିତା ମ୍ୟାମ୍ଙ୍କୁ ଧନ୍ୟବାଦ। ସୁନ୍ଦର ପ୍ରୋଗ୍ରାମ କରିଥିବା ସୋନାଲି ଆଉ ପୁଷ୍ପାଞ୍ଜଳିଙ୍କୁ ବହୁତ ବହୁତ ଭଲ ପାଇବା ଆଉ ଧନ୍ୟବାଦ, ନମସ୍କାର। ଭାଇ, ଆପଣଙ୍କୁ ମଧ୍ୟ ଧନ୍ୟବାଦ। ଆପଣ ଆମ କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ ଆଉ ଆମକୁ ଚିଠିପତ୍ର କିମ୍ବା SMS ମାଧ୍ୟମରେ ନିଜର ମତାମତ ଜଣାଉଥାନ୍ତୁ।
0: ତେବେ ପରବର୍ତ୍ତୀ ମେସେଜ କରିଛନ୍ତି ସୁନାରୀ ସାହି ଜୟପୁରରୁ କେ ମୋହନ ରାଓ ଆଚାରୀ ଭାଇ। ଚଳିତ ବର୍ଷ ଅକ୍ଟୋବର ମାସ 9 ତାରିଖ ଯୁବବାଣୀ କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ମେହେକ ମିଶ୍ର ଏବଂ ନରେନ୍ଦ୍ର ହରିଜନ ଭାଇ। ଭାଇ ଲେଖିଛନ୍ତି, ଉଭୟଙ୍କର ଉପସ୍ଥାପନା ଶୁଣିକରି ବହୁତ ଭଲ ଲାଗିଥିଲା ଏବଂ ବିଚାରଟି ମନଛୁଆଁ ହୋଇଥିଲା। ମଧୁସୂଦନ ଦାସଙ୍କ ଉପରେ ଆଲୋଚନାଟି ମଧ୍ୟ ଭଲ ହୋଇଥିଲା। ଶ୍ରୋତାମାନଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଏବଂ ଭଜନ ଶୁଣିକରି ବହୁତ ଭଲ ଲାଗିଥିଲା। ଶେଷରେ ହ୍ୟାଲୋ ଗୁଞ୍ଜନ ପ୍ରୋଗ୍ରାମ ଶୁଣି ମଧ୍ୟ ବହୁତ ଭଲ ଲାଗିଥିଲା। ତେବେ ଭାଇ, ଆପଣ ଏମିତି ହିଁ ଆମ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
1: ପରବର୍ତ୍ତୀ SMS ପଠାଇଛନ୍ତି ଜୟପୁରରୁ ପଙ୍କଜ ମିଶ୍ର ଭାଇ। ଚଳିତ ବର୍ଷ ଅକ୍ଟୋବର ମାସ 9 ତାରିଖ ସମ୍ପର୍କ କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ନରେନ୍ଦ୍ର ଆଉ ମେହେକ। ଓଡ଼ିଆ ଗୀତରୁ ଆରମ୍ଭ କଲେ ସୁନ୍ଦର ବିଚାର, ଭଲ ଲାଗିଲା। ଆଜିର ଦିନର ବିଶେଷତ୍ୱ ଜାଣିଲି। ଶ୍ରୋତାଙ୍କ ଫୋନ୍ କଲ୍ ଯୋଗେ ହିନ୍ଦୀ ଆଉ ଓଡ଼ିଆ ଗୀତ ସବୁ ମନଛୁଆଁ ହୋଇଥିଲା। ଉପସ୍ଥାପନା ଅତି ସୁନ୍ଦର ଆଉ ଉଚ୍ଚକୋଟୀରର ହୋଇଥିଲା। ମେହେକ ଆଉ ନରେନ୍ଦ୍ରଙ୍କୁ ବହୁତ ଭଲ ପାଇବା ଆଉ ଧନ୍ୟବାଦ, ନମସ୍କାର। ଭାଇ, ଆପଣଙ୍କୁ ମଧ୍ୟ ଧନ୍ୟବାଦ ଏବଂ ନମସ୍କାର।
0: ତେବେ ପରବର୍ତ୍ତୀ ଶେଷ ମେସେଜ କରିଛନ୍ତି ଜୟପୁରରୁ ଶାଶ୍ୱତ ମହାପାତ୍ର ଭାଇ। ଚଳିତ ବର୍ଷ ଅକ୍ଟୋବର ମାସ 9 ତାରିଖ ସେ ଲେଖିଛନ୍ତି, ଆକାଶବାଣୀ ଜୟପୁର ଯୁବବାଣୀ ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମ ଶୁଣିଲି, ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ମେହେକ ଅପା ଏବଂ ନରେନ୍ଦ୍ର ହରିଜନ ଭାଇ। ଦୁଇଙ୍କର ଉପସ୍ଥାପନା ଶୁଣିଲି ବହୁତ ଭଲ ଲାଗିଲା। ଆଜିର ବିଚାର ଶୁଣିଲି ଭଲ ଲାଗିଲା। ହ୍ୟାଲୋ ଗୁଞ୍ଜନର ଶ୍ରୋତାଙ୍କର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ମଧ୍ୟ ଶୁଣିଲି, ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ଏମିତି ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କୁ ଧନ୍ୟବାଦ ଏବଂ ନମସ୍କାର। ଶ୍ରୋତା ବନ୍ଧୁ, ଚାଲନ୍ତୁ ବର୍ତ୍ତମାନ ଶୁଣିବା ହସ ପସରା। ତେବେ ଟ୍ରେନ୍ରେ ଲେଖା ହୋଇଥିଲା, ବିନା ଟିକେଟ ଯାତ୍ରା କରିବା ଯାତ୍ରୀମାନେ ହୋସିଆର। ସେହି ଟ୍ରେନ୍ରେ ଚିଣ୍ଟୁ ମଧ୍ୟ ଯାଉଥିଲା। ହଠାତ୍ରେ ଚିଣ୍ଟୁର ନଜର ପଡ଼ିଛି ସେହି ଲେଖା ଉପରେ।
1: ଆରେ ବା, ଏଇଠି ଲେଖା ହେଇଛି ଯୋଉ ଯାତ୍ରୀ ଟିକେଟ କରିନାହାନ୍ତି କିମ୍ବା କିଣିନାହାନ୍ତି ସେମାନେ ହୁସିଆର। ଆଉ ତାହେଲେ ଯୋଉମାନେ ମୋ ଭଳିଆ ଟିକେଟ କିଣିଛନ୍ତି ସେମାନେ କ'ଣ ମୂର୍ଖ?
0: ପୁଅଟି କାନ୍ଦୁଛି ଏବଂ ମା ସେ ଜାଗାରେ ଆସିକି ପହଞ୍ଚିଛନ୍ତି। ଏହାପରେ ସେମାନେ କଥା ହେଉଛନ୍ତି, ଚାଲନ୍ତୁ ଦେଖିବା। ଆରେ ଆରେ ପୁଅ, କ'ଣ ପାଇଁ କାନ୍ଦୁଛୁ?
1: କହିବିନି।
0: ଆରେ ଆରେ କ'ଣ ପାଇଁ କହିବୁନି, କହ କ'ଣ ହେଲା, କ'ଣ ପାଇଁ କାନ୍ଦୁଛୁ?
1: ମତେ 10 ଟଙ୍କା ଗୋଟେ ଦବ ଯଦି ମୁଁ କହିବି, ନହେଲେ ମୁଁ କହିବିନି।
0: ଆରେ ଏଇଟା ଗୋଟେ କଥା, ନେ ନେ ନେ 10 ଟଙ୍କା ନେ, ଏବେ କହ କ'ଣ ହେଲା।
1: ହଁ ଦିଅ। ମତେ ମତେ ନା ଗୋଟେ 10 ଟଙ୍କା ଦରକାର ଥିଲା, ଆଉ ତମେ କାରଣ ପଚାରିବା ପାଇଁ ସେ 10 ଟଙ୍କା ଦେଇଦେଲ, ମୁଁ ଆଉ କାନ୍ଦିବିନି।
0: ହେ ଭଗବାନ, ଏ ଛୁଆ।

0: No, no, no, no.
1: ତେବେ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମର ଶେଷ ପାହାଚରେ ଚାଲନ୍ତୁ ଶୁଣିବା ଆସନ୍ତାକାଲିର ଆକର୍ଷଣ ସମ୍ପର୍କରେ।
2: ଆସନ୍ତାକାଲି ସୋମବାର ଅର୍ଥାତ୍ ସୃଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ସମ୍ପାଦକୀୟ, ଯାହାର ବିଷୟ ରହିଛି ବିଶ୍ୱ ଦରବାରରେ ଓଡ଼ିଆ ସାହିତ୍ୟ, ଏହାପରେ ରହିଛି ଗପସପ ଏବଂ ପରିଶେଷରେ ଶୁଣିପାରିବେ କିଛି ଜାଣିବା କଥା।

0: ତେବେ ଶ୍ରୋତା ବନ୍ଧୁ, ସମୟ ତ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ସାରିବା ପାଇଁ। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ କହିରଖୁଛି, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ଏ ସମ୍ପର୍କରେ ଆପଣମାନେ ଆପଣଙ୍କର ମୂଲ୍ୟବାନ ମତାମତ ଆମ ନିକଟକୁ SMS, ଭଏସ୍ SMS ଏବଂ ଇମେଲ ଜରିଆରେ ଜଣାଇପାରିବେ। SMS ଏବଂ ଭଏସ୍ SMS କରିବା ପାଇଁ ନମ୍ବରଟିକୁ ଟିପି ରଖନ୍ତୁ 8252203280 ଏବଂ ମେଲ୍ ଆଇ ଡି ହେଉଛି airjoypur@gmail.com। ଶ୍ରୋତାବନ୍ଧୁ, ଆପଣଙ୍କର ସୁଚିନ୍ତିତ ମୂଲ୍ୟବାନ ମତାମତ ଅପେକ୍ଷାରେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲୁ ମୁଁ ଶୁଭ୍ରାଂଶୁ,
1: ଆଉ ମୁଁ ସୋନାଲି।
0: ରହିଲୁ ସାଥୀ,
1: ନମସ୍କାର।

ପ୍ରଚାର କଲୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଥିଲେ ଶୁଭ୍ରାଂଶୁ ପଣ୍ଡା ଏବଂ ସୋନାଲି ପଣ୍ଡା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଦେଶୀୟ ଭାଷାର ଲାଇଭ୍ ଅନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଉପସ୍ଥାପନା କରିଛନ୍ତି ଲାଲମୋହନ ମିଶ୍ର ଏବଂ ସନ୍ଧ୍ୟାରାଣୀ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମ ଶୁଣିବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମ କେନ୍ଦ୍ରର ଟକ୍ ଷ୍ଟୁଡିଓକୁ।

0: ହାଲେ ରେଡିଓ ଶୁଣିଥିଲେ ବା ସତେ ଭାଇ ବୋଇଲି ମନ ଖେ ମୁଇଁ କି ଅସି କରି ଠିକ ରୁ ଜୁହାର କରିଦେଲିନି ମୋର ସାଙ୍ଗେ ଆସେ ଡମାଇ
1: ହାଲେ ମୁଇଁ ଡମାଇ ମିଶା ଆମର ସତେ ଭାଇ ବୋନି ମନ କେ ଜୁହାର କଲିନି ଖାଇଟା ବୋଲେ ଆଜି କାହିଁ ହେଲେ ଦିନ ବୋନି
0: ଆଜି ଖାଇ ହେଲେ ଦିନ ବୋଲେ ଖାଇ କରୁ ତା ଏବେ ତ ଦଶହରା ମାସ ଆରମ୍ଭ ହେଇଗଲା ବେ ଆଜି ତା ନି ନଅ ଦିନ ଯାକ ଇଏ ଖାଇ ସେ ନବରାତ୍ରି ଦିନ
1: ସେଟା ସେ କହିବି ବୋଲି ଦଶହରା ଆଇଲାନି ବଡ଼ ଶ୍ରଦ୍ଧା ହେଲାନି ମୋତେ ଖରଚ କେତେ ହେଲେ ଦେ ଖାଇକି
0: ଦେବଟା ଦେବି ଆକା ଛନା ଛନା ମୁଁ ଗେନି ଆଣିବି ଦେବି
1: ଦେଖିନି ନାଇଁ
0: ଦୋସରା ଭିତରେ ଆମେ ସବୁ କରିବୁ ମହାପୁରୁ କେ ଡାକବୁ ଗୁଡି କେ ଯିବୁ ମହଲି ମାରେ ସିଟି ପୂଜା କରିବୁ କି ଯୋନ ଠାକୁରାଣୀ ମା ଅଛ ତ ଗାଈ ବୋଲ ସିଟି ପୂଜା କରିଲୁନି କି ନାଇଁ କରବାଟା କରିବୁ ଆକା ମାତ୍ର ଦୋସରା ଦେଖି ଗଲେ ସରିଆ ତ ଡାବୁ ଖାଇଟା ଲଡ଼ା ସିଟି ସେ ଖାଇ ସେ ଖୋଦଲି ଗେନବାର ଚାନା ଗେନବାର
1: ଯେତକି
0: ଭାଇ ବହିନୀ ମାନେ ଶୁଣିଲାଇନି ସେମାନେ ଏବେ ଆମେ କହିଦେଉ ବୋଲେ ଏବେ ଦେଖା ଦଶହରା ଦେଖା ଜନ ଏବେ ତ ନଅ ଦିନ ଚାଲିଛି ଆକା ଦିନକେ ଆମେ ଗାଲୁନି ଆକା ଏତେ ଲୋକ ନୁହେଁ ମାତ୍ର ଦଶହରା ଦିନ ଜନ ମେଡ ବାହାରସି ସେ ଦିନେ ଏତେ ଲୋକ ରୁଣ୍ଡ ଭାଇ ଯେ ସିଟି ପିଲା ଟୋକି ମନକେ ଖଣ୍ଡେ ଜାଗର ପିଲା ଟୋକି ମନ ନେଲା ବୋଲି ବୋଲେ ଗଲି ଭିତରେ ନ ଯିବାର ନେଇ କରି ସିଟି ହରବର ନ କରବାର ହିଁ ଟେକଲା ଖୁର୍ଚା ହେଇଗଲେ ସରି ଛାପି ଦେବାଇ ଲକ୍ଷ୍ମଣ ସେଟା ଖାଜେ ସେଟା ଖଣ୍ଡେ ଜାଗ୍ରତ ହେଉ ଆରି ଖାଇ ବୋଲେ ଏବେ ଦେଖା ପିଲା ଟୋକି ମନ ତ ଦଶହରା ବୋଲେ ବଡ଼ ଶାରଦା ଆଇବେ କି ନାଇଁ ଯେ ଶାରଦା ଆଇବ ଆକା ନଅ ଦିନ ଜନ ପୂଜା କରବାଟା କରୁ ଆକା ଆରି ଦଶହରା ଗାଲାର ଦାଏ ହିଁ ଖଣ୍ଡେ ଜାଗ୍ରତ ହେଇକରି ଯା ଆରି ଜାଗ୍ରତ ହେଇକରି ଆସା ଆରି ସେ ଆଜି ଖାଲି ସେ ଫଟପଟି ମାନେ ଯେନ୍ତାରି ଛାଲାଇ ଯାଇନି ସେମାନଙ୍କୁ ମିଶା ଖୋଇଦେଲୁନି ହିଁ ସେମାନେ ମିଶା ଖଣ୍ଡେ ତମେ ଜାଗ୍ରତ ଥୁଆ ଭାଇବନି ମନ ଫଟଫଟ ମୁନିଚା ଖାଇ ସେ ନ ଚଲାଇବା ଆରି ଖାଇ ବୋଲେ ଏବେ ତ ଦଶହରା ଦେଖି ଗାଲୁନି ବୋଲିକରି ଗାଁର ନି ବାର ଭାଇ ଫଟୋପଟି ଧରିକରି ଗୁଡିକ ପକାଇ କରି ବାର ଭାଇ
1: ଆର ସେମିତି କଲେ ଆର ଜୀବନ ପରେ ନ ରହେ ଆରି କଥା ମାମା କାଇଟା କହିଲିନି ବୋଲେ ଆଜି ଆରି ଗୋଟେ ଆମର ଟୋକି ମନକର ଦିନ ଅଛେ ମାନେ କାଇଟା ବୋଲେ ଆମର ଇଣ୍ଟରନ୍ୟାସନାଲ ଡେ ଅଫ ଗର୍ଲ ଚାଇଲ୍ଡ ବୋଲାଇନି
0: ବୋଲେ ଖନିଆ ବିଶ୍ୱ ଖନିଆ ଦିବସ ବୋଲା ପରା
1: ହେଲେ କାଇଟା ବୋଲେ ସେମାନଙ୍କର ଗାଗଡ ମୁଣ୍ଡ କେମିତି ନି କରେସି କେମିତି ତାଙ୍କେ ପାଠ ପଢବା କେମିତି ସେମାନଙ୍କ ସମ୍ମାନ ମିଶି ସେ ଉପରେ ମିଶା ଆମକେ ଆଛେ ମାତ୍ର ଖାଇଟା ବୋଲେ ଆଜି ରେଡିଓ କେ ପଚାରୁ ଅଛେ
0: ଆଚ୍ଛା ଆଚ୍ଛା ଆଚ୍ଛା ଆମର ବାଇ ବୋଲି ମନ ରେଡିଓ ଧରି କରି ବସିଲ ଏତେ ତ କାଇ କେଟଲା ଖାଇ କି
1: ଏ ଦେଶୁନ ମୁଇଁ ସେଟା କେ ଆମର ଖାଇଲ ବିଷୟ ବସ୍ତୁ ମିଶା କହି ଦେବି କାଇ ନତା ବୋଲେ କେନ୍ତା କରବାର ବୋଲବାଟା ଆମର ବିଷୟ ବସ୍ତୁ ଅଛେ
0: ଆଲେ ଆଲେ ପୁଷ୍ଟି ନତା ବୋଲେ କେନ୍ତା କରବାର ସେ ବିଷୟ ଆଗା ବାଇ ବୋଲି ମନ ପଚାର ବାଇ
1: ଏ ଦେ
0: ପନ ଧର ଦେଉ
1: ଧର ଦେଉ ଯେ ଏବେ ଆମର ଦିଦି ଆସିକରି ବସଲା ଅଛ ତା ବିଷୟ ଜୁଆର କରୁ ଅଛ
0: ଆଲେ ବାଇ ବୋଲି ମନ ଏ ବିଷୟ କହିବା କାଜି ଆମେ ଆଜି ଖାଇ ସେ ବିଶେଷଜ୍ଞ ବୋଇନି ଗୋଟେ ଡାକି କରି ବସାଇଲୁ ଅଛୁ ଏ ବହିନୀ ଜୁହାର ଲାଗ ତମକେ ତୁମର ନା ଖଣ୍ଡେ ଫୁର୍ଚେ

0: ସମସ୍ତ ନମସ୍କାର, ମୋ ନାଁ ଶାନ୍ତିଲତା ପାତ୍ର, ସିଏସ୍ସି ରାବଣାଗୁଡା, ଉମରି ସବ୍ ସେଣ୍ଟର
1: ଲକ୍ଷ୍ମୀ
2: ବାବୁ କେନ୍ତା ରାତ ଚାଷ ପର ତୁମେ କୁହା ପର ତୁମେ ଏବେ ତ ନଅ ଦିନ ଛାଡ଼ିଲା ଦଶହରା ଆରମ୍ଭ ହେଇଗଲା ଦଶହରାର ଶୁଭେଚ୍ଛା ଦେଇଦେଲୁନି ଆମର ଚୈତି ଜନ ତରଫରୁ ନି ଆକାଶବାଣୀ ଜୟପୁର ତରଫରୁ ନି ସେଟା ହେଇଗଲେ ସରି ଖାଇ କରବାର କେନ୍ତା କରବାର ସେ ଉପରେ ଏକା ଆଜି ବିଷୟ ଅଛେ। ସଲକେ ସଲକେ ଆମର ବହିନୀ ବସଲା ଅଛ ବିଶେଷଜ୍ଞ ବହିନୀ, ତାଙ୍କ ସାଙ୍ଗେ କଥା ହେଇ କରି ତମର ପ୍ରଶ୍ନ କେ ପଚାରା।
1: ବିଶେଷଜ୍ଞ ନମସ୍କାର
0: ନମସ୍କାର ନମସ୍କାର,
1: ଆମର ପ୍ରଶ୍ନ ହେଲା ଆଜ୍ଞା, ପୃଷ୍ଟିହୀନତା ମାନେ ପୃଷ୍ଟିହୀନ କେନ୍ ପ୍ରକାର ଲୋକମାନେ ପୃଷ୍ଟିହୀନ ଖାଦ୍ୟ ଖାଇବା କଥା ଆଜ୍ଞା, ପୃଷ୍ଟିହୀନ ଖାଦ୍ୟ କଣ ତାଙ୍କ ପାଇଁ ଆଜ୍ଞା?
0: ପୃଷ୍ଟିହୀନ ଖାଦ୍ୟ ମାନେ ଆମର ସାଧାରଣତଃ ସମସ୍ତଙ୍କୁ ପୃଷ୍ଟିହୀନତା ହେଇନଥାଏ, ଗର୍ଭବତୀ ମା ଆଉ ପିଲାମାନେ ପାଞ୍ଚ ଜନ୍ମରୁ ପାଞ୍ଚ ବର୍ଷ ପିଲାଙ୍କ ଅଗା ଅଧିକ ପରିମାଣରେ ପୃଷ୍ଟିହୀନତା ହେଇଥାଏ। ସେମାନଙ୍କର ଖାଦ୍ୟ ଆମର ଚତୁଃପାର୍ଶ୍ୱରେ ଯାହା ଖାଦ୍ୟ ମିଳୁଛି ସେଇ ଜିନିଷ ହିଁ ତାଙ୍କୁ ଭଲ ଭାବରେ ଖାଇବାକୁ ଦେବେ, ତା ସହିତ ଅଣ୍ଡା କ୍ଷୀର ନିଜ ତୁମର ନିଜ ଚତୁଃପାର୍ଶ୍ୱରେ ଯାହା ଅଛି ତାହାକୁ ଭଲ ମାନେ ହାଇଜିନିକ ମାନେ ସଫା ସୁତୁରା କରିକି ନିଜେ ଖାଇଲା ବେଳକୁ ହାତ ସଫା କରିବ, ଆଉ ପିଲାମାନଙ୍କୁ ଖୁଆଇଲା ବେଳକୁ ହାତ ସଫା କରିବ। ଏଇ ସବୁ ଜିନିଷ ଭଲ ଖାଦ୍ୟ ଖାଇଲେ ଯାଇ ସେମାନଙ୍କର ପୁଷ୍ଟିହୀନତା ହବନି। ପୁଷ୍ଟିହୀନତା ହେଲେ ଆମର ହେଲା ବୋଲି ତମେ କେମିତି ଜାଣିବ? ତମେ ତ ଜାଣିପାରିବନି, ସେଥିପାଇଁ ଆମର ପ୍ରତି ମାସରେ ଅଙ୍ଗନବାଡ଼ି ସେଣ୍ଟରରେ ଯାଇକି ପିଲାମାନଙ୍କୁ ସମସ୍ତଙ୍କର ଓଜନ କରାହୁଏ ହେଲା। ଓଜନ କଲେ ସେଠି ତାଙ୍କର ଆମର ଗୋଟେ ଚାର୍ଟ ଅଛି, ସେଠିରେ ଜାଣିବ ଯେ ବାଦାମି ରଙ୍ଗ, ହଳଦିଆ ରଙ୍ଗ, ଗ୍ରୀନ ରଙ୍ଗର ସବୁ ଥିବ ସେଠି। ତା ଭିତରେ ଯଦି ଆମର ପିଲା ଯଦି ବାଦାମି ରଙ୍ଗ ହେଲା, ଆମର ଓଜନ ଅନୁସାରେ ପିଲାର ବୟସ ଆଉ ଓଜନ ଅନୁସାରେ ଯଦି ପିଲାର ବାଦାମି ରଙ୍ଗ ହେଲା ଆମେ ତାକୁ ଜାଣିବା ଯେ ପୁଷ୍ଟିହୀନତା ଅଛି ବୋଲି। ତାପରେ ତାକୁ ଆମେ ଡାଇରେକ୍ଟ ନ କରୁଣୁ, ଆମର ବି ଗୋଟେ RBSK ଟିମ୍ ଆସୁଛନ୍ତି ପ୍ରତି ମାସରେ ଅଙ୍ଗନବାଡ଼ିରେ ହେଲା, ତା ସେ ଡାକ୍ତର ସେଠି ଜଣେ ଡାକ୍ତର ଥିବେ, ତାଙ୍କୁ ଦେଖେଇଲା ପରେ ବିଶେଷଜ୍ଞ ପାଖକୁ ତାଙ୍କେ ପଠେଇବେ, ସେଠି ଯାଇକି ସେମାନଙ୍କର ପୁଷ୍ଟିହୀନତା ବୋଲି ଜଣାପଡ଼ିବ, ଆଉ ଆମେ ତ ପୁଷ୍ଟିହୀନତା ବୋଲି କହିହବନି।
3: ସେ ତ ପର୍ସନ୍ ପଚାରିଦେଲା ହେଲେ କାଇଟା ବୋଲି, ମାତ୍ର ପ୍ରଥମ ଆମେ କାଇଟା ବୁଝବାର ଅଛେ ଯେ ପୁଷ୍ଟିହୀନତା ପୁଷ୍ଟିକର ଖାଦ୍ୟ ବୋଲେ କାଇଟା, ସେଟା ଲୋକ କହିଦେଲେ ବୋଲେ ତା
0: ପୁଷ୍ଟିକର ଖାଦ୍ୟ କହିଲେ ଆମେ ସବୁଦିନ ଯାହା ଖାଉଛୁ ତାହା ହିଁ ପୁଷ୍ଟିକର ଖାଦ୍ୟ, ତାକୁ ଆମେ ଖାଇବାର ପ୍ରଣାଳୀ ଅଲଗା କରୁଛୁ ହେଲା। ଆମେ ଭାତ ଖାଉଛୁ, ଡାଲି ଖାଉଛୁ, ଏବେ ଗାଁ ଗହଳିରେ କଣ ସବୁଦିନେ ଖାଲି ଭାତ ଖଟା ଏଇ ଯୋଉ ଆମ୍ବିଳା କଣ ସେଇଟା ଖାଉଛନ୍ତି, ତା ସହିତ ଆମେ ଯୋଉ ଶାଗ ଡାଲି ଅଣ୍ଡା ସବୁ ଜିନିଷ ସମସ୍ତଙ୍କ ଘରେ ମିଳୁଛି, ସେଟାକୁ ଆମେ ଯଦି ଭଲ ଭାବେ ଭଲ ପ୍ରଣାଳୀରେ ଯଦି ଠିକ୍ସେ ଖାଇବା ଖାଇଲେ ସେଟା ଏକା ପୁଷ୍ଟିକର ଖାଦ୍ୟ। ତା ବାଦେ ଆମକୁ ଯୋଉ ଅଙ୍ଗନବାଡ଼ି ସେଣ୍ଟରରେ ଦିଆହଉଛି ଗର୍ଭବତୀ ମାଙ୍କୁ ପିଲାଙ୍କୁ, ତାହିଁରେ ବାଦାମ ଥାଉଛି, ତାହିଁରେ ଛତୁଆ ଥାଉଛି, ସବୁ ଜିନିଷ ଥାଉଛି, ସେ ଜିନିଷ ଯାକ ଯଦି ଠିକ୍ସେ ଖାଇବେ ସେଟା ଏକା ପୁଷ୍ଟିକର ଖାଦ୍ୟ।
4: ହ୍ୟାଲୋ ଅପା, ଜୁହାର ଜୁହାର
3: ଜୁହାର ଜୁହାର, କେ କହିଲାସିନି କଣ କହିଲାସିନି ଅଲପ କହି ଦିଆ।
4: ମୁଇଁ ସଞ୍ଜୀବ କୁମାର ରାଉତ ଦିଲ୍ଲୀପୁର ଠାନୁ କହିଲିନି ଆପା।
3: ହେଲେ ସଞ୍ଜୀବ ବାବୁ ବୋଲ ଚାଷ କି
4: ଆମର ଡମାଇ ଆପା କି ଶିବରୁ ମାମା, ଜୁହାର ଜୁହାର, ଶୁଭେଚ୍ଛା ଅଭିନନ୍ଦନ
3: ଆମର
4: ବିଶେଷଜ୍ଞ ମ୍ୟାଡମ କୁ ମଧ୍ୟ
0: ନମସ୍କାର ନମସ୍କାର
4: ନମସ୍କାର ମ୍ୟାଡମ।
3: ଆଲେ କାଇଟା ବୋଲେ ସଞ୍ଜୀବ ବାବୁ କାଇ ପର୍ସନ ଆଛେ ପୁଷ୍ଟିକର ଖାଦ୍ୟ ହେଲେ ପୁଷ୍ଟିକର ଖାଦ୍ୟ ଉପରେ କାଇଟା ତମର ପର୍ସନ ଆଛେ ପଚାର ଦିଆ।
4: ପୁଷ୍ଟିକର ମ୍ୟାଡମ ନମସ୍କାର
0: ନମସ୍କାର,
4: ପୁଷ୍ଟିକର ଖାଦ୍ୟ ମାନେ କୋଉ କୋଉ ପ୍ରକାରର ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ, ଏବଂ ଏଇ ଯୋଉ ରୋଗର ଲକ୍ଷଣ ଉଭୟ ପିଲାଙ୍କୁ ହୁଏ ଆଉ ବଡ ମାନଙ୍କୁ ମଧ୍ୟ

0: ମ୍ୟାଡାମ ଦୟାକରି ଟିକେ ଜଣାଇବେ।
1: ବଡ ମାନଙ୍କୁ ସାଧାରଣତଃ ପୁଷ୍ଟିକର ଇଏଟା ଅସୁବିଧା ହୁଏନି, ସାଧାରଣତଃ ମା ମାନଙ୍କୁ ଆଉ ପିଲାମାନଙ୍କୁ ଏକା ପୁଷ୍ଟି ଅପପୁଷ୍ଟି ହୋଇଥାଏ ହେଲା। ବଡ ମାନଙ୍କୁ ଏଇଟା ଟିକେ ହେବାର କମ, ତାଙ୍କର ଯଦି ଅନ୍ୟ କଣ ଡିଜିଜ ଥିବ ସେ ହେଲେ ଯାଇକି ବଡ ଲୋକମାନଙ୍କୁ ହବ ନା, ନାଇଁ ତ ଏଇଟା ଖାଲି ମା ମାନଙ୍କୁ ଆଉ ପିଲାମାନଙ୍କୁ ଏକା ହବ।
2: କେନ୍ତା ସଜୀବ ବାବୁ ତମେ ଭଲକରି ଖାଦ୍ୟ ଖାଇଲା ଶୁଣି କି ନାଇଁ?
3: ସବୁ ତ ଖୁଆଇଲା ସିନି ଇଏ ପିଲା ଟକି ମନ ସେ ମାଣ୍ଡିଆ ଫେସ୍ ଖାଇଲେନି କି ନାଇଁ?
0: ମାଣ୍ଡିଆ ଫେସ୍ ଛାଡ଼ବାର ଅଛି କି?

0: ବିଚାରବାର ଅଛେ, ଆମର ମ୍ୟାଡାମ କେ ବୁଝିବାର ଅଛେ।
1: ସତ କଥା ସତ କଥା। ଇଏ ସଞ୍ଜୀବ ବାବୁ ଗୋଟେ କଥା କୁହା, ସବୁ ତ କହିଲାସିନି, ଇଏ ଫିଲା ଟକି ମନ ସେ ମାଣ୍ଡିଆ ଫେସ୍ ଖାଇଲେନି କି ନାହିଁ?
0: ମାମା ପୁଷ୍ଟିକର ଖାଦ୍ୟ,
1: ସେଟା ଆମର ପ୍ରଥମ ଖାଦ୍ୟ,
0: ସେଟା ପ୍ରଥମ ଖାଦ୍ୟ ଆମର। ଆଜିକାଲି ଉକୁଳୁ ମଙ୍ଗଳବାର ଦିନ ମାଣ୍ଡିଆ ଲଡୁ ଦେଲାଇନି, ଆରି ଗୁରୁବାର ଦିନେ ଆରି ଶନିବାର ଦିନେ ମାଣ୍ଡିଆ ଲଡୁ କରିବାକେ ବାଧ୍ୟତା ମୂଳକ ଆମର ସରକାର କଲା ଅଛେ। ସବୁ ପିଲା ଟୋପି ମାନକେ ମାଣ୍ଡିଆ ଲଡୁ ଦେବାକେ ବାଧ୍ୟତା।
1: ନାଇଁ ସେଟା ଦେଖା ଯା ପଚାରିଲି ବୋଲେ, ଆଜିକାଲି ପିଲା ଟୋକି ମାନେ ବୋଲେ ସ୍ୱାଦ ଖାଇବାର ଶିଖିଲାଇ ତ, ସେ ମାଣ୍ଡିଆ ଫେଜ ଖାଇବେ କି ନାଇଁ ବୋଲିକରି ତମକୁ ପଚାରିଲି।
0: ମାଣ୍ଡିଆ ଫେଜ ତ ଖାଇ ଦେଲୁନି, ହେଲେ ଲଡୁ କରିକିରି ଦେଲୁନି, ସପ୍ତାହେ ତିନି ଦିନ ଲଡୁ ତିନି ଦିନ ଅଣ୍ଡା। ହେଲେ ଜୁହାର ମାମା
1: ରହିଲି ହେଲେ ଖାଇ ପଚାରିଲୁସ ବୋଲୁସ
2: କାଇ ପୁଷ୍ଟି ନତା ବୋଲିକିରି ବିଷୟରେ ପଚାରିଲି। ଆରି ଦିଦି ଗୋଟେ କଥା କହିଦିଆ, ଏବେ ଗୋଟେ ଟକିକେ ଏବେ ଜଗତ ମାନ ହେଲା ପଛେ ଜନ କିଶୋରୀ ବାଳିକା ବୋଲା ନିଜେ, ସେମାନଙ୍କର କାର୍ଯ୍ୟ ଖାଇଟା ପୁଷ୍ଟିକର ଖାଦ୍ୟ ଅଛେ, ଆରି ସେମାନଙ୍କେ ଯଦି ପୁଷ୍ଟି ନତା ହେଲା ବୋଲେ ଖାଇ ଅସୁବିଧା ମନେ ହେସି।
3: ସେମାନଙ୍କର ପୁଷ୍ଟିକର ଖାଦ୍ୟ ମାନେ କହିଲି ପୁରା ଭାତ ଡାଲି ଅଣ୍ଡା ଏ ଯୋଉ ଶ୍ୱେତ ସାର ପୁଷ୍ଟିସାର ଭିଟାମିନ ଏସବୁ ଜିନିଷ ତାଙ୍କୁ ଖାଇବା, ତାଙ୍କମାନଙ୍କୁ ଅଙ୍ଗନବାଡି ସେଣ୍ଟରରେ ସପ୍ତାହକୁ ଥରେ ଦୁଇ ଥର ଇଏ ଶନିବାର ଦିନ ଆଇରନ୍ ଟାବ୍ଲେଟ୍ ଦିଆହଉଛି, ସେଇଟା ମୁଖ୍ୟ ସେମାନଙ୍କର ଖାଇବାର ଅଛି। ତା ବାଦେ କିଶୋରୀମାନେ ଯଦି ଅପପୁଷ୍ଟିର ଶିକାର ହେବେ, ସେମାନେ ଯେତେବେଳେ ତାଙ୍କର ବାହାଘର ହବ, ବାହାଘର ହେଲେ ତାଙ୍କେ ସେତେବେଳେ ଅପପୁଷ୍ଟି ହିଁ ଥିବେ, ଥିଲା ବାଦେ ସେତେବେଳେ ତାଙ୍କେ ଯେତେବେଳେ ଗର୍ଭଧାରଣ କରିବେ ସେତେବେଳକୁ ସେମାନଙ୍କୁ ଅସୁବିଧା ହେବ, କମ ଓଜନର ଶିଶୁଟିଏ ଜନ୍ମ ହବ, ଯାହାଦ୍ୱାରା କି ମାର ଅପପୁଷ୍ଟି ଯୋଗୁଁ ପିଲାର ବି ଅପପୁଷ୍ଟି ହବ। ବୁଦ୍ଧି କମ ହବ, ପାଠ ପଢିବାରେ ଅସୁବିଧା ହବ ସେମାନଙ୍କୁ,
2: ସବୁ
3: ସବୁ ପିଲାମାନଙ୍କ ସହିତ ସମାନ ତାଙ୍କର ବିକାଶ ହବନି, ଅସୁବିଧା ହବ, କମ ଓଜନର ଶିଶୁ ତ ଜନ୍ମ ହବ। ଆଉ
1: ଏନ୍ତାରି ଦିଦି ସେ ଜନ ପୁଷ୍ଟିକର ହେଲେ ସରି ଲୁଲା ଖାଲା ପିଲା ଟିକେ ମନ ମିଶା ଜନ୍ମ ହେବାର ସମ୍ଭାବନା ଅଛି କି?
3: ନାଇଁ ଅପପୁଷ୍ଟି ହେଲେ ତ ଲୁଲା ଖାଲା ପିଲା ଜନ୍ମ ହେବାର ମାନେ ସମ୍ଭାବିତ ଅଛି ବୋଲି କିଛି କହି ହବନି, ସେଟା ହଉଛି ଆଉ ଗୋଟେ ପ୍ରକାର ତାର ଅସୁବିଧା ଥିବ। ଅପପୁଷ୍ଟି ସହିତ ଅପପୁଷ୍ଟିର ମୁଖ୍ୟ କାରଣ ହଉଛି ପିଲାମାନେ କମ ଓଜନର ଜନ୍ମ ହେବେ, ଆଉ ତାଙ୍କର ମାନସିକ ବିକାଶ ଶାରୀରିକ ବିକାଶ ହବନି, ଓଜନ ପୁରା କମ ହେଇଯିବେ।
1: ହ୍ୟାଲୋ କେ ବାବୁ କହିଲାସିନି କୋନ୍ତିନି କହିଲାସିନି?
2: ହ୍ୟାଲୋ
4: ନମସ୍କାର
1: ଜୁହାର ବାବୁ,
2: ନାଁ ଅଲପ ସାଙ୍ଗି ଦିଆ।
4: ମୁଁ ଗୋଟେ ସାସୁତ କହୁଛି କି?
1: ସାସୁତ ବାବୁ କିନ୍ତା ରାଚାସ?
4: ନାଇଁ ଭଲ ଅଛି ଆଜ୍ଞା।
1: ଏବେ ଦଶହରା ଆରମ୍ଭ ହେଇଗଲା?
4: ହଁ ଆଜ୍ଞା, ଦଶହରାକୁ ଆପଣଙ୍କୁ ସମସ୍ତଙ୍କୁ ଅଭିନନ୍ଦନ, ଆକାଶବାଣୀକୁ ଅଭିନନ୍ଦନ, ମା ସମସ୍ତଙ୍କୁ ଘୁଣ୍ଟ ବଢେଇ ରଖିଥାନ୍ତି ଆକାଶବାଣୀ ଶ୍ରୋତା ସମସ୍ତଙ୍କୁ। ଆଜ୍ଞା
1: ଆମର ଆକାଶବାଣୀ ଜୟପୁର ତରଫରୁ ନି ଆରିଆ ଚୈତି ଜନ ତରଫରୁ ନି ମିଶା ଆମ ସବୁ ତରଫରୁ ନି ତମକେ ମିଶା ଜବରଦସ୍ତ ଶୁଭେଚ୍ଛା ଆର ଅଭିନନ୍ଦନ। ହେଲେ ଆଜି ଖାଇ ବୋଲେ ଖାଇ ସେ ବିଷୟ ଅଛେ
2: ପୃଷ୍ଟିହୀନତା
1: ହେଲେ କେନ୍ତା କରବାର,
3: ପୁଷ୍ଟିହୀନତା ହେଲେ ସାଧାରଣତଃ ମା ଆଉ ପିଲାମାନଙ୍କର ପିଲାମାନଙ୍କର ଲକ୍ଷଣ ଗୁଡାକ ଜଣାପଡେ ହେଲା, ସେମାନେ ଦେଖିବାକୁ ପୁରା ପତଳା ଦେଖାଯାନ୍ତି ହେଲା। ଅନ୍ୟ ଶିଶୁମାନଙ୍କ ତୁଳନାରେ ଯେତେବେଳେ ଯାହା ଡେଭଲପ ହେବା କଥା ସେତେବେଳେ ଯାହା ଡେଭଲପ ହୁଏନି ହେଲା, ଗୋଟେ ଜିନିଷକୁ ମାନେ ଛଅ ମାସ ଇଏ ହେଲା ବେଳକୁ ସେମାନେ ଯୋଉ ବେକ ସିଧା କରିପାରନ୍ତିନି ହେଲା, ଦଶ ମାସ ହେଲା ବେଳକୁ ବସିପାରନ୍ତିନି, ଆଉ କୌଣସି ଖେଳନା ଦେଖିଲେ ସେମାନେ ଆଟ୍ରାକ୍ସନ୍ ହୁଅନ୍ତିନି, ଏଇସବୁ ପ୍ରକାର ଅସୁବିଧା ଗୁଡିକ ହୁଏତା ସେମାନେ ପିଲାମାନଙ୍କୁ, ସେଇଟା ହଉଛି ଲକ୍ଷଣ।
1: ବୋଲେ ଖାଇଟା ଆମେ ଯଦି ଆମର ସବୁ ପିଲା ଟୋକି ମାନେ ଯେନ୍ତା ଖୋଲେନି ସେନ୍ତାରି ଯଦି ନ ରେ ଭାଇ ପିଲା ଟୋକି ଚଞ୍ଚଳ ଚଞ୍ଚଳ ନ ରେ ଭାଇ ବୋଲେ ସେ ତ ଖୋଇ ନ ପାରେ ଟନ ନ ଫୁଟେ ଏ ଲୋକ ଜାଣିବାର ଖାଇଲା କେ ଅସୁବିଧା ହେଲା ଅଛେ ବୋଲିକରି ଲଗର ଅଙ୍ଗନବାଡ଼ି ଦିଦି ଲଗ ନେବାର, ନହେଲେ ଲଗର ସେ ଖାଇ ସେ ଦିଦି ମନରେ ଭାଇ ଆସପତ୍ରୀ ଦିଦି ମନ ଲଗ ନେବା ସେ ମନ ଦେଖାଇ ଭାଇ ବାଟ ତମକୁ ଆସପତ୍ରୀକୁ।

0: ଡାକ୍ତର କେତେ କହିଲେ ସରି ତମର ସେ ତାଙ୍କ ଅପପୁଷ୍ଟି ହେଲା ଅଛେ କି କାଇ ହେଲା ଅଛେ, ପିଲା ଟୁକି ମନକେ ଜବର ଯତ୍ନ କରବାକେ ପଡ଼ସି।
1: ଧନ୍ୟବାଦ
2: ଏଲେ। ଏବେ ଜନ ଆମେ କହିତେଲୁ, ତମେ କହିତେ ଲାସ୍ ଦିଦି, ଏବେ ଗୋଟେ ଯଦି ଗର୍ଭଧାରଣ କଲା ସେ ଜନ ପୁଷ୍ଟିହୀନତା ଆଇରିସି, ତାକେ ତାକେ ଡେଲିଭରି ଲଗେ ମିଶା ଅସୁବିଧା ହେଇସି ଏକା, ହଁ ଗର୍ଭଧାରଣ ମିଶା ଅସୁବିଧା ହେଇସି ଏକା, ଆରି ଡେଲିଭରି ବେଲେ ମିଶା ଅସୁବିଧା ହେଇକିରି ସେ ମରିମୁରା ମିଶା ଯାଇସି, ସେମିତି ନ ହେବାର ଅଛେ। ତାର ପଛେ ଯଦି ଏବେ ଶିଶୁ ଆରି ଜନ୍ମ ହେଇସି ଯେଡ୍ ବେଲେ ଶିଶୁ ଆରି ମାର ଯତ୍ନ କେମିତି ନେବାର ହେଲେ,
3: ଶିଶୁ ମା ଜନ୍ମ ହେଲା ପରେ ଜନ୍ମ ହେବାର ସାଙ୍ଗେ ସାଙ୍ଗେ ମାର କୋଷ କ୍ଷୀର ପିଲାକୁ ଖୁଆଇବାର ଅଛି, ହେଲା, ସେଇଟା ହଉଛି ମୁଖ୍ୟ ମା ପିଲାର ପ୍ରଥମ ଔଷଧ, ପ୍ରଥମ ରୋଗ ପ୍ରତିରୋଧକ ଶକ୍ତି ହଉଛନ୍ତି ମା କ୍ଷୀର, ପ୍ରଥମ କ୍ଷୀରଟା ଯେତେ ଶୀଘ୍ର ପାରିବ, ବିଲକୁଲ ଲେଟ୍ ବି କରିବନି। ତାପରେ ଯେତେବେଳେ କମ୍ ଓଜନର ଶିଶୁ ହେଇଥିବ ତ ସେଠି ପୁରା କଙ୍ଗାରୁ ମଦର କେୟାର ବିଷୟରେ ବୁଝେଇବେ, ଯୋଉଟା କି ପିଲାମାନଙ୍କୁ ନିଜ ପିଲାକୁ ନିଜର ଖାଲି ଦେହର ଛାତିରେ ଲଗେଇକି ଘୋଡେଇକି ରଖିବା ପାଇଁ କହିବେ ସେମାନଙ୍କୁ।
2: ମୁନା ବାବୁ କେନ୍ତା
4: ଅଛେ,
2: କାଇ ପର୍ସନ ଅଛେ ଆମର ଦିଦି ବସିଲା ଚାଷ ପଚାର ଦିଆ
4: ଆଜି ପିଲାମାନଙ୍କ
0: ନାଇଁ ସାନ ସାନ ପିଲା ଟକି ମନର କାଜ ଯେ ପୁଷ୍ଟିହୀନତା ବୋଲି ଗୋଟେ ରୋଗ ଅଛେ, ସେ ପୁଷ୍ଟିହୀନତା ରୋଗ ହେଲେ ସରି ଖାଇ କରବାର ବୋଲି କରି ଆଜି ବିଷୟ ଅଛେ।
4: ହାଲି
0: ହାଲି ସେ ଆମର ଦିଦି ଦିଦି ଶୁଣିଲାଇନି ତମର ଖାତା କେ ସଲକେ ସଲକେ ସେ କହିବାଇ ତମେ ଶୁନା।
3: ଶୁଣନ୍ତୁ ପ୍ରଥମ କଥା ତ ଆମେ ଯେତେବେଳେ ମାର ଡେଲିଭରି ହବ କୋଉଠି ହସ୍ପିଟାଲରେ କରେଇବ, ହେଲା, ହସ୍ପିଟାଲରେ 72 ଘଣ୍ଟା ରହିବା ପାଇଁ କହିବେ, 72 ଘଣ୍ଟା ତାଙ୍କର କଥା ମାନିକି ସେଠି ରହିବ। ତାପରେ ସେଠି ଯାହା ବି ଶିଖେଇଥିବେ ପିଲାକୁ କେମିତି ଧରିବ, ଗାଧେଇବନି ପିଲାକୁ, ଉଷୁମରେ ରଖିବ, ମା ହିଁ ପିଲାକୁ ଧରିବ, ପିଲାକୁ ଧରିଲା ବେଳେ ହାତ ସଫା କରିବ, ଏଇସବୁ ଜିନିଷ ଯାକ ସେତେବେଳେ ପୁରା ଧ୍ୟାନ ଦେଇକି ଧ୍ୟାନ ଦେବାର ଅଛି ପିଲାମାନଙ୍କୁ ଧରିବା ପୂର୍ବରୁ। ତାପରେ ଘରକୁ ଯେତେବେଳେ ନିଆହେବ ଆମର ଆଶା ଦିଦିମାନେ HBNC ବୋଲି 42 ଦିନ ପର୍ଯ୍ୟନ୍ତ ଗୋଟେ ତାଙ୍କେ ମାନେ ପ୍ରତ୍ୟେକ ଗର୍ଭବତୀ ପ୍ରସୂତି ମାଆର ଘର ଘରକୁ ଯାଇକି 3 ଦିନ 7 ଦିନ 14 ଦିନ 21 ଦିନ 28 42 ଦିନରେ ଯାଇକି ସେମାନେ ଓଜନ କରୁଛନ୍ତି, ପିଲାର ଟେମ୍ପରେଚର ମାପୁଛନ୍ତି, ମାଆକୁ ଦେଖୁଛନ୍ତି, ମାଆର କ'ଣ ଅସୁବିଧା ଅଛି କି ସେଇସବୁ ଜିନିଷ ଭିତରେ ତାକୁ ବୁଝେଇବେ ଯାଇକି ଆଶା ଦିଦିମାନେ। ସେଇ କଥା ଆଶା ଦିଦିର ଶୁଣିକି ଆମର ପ୍ରତି ମାସରେ ଅଙ୍ଗନବାଡ଼ି ସେଣ୍ଟରରେ ମଧ୍ୟ ଆମର VHSND ମାନେ ନ୍ୟୁଟ୍ରିସନ ଦିବସ ଗୋଟେ ପାଳନ କରାହଉଛି, ସେଠିକି ଯିବ, ଗଲେ ସେଠି ଆମର ପିଲାର ଓଜନ କେମିତି ବଢିଛି କି ନ ବଢିଛି କ'ଣ କରିଛି, ଆମେ ସେ ପିଲା ଗ୍ରୀନରେ ଅଛି କି ୟେଲୋରେ ଅଛି କି ଅରେଞ୍ଜରେ ଅଛି, ଏସବୁ ଜିନିଷ ମାଙ୍କୁ ଭଲ ଭାବେ ବୁଝା ହବ। ବୁଝା ହେଲେ ମା ଯଦି ସେ ବିଷୟରେ ଯଦି ଭଲ ଭାବେ ଜାଣିବ ଆଉ ତାଙ୍କ ଘର ଲୋକ ତାକୁ ଯଦି କୋପରେଟ କରିବେ ଯାହାହେଲେ ଯାଇକି ଆମେ ପିଲାଟିର ଠିକ ସେ ଯତ୍ନ ନେଇପାରିବା ଆଉ ପିଲାଟିର ମଧ୍ୟ ଅଭିବୃଦ୍ଧି ହବ।
2: ଧନ୍ୟବାଦ ଲାଗ ଏମିତି ସେ ଆମକେ ଫୋନ କରିଥିବା। ହେଲେ ଦିଦି ବଢିଆ କଥା କହିଲା ଯେ ଏବେ ସାନ ପିଲା ଜନ୍ମଲା ପଛେ ତାକେ କୋଷ କ୍ଷୀର ଏକା ଦେବାର ଅଛେ, ଆର 6 ମାସ ଯାକ ଆରି ପାନି ମିଶାଲ ଦେଇ ମା କ୍ଷୀର ସେ ଦେବାର
3: ଅଛେ।
2: ହେଲେ ମା କ୍ଷୀର ସେ ଆରି ଗୋଟେ ଫୋନ ଆଇଲା ତେବେ ଉଠେଇ ଦଉ। ହ୍ୟାଲୋ ରେଡିଓ କେ ପଚାରୁ,
4: ଜୁହାର ଲାଗ ନାନୀ,
2: ଜୁହାର ଜୁହାର କେ କହିଲେ ସ୍ନି,
4: ଜୁହାର ଟିବ୍ରୁ ମାମା,
0: ଜୁହାର ବାବୁ, ରେଡିଓ ଶୁଣିଲା ଆସିନି କି?
4: ହଁ ରେଡିଓ ଶୁଣିଲା ଆସିନି, ତାପରେ ଆପଣ କାର୍ଯ୍ୟକ୍ରମ ଯାହା ବି 40 ମିନିଟ ପାଇଲା ଟିକେ ବହୁତ ନିମାନ ଲାଗିଗଲା।
0: ଧନ୍ୟବାଦ ଧନ୍ୟବାଦ, ଏନ୍ତାରି ତମର ସବୁ କହିବା ଖାତା କି ଆମେ ଆମର ବାବୁ ମନକେ ଜାଣାଇବା କେ ଏମନ ବଡ଼ାଇ ଯାଏ ଆମର ବାବୁ ମନ।
4: ବହୁତ ଖୁସି ଲାଗିଲା, ମାନେ ଅନ୍ୟ ଅନ୍ୟ କାର୍ଯ୍ୟକ୍ରମ ପଛ 30 ମିନିଟ ଚାଲୁଛେ କିନ୍ତୁ ହାଲୋ ଚତି ଜଣ ରେଡିଓ କେ ପାଚାରୁ ସାଦା ଲଗବା କି ଦିଦା, ମାନେ 40 ମିନିଟ କାଲିଟେ ବାଜିଲା, ଆଉ ବର୍ତ୍ତମାନ 4-5ଟା କଲ ଯିବା, ଆଉ ବର୍ତ୍ତମାନ 4-5ଟା କଲ ଶୁଣମା, ପୁରା ନିମାନ ଲାଗଲା। ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ନୀଳାଞ୍ଚଳ ଭାଇ କହୁଛି ବଲାଙ୍ଗୀର।
0: ନୀଳାଞ୍ଚଳ ବାବୁ ଏତେ ଆଜିର ବିଷୟ ଅଛେ ପୁଷ୍ଟିହୀନତା ରୋଗ ହେଲେ ଖାଇ କରବାର, ସେ ବିଷୟ ଆମେ ଗୋଟେ ବହିନିକି ଡାକି ଉପରେ ବସାଇଲୁ ଅଛୁ, ସେ ବିଶେଷଜ୍ଞ ହିସାବରେ ସେ ବସଲା ଅଛତ ଖାଇବି ଇଏ ଉପରେ ପ୍ରଶ୍ନ ଅଛେ ତମର।
4: ଦେଖନ୍ତୁ ମୋର ପ୍ରଶ୍ନ କି ରହିବ ଆପଣଙ୍କ ପାଖରେ ଯେ ଆମେ ତ ପ୍ରାୟତଃ ଅଧିକାଂଶ ବର୍ତ୍ତମାନ ବହିରେ ପୁସ୍ତକରେ ପଢୁଛୁ, କିନ୍ତୁ ମୁଁ ବିଶେଷ କି ଜାଣିବା ପାଇଁ ଚାହୁଁଛି ଯେ ସ୍ନେହ ସାର ଖାଦ୍ୟ ହଉ କି ପୁଷ୍ଟିସାର ଖାଦ୍ୟ ହଉ ଏପର୍ଯ୍ୟନ୍ତ ବର୍ତ୍ତମାନ ତଫାତ ରହୁଛି, କିନ୍ତୁ ପୁଷ୍ଟିସାର ଖାଦ୍ୟ ଗୁଡାକ ଯୋଉଟା ପଡୁଛି ପୁଷ୍ଟି ଖାଦ୍ୟ ଗୁଡାକ ସେଟା

0: କେତେ ବର୍ଷରୁ କେତେ ବର୍ଷ ମଧ୍ୟରେ ଗୋଟେ ଶିଶୁ ଖାଇବାର ଆବଶ୍ୟକତା ଅଛି ଏବଂ ପୁଷ୍ଟି ଖାଦ୍ୟ ବୋଲେ ସେଟା ହଉଛି କଣ କଣ ସେଥିରେ ବର୍ତ୍ତମାନ ଅଛି ଖାଦ୍ୟରେ?
1: ପୁଷ୍ଟିକର ଖାଦ୍ୟ ମାନେ କଣ? ଆମେ 6 ମାସ ପର୍ଯ୍ୟନ୍ତ ମାଆକୁ କେବଳ ମା କ୍ଷୀର ହିଁ ଦେବା, ପିଲାକୁ ମା କ୍ଷୀର ହିଁ ଦେବା ହେଲା। 6 ମାସ ପରେ ତାକୁ ତମର ପୁଷ୍ଟିସାର କି ଶ୍ୱେତସାର କି ଯାହା ବି ହଉ ପିଲାକୁ ପ୍ରତି 15 ଗ୍ରାମ, 6 ମାସରୁ ବର୍ଷେ ପର୍ଯ୍ୟନ୍ତ ପିଲାକୁ 15 ଗ୍ରାମ ହିସାବରେ ଦିଆହବ ଦିନକୁ ହେଲା। ବର୍ଷେରୁ 1.5 ବର୍ଷ 30 ଗ୍ରାମ, 1.5 ବର୍ଷରୁ 2 ବର୍ଷ ହଉଛି 50 ଗ୍ରାମ ଦିଆହବ। ଏଇସବୁ ଜିନିଷ ଯାକ କଣ ତାହିଁରେ ଥିବ? ଗହମ, ବାଦାମ, ତାପରେ ରାଶି, ଏଇସବୁ ଜିନିଷ ଯାକ ପିଲାମାନଙ୍କୁ ଠିକ୍ସେ ଆମେ ମାପିକିରି ତିଆରି କରିକି ଦେଲେ ପଚାରିବ ମାପିବାଟା କେମିତି, ପ୍ରତି ଟି ଟେବୁଲ ସ୍ପୁନ ନାଇଁ ଆମର ଚାମଚ ସେଟା ହଉଟି ଗୋଟେ 5 ଗ୍ରାମ, ସେଟା ପିଲାକୁ ଦିନକୁ 15 ଗ୍ରାମ ତାହା ସେ ହିସାବରେ ଦେବେ, ଦେଲେ ଯାଇକିରି ପିଲାର ପୁଷ୍ଟିହୀନତା ହବନି।
0: ଆଚ୍ଛା ଓକେ, ତାପରେ ପୁଷ୍ଟି ଖାଦ୍ୟ ବୋଲେ ବର୍ତ୍ତମାନ କଣ କଣ ସ୍ଥିତିରେ ଅଛି ବର୍ତ୍ତମାନ ପୁଷ୍ଟି ଖାଦ୍ୟରେ?
1: ଆମେ ଦୈନନ୍ଦିନ ଜୀବନରେ ଯାହା ସବୁ ଖାଉଛୁ ସବୁଦିନ ସବୁ ଜିନିଷ ଆମେ ପୁଷ୍ଟିସାର ଖାଦ୍ୟ ଖାଉଛୁ, ସ୍ନେହସାର ଖାଦ୍ୟ ଖାଉଛୁ। ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇଲେ ଖାଲି ଡାଲି ହେଲା, ଆଉ ଶ୍ୱେତସାର ବୋଲି ତ ଜାଣିଛନ୍ତି ଭାତ ରୁଟି ଏସବୁ ଜିନିଷ, ଏଇସବୁ ଜିନିଷ ସେମାନଙ୍କର ବଡ଼ମାନେ ଯାହା ଖାଇବା କଥା ସେ ବର୍ଷକର ପିଲା ହେଇଗଲେ ସେମାନେ ବି ସେଇ ଜିନିଷ ଆମେ ବଡ଼ ଲୋକ ଯାହା ଖାଉଛୁ ସେମାନେ ତାହା କମ୍ ପରିମାଣରେ ଖାଇବେ। ସେତିକି
2: ଭାତ ଖାଇବା, ଡାଲି ଖାଇବା, ଶାଗ ଡାଲ ଅଛେ, ଆରି ଖାଇବଲେ ଅଣ୍ଡା ଅଛେ, ନେଇକି
1: ଅଣ୍ଡା କ୍ଷୀର
2: ଅଛେ, ଆରି ଆମର ଗାଁ ମନ ଲାଗେ ଜନ
1: ମୁନିଗା ଶାଗ
2: ମିଳିଲାନି, ଆରି ଫଲ ମନ ମିଳିଲାନି, ସେ ସବୁ ମିଶା
3: ଫୋନ କାଟି ହେଲା, ଆରି ଗୋଟେ ଫୋନ ଆଇଲା
2: ଆଲେ
3: ନିଆଲେ। ହ୍ୟାଲୋ ରେଡିଓ କେ ପଚାରୁ।
4: ହ୍ୟାଲୋ ମାମା ଜୁହାର।
3: ଜୁହାର ବୈନି ନା ଖଣ୍ଡେ କୁହତା।
4: ହଁ ମୁଁ ବରିଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
3: ସ୍ୱର୍ଣ୍ଣପ୍ରଭା ଦିଦି ଆମେ ଜାଣିଲୁ ଆଚ୍ଛା ମାତ୍ର ଭାଇ ବୈନି ମୋର ଖାଦ୍ୟ ପଚାରବାକୁ ପଡ଼ୁଛି ଅଛି।
4: ହଁ ହଁ ମାମା ଆମର ପରିଚୟ ତ ଦେବାର କଥା।
3: ହଁ କେନ୍ତା ଆଚାସ?
4: ହଁ ମୁଇଁ ଭଲ ଅଛେ ମାମା, ନିମା ଅଛେ।
3: ଏବେ ତ ଆରମ୍ଭ ହେଇଗଲା ଆଜି ନି ନବରାତ୍ରି ଦଶହରା କେଟଲା
4: ମାମା ନବରାତ୍ରିର ଆପଣ ମାନଙ୍କୁ ସମସ୍ତଙ୍କୁ ଆପଣ ଜୟପୁର କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଆଉ ଆଜି ବସିଥିବା ସେ ମ୍ୟାଡମ୍ କୁମାର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି ମାମା।
3: ଆମର ତରଫରୁ ଆମର ଆକାଶବାଣୀ ଜୟପୁର ତରଫରୁ ନି, ଆକାଶବାଣୀ ଚୈତି ଜନ ତରଫରୁ ନି, ତମକେ ମିଶା ଜବର ଜବର ଅଭିନନ୍ଦନ ଆର ଶୁଭେଚ୍ଛା। ଆରି ଆମର ଭଉଣୀ ମିଶା ଶୁଭେଚ୍ଛା ଜଣାଇଲାଇ ନି ଆମର ଜନ ବିଶେଷଜ୍ଞ ଭଉଣୀ।
4: ଧନ୍ୟବାଦ ମାମା। ଆଉ ଦିଦି ଦିଦି କେବେ ଜୁହାର କରୁଛେ?
2: ହେଲେ କାଇ ପର୍ସନ ଅଛେ ତମଟା ସୁପ୍ରଭାବିନୀ ପଚାର ଦିଅ।
4: ହଁ ଆଜି ପର୍ସନ ଅଛେ ସେ ମ୍ୟାଡମ ଦିଦିକୁ ମୋର ନମସ୍କାର।
1: ନମସ୍କାର।
4: ତ ମୋର ପ୍ରଶ୍ନ ହେଲା ଆଜି ତ ଅପପୁଷ୍ଟିର ଅଛେ କି ଅପପୁଷ୍ଟିର ଶିକାର ହେଲେ ଛୁଆମାନଙ୍କୁ କାଣ କାଣ ଅସୁବିଧା ଅଛି? ତ ମୋର ପ୍ରଶ୍ନ ଆଜି ଦିଦି ଗୁଟେ ମୁଇଁ କହିମି କି ଆଜି ହଉଛି ଆମର ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ, ତ କନ୍ୟା ସନ୍ତାନ ମାନେ କେନ୍ତା କରି ଅପପୁଷ୍ଟିର ଶିକାର ନା ହେବେ? କିଶୋରୀ ବାଳିକା ମାନେ ସେମାନେ ଆଗେ ତାଙ୍କର ଭବିଷ୍ୟତ ସେମାନେ ଯେନ୍ତା ଭଲ ପୁଷ୍ଟିକର ଖାଦ୍ୟ ପାଇପାରିବେ, ତ ସେ ଉପରେ ଆପଣ ମାନଙ୍କର କାଣା ସବୁ ଯୋଜନା ଅଛି? କିଶୋରୀ ବାଳିକା ମାନଙ୍କ ଲାଗି ସେମାନଙ୍କର କାଣା ସବୁ ଦଉଛନ୍ ସେଟା କହିବେ ଦିଦି।
1: କିଶୋରୀ ବାଳିକା ମାନଙ୍କର କଣ ଦିଆହଉଛି? ଆମର 11 ରୁ 19 ବର୍ଷର ପିଲାମାନେ ଝିଅମାନଙ୍କୁ ସବୁ କିଶୋରୀ ବାଳିକା ବୋଲି କୁହାଯାଉଛି, ସେମାନଙ୍କୁ କଣ ମୁଢି ଦିଆହଉଛି, ଲଡୁ ଦିଆହଉଛି ଦିଆହେଲେ, ଆଉ ସପ୍ତାହକୁ ଥରେ ଆଇରନ୍ ଟାବଲେଟ୍ ଦିଆହଉଛି ହେଲା, ମାସକୁ ଅଣ୍ଡା ଦିଆହଉଛି, ଆଉ ମାସକୁ ଥରେ ସେମାନଙ୍କୁ ନେଇକି କିଶୋର ମେଳା କରାହଉଛି ଯଦ୍ୱାରା କି ସେମାନେ ସବୁ ଜାଣିବେ ଆମେ କଣ ତାଙ୍କ କଣ ଖାଇବା ଦରକାର, କଣ ବାହାରର ଖାଦ୍ୟ କଣ ଖାଇବେ ନେଇ, ଘର ଖାଦ୍ୟ ସବୁବେଳେ ଖାଇବେ, ଆଉ ତାଙ୍କର ଓଜନ ବଢୁଛି କି ନାହିଁ ହେଲା, ସମସ୍ତଙ୍କ ଝିଅ ତୁଳନାରେ ତାଙ୍କର ହାଇଟ୍ କେତେ ସମାନ ଅଛି କି ନାହିଁ, ଏଇସବୁ ଜିନିଷ ଯାକ ପ୍ରତି ମାସରେ ଆମର କରାହଉଛି।
4: ହଁ ସେଇଟା ବି ଅଙ୍ଗନବାଡି ଦିଦି ମାନେ ବି ତାଙ୍କୁ ସବୁ କରୁଛନ୍
2: କିଶୋରୀବାଳିକା ମାନଙ୍କ ପାଇଁ,
1: 18 ବର୍ଷ ପୂର୍ବରୁ ବାହାନ ହବାର ଅଛି ହେଲା, 19 ବର୍ଷ ପରେ ଗର୍ଭ ଧାରଣ କରିବେ,
4: ତାଙ୍କ ଯେତେ ସବୁ ନୀତି ନିୟମ ଅଛେ କିଶୋରୀ ବାଳିକା ମାନଙ୍କ ସେଟା ସଚେତନ ହେବାର ଲାଗି ସମସ୍ତେ ମା ମାନେ ବି ସେଟା ତାହାକୁ ସମସ୍ତେ ସଚେତନ ହେବାର କଥା, ତ ସେ ଉପରେ ବି ଆପଣ ମାନେ

0: କାମ କରୁଥିବେ ତ ବହୁତ ବଢିଆ ସମସ୍ତେ ଏନ୍ତା ସଚେତନ ହେଇକରି ଜାଣବାର କଥା ସବୁବେଳେ ବେଶୀ ଅପପୁଷ୍ଟିର ମାନେ ଆଉ ଶିକାର ନା ହେଇପାରନ୍ତି।
1: ପ୍ରତି ମାସରେ ସରକାର ଯୋଉ ଯୋଜନା ଯାକ ଇଏ କରୁଛନ୍ତି ସମସ୍ତେ ସେ ଯୋଜନାରେ ଯଦି ଅନ୍ତର୍ଭୁକ୍ତ ହେବେ ବେଲେ ଏଇ ସବୁ ଅସୁବିଧା ଯାକ କିଛି ହବନି।
0: ହଁ ସେଟା ଦୂରେଇ ଯିବା।
2: ସୁବିଧା ହେଲାନି ଅଙ୍ଗନବାଡି ସ୍କୁଲ କାଇ ବୋଲି ଦିଦି ଲଗ ଗଲେ ସେ ନେଇକି ବୁଝେଇ ଦେବା ଆରି ସିତି ସେମନ କହିବା ଯେ ତମର ଘରେ ଯଦି ଗୋଟେ ଟକି ଅଛେ ବୋଲେ ଅନିଶ୍ବତ ଭିତରେ ବୋଲେ କାଇ କାଇଟା ଦେବାର ଅଛେ ତାର ଓଜନ ତା କାଇଟା ଅଣ୍ଡା ଦେବାଇ କି ମୁଡି ଦେବାଇ କି ଚଣା ଲଡୁ ଦେବାଇ କି ସେ ବିସ୍ତାର କରି ବୁଝେଇ ଦେଇଛି।
3: ନାଇଁ
0: ସେଟା ତ ପ୍ରଶ୍ନ ଥିଲା ଛୋଟ ଛୁଆ ମାନଙ୍କର ତ ଅପପୁଷ୍ଟି ବିଷୟରେ ମ୍ୟାଡାମ କହିଲେ ନ ଆଗରୁ ମୁଁ ଶୁଣୁଛେ ତ ସମସ୍ତ ମା ମାନେ ସଚେତନ ହେବେ ନିଜ ଛୁଆ ପ୍ରତି ନିଜ ସନ୍ତାନ କେ ସେମାନେ କେନ୍ତା କରି ଭଲ କରି ଗଢ଼ବେ ଆଉ ତାଙ୍କର ଯାହା ଦରକାର ଦିଦି ମାନଙ୍କ ସାଙ୍ଗେ ପରାମର୍ଶ କରିକରି ସେଟା କରିବେ ବୋଲି
1: ନିଜର ପରିବାରର ମଧ୍ୟ ଆବଶ୍ୟକତା ରହିଛି।
0: ହଁ ନିଶ୍ଚିତ
1: ପରିବାର ଲୋକ ଯଦି ସାହାଯ୍ୟ କରିବେ ବୋଲି କହିଲେ ମା ମାନେ ନିଶ୍ଚିତ ସଚେତନ ହେବେ।
0: ହଁ ପରିବାର ବି ସମସ୍ତେ ସାହାଯ୍ୟ କରିବା କଥା ତାଙ୍କୁ ସହଯୋଗ କରିବା କଥା ଦିଦି ତ ସମସ୍ତେ ଏଥିର ଲାଗି ସଚେତନ ହେବା ବହୁତ ଜରୁରୀ।
3: ନାଇଁ ବୋଲେ ଦିଦି ଖାଇ ବୋଲେ ଆୟା ବୁଆ ହେଲେନି ପ୍ରଥମ ଗୁରୁ।
0: ହଁ ମାମା
3: ଯେତିକି ସ୍କୁଲ ଯାଇକିରି ପିଲା ଟକି ମାନେ ପାଠ ପଢିକି ଯେତିକି ଶିକ୍ଷିତ ହେଲେ ମିଶା ପ୍ରଥମ ଗୁରୁ ହେଲାଇନି ଆୟା ବୁଆ ଘରେ ଶିଖାଇବାକୁ ପଡ଼ୁଛି ତେବେ ଯାଇକରି ଜାନବାଇ।
0: ହଁ ମାନେ ପ୍ରଥମ ମା ବାପା ପ୍ରଥମ ଗୁରୁ ମାନେ ସେଟା ସତ କଥା ମାମ।
3: ନହେଲେ ବରବର ଆଲେ ଆଲେ ଏନ୍ତାରି ଆମର କାର୍ଯ୍ୟକ୍ରମ ଦିନକେ ଶୁଣିଥିବା ଖାଇ ସେ ବହିନି
2: ଆମେ ବନ୍ଦ ନା କରୁ କାଇକାଜ ବୋଲେ ଆମକେ ଜନ ସମାଚାର ଆଇସି ସମାଚାର ପଚେ ମିଶା ଆରି ଆମେ ଭାଇ ବୋନି ମନ ସାଙ୍ଗେ କଥା ହବୁ ସେଟା କାଜେ ଆମର ଭାଇ ବୋନି ମନ ଆମର ସଙ୍ଗେ ରେବାର ଅଛେ।
3: ଏବେ ଆମର କାର୍ଯ୍ୟକ୍ରମ 30 ମିନିଟ ସେଟା ଶୁଣିଲା ପଛେ ଆରି ଗୋଟେ ମାନେ ଆମେ କାତାଇ କରି କାର୍ଯ୍ୟକ୍ରମ କେ ସରାଉ କି ନାଇଁ ଯେ
2: ହେଲେ କାଇଟା ବୋଲେ ହେଲେ କହିତେ ଏବେ ଆମର ସୁପ୍ରଭା ବହିନୀ ଦିଦି ଯେ ଆମର କିଶୋରୀ ବାଳିକା ଦିଦି ଜନ ଟକି ମନେ ଆଚତ ସେମାନଙ୍କେ ଜବର ଆମେ ଜାଗ୍ରତ ନେବାର ଅଛେ। ଜାଗ୍ରତ ବୋଲେ କାଇଟା ସାନ ପିଲା ମନ ନାଇଁ ସେମାନଙ୍କେ କାଇଟା ବୁଝେଇବାର ଅଛେ ନାଇଁକି ଦିଦି ସେମାନଙ୍କେ ବୁଝେଇବାର ଅଛେ ଯେ କେମିତି ପାଠ ପଢା ବୋଲିକିନା ପାଠ ପଢିଲେ ସେ ଜାଣିପାରବା ଉନା ବୟସ ବିବାହ ନ ହେବା କାଜେ ଏସବୁ ଟ୍ରେନିଂ ମନ ମିଶା ଦେଲାଇନି କାହିଁକି
1: ଦଉଛନ୍ତି ଦଉଛନ୍ତି ସ୍କୁଲରେ ମଧ୍ୟ ଆମର ରକ୍ତ ପରୀକ୍ଷା ହଉଛି ଯାଇକି କାହାର ହେମୋଗ୍ଲୋବିନ ର ସ୍ତର କେତେ ଅଛି ଜଣା ପଡିବ ଯାହାଦ୍ୱାରା କି ସେମାନେ ଆଇରନ୍ ଟାବ୍ଲେଟ କେତେ ସପ୍ତାହକୁ ଥରେ ଖାଇବେ କି ଦୁଇ ଥର ଖାଇବେ କଣ କରିବେ କି ଡାକ୍ତରଙ୍କ ପରାମର୍ଶ ନେବେ ଯଦି ଅଧିକ କମ ଥିବ ସେ ସବୁ ଯାକ ଜିନିଷ ସ୍କୁଲରେ ବି କୁହା ହଉଛି।
2: ସେ କାଇ ଟ୍ରେନିଂ ମନ ଲାଗେ ମାମା ଏବେ ଖାଇଟା ବୋଲେ ସେମାନଙ୍କର ମାନସିକ ବିକାଶ ବୋଲବା ଏଟା ସେଟା ମିଶା ଟ୍ରେନିଂ ଦେଲାନି ଯେ ଏଉନା ବୟସ ନେଇକି ସେମାନେ କାଇ ଉଦଲିଆ ମନ ଯାଅତ ବୋଲିକିନା ଉଦଲିଆ ମନ ନ ଯାଅ ତାରି କାଇଟା ବୋଲେ ପାଠ ପଢ ତାରି କାଇ ବୋଲେ ଘରେ କରଲେନି କାଇ ସୁବିଧା ଏଟା ମନ ମିଶା
3: ସମ୍ବାଦ କେ ଶୁଣ ଦେଉତା ସମ୍ବାଦ ଶୁଣୁ ଆକା ଏଟା ସବୁଦିନେ ଆମର ଜନ ଖାଇସେ ବାଦାଲା ଟାଇମ
4: ଆପଣମାନେ ଶୁଣୁଥିଲେ ଦେଶବାସୀ ଏହାର ଅବଶିଷ୍ଟାଂଶ ଶୁଣିପାରିବେ ହିନ୍ଦୀ ସମ୍ବାଦ ପରେ ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା 6 ବାଜିବାକୁ ଯାଉଛି ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଥରେ ଆମର ଯେନ୍ ଗାଁ ଗହଳି ଭିତରେ ଗୋଟେ ସକାଳେ ସେ ବେରନ୍ ବସ୍ତେ ଲୁକି ନାଇଁ ଯେ ଏ ବେରନ୍ ବସିଲେ ସେ ଆମର ଖାଇ ଲଡ଼ା ପଡ଼ତେଲା କାହାର ଘରେ ଖାଇ ପିଇବା ହେଲାନି ଖାଇଟା ହେଲାନି କାହାର ଅସୁବିଧା ହେଲା ଅଛେ କାହାର ହେଲା ଅଛେ ସେନ୍ତାରି ଇଏ ସମ୍ବାଦ ମିଶା ସେନ୍ତାରି କି ନାଇଁ ଦେଶ ବିଦେଶର ଖାତା ମିଶା ଜାଣିଛି କି ନାଇଁ ଯେ
1: ଶୁଣିଲେ
0: ଭାଇ ନାଇଁ ଯେ ପୁଷ୍ଟିହୀନତା ବୋଲେ ଯେନ୍ତାରି ଦିଦି କହିଲା ପୁଷ୍ଟିହୀନତା ରୋଗ ବୋଲେ ବଡ ଲକ୍ଷେ ଖଣ୍ଡେ ଉନା ଏକା ବୋଲେ ନଇଲା ରୋଗ ମୋର ନଇବା ସଙ୍ଗେ ସମାନ ମାତ୍ର ପିଲ ଟୁକି ମନକେ ଖଣ୍ଡେ ଜବରଜାଗର ନଇଲେ ସରି ପୁଷ୍ଟିହୀନତା ରୋଗ ଧାରିଲେ ସରି ବଡେ ଦାନ୍ଦା ଲିଡ଼ ଲାଡ଼ ହେଇଯିବା ଇ ବଡେ ଦାନ୍ଦା କାତା କହି ନ ପାରତ ଇ କାଇଟା ଶୁଣି ନ ପାରତ ସେନ୍ତାରେ ସେ ଏଇ ଯିବାର ବେଲ ନାଇଁ
1: ମାମା କାଇଟା ବୋଲେ ଇ ପୁଷ୍ଟିହୀନତା ଅବକା ସାଂସରୁ ପିଲା ଟକି ମନକେ ମାଇଜି ମନକେ ଗାଗଡ଼ର ମାଇଜି ମନକେ ସେଇସି କି ମୁନୁଷ ବୋଲା ମନକେ ମିଶାଇସି
0: ସେଟା ମୁଇଁ ତ ନାଇଁ ବସଲା ତ ଦିଦି ଦିଦି କେ ପଚାରିଲ ସେ ସେ ନିମାନ କରି କହିବା କି ନାଇଁ
1: ଦିଦି କାଇଟା ବୋଲେ ମୁନୁଷ ପିଲା ମନକେ ଆରି ଆମର ପିଲା ଟକ ଯେନ୍ ଆଚତ ଅଣ୍ଡରା ପିଲା ମନ ସେମାନଙ୍କେ ମିଶାଇ ପୁଷ୍ଟିହୀନତା ପରାଟା ହେଇଛି କି କେନ୍ତା
2: ନାଇ ହେଇଛି ବୋଲେ ହବାଟା କିଛି ଇଏ ନାହିଁ କିନ୍ତୁ ପୁରା ହେବାଟା ପୁରା କମ ଅନ୍ୟ କଣ ତୋର ସିକ୍ଲିନ୍ ଥିବ ନହେଲେ ଆଉ କଣ ରୋଗ ଥିବ ବୋଲି କହିଲେ ଡକ୍ଟରଙ୍କ ପରାମର୍ଶ ଅନୁସାରେ ଯଦି ଜାଣିଥିବେ ସେମାନଙ୍କୁ ଖାଇବାଟା ଦେହରେ ଲାଗିବନି ଆଉ ଝାଡା ହେଇଯାଉଥିବ ଅଧିକାଂଶ ଜଣ ଗୋଟେ ଗୋଟେ ଲୋକ ଥିବେ ସବୁବେଳେ ଝାଡା ହଉଥିବ ସେଇ ଲୋକମାନଙ୍କୁ ଅପପୁଷ୍ଟି ହେବ ଯେ କିନ୍ତୁ ବଡ ମାନଙ୍କୁ ଅପପୁଷ୍ଟି ହେବାଟା ପୁରା କମ୍ ନାଇଁ ବୋଲେ ଚଳେ ନିଶ୍ଚିତ ଆଜିକାଲି ପିଲାମାନେ କଣ ଘର ଖାଦ୍ୟ ଖାଇବା ପାଇଁ ବିଲକୁଲ ସେମାନଙ୍କୁ ପସନ୍ଦ ନାହିଁ ଘରେ ଭାତ ଡାଲି ଅଣ୍ଡା ତରକାରୀ ଅଣ୍ଡା ତରକାରୀ ଘରେ ରାନ୍ଧିଲେ ଖାଇବେ ନାହିଁ କିନ୍ତୁ ହୋଟେଲରେ ଯାଇକି 60 ଟଙ୍କା ଦେଇକି ଗୋଟେ ଅଣ୍ଡା ଖାଇବେ ହେଲା ହେଲେ କଣ ସେଠି କଣ ତେଲ ମସଲା ପାଟିକୁ ଟିକେ ସେମାନଙ୍କୁ ଇଏ ଲାଗୁଛି ସି ଯାକ ଖାଇବା ଦ୍ୱାରା କଣ ହଉଛି ସେମାନେ ଅଧିକାଂଶ ତେଲ ଖାଉଛନ୍ତି ତେଲ ଖାଇଲେ କଣ ହବ ମେଦ ବହୁଳ ହଉଛି ମେଦ ବହୁଳ ହେବା ଦ୍ୱାରା କଣ ସେମାନଙ୍କର ବଢିବାରେ ଅସୁବିଧା ହଉଛି ତାଙ୍କର ମାନସିକ ଅଭିବୃଦ୍ଧି ହଉନି କି ଶାରୀରିକର ଅଭିବୃଦ୍ଧି ହେଇଗଲେ କଣ ଅସୁବିଧା ହେଲେ ନିଜେ ବସିପାରୁନାହାନ୍ତି ଉଠି ପାରୁନାହାନ୍ତି ହେଲା ନା ତାଦ୍ୱାରା ଅନ୍ୟ ପ୍ରକାର ରୋଗ ମାଡି ବସୁଛି ଔଷଧ କିଣିକି ଖାଇଦେବେ ବଡ ଅସୁବିଧାର କଥା ସେଟା ସବୁଠୁ ବହୁତ ଖରାପ ସେଟା
0: ଖଣ୍ଟା ମିଶାଇଲା ଜରିଓ ମୁଣ୍ଡ ବତାଇଓ କି ଖଣ୍ଟା ମିଶାଇଓ ହେଲେ ସରି ଡାକ୍ତର କେ ଦେଖାଇବାର ନହେଲେ ତ ସେ କାହିଁ ଏନ୍ଏମ୍ ଦିଦି ମନ ରେ ଭାଇ ଗାଁ ଗହଳି ଭିତରେ ଅଛତ ସେମାନଙ୍କ ଦେଖାଇଲେ ସରି ସେମାନେ ନିମାନ କରି ଆମ ଜାନି କରି ଦେଇପାରିବେ
2: ଯେଉଁମାନେ ଔଷଧ ପତ୍ର ଦଉଥିବେ ସେମାନଙ୍କର ପରାମର୍ଶ ଅନୁସାରେ ହିଁ ଔଷଧ ଖାଇବା କଥା ଯେକୌଣସି ଲୋକ
0: ଆର ଗୋଟେ କଥା ଦିଦି ଏବେ ଜନ ଖୋଇଲାସ ପୁଷ୍ଟିହୀନତା ଖାଜେ ପିଲା ଟକି ମନକେ ଖଣ୍ଡେ ଜବର ଜାଗ୍ରତ ହେବାକୁ ପଡ଼ସି ଇ ମା ଖେ ଆରି ପିଲାକେ ଦାରସି ବୋଲିକି ଜନ କହିଲା ହେଲେ ଗୋଟେ ଖାତା କୁହା ଏ ଜନ ଗୋଟେ ମା ବୋଲୁବେ ଯେବେ ଗାଗଡ଼େ ଯାଇସି ସେ କେନ୍ତାର ଯତ୍ନ କରସି ଇଏ ଖାଇ ସେ ପୁଷ୍ଟିହୀନତା ନହେବା ଖା ଯେ ତାର ସେ ଜନ ଖାଇ ସେ ପୁକ୍ତା ହେବା ଦାଏ ସେ ଅରବର ନହେବା ଖା ଯେ କି ତାର ଜୀବନକେ ବିପଦ ନହେବା ଖା ଯେ ଖାଇ ଜାଗ୍ରତ ହେବାକୁ ପଡ଼ସି ସେଟା ଖଣ୍ଡେ ବିସ୍ତାର କରି କହିଲେ ସେଟା ଆମର ଭାଇ ବୋନୀ ମନ ଜାଣିବେ ଜନ ମନ ଗାଗଡ଼େ ଆଚ
2: ପ୍ରଥମତଃ ଆମେ ଯେତେବେଳେ ଗର୍ଭ ସଞ୍ଚାର ହବ ଗର୍ଭ ସଞ୍ଚାର ହେଲେ ସେମାନେ କିନ୍ ଜାଣିବେ ଯେ ମାସିକ ଋତୁସ୍ରାବଟା ବନ୍ଦ ହେଲେ ତ ଗର୍ଭ ସଞ୍ଚାର ହେଲା ବୋଲି ଜାଣିବେ ଗର୍ଭ ସଞ୍ଚାର ହେଲା ପରେ ତାପରେ ଗାଁର ଆଶା ଦିଦିକୁ ଅଙ୍ଗନବାଡ଼ି ଦିଦି ଜଣେଇବେ ଯାହାଦ୍ୱାରା କି ଆମ ପାଖକୁ ଆସିବେ ଆମ ପାଖକୁ ଆସିଲେ ଆମେ ପରୀକ୍ଷା କରିବୁ ସବୁ ପରୀକ୍ଷା କଲେ ତାର ଗର୍ଭ ଅଛି ବୋଲି ଜାଣିବୁ ତାପରେ ଆମେ ତାକୁ ଓଜନ କରିବୁ ଓଜନ ଯଦି ଯୋଉ ମାଆର 40 କେଜିରୁ କମ୍ ଥିବ ସେମାନେ ହେଉଛନ୍ତି ଅସୁବିଧା ସେମାନଙ୍କୁ ଛୁଆ ଜନ୍ମ କରିବାରେ ଅସୁବିଧା ହେବେ ସେମାନେ ଉଚ୍ଚତା ମଧ୍ୟ ଆମର କରାହଉଛି ଉଚ୍ଚତା ବି 140 ସେଣ୍ଟିମିଟରରୁ କମ୍ ଥିବ ବୋଲେ ସେମାନେ ବି ଅସୁବିଧା ସେମାନଙ୍କୁ ଛୁଆ ଜନ୍ମ କରିବା ବେଳେ ଅସୁବିଧା ହେବ ତା ଛଡ଼ା ଆମେ ଯୋଉ ଯେତିକି ଖାଦ୍ୟ ଖାଉଛନ୍ତି ସେମାନେ ଦୁଇଟା ମାସରେ 2 ଟିଟି ଇଞ୍ଜେକ୍ସନ୍ ନେବେ ଆମେ ଆଇରନ୍ ଟାବ୍ଲେଟ୍ ଦେଉଛୁ କ୍ୟାଲସିୟମ୍ ଟାବ୍ଲେଟ୍ ଦେଉଛୁ ଯାହାର ହେମୋଗ୍ଲୋବିନ୍ ସ୍ତର 11ରୁ କମ୍ ଥିବ ସେମାନଙ୍କୁ 2-2 ଟାବ୍ଲେଟ୍ ଦିଆହଉଛି ଖାଇବା ପାଇଁ ବୋଲିକିରି ହେଲା ଆମେ ସବୁବେଳେ ସେମାନଙ୍କୁ କହୁଛୁ ଲେମ୍ବୁ ପାଣି ସହିତ ଆଇରନ୍ ଟାବ୍ଲେଟ୍ ଖାଇବ ଖାଇବା ଭାତ ଯେତେବେଳେ ଖାଇଥିବ ତାର 2 ଘଣ୍ଟା ପରେ ଖାଇବ ଗାଁ ଗହଳିର ଲୋକମାନେ ଆମ କହିଲା ବେଳକୁ ହଁ ହଁ କହିବେ ତାପରେ ଆଉ ଥରେ ଯୋଉ

0: ଠାକୁର ସେ କଥା ଏଇଟା ଖାଇସାରିଲା ପରେ ସେଟା ଖାଇଲୁ, ସେଟା ଖାଇସାରିଲା ପରେ ଏଇଟା ଖାଇଲୁ ହେଲା ତ ହଁ ଗଲେ ସେମାନଙ୍କର ହେମୋଗ୍ଲୋବିନ୍ ଟା ଠିକ ସେ ବଢୁନି ଗଲା, ସେଟା ଦ୍ୱିତୀୟ କଥା। ତାପରେ ଓଜନ ଆମର ଗର୍ଭ ସଞ୍ଚାର ଠୁ ଡେଲିଭରି ଭିତରେ 10-12 କେଜି ବଢିବା କଥା। 10-12 କେଜି ଯଦି ନ ବଢିବ ବୋଲି କହିଲେ ସୁସ୍ଥ ଶିଶୁଟିଏ ଜନ୍ମ ହବନି। ସୁସ୍ଥ ଶିଶୁ କଣ, 2 କେଜି 500 ଯଦି ଅଧିକା ଯଦି ପିଲାଟା ଜନ୍ମ ହେଲା ସେ ହେଲା ସୁସ୍ଥ ଶିଶୁ। ତା ପରଠୁ ଯଦି ଯିଏ 2 କେଜି 500 ଇଏରୁ କମ୍ ଥିବ ସେମାନଙ୍କୁ ସଂକ୍ରମଣର ସମ୍ଭାବନାଟା ଅଧିକା ହେଲା, ଯାହାଦ୍ୱାରା କି ପିଲାମାନେ ଶୀଘ୍ର ଜ୍ୱର ଇନଫେକ୍ସନ ହବ, ସଂକ୍ରମଣ ହୋଇଯିବ, ଝାଡା ହବ, କୋଉଟା ଖାଇଲେ ଗୋଟା ତାଙ୍କମାନଙ୍କୁ ବାହାର କିଏ ଛୁଇଁ ଦେବେ ଯଦି ବୋଲି କହିଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ନଥିବ, ତାଙ୍କୁ ଇନଫେକ୍ସନ ହବ, ଏଇସବୁ ଅସୁବିଧା ଯାକ ହବ। ଏଇସବୁ ଅସୁବିଧା ନହେବା ପାଇଁ ବୋଲିକି ଆମେ ଠିକ ସେ ଗର୍ଭ ସମୟରେ ଭଲ ଖାଦ୍ୟ ଖାଇବା, ଅଙ୍ଗନବାଡ଼ିରେ ଯୋଉ ଛତୁଆ ଅଣ୍ଡା ଆଉ ମୁଢି ଲଡ଼ୁ ରାଶି ଲଡ଼ୁ ସବୁ ଦିଆହଉଛି, ତାକୁ ଆମେ ମିନିମମ୍ ତାଙ୍କେ ମାସକୁ 25 ହିସାବରେ ଦଉଛନ୍ତି ଜିନିଷ ଯାକ, 25 ଖାଇବା ପାଇଁ ଦଉଛନ୍ତି। ତ ସେ ଖାଦ୍ୟକୁ ଯଦି ତାଙ୍କେ କଣ ଅଣ୍ଡା ନଉଛନ୍ତି ଘର ଜାଗର ଲୋକ ଗୋଟେ ଦିନ ସମସ୍ତେ ଖାଇଦଉଛନ୍ତି, ସେଟା ସେମାନେ ସବୁଦିନ ଖାଇବା କଥା,
1: ଦିନକୁ
0: ଗୋଟେ ଖାଇବା କଥା। ସେଥିପାଇଁ ଏଇସବୁ ଜିନିଷ ଯାକ ଯଦି ସେମାନେ ଘର ଲୋକ ତାଙ୍କୁ ଯଦି ସାହାଯ୍ୟ କରିବେ, ତାଙ୍କର ଯିଏ ସ୍ୱାମୀ ଥିବ, ଶାଶୁ ଶ୍ୱଶୁର ଥିବେ, ତାଙ୍କ ଦିଅର ନଣନ୍ଦୀ ଯିଏ ଥିବେ, ସିଏ ଯେହେତୁ ଗର୍ଭ ସଞ୍ଚାର କରିଛି, ତାକୁ ତା ପେଟ ଭିତରେ ଆଉ ଗୋଟେ ଯିଏ ଝିଅ ଶିଶୁ ଜନ୍ମ ନବ ଅଛି ତା ଭିତରେ, ସେଥିପାଇଁ ତାକୁ ଟିକେ ଅଧିକା ଖାଦ୍ୟ ଖାଇବା ପାଇଁ ଦେବାର ଅଛି ହେଲା। ଆମେ ସାଧାରଣତଃ 3 ଖାଦ୍ୟ ଖାଉଛନ୍ତି, 4 ଖାଦ୍ୟ ଖାଇବ ସିଏ, ଦିନ ଯାକ ଭିତରେ 2 ରେଷ୍ଟ ନବ, ରାତିରେ 8 ଶୋଇବ ହେଲା, ପାଣି ଠିକ ସେ ପିଇବ, ଓଜନ ଜିନିଷ ସେତେ କାମ କରିବନି, କାମ ତ ଚଲାବୁଲା ସବୁ ଠିକ୍ଠାକ୍ ଯେତେ ଶୀଘ୍ର ଯେତେ କରିବ ସବୁ ଭଲ, କିନ୍ତୁ ଓଜନିଆ କାମ କରିବନି। ଆଉ ଖାଇବା ପିଇବାରେ ସବୁବେଳେ ଘରର ପରିବାର ଲୋକ ଯଦି ତାକୁ ଯଦି ସାହାଯ୍ୟ କରିବେ ବୋଲି କହିଲେ ସେ ଗୋଟେ ସୁସ୍ଥ ଶିଶୁଟିଏ ଜନ୍ମ କରିପାରିବ।
1: ହେଲେ ଏତକି ସବୁ ଜାଗର ଯତ୍ନ ହେଲେ ସରି ଯାଇକରି ଗଟ ଖାଇ ସେ ପିଲା ନିମାନ କରି ଜନ୍ମ ହେଇ ପାରସି, ଆର ସେ ଭଲ ହେଇକରି ବଢି ପାରସି ନେଇ ଦିଦି।
2: ହେଲେ ଇତି ଆମର ପରିବାରର ଆରି ଅଙ୍ଗନବାଡ଼ିର କାଇଟା ଭୂମିକା ହେବାର ଅଛି ଦିଦି, କାଇଟା ତମେ ସେମାନଙ୍କ ସଚେତନତା ଦେବା।
0: ଅଙ୍ଗନବାଡ଼ି ଦିଦି ଯୋଉ ପ୍ରତି ମାସରେ ଡାକୁଛନ୍ତି 1-7 ଭିତରେ ଯୋଉ ପିଲାମାନଙ୍କୁ ଓଜନ କରିବା ଡାକୁଛନ୍ତି, କିଶୋରୀ ବାଳିକା ମାନଙ୍କୁ ଓଜନ କରିବା ପାଇଁ ଡାକୁଛନ୍ତି, ତାଙ୍କୁ ଖାଇବା ପାଇଁ ଦେବା ପାଇଁ ଡାକୁଛନ୍ତି। କିଶୋରୀ ବାଳିକା ଝିଅମାନେ କଣ କରୁଛନ୍ତି, ସେମାନେ ତାଙ୍କ ଇଚ୍ଛା ହେଲେ ଆସିବେ, ଇଚ୍ଛା ନହେଲେ ଆସିବେନି, ସ୍କୁଲ ପଳେଇବେ, ମା ବାପା ମଧ୍ୟ ସେମାନଙ୍କୁ କଣ କରୁଛନ୍ତି, ଘରେ ଛାଡି ଦେଇକି ତାଙ୍କ କାମକୁ ପଳେଇ ଯାଉଛନ୍ତି ହେଲା। କାମ ପଳେଇବା ଦ୍ୱାରା ତାଙ୍କ ଇଚ୍ଛା ହେଲେ ତାଙ୍କ ସ୍କୁଲ ଯାଉଛନ୍ତି, ତାଙ୍କ ଇଚ୍ଛା ନହେଲେ ନାହିଁ, ତାଙ୍କେ ଯେତିକି ସମୟ ଘରେ କାମ କରୁଛନ୍ତି, ତାପରେ ତାଙ୍କ ସମସ୍କନ୍ଦର ପିଲା ପୁଅ ଝିଅମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି, ତ ବୟସ ନହୁଣୁ ସେମାନେ କଣ କରୁଛନ୍ତି, ପଳେଇ ଯାଉଛନ୍ତି, ଉଦଲିଆ ଯାଉଛନ୍ତି। ଉଦଲିଆ ଗଲେ କଣ ହବ, 15-17 ଝିଅ ତାଙ୍କେ ଯଦି ବାହା ହେବେ ବୋଲେ ନିଶ୍ଚିତ ଭାବରେ ଗର୍ଭ ହବ, ଗର୍ଭ ହେଲେ ଯାଇକି ତାପରେ ଅସୁବିଧାଟା ସେଠୁ ଆରମ୍ଭ ହଉଛି ହେଲା। ହେଲେ ପରିବାର ଲୋକ ଯଦି ନିଜ ମା ବାପା ପିଲାଟା ଏବେ କଣ 2-3 ପିଲା ଜନ୍ମ କରିବ, ଜନ୍ମ କରିକି ତାଙ୍କୁ ଟିକେ କେମିତି ଭଲରେ ବଢିବ, ତାଙ୍କୁ କେମିତି ଏଜୁକେସନ ଦବ, ତାଙ୍କୁ କେମିତି ସ୍କୁଲ ଯାଉଛନ୍ତି କି ନାହିଁ ଦେଖିବ, କଣ ପଢୁଛନ୍ତି କଣ କରୁଛନ୍ତି, ଏଇସବୁ ଜିନିଷ ଯଦି ମା ବାପା
1: ବଡ଼େ ନିମାନ ଲାଗଲା, ତମେ ଆସଲାସ ଆସିକରି ଆମର ବାଇବ ପ୍ରଶ୍ନ ଉତ୍ତର ଦେଲାସ, ତମକେ ଜବର ଜବର ଧନ୍ୟବାଦ। ଆଲେ ଯୁତେବେ ବୋଲେନି ଏ ବାଇବ ନିମନ ଦଶରା କଣ ଜାଗତ କଣ ଗଲି ଭିତରେ ନ ଯାତା ରେଲୁନି ଜର ଲାଗ
2: ଦେଖୁଛେ।

ପ୍ରଚାର କଲୁ ଦେଶିଆ ଭାଷାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ବଜାରୁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ଓଭ୍ରି 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁ

ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ। ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7 ଏବଂ ରାତି 8 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ପ୍ରଚାର କରିବୁ ରାତି 8:15। ରାତି 9:30 ଶୁଣିବେ ଲୋକଗୀତ। ରାତି 10 ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଶାସ୍ତ୍ରୀୟ ସଂଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:30। ଏଥିରେ ଉସ୍ତାଦ ବିସ୍ମିଲ୍ଲା ଖାଁଙ୍କ ସେହନାଇ ବାଦନ ଶୁଣିବେ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ବର୍ତ୍ତମାନ ଶୁଣନ୍ତୁ। ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବ ସକାଳ 6:05। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ଭୁବନେଶ୍ୱରୀ ମିଶ୍ର, ମହାପ୍ରସାଦ କର, ଉପେନ୍ଦ୍ର କୁମାର ମିଶ୍ର, ସନ୍ୟାସୀ ପରିଚୟ ଏବଂ ପ୍ରଣତୀ ମୁଣ୍ଡ। ଶ୍ରୀରାମଚରିତ ମାନସ ଶୁଣିବେ ସକାଳ 6:25। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ସକାଳ 6:45 ରିଞ୍ଜୋଳି କାର୍ଯ୍ୟକ୍ରମରେ ଶୁଣିବେ। ଏଥିରେ ପ୍ରଚାର କରିବ କୋୟା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଭୀମ ମାର୍କାମୀ ଏବଂ ସାଥୀ। ସକାଳ 7:25 ବର୍ଣ୍ଣାଳୀରେ ପ୍ରଚାର କରିବ ସୁରଭି କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କଣ୍ଠଶିଳ୍ପୀ ପମ୍ମୀ ମିଶ୍ରଙ୍କ ସହିତ ଅନ୍ତରଙ୍ଗ ଆଳାପ। ସକାଳ 8:30 ପୀଠ ପରିକ୍ରମା ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିରେ ଶୁଣିବେ ମା କଣ୍ଟା ବାଉଁଶୁଣୀ ପୀଠ ସମ୍ପର୍କରେ। ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀମାନେ ହେଲେ ଶକ୍ତି ମିଶ୍ର, ନିବେଦିତା ଏବଂ ସୁବାସ ଦାସ। ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ସକାଳ 9:30 ସପ୍ତଧାରାରେ ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ ଶୁଣିବେ ଦିନ 11:00। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିବେ ଦିନ 12:00। ଦିନ 1:10 ପ୍ରଚାର କରିବ ଘର ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଅନନ୍ୟା କ୍ରମରେ ଆମ ଅଞ୍ଚଳର ପ୍ରତିଭା ସମାଜସେବୀ ମମତା ମହାନ୍ତିଙ୍କ ସହିତ ସାକ୍ଷାତକାର। ପୁଣି ଶୁଣିବେ ଅନ୍ୟ ଏକ ସାକ୍ଷାତକାର ମୋ ଜୀବନ ଜୀବିକା ସମ୍ପର୍କରେ ରଶ୍ମିତା ନାୟକଙ୍କ ସହିତ। ଅପରାହ୍ନ 5:00 ପ୍ରଚାର କରିବ ଯୁବବାଣୀ କାର୍ଯ୍ୟକ୍ରମ। ଚୈତିଜହ୍ନା କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 283ତମ ଭାଗ।

ଆଜିଠାରୁ ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଅଷ୍ଟମ ସ୍କନ୍ଧ। 23 ଅଧ୍ୟାୟ ବିଶିଷ୍ଟ ଏହି ସ୍କନ୍ଧରେ ବିଷ୍ଣୁଙ୍କ ଦ୍ୱାରା ଗଜ ଉତ୍ଥାରଣ, ଦେବାସୁରଙ୍କ ସାଗର ମନ୍ଥନ, ବିଷ୍ଣୁଙ୍କ କୂର୍ମ ଅବତାର ଗ୍ରହଣ, ବିଷ୍ଣୁଙ୍କର ମୋହିନୀ କନ୍ୟା ରୂପ ଧାରଣ, ମୋହିନୀଙ୍କ ଦ୍ୱାରା ଦେବତାମାନଙ୍କୁ ଅମୃତ ପରିବେଷଣ ଓ ଦେବାସୁର ସଂଗ୍ରାମ, ଇନ୍ଦ୍ରବଳି ସମ୍ବାଦ, ବଳିରାଜାଙ୍କ ମହାଯଜ୍ଞ ଏବଂ ସ୍ୱର୍ଗପୁର ବିଜୟ, ବଳିବାମନ ସମ୍ବାଦ, ଇନ୍ଦ୍ରଙ୍କର ପୁନଃ ରାଜପଦ ପ୍ରାପ୍ତି ଏବଂ ମହାପ୍ରଳୟ କାଳରେ ଭଗବାନଙ୍କର ମୀନ ଅବତାର ଆଦି ବର୍ଣ୍ଣନା କରାଯାଇଛି।

ପ୍ରଜାକଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 223ତମ ଭାଗ ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ କଣ୍ଠଶିଳ୍ପୀ ସୁମନ ରୟ, କଣ୍ଠରେ ମୀରାବାଈଙ୍କ ରଚନା।

0: ପ୍ରଜାରକୁଲୁ କେତୋଟି ହିନ୍ଦୀ ଭଜନ ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଶୁଣନ୍ତୁ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ପରେ ଜନଜୀବନ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଏହି ବିଜ୍ଞାପନ ପରେ।
2: ବନ୍ୟା

0: କିମ୍ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିଶ୍ୱସ୍ତରରେ ନୂତନ ଆହ୍ୱାନର ମୁକାବିଲା ପାଇଁ ଭାରତର ଯୁବପିଢ଼ିଙ୍କ ମଧ୍ୟରେ ଦକ୍ଷତା ରହିଛି କହିଲେ ପ୍ରଧାନମନ୍ତ୍ରୀ। ମହିଳାଙ୍କୁ ଜ୍ଞାନ ଆହରଣ ଏବଂ ସୁଯୋଗର ସଦୁପଯୋଗ କରି ସମାଜରେ ବିରାଟ ପରିବର୍ତ୍ତନ ଆଣିବାକୁ ରାଜ୍ୟପାଳଙ୍କ ଆହ୍ୱାନ। ନବରାତ୍ରିର ପ୍ରଥମ ଦିନରେ ଆଜି ପୂଜା ପାଉଛନ୍ତି ଆଦିଶକ୍ତି ମା ଶୈଳପୁତ୍ରୀ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବିଶ୍ୱସ୍ତରରେ ନୂତନ ଆହ୍ୱାନର ମୁକାବିଲା ପାଇଁ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଦକ୍ଷତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଚେନ୍ନାଇରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ନିର୍ମାଣରେ ଆଜିର ଯୁବପିଢ଼ି ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆଗ୍ରହୀ ଅଛନ୍ତି।

0: ନୂତନ ଚିନ୍ତାଧାରା ଓ ସମାଧାନ କେବଳ ଭାରତକୁ ନୁହେଁ ବିଶ୍ୱର ଭବିଷ୍ୟତକୁ ନୂତନ ରୂପରେଖ ଦେବ। ଆଜିର ଭାରତ ପାଖରେ ଅସୀମ ସୁଯୋଗ ରହିଛି। ଯୁବପିଢ଼ି ଏହି ବିଶାଳ ସୁଯୋଗର ସଦୁପଯୋଗ କରି ନିଜ ଭବିଷ୍ୟତ ଗଢ଼ିବା ସହିତ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: आज की न्यू जनरेशन को अपने सपनों को पूरा करने के लिए जो अवसर मिल रहे हैं, एजुकेशन का पूरा लैंडस्केप बदल रहा है। 2014 में भारत में करीब 750 यूनिवर्सिटीज थी, आज इनकी संख्या 1300 से भी ज्यादा हो गई है। बीते वर्षों में देश को अनेक आईआईटी, आईएम्स, ट्रिपल आईटी और एम्स मिले हैं।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଅଧୀନରେ ଦେଶରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଛି। ବିଶ୍ୱସ୍ତରରେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ମାନ୍ୟତା ବଢ଼ୁଛି। ଦେଶରେ 2014 ମସିହାରେ ପ୍ରାୟ 750 ବିଶ୍ୱବିଦ୍ୟାଳୟ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା 1300 ପହଞ୍ଚିଛି। କଲେଜ ସଂଖ୍ୟା ମଧ୍ୟ 38,000 ବୃଦ୍ଧି ପାଇ 52,000 ଅତିକ୍ରମ କରିଛି। ପ୍ରତ୍ୟେକ ଯୁବକ ଯୁବତୀଙ୍କ ସ୍ୱପ୍ନ ଓ ପ୍ରତିଭା ଭିନ୍ନ ଥାଏ। କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଦେଶରେ ନୂତନ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ସହ ଉନ୍ନତ ପ୍ରଶିକ୍ଷଣ ଓ ସହାୟତା ଯୋଗାଇ ଦିଆଯାଉଛି। 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଭାରତ ପ୍ରସ୍ତୁତ ରହିବା ସହ 2036 ଅଲମ୍ପିକ୍ସ ଆୟୋଜନ ଲକ୍ଷ୍ୟରେ ଆଗକୁ ବଢ଼ୁଛି। ଏହା ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତ୍ୟେକ ମହିଳାଙ୍କୁ ସ୍ୱପ୍ନ ଦେଖିବା, ଜ୍ଞାନ ଆହରଣ ଏବଂ ସୁଯୋଗର ସଦୁପଯୋଗ କରି ଆଗକୁ ବଢ଼ିବା ସହ ସମାଜରେ ପରିବର୍ତ୍ତନ ଆଣିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି ଆହ୍ୱାନ ଦେଇଛନ୍ତି। ବରଗଡ଼ ଜିଲ୍ଲା କୋଶଳ ବିଦ୍ୟାଳୟରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମରେ ଷ୍ଟେମ୍ ଏବଂ ଏଆଇ ଲ୍ୟାବ୍ର ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି ଏହା ଗ୍ରାମାଞ୍ଚଳର ଯୁବ ପ୍ରତିଭାଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଆକାଂକ୍ଷା ପୂରଣରେ ସହଯୋଗ କରିବ। ଜିଜ୍ଞାସାର ପୋଷଣ, ନବସୃଜନ ଓ ନୂତନ ଉଦ୍ଭାବନ ପାଇଁ ଏହା ପ୍ରେରଣା ଦେବ। ଭାରତ ବର୍ତ୍ତମାନ ଅବିଶ୍ୱସନୀୟ ପରିବର୍ତ୍ତନ ସହ ଆଗକୁ ବଢ଼ୁଛି। ମହିଳାମାନେ ସଶକ୍ତ ହେବା ସହ ବର୍ତ୍ତମାନ ସମୟରେ ସାହସର ସହ ପ୍ରଶାସନ, ବିଜ୍ଞାନ, ବୈଷୟିକ, କ୍ରୀଡ଼ା, ଉଦ୍ୟୋଗ, ସେନା ଓ ସାମାଜିକ କ୍ଷେତ୍ରରେ ଆଗକୁ ଆସୁଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ଏହା ପୂର୍ବରୁ ରାଜ୍ୟପାଳ ଅତାବିରାଠାରେ କୋଶଳ ଆନ୍ଧ୍ର ସାଂସ୍କୃତିକ ସଂଗଠନର ବୈଠକରେ ଯୋଗ ଦେଇଥିଲେ। ରାଷ୍ଟ୍ର ନିର୍ମାଣ ଓ ସମୃଦ୍ଧ ଐତିହ୍ୟ ସହ ଯୁବପିଢ଼ିଙ୍କୁ ଯୋଡ଼ି ହେବାକୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି। ସମ୍ଭଲପୁରଠାରେ ମେରା ଯୁବା ଭାରତ ଦ୍ୱାରା ଆୟୋଜିତ ବନ୍ଦେ ମାତରମ୍ ଶିବିରରେ ଯୋଗଦେଇ ସେ ପ୍ରଧାନ କହିଛନ୍ତି ବିକଶିତ ଭାରତ ସଂକଳ୍ପକୁ ସାକାର କରିବାରେ ଯୁବକମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବନ୍ଦେ ମାତରମ୍ର ମନ୍ତ୍ର ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କୁ ମାତୃଭୂମି ପ୍ରତି ଅଗାଧ ପ୍ରେମ ଏବଂ ସମର୍ପଣ ଭାବରେ ଏକତ୍ର କରିବାରେ ପ୍ରେରଣା ଯୋଗାଇଥିଲା। ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ସାକାର କରିବା ଦିଗରେ ଏହି ଶିବିର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇ ଯୁବପିଢ଼ିଙ୍କ ମଧ୍ୟରେ ଜାତୀୟ ଏକତା, ଦେଶପ୍ରେମ, ସାମ୍ବିଧାନିକ ମୂଲ୍ୟବୋଧ ଓ ସାଂସ୍କୃତିକ ଆଦାନ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ସମଗ୍ର ଦେଶରେ 20 ବନ୍ଦେ ମାତରମ୍ ଶିବିର ଆୟୋଜନ କରାଯାଇଛି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, ମିଜୋରାମ ଓ ପଶ୍ଚିମବଙ୍ଗରୁ ବହୁ ଯୁବ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଏତେ ଦିନ ପରେ ଆମ ଘରକୁ ଆସିବା କଥା ତମମାନଙ୍କର ମନେ ପଡିଲା ନାଇଁ?
3: ସେ କଥା ଛାଡ଼ନ୍ତୁ ମୋ ଭାଉଜ, ଆପଣ କେମିତି ଅଛନ୍ତି?
2: ଟେନସନ୍ କୋ ପିଛା ଛାଡୁଛି ଯେ।
3: ଟେନସନ୍?
2: ଝିଅ ଜମାରୁ ସିରିୟସ ହୁଅ, ଠିକରେ ପାଠ ପଢାପଢି କରୁନି, ତା ସାଙ୍ଗସାଥିମାନେ କେତେ ଆଗେଇ ଗଲେଣି
4: ଦେଖିଲେ ତ? ୟାଙ୍କରି ଯୋଗ ଝିଅ ମୋର ପୁରା ଟେନସନ୍ରେ ରହୁଛି। ଦିନେ ସେ ମତେ କହିଲା,
5: ବାବା ମା ତାଙ୍କର ସବୁ ସ୍ୱପ୍ନକୁ ମୋ ଉପରେ ଲଦି ଦଉଛନ୍ତି, ଯଦି ସବୁବେଳେ ଏମିତି ହବ ତାହେଲେ ମୁଁ କଣ ଠିକ ସେ ପଢି ପାରିବି ନା ରେଜଲ୍ଟ ମୋର ଭଲ ହେଇଯିବ?
6: ତୋ ସାଙ୍ଗ ଠିକ କହିଛି, ସବୁ ପିଲା ସ୍ୱତନ୍ତ୍ର।
7: ଆପଣମାନେ ଜମା ନିଜ ପିଲାକୁ ଆଉ କାହା ସହିତ ତୁଳନା କରନ୍ତୁନି, ବରଂ ତା ମନରେ ବିଶ୍ୱାସ ଆଣନ୍ତୁ କି ତାର ପରୀକ୍ଷା ଭଲ ହେବ। ତାର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଠିକ ରହିଲେ ତା ନିଜ କ୍ଷମତା ଅନୁସାରେ ସେ ନିଶ୍ଚିତ ଭଲ କରିବ।
8: ପରୀକ୍ଷାର ଚାପ ଆପଣଙ୍କ ନିଦ୍ରା କିମ୍ବା ଏକାଗ୍ରତାକୁ ପ୍ରଭାବିତ କରୁଛି କି? ପରାମର୍ଶ ପାଇଁ ଟେଲିମାନସର ଦେୟମୁକ୍ତ ନମ୍ବର 144416 ଯୋଗାଯୋଗ କରନ୍ତୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
0: ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିର ପ୍ରଥମ ଦିନରେ ଆଜି ମା ଆଦିଶକ୍ତି ପ୍ରଥମ ସ୍ୱରୂପ ଶୈଳପୁତ୍ରୀଙ୍କର ଉପାସନା ଆରମ୍ଭ ହୋଇଛି। ଶାରଦୀୟ ନବରାତ୍ରରେ 9 ଧରି ଜଗତଜନନୀ ମା ଦୁର୍ଗା ଏବଂ ତାଙ୍କର 9 ଭିନ୍ନ ସ୍ୱରୂପକୁ ବିଧିବିଧାନ ସହକାରେ ପୂଜା କରାଯିବାର ପରମ୍ପରା ରହିଛି। ବ୍ରତଧାରୀମାନେ ନିଷ୍ଠାର ସହ ମାଙ୍କ ଉପାସନା କରୁଛନ୍ତି। ନବରାତ୍ରର ପ୍ରଥମ ଦିନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ

0: ମହାଲିଙ୍ଗ ମା' ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ବଲାଙ୍ଗୀର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ଦିବ୍ୟ ଦର୍ଶନ କରିବା ତାଙ୍କ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାର ଘରଣୀଙ୍କ ପୀଠରେ ଆଜିଠାରୁ ଶାରଦୀୟ ନବରାତ୍ର ପୂଜା ଅବସରରେ ଦିନ ଗୋଟାଏରୁ ଦୀପ ଓ ଘଟ ସ୍ଥାପନ ସହ ପୂଜା ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ, ମା' ଧାମରାଇ, ସାତ ଭଉଣୀ ଆଦି ପ୍ରମୁଖ ଶକ୍ତିପୀଠଗୁଡ଼ିକରେ ନବରାତ୍ର ଅବସରରେ ବିଶେଷ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲାର କଣ୍ଟିଲସ୍ଥିତ ଶ୍ରୀ ନୀଳ ମାଧବଜୀଙ୍କ ମନ୍ଦିର ଏବଂ ରଣପୁରର ମା' ମଣିନାଗ ପୀଠରେ ପୂଜକ ସମାଜ ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ହୋମଯଜ୍ଞ ସହ ନବରାତ୍ର ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ଶ୍ରୀ ନୀଳ ମାଧବଜୀଙ୍କ ପାର୍ଶ୍ୱ ଠାକୁରାଣୀ ମା' ବିମଳାଙ୍କୁ ଧବଳେଶ୍ୱରୀ ବେଶରେ ସଜିତ କରାଯାଇଥିଲା। ବୌଦ୍ଧ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ସମେତ ପୂଜା ମଣ୍ଡପଗୁଡ଼ିକରେ ନବରାତ୍ର ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ତୋରଣ ରଙ୍ଗ ବେରଙ୍ଗ ଆଲୋକମାଳାରେ ପୂଜା ମଣ୍ଡପଗୁଡ଼ିକ ସଜିତ ହୋଇଛି। ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ପୁରୁଣା କଟକର ମା' ଭୈରବୀ ପୀଠରେ ଷୋଳ ପୂଜା ଚାଲିଛି। ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଭକ୍ତି ଓ ଉତ୍ସାହର ସହ ଆରମ୍ଭ ହୋଇଛି। ଖଡ଼ିଆଳ ରାଜାପଡ଼ା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ 1954 ମସିହାରୁ ଏଠାରେ ଜଗଜ୍ଜନନୀ ମା' ଦୁର୍ଗାଙ୍କର ପୂଜା ହୋଇଆସୁଛି। ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଉପସ୍ଥିତ ଥିଲେ। ଜିଲ୍ଲାର କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ଓ ମତ୍ସ୍ୟ ବିଭାଗର ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଲିଚି, ଲଙ୍କା, ଫୁଲ ଓ ଆମ୍ବ ଉତ୍ପାଦନ ବୃଦ୍ଧି କରିବା ସହ ବାହାର ରାଜ୍ୟକୁ ରପ୍ତାନୀ ନେଇ ଯୋଜନା ପ୍ରଣୟନ ପାଇଁ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୁଆହରାସ୍ଥିତ କପିଳେଶ୍ୱର ଦେବ ବିଦ୍ୟାପୀଠ ପରିସରରେ ସେବା ସଂକଳ୍ପ ଅଭିଯାନ ଓ ଆସ ଗାଁକୁ ଯିବା ଅଭିଯାନର ମିଳିତ ଉଦ୍ୟମରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଶିବିରରେ ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମାଇ ଭାରତ ବୌଦ୍ଧ ଜିଲ୍ଲା ପକ୍ଷରୁ ପଡ଼ୋଶୀ ଯୁବ ସମ୍ଭିଧାନ କାର୍ଯ୍ୟକ୍ରମ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଭାଗୃହ ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। ନିଶାମୁକ୍ତ ଯୁବ ବିଷୟବସ୍ତୁ ଉପରେ ଉପସ୍ଥିତ ଅତିଥିମାନେ ନିଜର ଅଭିଭାଷଣ ରଖିଥିଲେ। ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଶ୍ୱସ୍ତରରେ ନୂତନ ଆହ୍ୱାନର ମୁକାବିଲା ପାଇଁ ଭାରତର ଯୁବପିଢ଼ିଙ୍କ ମଧ୍ୟରେ ଦକ୍ଷତା ରହିଛି କହିଲେ ପ୍ରଧାନମନ୍ତ୍ରୀ। ମହିଳାଙ୍କୁ ଜ୍ଞାନ ଆହରଣ ଏବଂ ସୁଯୋଗର ସଦୁପଯୋଗ କରି ସମାଜରେ ବିରାଟ ପରିବର୍ତ୍ତନ ଆଣିବାକୁ ରାଜ୍ୟପାଳଙ୍କ ଆହ୍ୱାନ। ନବରାତ୍ରିର ପ୍ରଥମ ଦିନରେ ଆଜି ପୂଜା ପାଉଛନ୍ତି ଆଦିଶକ୍ତି ମା' ଶୈଳପୁତ୍ରୀ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା
2: ଆଇଡିଆ ଏଇଠି ପାର୍ଟି କରିବା ଚାଲ
1: ପିଜ୍ଜା ପାର୍ଟି ୟେ ଚାଲ ତୋ କାର୍ଡ ପିନ୍ ଦେ
3: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି ଆର୍ବିଆଇ କହେ ଯେ ନିଜର ପିନ୍ ଓଟିପି ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର ମୋବାଇଲ୍ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ
4: ବାଏ ଗର୍ଲସ୍ କୁଆଡେ ଯାଉଛୁ ଶୁଣିପାରିଲୁନି ନୋ ଶେୟାରିଂ
3: ଆର୍ବିଆଇ କହେ ସଚେତ ହୁଅନ୍ତୁ ସତର୍କ ରୁହନ୍ତୁ
5: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଭାରତୀୟ ସଂସ୍କୃତିରେ ରଥ କେବଳ କାଠ ନିର୍ମିତ ଏକ ଯାନ ନୁହେଁ, ବରଂ ଏହା ଦେଶର ଗଣଜୀବନ, କଳା, ସ୍ଥାପତ୍ୟ ଏବଂ ଆଧ୍ୟାତ୍ମିକତାର ମୂଳପିଣ୍ଡ। ଏଠାରେ ଭଗବାନ ମନ୍ଦିର ପରିସୀମା ଭିତରେ ଆବଦ୍ଧ ନ ରହି ବର୍ଷକରେ ଅନ୍ତତଃ ଥରେ ରଥରେ ବସି ନିଜେ ଭକ୍ତଙ୍କ ପାଖକୁ ଆସନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ହୋଇଥିବାବେଳେ ଭାରତୀୟ ପରମ୍ପରାରେ ଦେବୀ ମନ୍ଦିରର ରଥଯାତ୍ରା ଅନ୍ୟତମ ବୈଶିଷ୍ଟ୍ୟ।

0: ବୈଶିଷ୍ଟ୍ୟ ଆଜି ଦେବୀ ବିରଜାଙ୍କ ରଥଯାତ୍ରା ଦେବୀ ଆରାଧନାର ମାସ ଆଶ୍ୱିନରେ ଦଶହରା ପର୍ବ ଅବସରରେ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ଥିବା ଦେବୀଙ୍କ ରଥ ସମ୍ପର୍କରେ ଆସନ୍ତୁ ଜାଣିବା। ଯାଜପୁରର ପବିତ୍ର ବିରଜାକ୍ଷେତ୍ର ଭାରତର ପ୍ରାଚୀନ ଶକ୍ତିପୀଠମାନଙ୍କ ମଧ୍ୟରେ ଅନ୍ୟତମ। ପୀଠର ଅଧିଷ୍ଠାତ୍ରୀ ଦେବୀ ମା' ବିରଜା ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ମା' ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରେ ଓଡ଼ିଶାରେ ମା' ବିରଜା ହେଉଛନ୍ତି ଏକମାତ୍ର ଦେବୀ ଯାହାଙ୍କର ନିଜସ୍ୱ ରଥଯାତ୍ରା ହୋଇଥାଏ। ଦେବୀଙ୍କ ରଥର ନାମ ସିଂହଧ୍ୱଜ। ଗଦାକ୍ଷେତ୍ର, ନାଭିକୟା ଓ ବିରଜାକ୍ଷେତ୍ର ନାମରେ ପ୍ରସିଦ୍ଧ ଏହି ପବିତ୍ର ଭୂମିରେ ପୁରାଣ ଅନୁସାରେ ଦେବୀ ସତୀଙ୍କ ନାଭି ପତିତ ହୋଇଥିଲା। ଏଠାରେ ଶକ୍ତି ପଲ୍ଲବ ତନ୍ତ୍ର ଅନୁସାରେ ମା'ଙ୍କ ଶାରଦୀୟ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମହାଳୟା ପରେ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦାରୁ ମହାନବମୀ ପର୍ଯ୍ୟନ୍ତ କ୍ରମାଗତ 9 ଦିନ ଧରି ରଥଯାତ୍ରା ପାଳିତ ହୁଏ। ମନ୍ଦିରର ପ୍ରାତଃକାଳୀନ ନୀତି ସମାପନ ପରେ ପ୍ରତିଷ୍ଠା ମଣ୍ଡପରେ ବୈଦିକ ବିଧି ଅନୁଯାୟୀ ଯଜ୍ଞ ଓ ରଥ ପ୍ରତିଷ୍ଠା ସମ୍ପନ୍ନ କରାଯାଏ। ଏହାପରେ ମା' ବିରଜାଙ୍କ ବିଜେ ପ୍ରତିମାଙ୍କୁ ସୁସଜିତ ସିଂହଧ୍ୱଜ ରଥରେ ବିଜେ କରାଯାଏ। ରଥଟି ମନ୍ଦିର ପରିସରକୁ ପ୍ରତିଦିନ ଥରେ ଲେଖାଏଁ କ୍ରମାଗତ 9 ଦିନ ଧରି ପରିକ୍ରମା କରିଥାଏ। ପ୍ରତିବର୍ଷ ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯାଜପୁର ଆସି ମା'ଙ୍କ ଦର୍ଶନ କରିଥାନ୍ତି। ମା' ବିରଜାଙ୍କ ରଥଯାତ୍ରା ପରି କର୍ଣ୍ଣାଟକର ମହୀଶୂରସ୍ଥିତ ଚାମୁଣ୍ଡେଶ୍ୱରୀ ମନ୍ଦିରରେ ମଧ୍ୟ ଆଶ୍ୱିନ ମାସରେ ରଥଯାତ୍ରା ପରମ୍ପରା ପାଳିତ ହୁଏ। ମହୀଶୂରର ଚାମୁଣ୍ଡି ପାହାଡ଼ ଶିଖରରେ ଥିବା ଦେବୀଙ୍କ ମନ୍ଦିରରେ ଦଶହରା ବା ବିଜୟା ଦଶମୀ ଶେଷ ହେବା ପରେ ଆଶ୍ୱିନ ପୂର୍ଣ୍ଣିମା ସମୟ ପାଖାପାଖି ଶୁଭମୁହୂର୍ତ୍ତରେ ଏହି ରଥଯାତ୍ରା ଆୟୋଜନ କରାଯାଏ। ଏଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ମହୀଶୂରର ୱାଡେୟାର ରାଜପରିବାର ପ୍ରମୁଖ ଭାବେ ଅଂଶଗ୍ରହଣ କରନ୍ତି। ରଥଟଣା ପୂର୍ବରୁ ସ୍ୱତନ୍ତ୍ର ପୂଜା, ହୋମ, ମନ୍ତୋପୋତ୍ସବ, ଭବନୋତ୍ସବ ଏବଂ ହଂସ ବାହନୋତ୍ସବ ଆଦି ଅନୁଷ୍ଠାନ ସମ୍ପନ୍ନ କରାଯାଏ। ଦେବୀଙ୍କର ଚଳନ୍ତି ପ୍ରତିମା ରଥାରୂଢ଼ ହେଉଥିବା ବେଳେ ପୁଲିସ୍ ପକ୍ଷରୁ ଏହି ଅବସରରେ ତୋପ ସଲାମି ଦିଆଯାଏ ଏବଂ ଡୋଲୁ କୁନିତା ପରି ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରାଯାଇଥାଏ। ସୂଚନା ଅନୁଯାୟୀ ଚଳିତ ବର୍ଷ ଏହା ଅକ୍ଟୋବର ଶେଷ ସପ୍ତାହରେ ଆୟୋଜିତ ହେବ। ମଧୁରାମା ଦେବୀ ରଥଯାତ୍ରା ଦକ୍ଷିଣ ଭାରତ ବିଶେଷକରି କର୍ଣ୍ଣାଟକର ଏକ ପ୍ରସିଦ୍ଧ ଏବଂ ପାରମ୍ପରିକ ଉତ୍ସବ। ବେଙ୍ଗାଲୁରୁ ନିକଟସ୍ଥ ହୁସ୍କୁର୍ଠାରେ ଥିବା ମା' ମଧୁରାମାଙ୍କ ମନ୍ଦିରରେ ଏହି ରଥଯାତ୍ରା ପ୍ରତିବର୍ଷ ଫାଲ୍ଗୁନ ମାସରେ ବହୁ ଜାକଜମକରେ ପାଳନ କରାଯାଏ। ଏହି 5 ଦିନିଆ ରଥଯାତ୍ରାର ସବୁଠାରୁ ବଡ଼ ସ୍ୱାତନ୍ତ୍ର୍ୟ ହେଉଛି ଏହାର ଆକାଶଛୁଆଁ ରଥ, ଯାହାକୁ ଦେଖିଲେ ଯିଏ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆଦିଶକ୍ତିଙ୍କର ଏକ ସ୍ୱରୂପ ମଧୁରାମା ଦେବୀଙ୍କ ରଥଯାତ୍ରାରେ ବ୍ୟବହାର କରାଯାଉଥିବା ରଥକୁ ସ୍ଥାନୀୟ ଭାଷାରେ କୁର୍ଜି ରଥ କୁହାଯାଏ। ଏକ ବିଶାଳ ପିରାମିଡ୍ ବା ମିନାର ପରି ହୋଇଥିବା ଏହି ରଥର ଉଚ୍ଚତା ପ୍ରାୟ 80-120 ଫୁଟ ପର୍ଯ୍ୟନ୍ତ ହୋଇଥାଏ। ରଥର ତଳଭାଗ କାଠରେ ତିଆରି ହୋଇଥିବା ବେଳେ ଉପର ଅଂଶକୁ ବାଉଁଶ, ନଡ଼ିଆ କତାର ଦଉଡ଼ି ଏବଂ ରଙ୍ଗବେରଙ୍ଗର କପଡ଼ା ସାହାଯ୍ୟରେ ଏକ ଓଜନିଆ ମିନାର ପରି ଉପରକୁ ଗଢ଼ାଯାଏ। ଏହି ବିଶାଳ ରଥ ଉପରେ ଦେବୀଙ୍କ ଚିତ୍ର ବା ମୂର୍ତ୍ତି ସ୍ଥାପନ କରାଯାଇଥାଏ। ଯାତ୍ରାରେ ଆଖପାଖର ପ୍ରାୟ 10-15ଟି ଗାଁର ଲୋକମାନେ ନିଜ ନିଜ ଗ୍ରାମ ତରଫରୁ ଏଭଳି ବିଶାଳକାୟ ରଥ ତିଆରି କରି ମଧୁରାମା ମନ୍ଦିର ପଡ଼ିଆକୁ ଆଣିଥାନ୍ତି। ଏପରି ଆକାଶଛୁଆଁ ରଥଗୁଡ଼ିକୁ ଟାଣିବା ପାଇଁ ଶହ ଶହ ଶାଗୁଆନ ବା ହୋଲିକାର ପ୍ରଜାତିର ସଶକ୍ତ ବଳଦଙ୍କୁ ସୁନ୍ଦର ଭାବେ ସଜାଯାଇ ରଥ ଆଗରେ ଲଗାଯାଇଥାଏ। ଦେଶର ଅନ୍ୟତମ ଶକ୍ତିପୀଠ ହେଉଛି ମାଲକାନଗିରି ତଥା ଛତିଶଗଡ଼ର ସୀମା ନିକଟରେ ଅବସ୍ଥିତ ଦାନ୍ତେୱାଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ମା' ଦନ୍ତେଶ୍ୱରୀଙ୍କ ପୀଠ। କିମ୍ବଦନ୍ତୀ ଅନୁଯାୟୀ ମା' ସତୀଙ୍କ ଦାନ୍ତର ଅଂଶ ଏଠାରେ ପଡ଼ିଥିଲା। ନବରାତ୍ରିର 5ମ ଦିନରେ ବସ୍ତର ରାଜା ମା'ଙ୍କ ଆଜ୍ଞାମାଳ ଚନ୍ଦନରୂପୀ ଯନ୍ତ୍ର ସହ ମନ୍ଦିରକୁ ଦଶହରା ଯାତ୍ରା କରିବା ପାଇଁ ଅନୁମତି ଲାଗି ଜଣାଇଥାନ୍ତି। ସେଠାରେ ଗୋଣ୍ଡିଆ ସମ୍ପ୍ରଦାୟର ଆଦିବାସୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ରଥକୁ ପୂଜା କରି ମା' ଦନ୍ତେଶ୍ୱରୀଙ୍କ ଦଶହରା ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥକୁ ଗୋଣ୍ଡିଆ ସମ୍ପ୍ରଦାୟର ଆଦିବାସୀମାନେ ମୁଣ୍ଡରେ ପଗଡ଼ି ବାନ୍ଧି ଟାଣିଥାନ୍ତି। ମା' ଦନ୍ତେଶ୍ୱରୀ ଆଦିବାସୀ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ଏହି ରଥଯାତ୍ରାରେ ଆଦିବାସୀମାନଙ୍କ ପରମ୍ପରାରେ ରୀତିନୀତି କରାଯାଏ। ଏହା ପୃଥିବୀର ସବୁଠାରୁ ଦୀର୍ଘ ସମୟ 75 ଦିନ ଧରି ଚାଲୁଥିବା ଦଶହରା ଉତ୍ସବ। ଏଥିରେ କାଛନଗୁଡ଼ି ପୂଜା ଏବଂ ମୁରିଆ ଦରବାର ପରି ଅନନ୍ୟ ଆଦିବାସୀ ରୀତିନୀତି ଦେଖିବାକୁ ମିଳେ।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ, ଆକାଶବାଣୀ କଟକ।

ଶୁଣିଲେ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ଜନଜୀବନ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ତୁ ଏକା ଆମ ସାହାବର୍ଷା ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ ଶିଳ୍ପୀ ମାନିଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ, ସଙ୍ଗୀତ ପ୍ରେମ ଆନନ୍ଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ରାଜାରାଣୀ ଚଳଚ୍ଚିତ୍ରର। କଣ୍ଠଶିଳ୍ପୀ ହେଲେ ଗୀତା ଦାସ, ନିଜ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ସ୍ୱରୂପ ନାୟକ।

0: ଏହି ଗୀତଟି ସହ ସେଜଗୁଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଚ୍ଚ ଯୋଗେ, ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗା ହର୍ଚ୍ଚ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବିଶ୍ୱରେ ସୃଷ୍ଟି ହେଉଥିବା ନୂତନ ଆହ୍ୱାନର ମୁକାବିଲା ପାଇଁ ଭାରତର ଯୁବବର୍ଗଙ୍କ ନିକଟରେ ଦକ୍ଷତା ରହିଛି କହିଲେ ପ୍ରଧାନମନ୍ତ୍ରୀ। ଚେନ୍ନାଇରେ 13,000 କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ଭାରତ ବ୍ରିଟେନ୍ ଦ୍ୱିପାକ୍ଷିକ ସାମୁଦ୍ରିକ ନୌଅଭ୍ୟାସ କଙ୍କଣ ପାଇଁ ବ୍ରିଟେନ୍ ପହଞ୍ଚିଲା ଭାରତୀୟ ଜାହାଜ ଆଇଏନ୍ଏସ୍ ତ୍ରିଶୁଳ। ପୂର୍ବ ଆଫ୍ରିକାରେ ଡଙ୍ଗାବୁଡ଼ି, 15 ଶିଶୁଙ୍କ ସମେତ 109 ଜଣ ମୃତ। ଏବଂ ଆନ୍ତର୍ଜାତିକ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତର ଉଦୟବୀର ସିନ୍ଧୁଙ୍କୁ ସ୍ୱର୍ଣ୍ଣ ପଦକ। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ଲାଗି ଭାରତର ଯୁବବର୍ଗଙ୍କ ନିକଟରେ ପ୍ରତିଭା ଏବଂ ଦକ୍ଷତା ରହିଛି। ସମଗ୍ର ବିଶ୍ୱ ଭାରତର ଯୁବବର୍ଗଙ୍କ ପ୍ରତି ସମସ୍ୟାର ସମାଧାନ ପାଇଁ ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ବିକଶିତ ଭାରତ ଲକ୍ଷ୍ୟକୁ

0: ଗ୍ରହଣ କରିବା ଲାଗି ଯୁବବର୍ଗ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏଥିନିମନ୍ତେ ଭାରତ ଯୁବବର୍ଗଙ୍କୁ ବ୍ୟାପକ ସୁଯୋଗ ପ୍ରଦାନ କରିଛି ଏବଂ ରାଷ୍ଟ୍ରର ବିକାଶ ନିମନ୍ତେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିବା ଲାଗି ଆହ୍ୱାନ ଦେଇଛି। ଯୁବବର୍ଗଙ୍କ ଦ୍ୱାରା ବିକଶିତ ସମାଧାନର ପନ୍ଥା ଏବଂ ନବସୃଜନମୂଳକ ଚିନ୍ତାଧାରା କେବଳ ଭାରତର ଭବିଷ୍ୟତ ଗଠନ କରିବ ତାହା ନୁହେଁ, ବରଂ ବିଶ୍ୱର ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଚେନ୍ନାଇଠାରେ ଜୟଗୋପାଳ ଗରଡିଆ ହିନ୍ଦୁ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଉଦ୍ବୋଧନ ଦେଇ ଏହା କହିଛନ୍ତି।
1: ବିକଶିତ ଭାରତ କେ ଲିଏ ଜୋ ନୟେ ଆଇଡିଆ ଚାହିଏ, ଜୋ ନୟେ ସଲ୍ୟୁସନ୍ସ ଚାହିଏ, ଉନ୍ସେ ଭାରତ ହି ନହିଁ विश्व का भविष्य भी तय होगा।
2: आज कंपोनेंट से टेक्नोलॉजी और फिनिश प्रोडक्ट का हर राज्य में केंद्र सरकार प्रोडक्ट चेन को मजबूत कर रही है और इन्हीं कोशिशों का परिणाम है आज हम दुनिया के सेकंड लार्जेस्ट मोबाइल मैन्युफैक्चरर है। 2014 से अब तक हमारे इलेक्ट्रॉनिक्स एक्सपोर्ट 11 times बढ़े हैं, हमारे डिफेंस एक्सपोर्ट 50 times बढ़े हैं और हमारे इंजीनियरिंग एक्सपोर्ट ने भी नया रिकॉर्ड बनाया है।
0: ଭାରତର ନିର୍ମାଣକାରୀ ଅଭିବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି ଏ କ୍ଷେତ୍ରକୁ ବ୍ୟାପକ କରାଯିବା ଦ୍ୱାରା ଯୁବବର୍ଗଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଭାରତର ପ୍ରତିରକ୍ଷା ରପ୍ତାନୀ ପରିମାଣ 50 ଗୁଣ ବୃଦ୍ଧି ପାଇଛି। ସେହିପରି ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନୀ ପରିମାଣ ନୂତନ ରେକର୍ଡ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ନିର୍ମାଣକାରୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। 2014 ପରଠାରୁ ଭାରତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ରପ୍ତାନୀ ପରିମାଣ 11 ଗୁଣ ବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚେନ୍ନାଇସ୍ଥିତ ଆଇଆଇଟି ମାଡ୍ରାସ୍ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାମିଲନାଡୁରେ 13,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରକଳ୍ପ ମଧ୍ୟରେ ସଡ଼କ ଏବଂ ରେଳ ପରିବହନ, ବନ୍ଦର ଭିଭିଭୂମି, ପେଟ୍ରୋଲିୟମ୍ ଏବଂ ବିଜ୍ଞାନ ଗବେଷଣା ପ୍ରକଳ୍ପ ଆଦି ରହିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଯୋଗାଯୋଗ, ଶିଳ୍ପ ଓ ବାଣିଜ୍ୟର ସୁଦୃଢ଼ୀକରଣ, ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ପ୍ରକଳ୍ପ ଦ୍ୱାରା ଦୈନିକ ଯାତ୍ରା ସହଜ ହେବା ସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧି ଏବଂ ଆର୍ ଜୟଲଳିତାଙ୍କ ସହିତ ପୂର୍ବରୁ ହୋଇଥିବା କଥାବାର୍ତ୍ତାକୁ ମନେ ପକାଇ ଶ୍ରୀ ମୋଦି କହିଛନ୍ତି ସରକାରରେ ପରିବର୍ତ୍ତନ ସତ୍ତ୍ୱେ ତାମିଲନାଡୁର ବିକାଶ ଏବଂ ତାମିଲବାସୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଅପରିବର୍ତ୍ତିତ ରହିଛି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟଙ୍କ ସହଯୋଗକ୍ରମେ ସେଠାରେ ବିକାଶ ଯାତ୍ରା ଜାରି ରହିବ। ପ୍ରଧାନମନ୍ତ୍ରୀ ତାମିଲବାସୀଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦି ଆଇଆଇଟି ମାଡ୍ରାସ୍ଠାରେ ସୁଧା ଗୋପାଳନ୍ କ୍ରିଷ୍ଣନ୍ ବ୍ରେନ୍ ସେଣ୍ଟରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ 100ରୁ ଉର୍ଦ୍ଧ୍ୱ ମାନବ ମସ୍ତିଷ୍କକୁ ବିଜ୍ଞାନଗତ ମ୍ୟାପିଂ କରାଯିବାର ବ୍ୟବସ୍ଥା ରହିଛି। ସେଠାରେ ଭ୍ରୂଣରୁ ବୃଦ୍ଧସ୍ତର ପର୍ଯ୍ୟନ୍ତ ସମୁଦାୟ ମଣିଷର ଜୀବନକାଳ ଉପରେ ଗବେଷଣା କରାଯିବ। ପୂର୍ବରୁ ପ୍ରଧାନମନ୍ତ୍ରୀ 4,900 କୋଟି ଟଙ୍କା ବ୍ୟୟରେ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ପୁନ୍ନାମାଲି ଫାଦାପାଲାନି ଉଦ୍ଘାଟନ କରିଥିଲେ। ଶ୍ରୀ ମୋଦି ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ମିଳିତ ଭାବେ ନୂତନ ମେଟ୍ରୋ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଟ୍ରେନ୍ରେ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଉପନିବେଶବାଦ ମାନସିକତାରୁ ମୁକ୍ତି ନିମନ୍ତେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଆଧୁନିକ ଭାରତର ଇତିହାସ ଦୀର୍ଘ 200 ବର୍ଷ ଧରି ବ୍ରିଟିଶ ଉପନିବେଶବାଦ ଏବଂ ସ୍ୱାଧୀନତା ପରେ ଦଶନ୍ଧି ସହ ସମ୍ପୃକ୍ତ। ଗତ କିଛି ବର୍ଷ ଧରି ସରକାର ଉପନିବେଶବାଦରୁ ମୁକ୍ତ ହେବା ଲାଗି ପ୍ରୟାସ ଜାରି ରଖିଛି। 2022 76ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ଆଗାମୀ 25 ବର୍ଷ ନିମନ୍ତେ 5ଟି ପ୍ରତିଜ୍ଞା ପଞ୍ଚପ୍ରାଣ ପାଇଁ ଆହ୍ୱାନ ଦେଇଥିଲେ। ପ୍ରତ୍ୟେକ ନାଗରିକ ତାଙ୍କ ଅନ୍ତଃକରଣରୁ ଉପନିବେଶବାଦ ମନୋଭାବକୁ ବହିଷ୍କାର କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
3: ଅଗଲେ 25 ବର୍ଷ ହମାରେ ଦେଶ କେ ଲିଏ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। 130 କରୋଡ ଦେଶବାସୀଙ୍କ ସାମର୍ଥ୍ୟ କା ସ୍ମରଣ କରତା ହୁଁ, ଉନକେ ସଂକଳ୍ପ କି ଅନୁଭୂତି କରତା ହୁଁ, ତବ ସାଥିଓ ମୁଝେ ଲଗତା ହୈ आने वाले 25 साल के लिए हमें उच्च 5 पंच प्राण पर

0: अपनी शक्ति को केंद्रित कर दियो, अपने संकल्पों को केंद्रित करना होगा, अपने सामर्थ्य को केंद्रित करना होगा और हमें
1: ଦେଶକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ ନିମନ୍ତେ ଏବଂ ଉପନିବେଶବାଦ ଚିନ୍ତାଧାରାରୁ ମୁକ୍ତି ନିମନ୍ତେ ସରକାର ବିଭିନ୍ନ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀରେ ଐତିହାସିକ ରାଜପଥର ନାମ କର୍ତ୍ତବ୍ୟ ପଥ ନାମରେ ନାମିତ କରାଯାଇଛି। 2022 ମସିହାରେ ପ୍ରଧାନମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥିଲେ। ସେହିପରି କିଙ୍ଗ୍ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ବଦଳରେ ଇଣ୍ଡିଆ ଗେଟ୍ ନିକଟରେ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। 2017-18 ଆର୍ଥିକ ବର୍ଷ ପରଠାରୁ ସରକାର ରେଳ ବଜେଟ୍କୁ କେନ୍ଦ୍ର ବଜେଟ୍ ସହ ମିଶ୍ରଣ କରିଥିଲେ। ଭାରତ ବ୍ରିଟେନ୍ ଦ୍ୱିପାକ୍ଷିକ ସାମୁଦ୍ରିକ ନୌଅଭ୍ୟାସ କୋଙ୍କଣ 26 କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ନୌଜାହାଜ ଆଇଏନ୍ଏସ୍ ତ୍ରିଶୁଳ ବ୍ରିଟେନ୍ର ପ୍ଲେମାଉଥ୍ରେ ପହଞ୍ଚିଛି। ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ବ୍ରିଟେନ୍ ପକ୍ଷରୁ ରୟାଲ୍ ନୌସେନା ଯୋଗଦେବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ଅଭ୍ୟାସ ଦୁଇଟି ପର୍ଯ୍ୟାୟରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଚାଲିବ। ଗତ 2 ଦଶନ୍ଧି ଧରି କୋଙ୍କଣ ନୌଅଭ୍ୟାସ କାର୍ଯ୍ୟକ୍ରମରେ ଅନେକ ପରିବର୍ତ୍ତନ ଆସିଛି। ଏହାଦ୍ୱାରା ଦୁଇ ନୌସେନା ମଧ୍ୟରେ ପାରସ୍କରିକ ସହଯୋଗ ଏବଂ ଆନ୍ତଃ କାର୍ଯ୍ୟକ୍ଷମତା ବୃଦ୍ଧି ପାଇବ। ଭାରତ ବ୍ରିଟେନ୍ 2035ରେ ବ୍ୟାପକ ରଣନୀତିକ ସହଭାଗିତାକୁ ଏହା ସୁଦୃଢ଼ କରିବ। ଏହି ଅଭ୍ୟାସ ଦ୍ୱାରା ଭାରତ ବ୍ରିଟେନ୍ ମଧ୍ୟରେ ସୁରକ୍ଷିତ ମୁକ୍ତ ଓ ଅବାଧ ସାମୁଦ୍ରିକ ପରିସ୍ଥିତି ସୃଷ୍ଟି ହୋଇପାରିବ। ପୂର୍ବ ଆଫ୍ରିକାର ଜିବୋଟି ଉପକୂଳରେ ଏକ ଡଙ୍ଗାବୁଡ଼ି ଘଟଣାରେ 15 ଜଣ ଶିଶୁଙ୍କ ସମେତ 109 ଜଣଙ୍କର ମୃତ୍ୟୁ ଘଟିଥିବା ଆନ୍ତର୍ଜାତିକ ପ୍ରବାସନ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। 305 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗାଟି ଜିବୋଟିରୁ ୟେମେନ୍ ଅଭିମୁଖେ ଯାତ୍ରା କରୁଥିଲା। ଗତ ରାତିରେ ହୋଇଥିବା ଏହି ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ 52 ଜଣ ପୁରୁଷ 42 ଜଣ ମହିଳା ଏବଂ 15 ଜଣ ଶିଶୁ ଥିବା ଜଣାପଡ଼ିଛି। 116 ଜଣ ଏପର୍ଯ୍ୟନ୍ତ ନିଖୋଜ ଥିବା ସୂଚନା ମିଳିଛି। ଇଜିପ୍ଟର କାଇରୋଠାରେ ଚାଲିଥିବା ଆନ୍ତର୍ଜାତିକ ବନ୍ଧୁକ ଚାଳନା କ୍ରୀଡ଼ା ସଂଘ ବିଶ୍ୱକପ୍ ରାଇଫଲ ଓ ପିସ୍ତଲ ପ୍ରତିଯୋଗିତାରେ ପୁରୁଷ 10 ମିଟର ଏୟାର ପିସ୍ତଲରେ ଭାରତର ଉଦୟବୀର ସିନ୍ଧୁ ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି। 24 ବର୍ଷୀୟ ବନ୍ଧୁକ ଚାଳକ ସିନ୍ଧୁ ଜର୍ମାନୀର ପ୍ରତିଯୋଗୀ ଖ୍ରୀଷ୍ଟିଆନ୍ ରେସ୍ଙ୍କୁ 0.5 ପଏଣ୍ଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଇନ୍ଦୋରର ହଲକର ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି20 ଆନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ ଜାରି ରହିଛି। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। 5ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥିତିରେ ରହିଛନ୍ତି। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଭାରତକୁ 6 ୱିକେଟ୍ରେ ପରାସ୍ତ କରିଥିବାବେଳେ ପ୍ରଥମ ମ୍ୟାଚ୍ରେ ଭାରତ 8 ୱିକେଟ୍ରେ ବିଜୟୀ ହୋଇଥିଲା। ନେପାଳର ବୁଢ଼ୀ ଗଣ୍ଡକ ନଦୀରେ ପୁଣି ବନ୍ୟା ଆସିଛି। ବନ୍ୟାରେ କେତେକ ବାସଗୃହ ପୋଲ ଭାସିଯିବା ସହ ଗୋରଖ ଜିଲ୍ଲାର ଜଳବିଦ୍ୟୁତ୍ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପରେ ପ୍ରାୟ 50 ଜଣ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ଭୋର ପ୍ରାୟ 4 ସମୟରେ ବନ୍ୟା ଆସିଥିଲା। ଏବେ ସୁଦ୍ଧା ପ୍ରାୟ 10 ଜଣ ଲୋକ ନିଖୋଜ ଥିବା ଜଣାପଡ଼ିଛି। ନେପାଳ ସେନା କର୍ମଚାରୀ ଏବଂ ଅନ୍ୟ ନିରାପତ୍ତା ସଂସ୍ଥା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନାକ୍ଚିତ୍ ଏବଂ ଫିଲ୍ମ ବଜାରକୁ ସଂଯୋଗ କରୁଥିବା ଏକ ପୋଲ ବନ୍ୟାରେ ଭାସିଯାଇଥିବା ସୂଚନା ମିଳିଛି। ବିଶ୍ୱରେ ସୃଷ୍ଟି ହେଉଥିବା ନୂତନ ଆହ୍ୱାନର ମୁକାବିଲା ପାଇଁ ଭାରତର ଯୁବବର୍ଗଙ୍କ ନିକଟରେ ଦକ୍ଷତା ରହିଛି କହିଲେ ପ୍ରଧାନମନ୍ତ୍ରୀ। ଚେନ୍ନାଇରେ 13,000 କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ଭାରତ ବ୍ରିଟେନ୍ ଦ୍ୱିପାକ୍ଷିକ ସାମୁଦ୍ରିକ ନୌଅଭ୍ୟାସ କୋଙ୍କଣ ପାଇଁ ବ୍ରିଟେନ୍ ପହଞ୍ଚିଲା ଭାରତୀୟ ଜାହାଜ ଆଇଏନ୍ଏସ୍ ତ୍ରିଶୁଳ। ପୂର୍ବ ଆଫ୍ରିକାରେ ଡଙ୍ଗାବୁଡ଼ି 15 ଶିଶୁଙ୍କ ସମେତ 109 ଜଣ ମୃତ ଏବଂ ଆନ୍ତର୍ଜାତିକ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତର ଉଦୟବୀର ସିନ୍ଧୁଙ୍କୁ ସ୍ୱର୍ଣ୍ଣପଦକ। ସମ୍ବାଦ ଶେଷ ହେଲା।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ଭାଦଦାତା ତପନ ରଞ୍ଜନ ଦାସ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବରିଷ୍ଠ ନାଗରିକମାନଙ୍କର ମଞ୍ଚିବାର ଅଧିକାର ଆଇନ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିବା ବେଳେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ନାଗରିକମାନେ ସମ୍ମାନ ସହ ବଞ୍ଚିବା ଅଧିକାର 2007 ମସିହାରେ ଲାଗୁ ହୋଇଛି। ବରିଷ୍ଠ ନାଗରିକଙ୍କ ସୁପରିଚାଳନା ଏବଂ ଭରଣ

0: ପୋଷଣ ପାଇଁ ଅନେକ ଆଇନ ରହିଛି। ଏହିସବୁ ଆଇନ ବଳରେ ସେମାନେ ଜୀବନର ଶେଷ ସମୟ ଶାନ୍ତିରେ ବଞ୍ଚିବା ଦ୍ୱାରା ଜୀବନ ସଫଳ ହେବ ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ନବନୀତା ଦାସ କହିଛନ୍ତି,
1: ବରିଷ୍ଠ ନାଗରିକଙ୍କୁ ତାଙ୍କର ବଞ୍ଚିବା ଅବସ୍ଥାରେ ଏବଂ ଦେହାନ୍ତ ପରେ ମଧ୍ୟ ବିଭିନ୍ନ ପ୍ରକାର ତାଙ୍କର ଆଇନଗତ ତାଙ୍କର ଅଧିକାର ରହିଛି। ତେଣୁ ଏଥିପାଇଁ ଯେଉଁମାନେ ଭରଣ ପୋଷଣର ଅଭାବ ଯୋଗୁଁ ତାଙ୍କୁ ଭଲରେ ଟ୍ରିଟମେଣ୍ଟ ତାଙ୍କୁ ମିଳୁନାହିଁ ଘରମାନଙ୍କରେ, ଆପଣଙ୍କର ବରିଷ୍ଠ ନାଗରିକ ଆଇନ ଯୋଉଟା 2007 ଆସିଲା ସେଇଥିରେ ସେମାନେ ଚାହିଁଲେ ମକଦ୍ଦମା ଆସିକି ଦାଖଲ କରିପାରିବେ। ଯୋଉ ସିନିୟର ସିଟିଜେନ୍ଙ୍କ ପାଇଁ ନାଲସା ସିନିୟର ସିଟିଜେନ୍ ସ୍କିମ୍ ଅଛି 2017 ସ୍କିମ୍, ସେମାନେ ଚାହିଁଲେ ଫ୍ରି ଲିଗାଲ ଏଡ୍ ପାଇଁ ଆମର ପ୍ୟାନେଲ ଓକିଲ ମଧ୍ୟ ଆମେ ଦେଇପାରିବା।
0: ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରେରଣା ଆବଶ୍ୟକ ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି। ପ୍ରଶାସନିକ ଅଧିକାରୀମାନେ ନିଜ ସମୟ ଦେଖି ବିଦ୍ୟାଳୟରେ ଶିକ୍ଷାଦାନ କରିବେ, ବିଦ୍ୟାର୍ଥୀମାନେ ଏଥିରେ ଅନୁପ୍ରାଣିତ ହେବା ସହ ନିଜ ଜୀବନର ଲକ୍ଷ୍ୟ ପ୍ରତି ଆଗକୁ ବଢ଼ିବେ, ସେମାନେ ନିଜର ଆତ୍ମବିଶ୍ୱାସ ବୃଦ୍ଧି କରିବା ସାଙ୍ଗକୁ ଆତ୍ମସମୀକ୍ଷା କରି ଆଗକୁ ବଢ଼ିବେ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ଖଡ଼ିଆଳଠାରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାଦାନ ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି।
2: ପିଲାଙ୍କ ପାଇଁ ଟିକେ ପ୍ରେରଣା ଦରକାର ଏବଂ ସେମାନଙ୍କର ପାଇଁ ଏକ ପ୍ରକାର ତାଙ୍କ ଭିତରେ ଗୋଟେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାର ଆବଶ୍ୟକତା ଅଛି। ମୋତେ ଅବକାଶ ମିଳିଲା, ମୁଁ ଦଶମ ଶ୍ରେଣୀର ପିଲାଙ୍କୁ ତାଙ୍କର ସାମାଜିକ ବିଜ୍ଞାନ ପଢା ହଉଥିଲା ସେ କ୍ଲାସକୁ ଗଲି ଏବଂ ସେମାନଙ୍କୁ ତାଙ୍କର ଯୋଉ ତ୍ରୁଟିକୁ ଯୋଉ ସନ୍ଧାନ କରୁଥିଲେ କ୍ଲାସ ଟିଚର ତାକୁ ଉପଯୋଗ କରିକିରି ମୁଁ ଇଂରାଜୀର କିଛି ଗ୍ରାମାର ତାଙ୍କୁ ଟିପ୍ସ ଦଉଥିଲି, ସେମାନେ ବି ଜାଣିଛନ୍ତି। ମୁଁ ଧନ୍ୟବାଦ ଦେବି ତାଙ୍କର ଇଂରାଜୀ ଶିକ୍ଷକଙ୍କୁ, ସେ ଭଲ ଭାବରେ ପିଲାଙ୍କୁ ପଢ଼ିଛନ୍ତି। ପିଲାମାନେ ମଧ୍ୟ ଇଂରାଜୀ ଗ୍ରାମାର ଯୋଉ କଥା ମୁଁ ଉଠେଇଲି ତାଙ୍କୁ ପ୍ରଶ୍ନ ପଚାରିଲି ସେମାନେ ମଧ୍ୟ ଠିକ ଭାବରେ ଉତ୍ତର ଦେଇପାରିଲେ।
0: ବର୍ତ୍ତମାନ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ଚାଲିଛି ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା। ନିର୍ବାଚନ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇଜଣ ପ୍ରାର୍ଥୀଙ୍କଠାରୁ ଶୁଣିବା ସେମାନେ ନିର୍ବାଚନକୁ କିପରି ଦେଖନ୍ତି।
3: ମୋର ନାଁ ହେଉଛି ୟଶ କୁମାର ଡନସେନା ସାର। ନିର୍ବାଚନ ହେବା ସେ ତାର ଲିଡରସିପ୍ କ୍ୱାଲିଟି ଯେନ୍ଟା ଦରକାର ଅଛି ଯେନ୍ ସୁଯୋଗ ମିଳିଛି 8 ପରେ ଏଇଟା ଆମକେ, ସେଥିଲାଗି ଆମେ ନିର୍ବାଚନରେ ଆଜି ସୁଯୋଗ ମିଳିଥିବାରୁ ଆମେ ଏଇଟା ବହୁତ ଖୁସି ଲାଗୁଛି। ଆଉ ଆମେ ଷ୍ଟୁଡେଣ୍ଟ ମାନଙ୍କର ଯେନ୍ ଇସ୍ୟୁ ଅଛି ଯେନ୍ ତାଙ୍କର ପ୍ରୋବ୍ଲେମ ମାନେ ଅଛି ସେଟାକେ ଆମେ ସଲ୍ଭ କରିବାକେ ଟ୍ରାଏ କରମୁ।
4: ମୋ ନାଁ ହେଉଛି ପରୀ ଟଣ୍ଡନ। ମୁଇଁ ପହିଲା ତ ଆମର ସରକାରକେ ଧନ୍ୟବାଦ ଦେମି। ମୁଁ ଆଶା କରତି ହୁଁ କି ହମାରେ ଲୋକ ଏକ ସହି ଏନଭାରମେଣ୍ଟ ସହି ଲୋକ ଅର୍ ସହି ଚିଜକୁ ଚୁନେ। ଯୋ 8 ବାଦ ହମେ ଅପରଚୁନିଟି ମିଲି ହେ ଉସ ଅପରଚୁନିଟିକୁ ବହୁତ ତହେ ଦିଲ ସେ ଅପନାଏ ଅର୍ ଉସ ଚିଜ କା ପୁରା ଭରପୁର ଆନନ୍ଦ ଲେ, ବହୁତ ଖୁସ ହୋ ଅର୍ ଏକ ଦୂସରେ ସେ ମିଲକର ବୋ ରହେ।
0: ସ୍ୱାଧୀନତା ସଂଗ୍ରାମରେ ରକ୍ତତୀର୍ଥ ରୂପେ ପରିଚିତ ସଲିହା ସ୍ୱାଧୀନ ସଂଗ୍ରାମର ସ୍ମୃତିସ୍ତମ୍ଭ 1930 ସେପ୍ଟେମ୍ବର 30 ଦିନ ଜଙ୍ଗଲରୁ ଗୃହପାଳିତ ପ୍ରାଣୀଙ୍କ ଚାରଣ କର ଏବଂ ଜଙ୍ଗଲରୁ କାଠ ସଂଗ୍ରହ କରକୁ ବିରୋଧ କରି ସଂଗ୍ରାମୀମାନେ ଇଂରେଜ ସରକାରଙ୍କୁ ବିରୋଧ କରିଥିଲେ। ଏହି ବିଦ୍ରୋହକୁ ଭଣ୍ଡୁର କରିବା ପାଇଁ ଇଂରେଜ ସୈନ୍ୟ ଲାଠିଚାଳନା କରିଥିବାବେଳେ ତାଙ୍କୁ ଜାଳି ଦେଇଥିଲେ। ପରେ ଇଂରେଜମାନେ ଗୁଳିଚାଳନା କରି ଅନେକଙ୍କୁ ଆହତ କରିଥିଲେ, ଅନେକ ଜେଲ୍ଦଣ୍ଡ ମଧ୍ୟ ଭୋଗିଥିଲେ। ଏହି ଘଟଣାକୁ ମନେ ପକାଇ ପ୍ରତ୍ୟେକ ବର୍ଷ ସଲିହା ସଂଗ୍ରାମ ସ୍କୃତି ଦିବସ ପାଳିତ ହୋଇ ଆସୁଛି। ଏ ସମ୍ପର୍କରେ ଡକ୍ଟର ଫାନିନ୍ଦମ ଦେଓ କହିଛନ୍ତି,
5: ଆମର ଯୋଉ ସମୟରେ ଭାରତର ସ୍ୱାଧୀନତା ସଂଗ୍ରାମ ଚାଲିଥିଲା ଏ ଅଞ୍ଚଳର ଲୋକମାନେ ଗାନ୍ଧିଜୀଙ୍କର ପ୍ରତିନିଧି ପଠାଇଲେ ଆଉ କହିଲେ ଯେ ଆମର ଅଞ୍ଚଳ ତ ଲୁଣ ନେଲା ଆମେ କାଁ ଡାକୁ, ତ ସେ ସମୟରେ ଗୋଟେ ସଜେସନ୍ ଦିଆହେଲା ଯେ ତମେ ଫରେଷ୍ଟ ସତ୍ୟାଗ୍ରହ କର ଏବଂ ଏଇ ଅଞ୍ଚଳର ଯେନ୍ ଫରେଷ୍ଟଟା ବ୍ରିଟିଶ ସରକାର ନେଇଯାଇଥିଲା ସମସ୍ତ ସବୁ ଆୟ ସେଥିପାଇଁ ଲୋକ ଜମି ଏଇଟା ବାବଦରେ ସଂଗଠିତ ହଉଥିଲେ ଏବଂ ସ୍ୱରାଜ୍ୟ ପାଇଁ ବି ଲଢେଇ କରୁଥିଲେ। ସବୁ ମିଶିକରି ଏ ଅଞ୍ଚଳର ଲୋକ ଗୋଟେ ସଂଗ୍ରାମ କଲେ ଏବଂ ଏକତ୍ରିତ ହୋଇଥିଲେ ଗାନ୍ଧିଜୀଙ୍କର ଯେନ୍ ସତ୍ୟାଗ୍ରହ କେ ସଫଳ କରିବା ପାଇଁ।
0: ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ପୁରୀ ଜିଲ୍ଲା ସମ୍ପର୍କରେ।
6: ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନା କରିଛନ୍ତି ଅରୁଣ ସ୍ୱାଇଁ ଏବଂ ସୁବ୍ରତ କୁମାର ବିଶ୍ୱାସ ରାୟ। ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
7: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ,

ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

0: ଜୁହାର ନନା ଜୁହାର ଜୁହାର ଆସେ ଆସେ ଆସେ
1: ଶୀତ ଟିକେ ପଡ଼ିଲାଣି ହୋ
2: ଟିକେ ଟିକେ କାକର ଲାଗୁଛି ବୋଲେ
1: ନିକି ଏବେ ତ ହେଠି ସାଇକେଲରେ ସମାନ ଆଇଲା ବେଳକୁ ତ ଏମିତି ଥଣ୍ଡା ଲାଗୁଛି ଯା କୋନା
0: ହଇ ସେତେ ମିଶା କାକର ହଇ ନାହିଁ ଆମର ବୟସ ଢଳିଗଲା ବୋଲେ
1: ସେଟା ମିଶା ସତ କଥା ଏକା ନାଇଁ ଆରମ୍ଭ ଆରମ୍ଭ କି ନାଇଁ
0: ଆରମ୍ଭ
1: ଯୋଉଟା ମିଶା ଆରମ୍ଭରେ ଟିକେ ଅଧିକା ଲାଗ
0: ଅଧିକା ହବ
1: ଅଭ୍ୟାସ ହେଇଗଲା ଆର ଜଣା ପଡ଼ବ ନା
0: ତାପରେ ଆମର ଖୋଲା ଜାଗାଟା ଏଇଟା
1: ସେଟା ସତ କଥା କାକରିଆ ପବନ ବୋଲେ ରାତି ଆହୁରି ଆମର ପାହାନ୍ତିଆ
0: ପାହାନ୍ତିଆ ତ ଆଉ କାକରିଆ ହବ ଆଉ ଏବେ ଟିକେ ଦିନ ଉଣାକା ହବ କି ନାଇଁ ରାତି ଟିକେ ବଢିବ ଏବେ ଆଉ
1: ସତ କଥା ଏକା ମାତ୍ର ଆମେ ଚାଷୀ ଲୋକ ସକାଳ ପାଇଲେ ଦୌଡୁଛୁ କି ନାଇଁ ଜମିକୁ
0: ନିହାତି ଦୌଡ଼ିବୁ ଆଉ
1: ହେଲେ ଜାଗ୍ରତ ଟିକେ ହେବାର ଅଛି ଆମର ସ୍ୱାସ୍ଥ୍ୟ ପ୍ରତି ନାଇଁ କି କାହିଁକି ବୋଇଲେ ଦେହ ଥିଲା ଏକା ସବୁରେ ଭାଇ
0: ସ୍ୱାସ୍ଥ୍ୟ ହି ସମ୍ପଦ
1: ହେଲେ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ କିସ୍ କିସ୍ ଉପାୟ ମାନେ କରିବାକୁ ପଡିବ ଆମେ ସବୁ ଜାଣିଛୁ କହିବା ଦରକାର ନାହିଁ
0: ଦରକାର ନାହିଁ
1: ମାତ୍ର ଟିକେ ସଚେତନ ହବାର ଅଛି ସବୁବେଳେ ଆମେ ଚିନ୍ତା କରବାର ଅଛି ଯେ ମୋର ସ୍ୱାସ୍ଥ୍ୟ କିସ କଲେ ଭଲ ରହିବ
0: ଅଳସ ମିଶା ହବାର ନା ହଇ ମୁଇଁ ଜାଣିଛି ବୋଲିକିରି ସେଟା ମିଶା ଅଛି କି ନାହିଁ ବେଶୀ ଜାଣିବାଟା ମିଶା ଅସୁବିଧା କାଜେ
1: ସତେ ଏକା
0: ବୋଲେ ଆମେ ଜାଣିଥିବୁ ସିନା କିଛି କରିବୁ ନା କରିବାକୁ ମତେ ଗୋଟେ ଅଳସ
1: ଭଲ କଥା କହିଲ
0: ସତେ କି ନାହିଁ
1: ସତେ ଏକା ବୋଲେ ଆମେ ସବୁ ଜାଣିଲେ ହବ ନା ଆମେ କରବାର ଅଛି ନାଇକି
0: ଆଉ କାମର ଲଗେଇବାର ଅଛି
1: ଏବେ ଦେଖିନି ଗୋଟେ କଥା ଏବେ ଆମର ଯୋଉ ସାନ ସାନ ପିଲାମାନେ ଅଛନ୍ତି ବିଶେଷ କରି ଆମର ଝିଅ ପିଲା ଶିଶୁ କନ୍ୟା ଶିଶୁ କନ୍ୟା ମାନଙ୍କୁ ଆମେ ବେଶୀ ଦେଖୁଛୁ ଯେ ବେଶୀ ଲୋକ ହେଳା କରୁଛନ୍ତି ଝିଅ ପିଲାଟା ତାକୁ କି ପାଠ ପଢେଇବି
0: ଘରର କାମ ଦାମ
1: ଏଇ ସାନ ଥାଉଣ ତାକୁ ଘରର କାମରେ ଲଗେଇ ଦଉଛ ନା ଇଏ ବଡ ହେଲ ତ ବିବାହ ହବ ପର ଘରକୁ ଯିବ ଆକୁ ପାଠ ସାଠ ପଢେଇକି କି ପାଇଁ ଖର୍ଚ୍ଚ କରିବି
0: ଝିଅ ଜନ୍ମ ତ ପର ଘର ବୋଲି କହୁଛନ୍ତି
1: ପାଠ ସାଠ ନାଇଁ ଆକୁ ଘର କାମ କରବାର ଅଛି ବୋଲିକି ନା ଘର କାମରେ ଏକା ସବୁ ଶିଖଉଛନ୍ତି ପିଲାବେଳରୁ
0: ଯେ ସେଟା ଅଛି ଗା ଆମର ନାଇଁ ସେଟା ତ ଭଲ ନାହିଁ ସେଟା ପୁଅ ହଉ କି ଝିଅ ହଉ ସମସ୍ତେ ସମାନ ଗା ଆମର ଚିନ୍ତାଧାରା
1: ଆହୁରି
0: ମାତ୍ର କାଁ ଭା ଏମିତି ଅଛି ଆମେ ଦେଖୁଛେ ମିଶା ଆମର ସମାଜରେ କେତେ ଜଣ ଅଛନ୍ତି ଯେ ଅନାଦର କରିବାଟା ଠିକ ନାହିଁ ସେ ପୁଅ ହଉ କି ଝିଅ ହଉ ଏବେ ସେଟା ପାଇଁ ତୁଇ ଆସିବା ଆଗରୁ ଗା ଏଠି ମୁଁ ଗୋଟେ ଖବର କାଗଜ ଏଠି ପଢୁଥିଲି ଯେ ଆଜି ହଉଛି ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ସାରା ବିଶ୍ୱରେ ପାଳନ କରୁଛନ୍ତି ତାର ଉଦ୍ଦେଶ୍ୟ କଣ ବୋଇଲେ ମୁଇଁ ଯୋଉ କଥାଟା କହୁଥିଲି ପୁଅ ହଉ କି ଝିଅ ହଉ ସମସ୍ତେ ସମାନ ସବୁ ନିର୍ବିଶେଷରେ ସମସ୍ତେ ଆମେ ମଣିଷ ସମସ୍ତଙ୍କର କାମ କରିବାର ଅଧିକାର ଅଛି ସବୁ ପ୍ରକାର ଅଧିକାର ଅଛନ୍ତି ଆମର ଭାରତ ବର୍ଷରେ ଦେଖେ ଆଜିର ଦିନରେ ବର୍ତ୍ତମାନ ଯିଏ ଅଛନ୍ତି ଆମର ରାଷ୍ଟ୍ରପତି ସେ ମଧ୍ୟ ଜଣେ ମହିଳା
1: ଆହୁରି ଆମର ଗର୍ବ ଆଉ ଗୌରବର କଥା ହଉଛି ସେ ହଉଛନ୍ତି ଆମର ଓଡ଼ିଶାର
0: ଯାହାକୁ ଆମେ ପ୍ରଥମ ନାଗରିକ ବୋଲି କହୁଛେ ସେଟା ପାଇଁ ଆମେ ଆଉ ଏତେ ଅବିଚାର କରିବା ନାହିଁ ଆଉ ସେ ପୁରୁଣା କଥାବାର୍ତ୍ତା ତୁଇ କହିଲା ଭଳିଆ ଜାଣିକିରି ମିଶା ଆମେ ଅଜଣା ହେଲେ ହବ ନାହିଁ
1: ହବ ନାହିଁ ହବ ନାହିଁ ଆମେ ଯୋଉ ଆମର ଯେତିକି ସବୁ ଆମର ମୌଳିକ ଅଧିକାର ଜାଗର ହୋଇଛି ଏଇଟା ସମସ୍ତଙ୍କର ପାଇଁ ସେ ପୁଅ ହଉ କି ଝିଅ
0: ଝିଅ
1: ଝିଅମାନଙ୍କ ପ୍ରତି ଯୋଉ ଅବହେଳା ବିଚାର ଅଛି ଆମର ଯୋଉ ଭାଇ ଭଉଣୀ ମାନଙ୍କର ତାଙ୍କେ ଜାଣି ରଖିବା ଦରକାର ଯେ ପୁଅ ହଉ କି ଝିଅ ହଉ ସମସ୍ତେ ସମାନ
0: ସମାନ
1: ଆଜିକାଲି ଝିଅମାନେ ଯେତିକି ଆଗକୁ ବଢିଲେଣି ପୁଅମାନେ ତାଙ୍କର ସମକକ୍ଷ
0: ହେଇପାରୁନାହାନ୍ତି ତ ଆଜିର ସମୟରେ ଝିଅମାନେ ସବୁଠୁ ଆଗରେ ଅଛନ୍ତି ସବୁ କ୍ଷେତ୍ରରେ ଅଛନ୍ତି ସେ ଖେଳକୁଦ ହଉ କି ପାଠ ସାଠ ହଉ କିମ୍ବା ମହାକାଶ ଚିନ୍ତା କଲେ ମଧ୍ୟ ସେମାନେ ପହଞ୍ଚିଗଲେଣି
1: ସେଠି ସତ କଥା ଆଗା ତଥାପି ଦେଖେ ହେଲେ ମିଶାରୁ ଏଇ ଯୋଉ ତାଙ୍କୁ ଯୋଉ ବିଭିନ୍ନ କଥାରେ ଆକଟ କରାହଉଛି ତଥାପି ସେମାନେ ଏତିକି ଦୂର ପହଞ୍ଚିଲେଣି ବୋଇଲେ ଯଦି ଆକଟ କରିବା ନାହିଁ ଯଦି ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସୁଯୋଗ ଦିଆଯିବ ବୋଲେ କେତେ ଦୂର ନ ଯିବେ ହଉ
0: ବଢିଆ ବଢିଆ କଥା କହିଲେ ଏଇଟା ବୋଲେ ଆମେ ଟିକେ ବୋଲେ ଭଲ ଚିନ୍ତା କରିବାର ଅଛି ସମାଜକୁ ଆଉ ଟିକେ ଆମେ ଆଗକୁ ନେବାର ଅଛି
1: ଆଉ
0: ସତ ନା ନାହିଁ
1: ସତ ଆକା ବଢିଆ କଥା ହଉଛି କିସ ବୋଲେ ଆମେ ଏବେ ଦେଖେ ନବରାତ୍ରି ଚାଲିଛି
0: ଆଜିଠୁ ତ ଆରମ୍ଭ ହେଇଛି ଆଉ

0: ଯୋ ମାଙ୍କୁ ଆମେ ପୂଜା କରୁଛୁ ସେ ମଧ୍ୟ ମାତୃଶକ୍ତି।
1: ଆଉ ସତ କଥା ତ ବଢିଆ କଥା ଗୋଟେ କହିଲୁ
0: ନାଇଁ କି,
1: ଆଜିର ଦିନରେ ବଢିଆ କଥାବାର୍ତ୍ତା ଆରମ୍ଭ କଲୁ। ଏମିତି କଥାବାର୍ତ୍ତା ହଉଥିଲେ ତ ସମୟ ମିଶା ସରିଯିବ, ଆମର କାର୍ଯ୍ୟକ୍ରମ ତୁଲେଇବା ଆଗକୁ ଟିକେ ବଢିବା ହେଲେ
0: ହେଲେ ଭାଇ ଆମେ ତ ସବୁଦିନ ଆମର ଚାଷୀ ଭାଇଙ୍କୁ ଦୁଇ ପଦ କଥାରେ ବିଭିନ୍ନ କଥାବାର୍ତ୍ତା ଶୁଣୁଛୁ କା, ଆଜି ଗୋଟେ ବଢିଆ ବିଷୟବସ୍ତୁ ଗୋଟେ ରଖାହେଇଛି।
1: କି ବିଷୟବସ୍ତୁ?
0: ଏବେ ଦେଖେ ଆମେ ଯୋଉ ଫସଲ ଚାଷ ମାନେ କରୁଛୁ ତାହିଁରେ ବିଭିନ୍ନ ପ୍ରକାର ରାସାୟନିକ ସାର କିମ୍ବା କୀଟନାଶକ ଔଷଧ ମାନେ ଯୋଉ ବ୍ୟବହାର କରୁଛୁ ୟାର ଦ୍ୱାରା କ୍ଷତି କିଏ ହଉଛି ଆମେ ସମସ୍ତେ ଜାଣିଲେଣି ଏବେ
1: ନାଇକି, ଜାଣିଲୁ ନା? ଆଉ ଡେରି ହେଲେ ମିଶା ଟିକେ ଟିକେ ଶିଖିଗଲୁଣି ବୁଝିଗଲୁଣି କଥାଟା,
0: ପରିବେଶକୁ କେତେ ମାତ୍ରାରେ ଦୂଷିତ କରୁଛି ଆମେ ଏବେ ଜାଣିପାରୁଛୁ ନାଇକି, ତାର କୋଉ ପ୍ରଭାବ ଆମର ପରିବେଶର ପଡୁଛି।
1: ଏବେ ମୁଣ୍ଡରେ ମିଶା ଗୋଟେ ଚିନ୍ତା ଆସିଛି ଯେ କେମିତି ଆକୁ ଆକଟ କରିବା, କେମିତି ଆର ଉପାୟ ଟିକେ ବାହାର କରିବା,
0: ସେଟା ପାଇଁ କୃଷି ବୈଜ୍ଞାନିକ ମାନେ ବିଷୟରେ ଆର ପଛରେ ଲାଗିଛି ଯେ କଣ କରିକି ଉପାୟ ସବୁ ଆମେ ଆହୁରି ଆମର ପରିବେଶକୁ ସୁନ୍ଦର ସରସ କରିକି ରଖିପାରିବା ନାଇକି। ତ ଆକୁ ଏକା ଆଖି ଆଗେ ରଖିକିନା ଆଜି ଗୋଟେ ବିଷୟବସ୍ତୁ ରଖାହେଇଛି, ଫସଲରେ ଜୈବିକ କୀଟନାଶକ ଔଷଧର ବ୍ୟବହାର।
1: ବାଃ ବଢିଆ କଥା, ଏଇଟା ଗୋଟେ ହବ ସମସ୍ତଙ୍କୁ ସୁବିଧା, ଗୋଟେ ଭଲ ଜିନିଷ ଜାଣିବାର ହବ।
0: ଏବେ ତ ବିଭିନ୍ନ ରକମର ଫସଲ ଚାଷ ଆମର ଚାଷୀ ଭାଇ ଭଉଣୀ ମାନେ କରୁଛନ୍ତି, ଏଇ ସମୟରେ ବିଭିନ୍ନ ପ୍ରକାର ଫସଲକୁ ରୋଗ ଆଉ ପୋକ ଆକ୍ରମଣ କରିବାର ସମ୍ଭାବନା ରହିଛି, ହେଲେ ୟାକୁ ଆମେ କେମିତି ଏଇ ଯୋଉ ଜୈବିକ ଉପାୟରେ ନିୟନ୍ତ୍ରଣ କରିବା ତାର ବିଷୟରେ ଆଜି କଥାବାର୍ତ୍ତା।
1: ଗୋଟେ ଭଲ ସମୟ ସୁବିଧା ସୁଯୋଗଟା ଅଛି, ଯଦି ହାତ ପାହାନ୍ତାରେ ହଉଛି ବୋଲେ ଆମେ ତାର ବ୍ୟବହାର କରିଦେବାଟା ଭଲ।
0: ହେଲେ ଏ ବିଷୟରେ କହିବା ପାଇଁ ଜଣେ ବରିଷ୍ଠ ବୈଜ୍ଞାନିକ ମିଶ୍ର ଆମ ପାଖରେ ଅଛନ୍ତି, ତାଙ୍କୁ ପଚରା ଉଚରା କରିବା
1: କରିବା ନା, ଯେ ତୁଇ ପଚାର ଆମେ ବସିକି ଶୁଣୁଛୁ।
0: ହଉ ଠିକ ଅଛି, ହେଲେ ଆରମ୍ଭ କରିବା। ଆଜ୍ଞା ନମସ୍କାର।
2: ନମସ୍କାର,
0: ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଆପଣଙ୍କର ପରିଚୟ ଟିକେ ଦୟାକରି ଦେବେ। ଆଜ୍ଞା,
2: ହଁ, ମୋ ନାଁ ପ୍ରଶାନ୍ତ କୁମାର ପରିଡ଼ା, ମୁଁ ଏମ୍ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଜୟପୁରରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛି।
0: ଧନ୍ୟବାଦ ଆଜ୍ଞା। ଆଜି ଆମର ଯୋଉ ବିଷୟବସ୍ତୁ ରହିଛି ଆଜ୍ଞା, ଯେ ଜୈବିକ ଉପାୟରେ ଆମେ କେମିତି ଫସଲରେ ବିଭିନ୍ନ ପ୍ରକାର କୀଟ ଗୁଡ଼ାକୁ ଆମେ ଦମନ କରିପାରିବା, ତାର ପରିଚାଳନା କରିପାରିବା, ତାର ବିଷୟରେ ଆମେ କଥା ହେବା ଆଜ୍ଞା। ହେଲେ ଆମେ ଯେତିକି ଚାଷୀ ଭାଇ ଭଉଣୀ ମାନେ ଆଜ୍ଞା ଚାଷ କରୁଛୁ, ତାହିଁରେ ଏବେ ଯଦି କିଛି ରୋଗ କି ପୋକ ଲାଗିଲା ବୋଇଲେ ଆମେ ବିଭିନ୍ନ ପ୍ରକାର ରାସାୟନିକ ଉଷ ମାନେ ଯୋଉ ଅଛି ତାକୁ ଆଣିକିନା ଆମେ ମାରିକିନା ରୋଗ ପୋକ ପରିଚାଳନା କରୁଛୁ, ୟାଦ୍ୱାରା ଆମର ପ୍ରକୃତିରେ ଉପକାର ବେଶୀ ହଉଛି ନା ଅପକାର ହଉଛି ତାର ବିଷୟରେ ଟିକେ ଆଗ କହିବେ ଆଜ୍ଞା।
2: ମୁଁ କହିବି ତ ଉପକାର ହଉଛି ମନାନେ, କିନ୍ତୁ ଉପକାର ଠାରୁ ଅପକାର ବେଶୀ ହଉଛି, କାହିଁକି ପ୍ରଥମ କଥା ହଉଛି ଚାଷୀ ନିଜେ କି ପ୍ରକାର ପୋକ ଲାଗିଛି ତା ପାଇଁ କି ଔଷଧ ଦରକାର ଚାଷୀ ଜାଣିନି, ରୋଗ ଲାଗିଛି କି ପୋକ ଲାଗିଛି ସେଇଟା ମଧ୍ୟ ବହୁତ ଚାଷୀ ତାକୁ ଠିକରେ ଚିହ୍ନଟ କରିପାରନ୍ତି ନା। ତେଣୁ ଯେତେବେଳେ ରୋଗ ପାଇଁ ଔଷଧ ଅଲଗା, ପୋକ ପାଇଁ ଔଷଧ ଅଲଗା, ପୁଣି ପୋକ କି ପ୍ରକାର ପୋକ କେଉଁ ଯେଉଁ ଶସ୍ୟରେ ଲାଗିଛି ସବୁ ଶସ୍ୟ ପାଇଁ ସମାନ ପ୍ରକାରର ଔଷଧ ନଥାଏ, ସବୁ ସମାନ ପ୍ରକାର ପୋକ ମଧ୍ୟ ସବୁ ଶସ୍ୟରେ ଲାଗନ୍ତି ନାହିଁ, ତେଣୁ ତା ପାଇଁ ମଧ୍ୟ ଅଲଗା ଅଲଗା ଔଷଧ ରହିଛି। ସେଇଟା ଯଦି ଠିକ ଭାବରେ ଚିହ୍ନଟ ନ ହେଇଥିବ, ସେ ଯଦି ଦୋକାନକୁ ଯାଇ କହିବ ଯେ ମୋର ଏମିତି ଗୋଟେ ପୋକ ଲାଗିଛି ଏଇ ଜମିରେ ଆଉ ମୋତେ ଔଷଧ ଦିଅ, ସିଏ କଣ କରିବ ଅନୁମାନ କରିକି ଦେବ। ଯେମିତି ଡାକ୍ତର ପାଖକୁ ଆପଣ ଯିବେ, ସେ ଡାକ୍ତର ପ୍ରଥମେ ଗୋଟେ ଟେଷ୍ଟ କରୁଛନ୍ତି, ଟେଷ୍ଟ କଲା ପରେ ଔଷଧ ଦଉଛନ୍ତି
0: କି ରୋଗ ହେଇଛି ଜାଣିକି ନା, ଆମେ ଯଦି ସେଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ବୋଲେ ରୋଗଟା ଭଲ ହେଇଯାଇ ପାରୁଛି।
2: ତେଣୁ ଯଦି ସେଇଟା ଠିକରେ ଚିହ୍ନଟ ହେଇନଥିବ ତାହେଲେ ତାର ଅପକାର ବେଶୀ ରହିଛି, ସେ ନେଇଥିବ ଔଷଧ ପକେଇଥିବ କିନ୍ତୁ କାମ କରିବନି, ସେ ପୁଣି କହିବ ନାଇଁ କାଇଁ ଦେଲେ କି ଔଷଧ ମୋର କାମ କଲାନି।
0: ଠିକ କଥା ଆଜ୍ଞା, ଏହାଦ୍ୱାରା ଖର୍ଚ୍ଚାନ୍ତ ମିଶା ବେଶୀ ହେବାର ହଉଛି, ଏବେ କାମ ମିଶାର ହଉନାହିଁ,
2: କାମ ବି ହଉନି ଆଜ୍ଞା। ତେଣୁ ଅପକାର ଅଧିକ ରହିଛି, ଉପକାର ରହିଛି କେମିତି, କାହିଁକିନା ଯଦି ଠିକରେ କାମ କଲା ଠିକ ଔଷଧ ମିଳିଲେ ଉପକାର ରହିବ, ସେଟା କଣ୍ଟ୍ରୋଲ ହେଇପାରିବ
0: ଆଜ୍ଞା।
2: କିନ୍ତୁ ଆଉ ଗୋଟେ ଅପକାର ରହିଛି ଯେ ରାସାୟନିକ ଉପାୟରେ ଆମେ ଯୋଉଟା ପକଉଛୁ ଏକରେ ସେ ବାୟୁମଣ୍ଡଳ ସେ ପାଣି ସେଟାକୁ ସେ ବିଷାକ୍ତ କରୁଛି, ଯୋଉ ପାଣିଟା ଯାଉଛି ଏବେ ଆଜିକାଲି ଦେଖିବେ ବିଲ ବାଡ଼ିରେ ଆଉ ମାଛ ଅଛନ୍ତି କି
0: ନାହିଁ ଆଜ୍ଞା, ମାଛ କଙ୍କଡ଼ା ବିଭିନ୍ନ ପ୍ରକାର ଯୋଉ ଆଗ ରହୁଥିଲେ ସେଗୁଡାକ ବିଲକୁଲ ମିଳୁନାହିଁ ଆଜ୍ଞା।
2: କଣ ପାଇଁ ନାହିଁ? ତାର କାରଣ ହଉଛି ଯେ ଏଇ କୀଟନାଶକ ଔଷଧ ଯୋଉଟା କଣ ହଉଛି ନା ପାଣିରେ ମିଶିଲା, ସେ ଯାଇକି ମାଟିରେ ମିଶିଲା, ତେଣୁ ଯାହା ବି ମାନେ ଜୀବଜନ୍ତୁ ରହିଛନ୍ତି ପାଣିରେ ସେମାନେ ମଧ୍ୟ ସେଥିରେ ମରିଯାଉଛନ୍ତି।
0: ବୋଲେ ଆପଣ କହିବା କଥା ହେଲା ଆମେ ଏଇ ଯୋଉ ରାସାୟନିକ ଔଷଧ ମାନେ ସବୁ ମାରୁଛୁ ୟାର ଦ୍ୱାରା ଆମର ପରିବେଶଟା ଦୂଷିତ ହଉଛି, ସେ ମାଟି ହଉ ପାଣି ହଉ କିମ୍ବା ବାୟୁ ହଉ।
2: ତାପରେ ଖାଦ୍ୟ,
0: ଖାଦ୍ୟ ମିଶାରୁ କାହିଁକି ବୋଲେ ଯଦି ଫଳନ୍ତି ଗଛରେ ଆମେ କୀଟନାଶକ ଔଷଧ ମାନେ ମାରିବା ରାସାୟନିକ ଔଷଧ ମାନେ ତାହେଲେ ସେଟା ମଧ୍ୟ ବିଷାକ୍ତ ହେଇଯାଉଛି,
2: ବିଷାକ୍ତ ହଉଛି, ସେ ରହୁଛି, ସେ ବିଷଟା ସବୁ ଚାଲି ଯାଉନି, କିଛି ପରିମାଣରେ ବିଷ

0: ଆଦେହରେ ଲାଗିକି ରହୁଛି।
1: ଓହୋ,
0: ତେଣୁ ସେ ଭିତରକୁ ଯାଉଛି ହେଲା, ସେ ଧାନ ହଉ ମାଣ୍ଡିଆ ହଉ କି ପନିପରିବା ହଉ, ସେ ବିଷଟା ତା ଭିତରକୁ ଯାଇକି ସେଟା ରହୁଛି। ତେଣୁ ଆମେ ଯେତେବେଳେ ସେ ଖାଦ୍ୟ ସେ ଆଣୁଛୁ ବଜାରରୁ କିଣିକି ଆଣିକି ଖାଉଛୁ, ଆମେ ତାକୁ ଯେତେ ପ୍ରକାର ଧୁଆଧୁଇ କରିକି ରାନ୍ଧିଲେ ବି ତା ଭିତରେ ବିଷ ଅଂଶ ରହିବାଟା ରହିବ।
1: ଆଜ୍ଞା, ଏହାଦ୍ୱାରା ବିଭିନ୍ନ ପ୍ରକାର ରୋଗ
0: ଆମକୁ ହଉଛି,
1: ଆସିବାର ସମ୍ଭାବନା ରହୁଛି।
0: ତେଣୁ ଆମେ ଯଦି ସୁସ୍ଥ ନିଜେ ସୁସ୍ଥ ରହିବାକୁ ଚାହୁଁଛୁ, ତାହେଲେ ଆମକୁ ଜୈବିକ ଉପାୟରେ ସାର ଜୈବିକ ଉପାୟରେ ଔଷଧକୁ ବ୍ୟବହାର କରିବାକୁ ପଡିବ।
1: ହେଲେ ଜୈବିକ ଉପାୟ କଥା ତ ଆପଣ କହିଲେ ଆଜ୍ଞା, ଯେ ଏଇଟା ଆମେ କେମିତି କରିବାକୁ ପଡିବ ତା ବିଷୟରେ ଟିକେ କୁହନ୍ତୁ ଆଜ୍ଞା।
0: ହଁ, ଜୈବିକ ଉପାୟରେ ଆମର ଯଦି ଗାଁରେ କିଛି ବୁଢା ବୁଢୀ ମାନେ ରହିଛନ୍ତି, ସେମାନେ ମଧ୍ୟ ବତେଇ ଦେଇପାରିବେ ଯେ ସେମାନେ କେମିତି ଜୈବିକ ଉପାୟରେ ଚାଷ କରୁଥିଲେ।
1: ସତ କଥା ଆଜ୍ଞା, ଏଇଟା କାହିଁ ବୋଲେ ପାରମ୍ପରିକ ଚାଷ ପଦ୍ଧତି, ଆମର ଯୋଉ ପୁରୁଣା ଚାଷ ପଦ୍ଧତି
0: ଔଷଧ ନଥିଲା
1: ନଥିଲା ସେତେବେଳେ ଆମର ପୂର୍ବପୁରୁଷମାନେ ସେମିତିକା କରୁଥିଲେ। ମାତ୍ର ଏବେ ଯୋଉ

0: ସେମାନେ କେମିତି ଜୈବିକ ଉପାୟରେ ଚାଷ କରୁଥିଲେ?
1: ସତ କଥା ଆଗା ଆଜ୍ଞା, ଏଇଟା କାହିଁ ବୋଲେ ପାରମ୍ପରିକ ଚାଷ ପଦ୍ଧତି, ଆମର ଯୋଉ ପୁରୁଣା ଚାଷ ପଦ୍ଧତି
0: ଔଷଧ ନଥିଲା
1: ନଥିଲା ସେତେବେଳେ ଆମର ପୂର୍ବପୁରୁଷମାନେ ସେମିତିକା କରୁଥିଲେ, ମାତ୍ର ଏବେ ଯୋଉ ପିଲାମାନେ ବାହାରିଲେଣି ଆଜ୍ଞା, ସେଟା ମାନେ ପାସରି ଗଲେଣି ବୋଲି ଚଳେ ଆଜ୍ଞା,
0: ସେମାନେ ମଧ୍ୟ ତାଙ୍କୁ ବି ପଚାରୁନାହାନ୍ତି,
1: ନାହିଁ
0: ତାଙ୍କ ପାଖରେ ଯୋଉ ଜ୍ଞାନଟା ରହିଛି ସେ ଜ୍ଞାନଟାକୁ ମଧ୍ୟ ସେମାନେ ଦେଖିବେ। ଗୋଟେ ରହିଛି ପରମ୍ପରା ଯେ ଯୋଉ ମାନେ କ୍ଷୀର ଢୁକିବା ମାନେ ଫୁଲ ଉଡେଇବା ବେଳକୁ ଧାନରେ ସେମାନେ ନେଇକି ଗୋଟେ ପୂଜା କରିକି ଗୋଟେ ଡାଳ ପୋତନ୍ତି ଆଉ ନେଇକି ଭୋଗ ଦିଅନ୍ତି ପଡ଼ିଆ ସବୁ ଛାଡ଼ ତା ପଛରେ କାରଣ ହଉଛି ଯେ ସେ ଡାଳଟା ପୋତିଲେ ଆଉ ସେ ଭୋଗ ଦେଲେ ସେଠି ପକ୍ଷୀ ସେଠୁକୁ ଆସିବେ, ପକ୍ଷୀ ଆସିକି ସେଠି ବସିଲେ ସେ ଜମିରେ ଯୋଉଠି ବି ପୋକ ଥିବେ ସେମାନେ ତାକୁ ଖାଇବେ। ଏବେ ଏବେ ଚାଷୀ ସେଟା କରୁନାହାନ୍ତି,
1: ନାଇଁ
0: ସେମିତି। ଆହୁରି ମଧ୍ୟ ସେ ଡାଳରେ ମାଙ୍କଡ଼ା ବସା ଯୋଉ ଥିବ, ବୁଢିଆଣୀ ବସା ଯୋଉ ଥିବ, ସେମିତିଆ ଡାଳକୁ ମଧ୍ୟ ଜଙ୍ଗଲରୁ ଆଣିକି ତାକୁ ମଧ୍ୟ ସେମାନେ ପୋତୁଥିଲେ। ସେ ମାଙ୍କଡ଼ା ବସା ରହିଥିଲେ କଣ, ସେମାନେ ମଧ୍ୟ ଯୋଉ ରହିଥିବେ କୀଟ ଗୁଡାକ ସେମାନେ ମଧ୍ୟ ଆସିକି ସେ ଜାଲରେ ଲାଗିବେ, ନହେଲେ ମାଙ୍କଡ଼ା ସେ ଯୋଉ ବୁଢିଆଣୀ ତାକୁ ଖାଇବ।
1: ବୋଲେ ଏଇଟା ବିନା ଔଷଧରେ ଆମେ କେମିତି କୀଟମାନଙ୍କୁ ନିୟନ୍ତ୍ରଣ କରିପାରିବା?
0: ସେଟା ଗୋଟେ ଔଷଧ ତିଆରି କରିବା ଦରକାର ନାହିଁ, ଇଏ ଗୋଟେ ପ୍ରଣାଳୀ। ଆଉ କିଛି ଉପାୟରେ ମଧ୍ୟ ନିଜେ ପ୍ରସ୍ତୁତ କରିପାରିବେ, ଯେମିତି ଆଗରୁ ସେମାନେ ଲୋକମାନେ ନିଜ ପାଖରେ ଥିବା ବେଲପତ୍ର ନେଇକି ଔଷଧ କରୁଥିଲେ, ସେ ଯାଇକି ଲଙ୍କା କଞ୍ଚା ଲଙ୍କାକୁ ନେଇକି କଞ୍ଚାମରିଚ ନେଇକି ମଧ୍ୟ ତାକୁ ଔଷଧ ତିଆରି କରୁଥିଲେ, ପୋକରେ ମାରିଗଲେ ପୋକ କଣ୍ଟ୍ରୋଲ ହବ। ସେମିତି ନିମ ପତ୍ର, ନିମ ତେଲର ବି ଗୁଣ ରହିଛି, ନିମ ପତ୍ରର ବି ଗୁଣ ରହିଛି, ଏସବୁ ଜିନିଷକୁ ଯଦି ତାକୁ ଔଷଧ କରିକି ପକେଇବା ମଧ୍ୟ ସେ କଣ କରିବ, ଆମେ ଯେମିତି ରୋଗ ହେଲେ ଗୋଟେ ନିଆଯାଉଛି ଟୀକା ଦଉଛନ୍ତି ପ୍ରିଭେଣ୍ଟିଭ ଭଳିଆ, ସେ ରୋଗଟା ନ ହବା ପାଇଁ ଆଗରୁ, ସେଇଭଳିଆ ଇଏ କାମ କରିବ। ଆଗରୁ ଯଦି ସେଇ ଜିନିଷ ନେଇକି ପକେଇବେ ଗଛ ଭିତରେ ଯୋଉ ପୋକର ଅଣ୍ଡା ଥିବ ଏଗୁଡ଼ା ସେଗୁଡ଼ାକ ଗଣିବ ଆଉ ଫୁଟିବନି, ବନ୍ଧିଆ ହେଇଯିବ, ତେଣୁ ଆଗୁଆ ତାକୁ ପକେଇବାର ଅଛି। ଆଉ ସବୁବେଳେ କହୁଛନ୍ତି ନା ଜୈବିକ ଉପାୟରେ ପୋକ ମରୁନାହାନ୍ତି, ଏଟା ପୋକ ମରିବା ପାଇଁ ଦିଆଯାଉନି,
1: ପୋକ ନ ଲାଗୁ ବୋଲି କିନା ଏଟା ଉପାୟ
0: ନ ହବା ପାଇଁ, କାହିଁକିନା ପୋକଟା ଧୀରେ ଧୀରେ ସେ ମାଛି ହବ ପୁଣି ଅଣ୍ଡା ଦବ, ତେଣୁ ସେଇ ଅବସ୍ଥାକୁ ନ ଆସିବା ପାଇଁ ଏଇଟା ଯଦି ଜଣେ ଚାଷୀ 15 ଦିନକୁ ଥରେ ସେ ଯଦି ସ୍ପ୍ରେ କଲା, ସେ ରୋଗ ପୋକ କଣ ହେଇଥାଉ ନଥାଉ କିଛି ଚିନ୍ତା କରିବା ଦରକାର ନାହିଁ, ପକେଇଦେଲେ ସେ ଆଉ ଆଗକୁ ସେ ଜିନିଷ ହବ ନାହିଁ, ନିଜେ ତିଆରି କରିକି ଯଦି ପକେଇବାକୁ ପଡିବ। ବେଳେବେଳେ କଣ ହଉଛି ନା କିଏ କୋଉଠୁ ସେ ପତ୍ର ଆଣିବି, ନିମ ପତ୍ର ସଂଗ୍ରହ କରିବି, କରଞ୍ଜ ପତ୍ର ଆଣିବି କି ଆଉ କଣ ପତ୍ର, ଏହିସବୁ କିଏ କେତେ କଷ୍ଟ କରିବ, ଟିକେ କଷ୍ଟ ନ କଲେ ତ ହବନି ନା, କଷ୍ଟ କରିବାକୁ ପଡିବ, ସଂଗ୍ରହ କରିକି ଆଣିକି ଆମ ପାଖରେ ଯଦି ଗାଈ ଗୋରୁ ଅଛନ୍ତି ଘରେ, ଗାଈ ଗୋବରଟା ହଉଛି ସବୁଠାରୁ ବଡ ଜିନିଷ, ମାନେ ବହୁ ପ୍ରକାର ରୋଗକୁ ମାନେ ତାକୁ କଣ୍ଟ୍ରୋଲ କରିବା ପାଇଁ ଗାଈ ଗୋବର ଆଉ ଗାଈ ମୂତ ଦ୍ୱାରା ସବୁ ବିଭିନ୍ନ ଔଷଧ ସବୁ ତିଆରି କରିବ, ସେ ପ୍ରଣାଳୀ ସବୁ ରହିଛି
1: ଆଜ୍ଞା।
0: ତାକୁ ନେଇକି ଯଦି ଆମେ କରିକି ରଖିଦେଇଥିବା, ରୋଗ ଲାଗିଲେ ମୁଁ କରିବି ସେଟା 7-8 ଦିନ ଲାଗିବ
1: ତିଆରି କରିବା,
0: ସେ କରିକି ଯଦି ବୋତଲରେ କି ହାଣ୍ଡିରେ ଆମେ ଯଦି ରଖିଦେଇଥିବା, ଆମେ ବର୍ଷ ଭିତରେ ଯେକୌଣସି ସମୟରେ ଆମେ ତାକୁ ପ୍ରୟୋଗ କରିପାରିବା, ତାର ଗୋଟେ ପ୍ରୟୋଗ ବିଧି ରହିଛି, ତାକୁ ନେଇକି କେତେ ପାଣିରେ କେତେ ମିଶେଇବ ସେଇ ଅନୁସାରେ ତାକୁ ପକେଇବା, ଟିକେ ଅଧିକ ପରିମାଣରେ ପଡ଼ିଗଲେ ବି ଅସୁବିଧା କିଛି ନାହିଁ, କିନ୍ତୁ ରାସାୟନିକ ଔଷଧ
1: ବେଶୀ ମାତ୍ରା ଯଦି
0: ଅଧିକ ହେଲେ ପୋଡ଼ିଦେବ,
1: ନଷ୍ଟ ବି ନଷ୍ଟ ହବ, ଇଆଡ଼େ ପରିବେଶ ବି ବେଶୀ ମାତ୍ରାରେ,
0: ବହୁତ ଚାଷୀ ବି ସେଇଟା ବି ସଚେତନ ହଉନାହାନ୍ତି, ହଁ ଏତେ ଲାଗିଯାଇଛି ହଉ ଟିକେ ମୁଁ ଅଧିକା ଟିକେ ପକେଇ ଦିଏ,
1: ହଉଛି ତ ଆଜ୍ଞା ସେମିତି ଆଉ,
0: ତେଣୁ ସେ ପୋକକୁ ମାରିବା ସଙ୍ଗେ ସଙ୍ଗେ ଫସଲ ବି ନଷ୍ଟ କରିଦେବ,
1: ସତ କଥା ଆଜ୍ଞା।
0: ତେଣୁ ଆମେ ସେଇ ସଚେତନତା ହବା ଯେ ଜୈବିକ ଉପାୟରେ ସେଇ ପ୍ରକାର ବେଶୀ କ୍ଷତି ହବାର ସମ୍ଭାବନାଟା କମ୍, ବେଶି କଡ଼ା କରିକି ତ ପକେଇଲେ ତ ନିଶ୍ଚିତ ଭାବରେ ଟିକେ କ୍ଷତି ରହିବ, ମାନେ ଆମେ ହାଣ୍ଡି ଖତ ହଉ, ତେଣୁ ତା ପାଇଁ ରହିଛି ପରିମାଣ, ମନେକର ଆମେ ନିମାସ୍ତ୍ର ପ୍ରୟୋଗ କରିବୁ ତାର ଯୋଉ ପ୍ରସ୍ତୁତ କରାଯାଇଥିବ ସେଥିରୁ ଆମେ ମ୍ୟାକ୍ସିମମ ନବା 40-50 ml ଗୋଟେ ନବା ଗୋଟେ ଟାଙ୍କି ପାଣି ପାଇଁ, ଏ ଯୋଉ ସ୍ପ୍ରେୟର ଆମେ ବ୍ୟବହାର
1: କରୁଛୁ
0: 15 ଲିଟର ପାଣିରେ 50 ml ନେଲେ ପକେଇଲେ, ତେଣୁ ସେଇଟା ଆଉ ବେଶୀ କିଛି କ୍ଷତିକାରକ ହବନି। ଆମେ ଯଦି ସେଥିରେ 200 ml ପକେଇଦବା ସେ ନିଶ୍ଚୟ ଅଧିକ କଡ଼ା ହେଇଯିବ, ସେଟା ଟିକେ ଆଫେକ୍ଟ କରିବ, ତେଣୁ ପ୍ରୟୋଗ ବିଧି ବି ରହିଛି, ଜୈବିକ ଉପାୟରେ ବି ଯୋଉ ସାର ଔଷଧ କରୁଛୁ ତାର ବି ପ୍ରୟୋଗ ବିଧି ରହିଛି, ତାକୁ ବି ଠିକ ଭାବରେ ଆମେ ପ୍ରୟୋଗ କରିବାକୁ ପଡିବ। ସେମିତି ମାଟିର ଉର୍ବରତା ବଢାଇବା ପାଇଁ ଆଗରୁ ଆମେ କେମିତି ଦେଲେ, ଯେମିତି କରାଯାଉଛି ଗୋଟେ ଜୀବାମୃତ ଗୋଟେ ପ୍ରସ୍ତୁତ କରାଯାଉଛି, ସେଟା ମାଟିରେ ଦେଇଦେଲେ ତା ଭିତରେ ସେ ଯୋଉ ଜୀବ ଅଣୁ ଗୁଡାକ ଯୋଉଟାକି ମାଟିରେ ଆଗରୁ

0: ମରିଗଲେଣି, ଏବେ ସେଇଟାକୁ ମାଟିକୁ ତୁ ଗଲେ ସେମାନେ ବଢ଼ିବେ ଜମି ଭିତରେ, ସେ ଚାରିଆଡ଼େ ବଢ଼ିଲା ପରେ ସେ ମାଟିକୁ ହାଲକା କରିବ, ଉର୍ବର କରିବେ, ତେଣୁ ଗଛ ତାକୁ ନବ, ଇଏ ଗୋଟେ ପ୍ରସ୍ତୁତ। କିନ୍ତୁ ସବୁବେଳେ ସେଇ ଜିନିଷ ଯଦି ସମ୍ଭବ ହେଉନି, ଆଜିକାଲି ଆପଣ ଯଦି ଗୋବର ଖତ ଅଛି
1: ଆଜ୍ଞା,
0: ମାର୍କେଟରେ ଗୋଟେ ସେଇ ଜୀବାଣୁ ଥିବା ଗୋଟେ ଲିକ୍ୱିଡ୍ଟେ ମିଳୁଛି, ତାକୁ କନ୍ସର୍ଟିଆ କୁହାହଉଛି,
1: ଓହୋ,
0: ବିଭିନ୍ନ କମ୍ପାନୀ ତାକୁ ବିକ୍ରି କରୁଛନ୍ତି,
1: ଆଜ୍ଞା,
0: ସବୁ ସାର କମ୍ପାନୀ ମାନେ ତାକୁ ବିକ୍ରି କରୁଛନ୍ତି। ତେଣୁ ସେଇ କନ୍ସର୍ଟିଆ, ଯେମିତି ମୁଁ କହୁଛି ଯେ ଇଫ୍କୋର ଗୋଟେ କନ୍ସର୍ଟିଆ 250 ml ର, ସେ କନ୍ସର୍ଟିଆ ବୋତଲଟା 55 ରୁ 60 ଟଙ୍କା ପଡୁଛି।
1: ଓହୋ,
0: ଆମେ ଯଦି ତାକୁ ନେଇ ଆସିବା, ଆମ ପାଖରେ ଗୋବର ଅଛି, ଆଉ ଗୋଟେ ଉପାୟ କଲେ ସେଇ 250 ml ଆଣିଲେ ଆଉ ଟିକେ ଖର୍ଚ୍ଚ ଯଦି କରିବା, ମାନେ ଖର୍ଚ୍ଚ ନ କରିବା, ସିଧାସଳଖ ଗୋବର ଦେଇକି କରିପାରିବା, କିନ୍ତୁ ଅଧିକ ପରିମାଣରେ ହବ ନାହିଁ, ଖର୍ଚ୍ଚ କରିବା ଗୋଟେ କେଜି ବେସନ ଆଣିବା,
1: ବେସନ,
0: ହଁ, ତାପରେ ଗୁଡ଼ ଗୋଟେ ପାଏ ଭଳିଆ ଆଣିବା, ଗୁଡ଼ ଆଉ ବେସନକୁ 2 ଲିଟର 3 ଲିଟର ଖଣ୍ଡେ ପାଣିରେ ତାକୁ ମିଶେଇ ଦେବା, ମିଶେଇ ଦେଇକି ଏଇ ଯୋଉ କନ୍ସେଣ୍ଟ୍ରେଟ୍ ଆଣିଛୁ 250 ml ର, ତାକୁ ତା ଭିତରେ ଢାଳି ଦେଇକି ମିଶେଇ ଦେବା, ମିଶେଇକି ଢାଙ୍କିକି ତାକୁ ରଖିଦେବା 2 ଦିନ। 2 ଦିନ ଭିତରେ ସେଇ ଯୋଉ ଜୀବାଣୁ ତା ଭିତରେ ରହିଛନ୍ତି, ସେଟା ଆଖିକୁ ଦେଖାହବନି, ଲକ୍ଷ ଲକ୍ଷ ପରିମାଣରେ ଜୀବାଣୁ ତା ଦେହରେ ଅଛନ୍ତି, ହଁ, ସେଇଗୁଡ଼ାକ କ'ଣ ହେବେ, ଖାଦ୍ୟ ପାଇକି ତାଙ୍କର ବଂଶ
1: ବିସ୍ତାର କରିବେ,
0: ସେପରେ ଆକ୍ଟିଭ ହେଇଯିବେ ସବୁ।
1: ଆଜ୍ଞା ଆଜ୍ଞା,
0: ହେଇଗଲା ପରେ ବର୍ତ୍ତମାନ ଆମ ପାଖରେ ଆଉ 200 ml ନାହିଁ, ଆମ ପାଖରେ 3 ଲିଟର ପାଖାପାଖି ଅଛି,
1: ଆଜ୍ଞା,
0: ତେଣୁ 200 ml ପାଇଁ ଆମକୁ 50 kg ଖତରେ ଆମେ ମିଶେଇବା ପାଇଁ ପଡ଼ିଥାନ୍ତା, ଆମ ପାଖରେ 3 ଲିଟର ହେଲାଣି, ତେଣୁ ଆମେ ଚାହିଁଲେ 3 କ୍ୱିଣ୍ଟାଲ 5 କ୍ୱିଣ୍ଟାଲ ଭଳିଆ ଖତ ନେଇକି ମଧ୍ୟ ତା ଦେହରେ ଆକୁ ମିଶେଇ ଦେଇପାରିବା, ମିଶେଇକି ଗୋଟେ ତା ଉପରେ ଢାଙ୍କିଦେବା, ପଲିଥିନ କ'ଣ ଗୋଟେ ଢାଙ୍କିଦେବା, ଯେମିତି ଖରା ପଡ଼ିବନି, ଛାଇ ଜାଗାରେ ରଖିବା, ସେଇଟା ଗୋଟେ 7 ଦିନ ଖଣ୍ଡେ ରଖିଦେଲେ, ତା ଭିତରେ ଟିକେ ପାଣି ଛିଞ୍ଚିବାକୁ ପଡ଼ିବ, ମଝିରେ ମଝିରେ ଖରାଦିନ ହେଇଛି ଯଦି ଶୁଖିଯିବ, ତେଣୁ ମଝିରେ ମଝିରେ ତାକୁ ଯେମିତି ସେଇଟା ଓଦା ଓଦା ଲାଗୁଥିବ, ହାତକୁ ହାତ ଦେଲେ ବେଶୀ ମାନେ ପାଣି ବହିବନି, ହାତ ଓଦାଳିଆ ରହିବ, କାହିଁକିନା ଏଇ ଯୋଉ ଜୀବାଣୁ ଗୁଡାକ ଯେମିତି ଶୁଖିଲାରେ ମରିବେନି, ସେ ବଂଶ ବିସ୍ତାର କରିକି 7-8 ଦିନ ଭିତରେ ପୁରା ରେଡି ହେଇଯିବ। ଆପଣ ଯୋଉ ଖତ ମନେକର 2 ଟ୍ରାକ୍ଟର ନେଇକି ଗୋଟେ ଜମିରେ ପକାଉଥିଲେ, ସେଇ ଜାଗାରେ ଏଇଥିରୁ 2 କ୍ୱିଣ୍ଟାଲ ନେଇକି ପକେଇବେ, ତାଠାରୁ ଅଧିକ କାମ ଦେବ,
1: ଓହୋ,
0: ମାନେ ଆର ଗୁଣ ପାଖାପାଖି 10 ଗୁଣ ବଢ଼ିଯିବ ଉର୍ବରତା, ଆଉ ଏଇ ଜୀବାଣୁ ଗୁଡାକ ସେ ସବୁ ମାଟିରେ ଯାଇକି ଆହୁରି ଉର୍ବରତା ବଢ଼େଇବେ, ଇଏ ଗୋଟେ ସହଜ ଉପାୟ। ତେଣୁ ଏମିତି ଯଦି ଚାଷୀ ଭାଇ ଭଉଣୀ ମାନେ କରିପାରିବେ, ସେଇ ଯୋଉ ଖତ ନେଇକି ପକାଉଛନ୍ତି ତାକୁ ବଢ଼େଇ ପାରିବେ, ସବୁ ନେଇକି ଏକାବେଳେ ପକେଇଦେବା ଦରକାର, କିଛି ପରିମାଣରେ ରହିଛି ସେଥିରେ ବି ଅଛନ୍ତି ଜୀବାଣୁ, ଆମେ ଆଉ କିଛି ଖତ ନେଇକି ମଧ୍ୟ ତା ଦେହରେ ମିଶେଇ ଦେଇପାରିବେ, ମନେକର 5 କ୍ୱିଣ୍ଟାଲ କରୁଛୁ, ସେଥିରୁ 2-3 କ୍ୱିଣ୍ଟାଲ ନେଇଗଲେ, ଆଉ 2 କ୍ୱିଣ୍ଟାଲ ଅଛି, ଆଉ 2-3 କ୍ୱିଣ୍ଟାଲ ଖତ ମଧ୍ୟ ଆଣିକି ତା ଦେହରେ ମିଶେଇଦେଲେ, ସିଧାସଳଖ ଗୋବର ଖତ ଯୋଉ ନେଇକି ପକଉଛୁ ସେଥିରେ ଯେତିକି ଉପକାର ନାହିଁ, ଇଏ ତାର 10 ଗୁଣ ଉପକାର ଆମକୁ ଦେବ। ତେଣୁ ସାର ଯୋଉ କିଣିକି ଆଣିକି ଆମେ ପକଉଛୁ, ସେଇ ସାର ଆଉ କିଣିକି ପକେଇବାକୁ ପଡିବନି, ତେଣୁ ଆମ ପାଖରେ ଜୈବିକ ଉପାୟରେ ଆମକୁ ସାର ମିଳିଗଲା, ଫସଲ ବି ଠିକରେ ହବ, ଉତ୍ପାଦନ ଠିକରେ ମିଳିବ, ତେଣୁ ଯୋଉ ଚାଷୀ ଭାବୁଛି ଜୈବିକ ଉପାୟରେ ଚାଷ କଲେ ଠିକରେ ଉତ୍ପାଦନ ମିଳିବ ନାହିଁ, କିନ୍ତୁ ଏଇ ଉପାୟରେ ଯଦି କରିବ, ସେ 5-6 ବର୍ଷ କଲେ ତା ଜମିଟା ଏମିତି ଅବସ୍ଥାକୁ ଆସିଯିବ, ସେ ଜମିରେ ଆଉ ସେ ଚିନ୍ତା ବି କରିବନି ଯେ ମୁଁ ଆଉ ଅନ୍ୟ ବାହାର ସାର ଆଣିକି ପକେଇବି, ସେ ତାପରେ ସେଇଥିରୁ ସେ ତାର ଉତ୍ପାଦନ ବଢେଇ ପାରିବ।
1: ଆଜ୍ଞା ଆଜ୍ଞା,
0: ଆଉ ସବୁଦିନ ପାଇଁ ଜମିଟା ଭଲ ହେଇକି ରହିବ, ଜମି ଯୋଉ ମାଟି ଟାଣ ହେଇଯାଉଛି ମାଟିଟା ଭଲ ହେଇକି ରହିବ, ଆପଣ ଯେମିତି ରେଡିଓରେ ଯୋଉ ଦଉଛନ୍ତି ବିଜ୍ଞାପନ ଭାରତ ସରକାର, ସେଥିରେ ସେ କଥା କୁହାଯାଉଛି ଯେ ଆମର ମାଟିଟାକୁ କେମିତି
1: ଆମେ ଉର୍ବର କରିକି ରଖିବା
0: ଜୈବିକ ଉପାୟରେ, ସେଇ ଜିନିଷଟା ଚାଷୀ ଭାଇ ଭଉଣୀ ମାନେ ଯଦି ବୁଝିଯିବେ, ଏଇଟା ସହଜ ହେଇଯିବ ତାଙ୍କ ପାଇଁ, ଆଉ ସବୁବେଳେ ଚିନ୍ତା ରହିବନି ଯେ ମୋର ଚାଷ ପାଇଁ ପଇସା କୋଉଠୁ ଆଣିବି, ସାର କୋଉଠୁ କିଣିବି, ସାର ମିଳୁନାହିଁ, ଔଷଧ କୋଉଠୁ ଆଣିବି, ଏଇସବୁ ପାଇଁ ବେଶୀ ଚିନ୍ତା କରିବାକୁ ପଡିବ ନାହିଁ। ଆହୁରି ଗୋଟେ କଥା କହିଦେଉଛି, ସେଟା ହଉଛି ଯେ ଆମ ପାଖରେ ଜିଆ ଖତ କରିବାର ସବୁ ପ୍ରକାର ସୁବିଧା ରହିଛି, ସେଥିପାଇଁ ବେଶୀ ପଇସା ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବନି। ବେଳେବେଳେ କ'ଣ ହୁଏ, ଆଗରୁ ମାନେ ଲୋକମାନଙ୍କୁ କହିଦିଆ ଯେ ନାଇଁ ତମକୁ ଗୋଟେ ସିମେଣ୍ଟର ଗୋଟେ ଟାଙ୍କି କରିବାକୁ ପଡିବ, ତାପରେ ଆଣିକି ବିଭିନ୍ନ ପ୍ରକାର ସବୁ କଚରା ଫଚରା ଯାହା ରହିଛି, ପତ୍ର ଶୁଖିଲା ନଡ଼ା ଏସବୁ ଆଣିକି ପକେଇବାକୁ ପଡିବ, ଗୋବର ପକେଇବାକୁ ପଡିବ, ଏଇସବୁ ପ୍ରଣାଳୀ ସ୍ତର କରିକି ପକେଇବାକୁ ପଡିବ, ସେଇସବୁ ଜିନିଷ ମଧ୍ୟ କିଛି କରିବା ଦରକାର ନାହିଁ। ଜଣେ ଚାଷୀ ଯଦି ଗୋଟେ ବଜାରରୁ ପଲିଥିନ୍ଟେ ଗୋଟେ ଆଣୁଛି, ଆଜିକାଲି ବେଡ୍ ବି ମିଳିଲାଣି କମ୍ ପଇସାରେ, 700-800 ଟଙ୍କାରେ ମଧ୍ୟ ଜିଆ ଖତ ବେଡ୍ ମିଳିଯାଉଛି, ଦରକାର

0: 10 ବର୍ଷ ପର୍ଯ୍ୟନ୍ତ ମଧ୍ୟ ସେ ବେଡ଼ରେ କରିପାରିବ,
1: ବ୍ୟବହାର କରିପାରିବ,
0: ବ୍ୟବହାର କରିପାରିବ। ଯଦି ସେଇଟା ବି ମିଳୁନି, 100-200 ଟଙ୍କା ଦେଇକି ଗୋଟେ ପଲିଥିନ ଆଣିକି ବାଉଁଶରେ ଯଦି ଗୋଟେ ବାଡ଼ କରିଦବ ଟାଙ୍କି ଭଳିଆ, ପଲିଥିନଟା ତା ଭିତରେ ଦେଇଦବ, ଦେଇକି ତା ଭିତରେ ଖାଲି ଗୋବର ପକେଇକି ବି ଯଦି କରିବ, ଖାଲି ଗୋବର, ଗୋବର ମାନେ ସଢା ଗୋବର, କଞ୍ଚା ଗୋବର ନାହିଁ, କଞ୍ଚା ଗୋବରରେ ଯିଏ ଛାଡ଼ିଲେ ମରିଯିବେ। ମିନିମମ ଗୋଟେ 20-25 ଦିନର ସଢା ବା ମାସକର ସଢା ଗୋବର ହେଇଥିବ। ସେ ସଢା ଗୋବରଟାକୁ ମାନେ ଖତ ହେଇନଥିବ, ଗୋବର ହେଇକି ଥିବ, ମାସକର କି 1.5 ମାସର କି ମିନିମମ 20 ଦିନରେ ହେଇଥିବ। ତା ଦେହରେ ଯୋଉ ମିଥେନ ଗ୍ୟାସ୍ଟା ଥାଏ, ସେ ଗ୍ୟାସ୍ଟା ବାହାରି ହେଇଥିବ ଘରେ, କାରଣ କଞ୍ଚା ଗୋବର ସେଇଟା ଥାଏ, ସେଇଟା ପକେଇଦେଲେ ଜିଆ ଛାଡ଼ିଦେଲେ ଜିଆ ମରିଯିବେ। ତେଣୁ ସେଇଟା ସଢା ଗୋବର ଯଦି ଆଣିକି ପକେଇବ, ଜିଆ ଆଜିକାଲି ମାନେ ସେମିତି ମାଟିରୁ ତ ନିଜେ ବାହାର କରିକି ଏତେ ଆଣିପାରିବନି, ଆଉ ଆଜିକାଲି ବହୁତ ଶୀଘ୍ର ବଂଶ ବିସ୍ତାର କରୁଥିବା ଜିଆ ସବୁ ମିଳୁଛି। ପାଖରେ କୃଷି ବିଜ୍ଞାନ କେନ୍ଦ୍ର ଯୋଉଠି ଥିବ ସେ ଜାଗାରେ, ବା ଅନ୍ୟ କିଏ ଯଦି ଚାଷୀ ବି ଜିଆ ଖତ କରୁଛନ୍ତି, ତାଙ୍କ ପାଖରୁ ଜିଆ ସେ କଲେକ୍ସନ କରିକି ଆଣିପାରିବେ। କୃଷି ବିଜ୍ଞାନ କେନ୍ଦ୍ରରେ ବି ଜିଆ ବିକୁଛନ୍ତି, ମୁଁ ଜାଣିବାରେ ଗୋଟେ କେଜି ଜିଆ ପାଇଁ 500-600 ଟଙ୍କା ପଡୁଛି, କିନ୍ତୁ ଥରେ ଆଣିଲେ ଗୋଟେ ଟାଙ୍କି ପାଇଁ ସେଠି ସେତିକି ଯଥେଷ୍ଟ। ଆଉ ସେଇଟା ଗୋବର ପକେଇକି ତାକୁ ଆଧିରେ ଛାଡ଼ି ଦେଇକି ପାଣି ଟିକେ ଦେଇଦେଲେ, ଯେମିତି ଓଦାଳିଆ ରହୁଥିବ ଦେଲେ, ମଝିରେ ମଝିରେ ଖରା ଯଦି ହେଇଛି ତାହେଲେ ତାକୁ ଟିକେ ଛାଇ ଜାଗାରେ କିନ୍ତୁ କରିବାକୁ ପଡିବ, ଟିକେ ଢାଙ୍କିବାକୁ ପଡିବ, ନହେଲେ ଉପରେ ଟିକେ ଡାଳ ପତ୍ର ଦେଇକି ଇଏ କରିବାକୁ ପଡିବ, ଯେମିତି ଖରା ଡାଇରେକ୍ଟ ପଡ଼ିବନି। ଆଉ ପାଣି ଯଦି ବର୍ଷା ପାଣି ଡାଇରେକ୍ଟ ପଡୁଛି ତାହେଲେ ସେ ପାଣି ବାହାର ଯିବା ବ୍ୟବସ୍ଥା କରୁଥିବାର ଅଛି, କାରଣ ପାଣି ଜମିକି ରହିଲେ ମଧ୍ୟ ଜିଆ ମରିଯିବ। ଏଇ ଜିନିଷ ଏହି ପ୍ରଣାଳୀ ଯଦି କରିବେ, 1.5-2 ମାସ ଭିତରେ ଜଣେ ସେ ଜିଆ ସେଥିରୁ ହାରଭେଷ୍ଟ କରିବା ଆରମ୍ଭ କରେ। ବେଶୀ 4-5 ମାସ ପର୍ଯ୍ୟନ୍ତ ଜଗିବା ଦରକାର ନାହିଁ, ପତ୍ର ଫତ୍ର ଥିଲେ ବେଶୀ ସମୟ ନବ, କାରଣ ଜିଆ ତାକୁ ଖାଇକି ହଜମ କରିବା ପାଇଁ ଟାଇମ୍ ଲାଗେ, କିନ୍ତୁ ଗୋବର ଖତକୁ ଖୁବ୍ ଶୀଘ୍ର ସେମାନେ ତାକୁ ମାନେ ଖାଇକି ହଜମ କରିକି ଖତ କରିପାରିବେ। ସେ ଖାଲି ଗୋବରକୁ ନେଇକି ଯଦି ଜିଆ ଖତ କରିପାରିବେ, ତାହେଲେ ଚାଷୀ ଭାଇମାନଙ୍କୁ ଅନ୍ୟ କୌଣସି ପ୍ରକାର ସାର ଉପରେ ନିର୍ଭର କରିବାକୁ ପଡିବ। ଗୋଟେ ବର୍ଷରେ ଯେତିକି ଖତ ତାର ବାହାରିବ, ତାର ପନିପରିବା ହଉ, ଧାନ ହଉ, ମାଣ୍ଡିଆ ହଉ, ସବୁଥିରେ ସେ ଦେଇପାରିବ। ଗୋଟେ ଗୋଟେ ଥରରେ 2-3 କ୍ୱିଣ୍ଟାଲ ଛୋଟ ଜାଗା ହେଇଥିଲେ ବି 2-3 କ୍ୱିଣ୍ଟାଲରୁ କମ୍ ବାହାରିବ ନାହିଁ। ତାପରେ ସେଟାକୁ ସେ ଥରକୁ ଥର ଏମିତି ମନେକର ଉପରେ ଉପରେ ବାହାର କରି ଆଣିଲା, ତାପରେ ଆଉ ଥରେ ପୁଣି ଗୋବର ପକେଇଦେଲେ ସେ ପୁଣି ଚାଲିଯିବ, ସବୁ ସେ ସରିବା ପର୍ଯ୍ୟନ୍ତ ଜଗିବା ଦରକାର। ଗୋଟେ ଫୁଟ ଭଳିଆ ଦେଖିଲା ହେଇଗଲାଣି, ତାକୁ ସବୁ ବାହାର କରିବେ, ଚଲେଇକି ଚାଲୁଣିରେ ଚଲେଇଲା ଭଳିଆ ଚଲେଇ ଦେଇକି ରଖିଦେବେ। ସେ ଜିଆ ଗୁଡା ଯୋଉ ବାହାରିଲେ ତାକୁ ପୁଣି ତା ଦେହରେ ପକେଇଦେବେ। 2-3 ମାସ ପରେ ଯୋଉ ଜିଆ ଆଣିଥିବେ ସେ ଏତେ ବଢିଯିବେ ଯେ ତାକୁ ଆପଣ ଆହୁରି ଅନ୍ୟ
1: ବିକ୍ରି କରିପାରିବେ
0: ଅନ୍ୟ ଟାଙ୍କି ଆହୁରି କେତେ କରିକି ମଧ୍ୟ, ହଁ ଜଣେ ବିକ୍ରି କରି ମଧ୍ୟ ଇନକମ୍ କରିପାରିବ ସେଥିରୁ। ଜିଆ ଖତ ଯଦି ଅଧିକ ହେଲା, ଖତକୁ ଆଜିକାଲି ଜିଆ ଖତର ଡିମାଣ୍ଡ ବହୁତ ବେଶୀ, ଆପଣ ବଜାରରେ ଏଭିନ କେଜି 20-25 ଟଙ୍କା 30 ଟଙ୍କା ରେଟ୍ରେ ବିକ୍ରି ହେଉଛି, ନିଜେ ନିଜ ଫସଲ ଧର ଦେବା ବଗେ ଯଦି ଅଧିକ ହେଲା ତାକୁ ମଧ୍ୟ ବିକ୍ରି କରିପାରିବେ। ଆଉ ସିଏ ଗୋଟେ ପ୍ରଣାଳୀରେ ଚାଷ ଜଣେ କରିପାରିବ, ଆଉ ଯଦି ଅଧିକ ପ୍ରଣାଳୀ କରିବ ତାହେଲେ ଯେମିତି ଜିଆ ଖତ ଟାଙ୍କି ନିଜେ କରିପାରିବ, ନହେଲେ ବେଡ୍ ମିଳୁଛି ତାକୁ ଆଣିକି କରିପାରିବ। ତେଣୁ ଏଇ ଯୋଉ ଜିଆ ଖତଟାରେ ସବୁଠାରୁ ଅଧିକ ଅଣୁସାର ରହିଛି, ପାଖାପାଖି 12-14 ପ୍ରକାର ଅଣୁସାର କେବଳ ଜିଆ ଖତ ରହିଛି। ଗୋଟେ ଶସ୍ୟ ପାଇଁ ଯାହା ଯାହା ସବୁ ଅଣୁସାର ଦରକାର ସବୁ ସେ ଜିଆ ଖତ ରହିଛି। ତେଣୁ ଯଦି ଜିଆ ଖତ ଦେଲା ତାକୁ ଅନ୍ୟ କୌଣସି ପ୍ରକାର ଅଣୁସାର ଅଲଗା ଅଲଗା କିଣିକି ଆଣିକି ଦେବାକୁ ପଡିବ ନାହିଁ।
1: ଓହୋ, ଯା ହଉ, ବଢିଆ କଥା ଗୋଟେ କହିଲେ ଆଜ୍ଞା। ଯଦି ଚାଷୀ ଭାଇ ଭଉଣୀମାନେ ଏଇ ଜିଆ ଖତ ଉପରେ ଗୁରୁତ୍ୱ ଦେବେ ବୋଲେ ନିଶ୍ଚିତ ରୂପେ ଅଧିକ ଆଦାୟ ତ ପାଇବେ ଆଉ ମାଟିର ଉର୍ବରତା ଦିନକୁ ଦିନ ବଢେଇପାରିବେ। ଆଜ୍ଞା, ଯା ହଉ, ଆଜି ଆପଣ ଆମର ବୈଠକକୁ ଆସିଲେ ଆଉ ଆସିକିରି ଆମକୁ ଏଇ ଯୋଉ ଜୈବିକ କୀଟନାଶକ ଔଷଧ ଆମେ କେମିତି ଫସଲରେ ବ୍ୟବହାର କରିପାରିବା ତା ବିଷୟରେ ଗୁଡ଼ାଏ କଥା କହିଲେ ଆଉ ଗୁଡ଼ାଏ ପରାମର୍ଶ ଦେଲେ। ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଆଉ ଆମର ସବୁ ଚାଷୀ ଭାଇ ଭଉଣୀମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ ଆଜ୍ଞା, ନମସ୍କାର ଆଜ୍ଞା।
0: ମୋତେ ବି ଖୁସି ଲାଗୁଛି ଆପଣଙ୍କ ସହିତ ଏଇ ଆଲୋଚନା କରିବାର। ସବୁ ଚାଷୀ ଭଉଣୀମାନଙ୍କୁ ମୋ ତରଫରୁ ନମସ୍କାର, ଆପଣଙ୍କୁ ବି ନମସ୍କାର
1: ଆଜ୍ଞା, ନମସ୍କାର।
2: ଦେଖିଲୁ ନା, ତୁଇ ପଚାରିଲେ ସବୁ ଜାଗା ଜିନିଷ ସବୁ ବାହାରିବ, ଆମେ ସବୁ ଜାଗା ବୁଝିପାରିବୁ ବୋଇଲା ଭଳିଆ ତତେ ଦାୟିତ୍ୱ ଦିଆଯାଏ।
1: ଦେଖୁଥିଲି ସମାନ ଟିପା ଟିପି କରୁଥିଲୁ, ଲେଖୁଥିଲୁ ଯେ
2: ନାଇଁ କହିଲା ଭଳିଆ ଏବେ ଯୋଉ ଚାଷୀ ଭାଇ ଭଉଣୀ ମାନେ ଏବେ କାମରେ ଲାଗିଛନ୍ତି, ଆମର ଆହୁରି କେତେଟା ଜିନିଷ ଆମକୁ ମିଳିଗଲା ନା, ହାତ ପାହାନ୍ତାରେ ଏଇ ସବୁ ଯାକ ଅଛି ସୁବିଧା ସୁଯୋଗ।
1: ସତ କଥା, ଏଇ ବୈଜ୍ଞାନିକ ଆଜ୍ଞା ଆମକୁ ଯୋଉ କହିଲେ, ଆଗ କାଳରେ ଆମର ଯେତିକି ସବୁ ପୁରୁଣା ଲୋକମାନେ ଥିଲେ, ଆମର ଦାଦି ବଡ଼ବାପା, ତାଙ୍କ ମାନେ ସବୁ ଏଇଟା ହାତ ପାହାନ୍ତାରେ ତାଙ୍କର ଜିନିଷ ଥିଲା, ଆମର କରୁଥିଲେ।

0: ହଁ, ଏଇ ଉପାୟ ତ କରୁଥିଲେ ଏମିତି ବେଲରେ ତ ହଉଥିଲା ସବୁ ଯାକ
1: ମାତ୍ର ଆମେ ପାଠଶାଠ ପଢ଼ିଲା ପରେ ଆମେ ଭାବିଲୁ ନା ଟିକେ ସହଜିଆ କାମ, ଗଲୁ ଦୋକାନରୁ କିଣିକି ଧରି ଆଇଲୁ, ମାରିଦେଲୁ ଉଷ
0: ସ୍ପ୍ରେ, ମାରିଦେଲୁ
1: ସାର କିଣିକି ଆଣିଲୁ, ସାର ପକେଇଦେଲୁ,
0: ଆଖି ବୁଝିକି ମାରିଦେଲୁ, ହିସାବ କିତାବ ନାହିଁ, ତାପରେ ଦେଖିଲା ବେଳକୁ ମାଟିର ଗୁଣଟା କମିଗଲା, ଏବେ ମୁଣ୍ଡରେ ହାତ ଦେଇକି ବସୁଛୁ,
1: ମାଟି ଖରାପ ହେଇଗଲା ବୋଇଲେ ରେ ଭାଇ ସବୁ ଯାକ ଗଲା ନାଇଁ କି। ମାଟି ଆମେ ଯେତେ ଯତ୍ନକରି ରଖିବା, ଯେତେ ଉର୍ବର କରିକି ରଖିବା ବୋଲେ ଆମକୁ ଆଦାୟ ମିଶାଇ ସେଇ ହିସାବରେ ମିଳିବ, ଭଲ ଆଦାୟ ମିଳିବ।
0: ମାଟି ମାର ଯଦି ସ୍ୱାସ୍ଥ୍ୟ ଭଲ ରହିବ ବୋଲେ ଫସଲ ମଧ୍ୟ ଭଲ ଆଦାୟ ହବ।
1: ଏଇ ବାଟେ ଆମର ସ୍ୱାସ୍ଥ୍ୟ ମିଶା ଭଲ ରହିବ,
0: ଭଲ ରହିବ। ହେଲେ ଯେତେବେଳେ ମାଟି ମାର କଥା ପଡ଼ିଲା, ତାର ଆଗରୁ ଆମେ ଯୋଉ ଏବେ ନବରାତ୍ର କଥା ମିଶା ହେଲୁ, ମାଙ୍କର ଏବେ ଦିନ ଚାଲିଛି, ମାଙ୍କୁ ମନ ପକେଇ ବଢିଆ ଭଜନ ଗୋଟେ ଶୁଣିଲେ କେମିତି
1: ବଢିଆ, ମୋର ମନର କଥା କହିଲୁ ରେ ଭାଇ, ଶୁଣିଦବା ହେଲେ
0: ଶୁଣିବା ହେଲେ।

0: ଆବା ଯା ହୋ
1: ମୁଇଟା ଘରେ ଦେଖେ ବସିକିରି ଆମେ କେତେଆଡେ ବୁଲିଦେଲୁ, କେତେଟା ଜିଲ୍ଲା ବୁଲିଦେଲୁ, ମା ମନ ପକେଇଲୁ
0: ମାଙ୍କୁ କୋଉ ଜାଗାରେ କୋଉ ନାଁରେ ପୂଜା ପାଉଛନ୍ତି, ଆମେ ଶୁଣିଲେ ଜାଣିଲେ ଭଲ ଲାଗିଲା। ଯା
1: ମାଙ୍କର କରୁଣା ସିନ୍ଥାଉ, ଆଶିଷ ସିନ୍ଥାଉ, ସମସ୍ତ ଚାଷୀ କୂଳ ଆହୁରି ଅଧିକ ଉନ୍ନତି ହୁଅନ୍ତୁ।
0: ହଇ ଗୀତ ଶୁଣିକିରି ତ ସମାନ ମାଙ୍କର ସବୁ ପୀଠ ବୁଲିକିରି ଆଇଲା ପରେ
1: ଲାଗିଲା, ସେମିତି ବାତାବରଣ ଶୁଦ୍ଧ ହେଇଗଲା।
0: ହେଲେ
1: ଶୁଣେ, ଏମିତି କଥାବାର୍ତ୍ତା କରୁଥିବା ବୋଲି ତ ରାତି ତମାମ ଚାଲିଥିବ ଗା।
0: ଏଇ
1: ଭିତରେ ମୁଇଁ ଗୋଟେ କୋରାପୁଟ ହାଟ ଆଡୁ ଯାଇଥିଲି, ହେଲେ ଏଇ ହାଟରେ କିଣିବାକୁ ତ ଯାଇଥିଲି, ବିକିବା ମିଶା ଟିକେ ଯାଇଥିଲି, ହେଲେ ସେଠି ଗୋଟେ ଚାଷୀ ଭାଇ ସାଙ୍ଗରେ ଭେଟଘାଟ ହେଇଥିଲା, ତା ଭିତରେ ଗୋଟେ ଚାଷୀ ଭାଇ ମିଶିଥିଲି, ହେଲେ ତାଙ୍କେ କଣ ସବୁ କଥାବାର୍ତ୍ତା ହେଇଛୁ,
0: ତାଙ୍କର ଅନୁଭୂତି,
1: ତାଙ୍କର ଅନୁଭୂତି କେମିତି ସବୁ ସୁବିଧା ଅସୁବିଧା ତାଙ୍କର ଗାଁ ଆଡେ ହଉଛି, ସେଟା ଟିକେ ସବୁ ଶୁଣିବା ଜାଣିବା ବୋଲି ଜିକ୍ରି ଆଣିଛି ଆଉ
0: ଶୁଣିଦବା। ହେଲେ ଆଉ
1: ତମର ନା କି ନା?
2: ଦାସ। ଦାସ
1: ପୁରା ନା କି ନା?
2: ଦାସ କିର୍ସାଣୀ।
1: ଦାସ କିର୍ସାଣୀ କି? ଘର କୋଉଠି?
2: ଘର ପର୍ଦାପଣ୍ଡି।
1: ପର୍ଦାପଣ୍ଡି ବୋଲେ କୋଉ ପଞ୍ଚାୟତ?
2: ଆମର ଲଙ୍କାପଟ ପଞ୍ଚାୟତ ଆଜ୍ଞା।
1: ବ୍ଲକ?
2: ବ୍ଲକ କୋରାପୁଟ।
1: କୋରାପୁଟ ବ୍ଲକ?
2: ହଁ।
1: ତମ କେତେ ବୟସ ହବ?
2: ଆମର 60 ଚାଲୁଛି।
1: କଣ ଚାଷବାସ ଘର?
2: ଆମର ପନିପରିବା ମନ ଠାମଠାମ ଲଗାଇଲୁନି, ଶାଗଡାଲ ତ ଆରି ମରିଚ ମନ ଏଟା ମନ ସେଟା ଲଗାଇଲୁନି, ଟିକେ କାମ ଦାମ କୋରାପୁଟ ଟିକେ ବୁଲାବୁଲି କରି କାମ କଲୁନି ଆର। ଦାନ ମଣ୍ଡିଆ ଖୋଲୁନି, ଅଲସି ବିରି ବୋଧ ଏମିତି।
1: ଏବେ ଟମାଟୋ ଲାଗିଛି?
2: ଏବେ ଏଟା ମୋ ସରିଲା ଆଜ୍ଞା, ଏ ପାଚିରେ କରିଥିଲି।
1: ହଁ ଭଲ ହେଇଥିଲା କି?
2: ହଁ ଭଲ ଧରିଥିଲା ଆଜ୍ଞା।
1: କେତେ ଏକର ପରା ଅଛି?
2: ଏ ଗୋଟେ ଏକର ଅଛି।
1: ଏକର ଅଛି? ଟମାଟୋ ବୋଲେ କୋଉଟା ଶଙ୍କର କିସମ ଲଗାଉଛ?
2: ପାଣି ଆମର ପାଣି ତ ସୁବିଧା ଲନ୍ଦି ପାଖରେ ତ ଅଛି, ଲନ୍ଦି ତ ଲାଗି କରି ଅଛି, ସେଟା ମୋଟର ଲଗାଇ କରି ଆଗା ନେଇ କରି ଲଗାଇବାର। ଆଉ କି ସବୁ ଏବେ ତ ଆରି ସରିଗଲା, ଆଉ ଆଉ ଗୋଟେ ଚାଷ କରବାର ଅଛି ଆରି।
1: ହେଲେ ଏବେ ଗୋଟେ ଟମାଟୋ ସରିଲା କି ଆଇଲା ଥରକୁ ଆହୁରି ଗୋଟେ ଚାଷ କଲ, ଧାନ କଲ କି ମାଣ୍ଡିଆ କଲ ବୋଲେ ମାଟି ପରୀକ୍ଷା କରୁଛ କି ନାହିଁ?
2: ମାଟି ପରୀକ୍ଷା ଆଉ କୋଉଠି ଆମେ ଜଣା ତ କି ମାଟି ଆମର କଥା କା ନେଇ କରି ଟମାଟୋ ଲଗେ ଦେଇ କରି ଆକା ପୁତୁବା ପାଇଟି ଆକା।
1: ନାଇଁ ନାଇଁ କେବେ ଜାଣିଛ କି ନାହିଁ ମାଟି ପରୀକ୍ଷା କରିବାର ବୋଲି? ତମର ଏଠି କୃଷି ବିଜ୍ଞାନ କେନ୍ଦ୍ର ଅଛି ପରା?
2: ଅଛି ଆଜ୍ଞା, ସେ ଆଇଲେ ତ କେମିତି କାଇଁ ପରୀକ୍ଷା କାଇଁ କାଇଟା କରାଇଲେ ତ ଆମେ ଜାଣିବୁ। ଆମେ
1: ଏବେ ତମକୁ ଥଣ୍ଡା କି ଜ୍ୱର ଖାସ ହେଲା ବୋଲି କେମିତି ଜାଣୁଛ? ତମେ ରକ୍ତ ପରୀକ୍ଷା କରୁଛ କି ନାହିଁ?
2: ଆମର ସେ କରୋନା ଇଞ୍ଜେକ୍ସନ ତ ଦେଲା ଆମକେ,
1: କରୋନା ଇଞ୍ଜେକ୍ସନ ଦେଲା। ନାଇଁ ନାଇଁ ଦେହ ପା ଖରାପ ଅଛି ବୋଲେ ତମେ ଡାକ୍ତରଖାନା ଯାଇକି ରକ୍ତ ପରୀକ୍ଷା କରୁଛ କି ନାହିଁ?
2: ଆମେ ସେ ପ୍ରାଇଭେଟ ଯାଇ କଲୁନି ଆରି ଜ୍ୱର ସାରିଲେ ଆର ବାରି
1: ସିନ୍ଦିକା ସିନ୍ଦିକା ମାଟିର ମିଶା ସ୍ୱାସ୍ଥ୍ୟ ଭଲ ଅଛି କି ନାହିଁ ବୋଲି ମାଟି ପରୀକ୍ଷା କରବାର। ତମର ଦୁଇ ତିନିଟା ଫସଲ ଚାଷ କଲା ପରେ ଥର ମାଟି ପରୀକ୍ଷା କରବାର
2: ସେଟା କି କରବା ଆଜ୍ଞା?
1: ଏଠି କୃଷି ବିଜ୍ଞାନ କେନ୍ଦ୍ର ତମେ ଆସି ଯୋଗାଯୋଗ କରବାର
2: ଚାହିଁଲେ ତ ଆଜ୍ଞା ବଡ଼ ଫେଟି ପରା।
1: ତମେ ଯିବ ନା? ତମେ ଅସୁବିଧା କିସ ହେଲା? ତମର ତ ପାଖରେ ଅଛି ସିମିଳି, ତମେ ଯୋଗାଯୋଗ କରବାର ଅଛି। ଆମେ ସୁସ ଲାଗିଲେ କୋଉଠି ଯିବା?
2: ଯିବାର
1: ଆମର କାମ ଅଛି କି ନାହିଁ? ଆମେ ବିଭାଗର କର୍ମକର୍ତ୍ତା ପାଖରେ ଆମେ ଯିବାର ଅଛି, ଆମର ଏଇଟା ଡିମାଣ୍ଡ ବୋଲିବାର ଅଛି, ଆମର ମାଟି ପରୀକ୍ଷା କରିବାର ଅଛି, ଆମର ଏଇଟା ଅଧିକାର ଅଛି। ଆଉ ମାଟି ପରୀକ୍ଷାରେ କଣ ଅସୁବିଧା ଅଛି ବୋଲେ ମାଟି ପରୀକ୍ଷା କଲେ ତାଙ୍କେ ଜାଣିବେ ଯେ ମାଟିରେ କି ଅଭାବ ଅଛି, କି ଅସୁବିଧା ଅଛି, ତାକୁ ଧରିକି ତମେ କୋଉ ପ୍ରକାର ଚାଷ କଲେ ଆହୁରି ଅଧିକ ଅମଳ ହବ,
2: ଏଇ
1: ଜିନିଷ ଯାକ ତମର ପରୀକ୍ଷା କଲେ
2: ଜଣାବ।
1: ବର୍ଷ ଯାକ ଯେବେ ହେଲେ ମିଶା ହବ
2: ଆମେ ଗାଡ଼ କଣ୍ଡି କଣ୍ଡି ଗାଡ଼ ଆଠି ଗଲାନି କେନ୍ ସେ।

0: ପାଚି ନାଚି କଲୁନି ଟମାଟୋ କାଇ ବାଇଗଣ ମିରି ସେମିତି ଲଗାଇ ଲଗାଇ
1: ହେଲେ ଏ ବର୍ଷ ଟମାଟୋ କିନ୍ତୁ ଭଲ ହେଲା
0: ହଁ ଭଲ ହେଲା ଆଜ୍ଞା ରେଟ୍ ଟିକେ କମ୍
1: କିଛି ଲଗେଇବ
0: ଏବେ ଆରି ସେ ମକା ମକା ବେନିସି ଚେମ୍ବି ମନ ବୈତାଳୁ ମନ
1: ହେଲେ ସବୁ ଏଇସବୁ ବିକ୍ରି ବଟା କୋଉଠି କରୁଛ
0: କୋରାପୁଟ ଏକା ଆଜ୍ଞା
1: କୋରାପୁଟ ହାଟରେ
0: ହାଟରେ ଏକା କେଜି ଅନୁସାରେ ଦେଉଛି ବୈତାଳୁ ମନକୁ
1: ହେଲେ ଘରେ କିଏ ମନେ ଅଛନ୍ତି
0: ଆମର ମାଇଜି ମନୁଷ
1: ସବୁ ଭଲରେ ଅଛ ହେଲେ ଚାଷ କରିକି ଖୁସିରେ ଅଛ
0: ଆଜ୍ଞା ଏ ଆମର ଏ ଜମି ମନ ନାହିଁ ଆଜ୍ଞା ଗାଡ଼ି ଦୁବି ଗଲା ଦୁବି ଗଲା ସବୁ ବୁଢ଼ୀ ଅଞ୍ଚଳ ତ ଦୁବି ଗଲା କିଛି ନାହିଁ ଖଣ୍ଡେ ଖଣ୍ଡେ ଗାଛେ କାକେ କର ଦୁଇ ଏକର ସେମିତି ଆମର କୁଲି ନାଳି ଏକା କୋରାପୁଟ ଟିକେ ବୁଲାବୁଲି କରି କମାଇଲୁନୁ ଆଜ୍ଞା
2: ସେ
3: ଟମାଟୋ ହଉ ବାଇଗଣ ହଉ ପନିପରିବା ହଉ କି ଅଦା ହଉ କି କଞ୍ଚା ଲଙ୍କା ହଉ ଯାହାର ଜମିରେ ଯାହାର ଫସଲ ଆଦାୟ ହଉଛି ତାକୁ କେମିତି ଅଧିକରୁ ଅଧିକ କରିବା ସମସ୍ତଙ୍କର ଗୋଟେ ଚିନ୍ତା ଥାଉଛି
2: ନାଇକି ଯେ ମାତ୍ର ଆଜିକାଲି ଯୋଉ ଆମର କୃଷି ବୈଜ୍ଞାନିକ ମାନେ କହୁଛନ୍ତି ଯେ କୋଉ କୋଉ ଉପାୟକୁ ଧରିଲେ ଆମେ କମ୍ ଜାଗାରେ ବେଶୀ ପାଚି ପାଇପାରିବା ତାର ପାଇଁ ଆମକୁ ଉପାୟ ମାନେ କରିବାକୁ ପଡିବ
3: ନାଇକି
2: ଏବେ ଦେଖିନି ଗୋଟେ ଗୋଟେ ଏକରରେ ଲକ୍ଷେ ଲକ୍ଷେ ଲେଖା ମିଶାର କମାଇଲାଣି
3: କମାଇଲାଣି
2: କାହିଁକି ବୋଲେ ସେମିତି ରାସ୍ତା ମାନେ ବାହାରିଲାଣି
3: ସେମିତି ରାସ୍ତା ବାହାରିଲା ସେଭଳିଆ ମାଟିର କିସମ ରହୁଛି ସେଭଳିଆ ଜଳବାୟୁ ରହୁଛି ତାକୁ ଧରିକି ଭଲ ଉନ୍ନତ ତାଙ୍କେ ଫସଲ ଚୟନ କରୁଛନ୍ତି
2: ହଇ ସତ କଥା
3: ଅର୍ଥକାରୀ ଫସଲ କରିବାର ଅଛି ସତ କି
2: ହେଲେ ବିଭିନ୍ନ ପ୍ରକାର ଯୋଉ ଉନ୍ନତ ଚାଷ କୌଶଳ ମାନେ ବାହାରିଲାଣି ଚାଷ ପଦ୍ଧତି ମାନେ ବାହାରିଲାଣି ତାକୁ ଆମକୁ ଧରବାକୁ ପଡିବ ହେଲେ ସେଟା ଧରବାର ଅଛି ବୋଲେ ତାର ବିଷୟରେ ଜାଣିବାର ଅଛି ବୋଲେ ଆମର ଯେତିକି କୃଷି ବିଭାଗର ଅଧିକାରୀ ମାନେ ଅଛନ୍ତି କି ଉଦ୍ୟାନ ବିଭାଗର ଅଧିକାରୀ ମାନେ ଅଛନ୍ତି କି ଆମର କୃଷି ବୈଜ୍ଞାନିକ ବାବୁ ମାନେ ଅଛନ୍ତି ତାଙ୍କର ସାଙ୍ଗେ ଯଦି ଆମେ ଯୋଗାଯୋଗ ରଖୁଥିବା ବୋଇଲେ ଆମେ ଏଇ ଚାଷବାସ ସମ୍ବନ୍ଧୀୟ ସବୁ କିଛି
3: ଜାଣିପାରିବା
2: ନାଇକି
3: ଦେଖେ ଯେ ଯେ ବୋଲେ ଜୟ ଜୟ ହେଇକି ବାହାରିବା କଥା ସମୟ ମିଶା ହେଇଗଲାଣି ଭୋକ ଭୋକ ମିଶା ଲାଗିଲାଣି ଆଉ ଅଧିକ କିଛି କଥାବାର୍ତ୍ତା ହବା ନାହିଁ ଯଦି କିଛି ବିଷୟ ଥିବ ଶୁଣି ଦେଇକିରି ଯିବା
2: ହଉ।

ପ୍ରଚାର କଲୁ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନା କରିଥିଲେ ଅରୁଣ ସିଂ ଏବଂ ସୁବ୍ରତ କୁମାର ବିଶ୍ୱାସ ରାୟ। ଆକାଶବାଣୀ ଜୟପୁର। 800 ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଚକାଚକା ଭଉଁରୀ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ତପୁ ମିଶ୍ର ଏବଂ ଶରତ ନାୟକ। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ଶରତ ନାୟକ।

ଏଗୀତଟି ସହ ଶେଷ କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ। କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାଙ୍କ ମତାମତ ଅଭିଯୋଗକୁ ନେଇ ମେସେଜ୍ର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଉପସ୍ଥାପନା କରିଛନ୍ତି ଦମୟନ୍ତୀ ବୈକାର ଏବଂ ଧରିତ୍ରୀ ଶତପଥୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆଜିର ସମ୍ପର୍କ ସେତୁ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଧରିତ୍ରୀ, ଆଉ ମୋ ସହିତ ଆପଣମାନଙ୍କର ପ୍ରଶ୍ନର ଉତ୍ତର ଦେବା ପାଇଁ ଅଛନ୍ତି ଆମର ପ୍ରିୟ ଅପା ଦମୟନ୍ତୀ ବୈକାର।
1: ମୋର ବି ନମସ୍କାର। ଧରିତ୍ରୀ, ତମେ ଶ୍ରୋତାମାନଙ୍କୁ ତ ୱିଶ୍ କରିଦେଲ ଯେ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଯାଉଛୁ ବୋଲି, କିନ୍ତୁ ତମ ଟେବୁଲ ଉପରେ ବର୍ତ୍ତମାନ ସୁଦ୍ଧା ତମର ଅଧା କଫି ରହିଛି, ପିଇନ ତମେ।
0: ଅପା, ଶ୍ରୋତାମାନଙ୍କର ମେସେଜ ଯେତେବେଳେ ଆମ ପାଖକୁ ଆସିଯାଉଛି, କେମିତି ଆମେ କାର୍ଯ୍ୟକ୍ରମରେ ଶ୍ରୋତାମାନଙ୍କର ମେସେଜ ଦବା ଆଉ ତାଙ୍କେ କଣ ଲେଖିଛନ୍ତି ତାର ଯୋଉ ଉତ୍ସାହ, ତାକୁ ପଢିବା ପାଇଁ ଯୋଉ ଆଗ୍ରହ, ଆଉ ଆପଣ କଣ ତାର ଉତ୍ତର ଦେବେ ସେଟା ଶୁଣିବା ପାଇଁ ଯୋଉ ଆଗ୍ରହ, ଆଉ କଫି ଆଡେ ମୋର ମନ ନାହିଁ।
1: ଠିକ ଅଛି, ତମର ଅଧା କଫି ସେମିତି ଥାଉ, ଚିଠି ପଢିବା ଆରମ୍ଭ କର।
0: ନିଶ୍ଚୟ ଅପା, ଆମ ପାଖେ ତ ଅନେକ ମେସେଜ ରହିଛି ଅପା, କିନ୍ତୁ ଆଜି ପ୍ରଥମ ମେସେଜ ଟିକୁ ଦେଖିବା ସେ କଣ ଲେଖିଛନ୍ତି। ଆମର ପ୍ରଥମ ମେସେଜ ଟିକୁ ଲେଖିଛନ୍ତି ମମିନା ଜଗତସିଂହପୁରରୁ। ସେ ପ୍ରଥମେ ନମସ୍କାର ଜଣାଇଛନ୍ତି,
1: ଆମେ ବି ପ୍ରତି ନମସ୍କାର ଜଣାଇବା ତାଙ୍କୁ।
0: ସେ ଲେଖିଛନ୍ତି ତାଙ୍କୁ ବିଜ୍ଞାନିକା କାର୍ଯ୍ୟକ୍ରମଟି ଭଲ ଲାଗିଛି, କାର୍ଯ୍ୟକ୍ରମଟି ଖୁବ୍ ଶିକ୍ଷଣୀୟ ଥିଲା।

0: କଣ୍ଡକ୍ଟର ଉପରେ କୁମାର ସାର୍ ବହୁତ ସୁନ୍ଦର ଭାବରେ ବୁଝାଇ କହିଲେ ଓ ରବି ବାବୁ ମଧ୍ୟ ଜୈବିକ ପଦ୍ଧତିରେ ଚାଷ କରିବା ବିଷୟରେ ଯେଉଁ ଆଲୋଚନା କଲେ ତାଙ୍କୁ ଭଲ ଲାଗିଥିଲା। ଶେଷରେ ଏହି ସୁନ୍ଦର ଉପସ୍ଥାପନା ପାଇଁ ସେ ରାଜେଶ ବାବୁଙ୍କ ସହ ଆକାଶବାଣୀ ଜୟପୁରକୁ ଧନ୍ୟବାଦ ସହ ନମସ୍କାର ଜଣାଇଛନ୍ତି।
1: ଆଉ ବୋଧେ ଗୋଟେ ଦୁଇଟା ଚିଠି ଆସିଛି ବିଜ୍ଞାନିକା କାର୍ଯ୍ୟକ୍ରମ ପାଇଁ।
0: ହଁ ଅପା, ମେସେଜଟାକୁ ଲେଖିଛନ୍ତି ସବିତା ଜଗତସିଂହପୁରରୁ। ସେ ଲେଖିଛନ୍ତି ବିଜ୍ଞାନିକାର ଉପସ୍ଥାପନା ଉଚ୍ଚକୋଟୀର ଥିଲା, ସେମି କଣ୍ଡକ୍ଟର ବିଷୟରେ ସେ ବୁଝିପାରିଥିଲେ। ପୁଣି ସେ ଲେଖିଛନ୍ତି ଆଜିକାଲି ଯୁଗ ପାଇଁ ବିନା ରାସାୟନିକରେ ଚାଷ ଆମ ପାଇଁ କେତେ ଜରୁରୀ ସମସ୍ତେ ଜାଣିବା ଦରକାର। ଏହି ସୁନ୍ଦର କାର୍ଯ୍ୟକ୍ରମ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ଆଉ ଗୋଟେ SMS ବି ତମ ହାତରେ ଅଛି।
0: ହଁ, ଏହି ମେସେଜଟି ବି ବିଜ୍ଞାନିକା ଉପରେ ଆସିଛି। ଏଇଥର ବିଜ୍ଞାନିକାକୁ ସମସ୍ତେ ବହୁତ ଭଲ ପାଇବା ଦେଇଛନ୍ତି। ତ ଅପା, ଏହି ମେସେଜଟି ଆମର ବିଜ୍ଞାନିକା କାର୍ଯ୍ୟକ୍ରମରେ ଆଲୋଚନା କରିଥିବା ଶ୍ରୀ କୁମାର ପଟେଲ ସାର୍ ଡୁଙ୍ଗୁରିପାଲି ସୋନପୁରରୁ ଲେଖିଛନ୍ତି। ସେ ଲେଖିଛନ୍ତି ତାଙ୍କରି ଆଲୋଚନାଟିକୁ ଆକାଶବାଣୀ ଜୟପୁରରେ ସ୍ଥାନ ଦେଇଥିଲେ ଆଉ ପ୍ରସାରଣ କରିଥିବାରୁ ସେ ଆକାଶବାଣୀ ଜୟପୁରର ସମଗ୍ର ଟିମ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।
1: ବହୁତ ବଢିଆ, ବହୁତ ଖୁସି ଲାଗିଲା। ତିନିଟି SMS ବି ଆସିକି ପହଞ୍ଚିଛି ବିଜ୍ଞାନିକା କାର୍ଯ୍ୟକ୍ରମ ପାଇଁ। ସାର୍ ନିଜେ ଲେଖିଛନ୍ତି ଯିଏକି ସେମି କଣ୍ଡକ୍ଟର ଉପରେ ଆଲୋଚନାଟି ଦେଇଥିଲେ ଏହି କାର୍ଯ୍ୟକ୍ରମ ପାଇଁ ଶ୍ରୀ କୁମାର ପଟେଲ ସୋନପୁରରୁ, ତାଙ୍କୁ ପ୍ରଥମେ ଧନ୍ୟବାଦ ଦେବା। ସେ ଏହି କାର୍ଯ୍ୟକ୍ରମକୁ ଶୁଣିଛନ୍ତି, ତାଙ୍କ ନିଜର ଆଲୋଚନାକୁ ଶୁଣିକି ଆମକୁ ଧନ୍ୟବାଦ ଦେଇଛନ୍ତି। ତାପରେ ମମିନା ସବିତା ଜଗତସିଂହପୁରରୁ, ତମେ ଜାଣିଛ ଧରିତ୍ରୀ ଏମାନେ ସବୁ ଫୋନ୍ ଇନ୍ କାର୍ଯ୍ୟକ୍ରମକୁ ଆମକୁ ଫୋନ୍ କରନ୍ତି। ମମିନା ଆଉ ସବିତା ସେମାନେ ବିଜ୍ଞାନିକା କାର୍ଯ୍ୟକ୍ରମକୁ ଶୁଣିଛନ୍ତି ପୁରା ଆଧା ଘଣ୍ଟା, ତାକୁ ପ୍ରାଞ୍ଜଳ ଭାବରେ ଲେଖିଛନ୍ତି, କମେଣ୍ଟସ୍ ଦେଇଛନ୍ତି। ଦେଖ, ଜୈବିକ ଚାଷ ଉପରେ ଶ୍ରୀ ରବୀନ୍ଦ୍ର ନାୟକ ସାର୍ ଇଣ୍ଟରଭ୍ୟୁ ଦେଇଥିଲେ, ଜୈବିକ ଫାର୍ମିଂ ବର୍ତ୍ତମାନ ଆମ ପାଇଁ କେତେ ଲାଭଦାୟକ ସେ ପୁରା ଟିକିନିକି ବୁଝେଇଛନ୍ତି ସେଇ ସାକ୍ଷାତକାରରେ। ଆପଣ ସମସ୍ତଙ୍କୁ, ମମିନା ସବିତା ଏବଂ କୁମାର ପଟେଲ ସାର୍ଙ୍କୁ ଆମେ ଏଠି ଧନ୍ୟବାଦ ଦେବା। ସେମାନେ କାର୍ଯ୍ୟକ୍ରମ ଶୁଣିକି ସୁନ୍ଦର ସୁନ୍ଦର କମେଣ୍ଟସ୍ ଏଠି SMS କରିଛନ୍ତି।
0: ନିଶ୍ଚୟ,
1: ଆଗକୁ ବଢିବା, କଣ ଆସିଛି SMS?
0: ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି କେ ମୋହନ ରାଓ ଆଚାରୀ ସୁନାରୀ ସାହି ଜୟପୁରରୁ। ସେ ଲେଖିଛନ୍ତି 4 ତାରିଖରେ ପ୍ରସାରିତ ଆକାଶବାଣୀ ଲାଇଭ କାର୍ଯ୍ୟକ୍ରମଟି ଶୁଣିଥିଲେ, ସେଇଥିରେ ଉପସ୍ଥାପନା କରିଥିବା ଉପସ୍ଥାପିକାକୁ ସେ ଧନ୍ୟବାଦ ଜଣାଇଛନ୍ତି। ଆଉ ସେଦିନ ପ୍ରଚାରିତ ହୋଇଥିବା ଆଲୋଚନାଟି ବି ତାଙ୍କୁ ବହୁତ ଭଲ ଲାଗିଥିଲା, ତେଣୁ ଏହି ସୁନ୍ଦର ଉପସ୍ଥାପନା ଆଉ ଆକାଶବାଣୀ ଜୟପୁରରୁ ଏତେ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ସବୁ ପ୍ରଚାରିତ ହେଉଛି ବୋଲି ସେ ଉପସ୍ଥାପିକାଙ୍କ ସହିତ ଆମ ଆକାଶବାଣୀ ଜୟପୁରର ସମସ୍ତ ଟିମ୍କୁ ଆନ୍ତରିକ ଧନ୍ୟବାଦ ସହ ନମସ୍କାର ଜଣାଇଛନ୍ତି।
1: ଆମେ ବି ଏଠି ଧନ୍ୟବାଦ ଦେବା କେ ମୋହନ ଆଚାରୀ ଭାଇଙ୍କୁ, ଯିଏକି ଆମର ନିୟମିତ ଶ୍ରୋତା, ସବୁ କାର୍ଯ୍ୟକ୍ରମ ଶୁଣନ୍ତି, ସୁନ୍ଦର ସୁନ୍ଦର କମେଣ୍ଟସ୍ ଦିଅନ୍ତି, ଆମକୁ ଫୋନ୍ କରନ୍ତି। ସମ୍ପୃକ୍ତ ଉପସ୍ଥାପିକା ଯିଏକି ଆକାଶବାଣୀ ଲାଇଭ କରିଥିଲେ, ଆକାଶବାଣୀ ଲାଇଭ ଗୋଟେ ଏମିତି କାର୍ଯ୍ୟକ୍ରମ ଧରିତ୍ରୀ, ଗୋଟିଏ ଘଣ୍ଟା ଧରି ଆମର ଯିଏ ଉଦ୍ଘୋଷକ ଉଦ୍ଘୋଷିକା ମାନେ ଥାନ୍ତି ସେମାନେ ଲାଇଭ ପ୍ରେଜେଣ୍ଟ କରନ୍ତି, ବିଭିନ୍ନ ପ୍ରକାର ବିଷୟବସ୍ତୁକୁ ସେମାନେ ଉପସ୍ଥାପନା କରନ୍ତି। ମନେକର ଆଜି ଦିନର କ'ଣ ବିଶେଷତ୍ୱ ରହିଛି, 365 ଦିନରେ ପ୍ରତ୍ୟେକ ଦିନ ଗୋଟେ ଗୋଟେ ଇଭେଣ୍ଟ ପଡ଼େ, ତାକୁ ନେଇକି ସେମାନେ ଉପସ୍ଥାପନା କରନ୍ତି। ନିଶ୍ଚିତ ଭାବରେ ଆପଣଙ୍କର ମନକୁ ଛୁଇଁଛି କେ ମୋହନ ଆଚାରୀ ବାବୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମର ଏହି ସମ୍ପର୍କ ସେତୁ କାର୍ଯ୍ୟକ୍ରମ ଜରିଆରେ। ତ ଧରିତ୍ରୀ, ବହୁତ ଗୁଡ଼ିଏ SMS ବୋଧେ ରଖିଛ?
0: ହଁ, ଆଗକୁ ଆଗକୁ ପଢିବା କଣ କଣ ସବୁ ମେସେଜ ରହିଛି।
1: ତ ଡେରି କାଇଁ କରୁଛ, ଆରମ୍ଭ କର।
0: ନିଶ୍ଚୟ, ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ନୀଲୁ ଦାସ ଶାସ୍ତ୍ରୀନଗର ବଲାଙ୍ଗୀରରୁ। ସେ ଲେଖିଛନ୍ତି ଆକାଶବାଣୀ ଜୟପୁରରେ ପ୍ରସାରିତ ଛୋଟ ପିଲାଙ୍କ ପ୍ରିୟ କାର୍ଯ୍ୟକ୍ରମ ଟିକିରାଇଜ ସେ ଶୁଣିଥିଲେ ଆଉ ଆନନ୍ଦ ବି ଅନୁଭବ କରିଥିଲେ। ସେ ଛୋଟ ପିଲାଟିକୁ ବହୁତ ସୁନ୍ଦର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସେ ଲେଖିଛନ୍ତି ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ସୁନ୍ଦର ଓ ପ୍ରତିଭାବାନ ବାଳକ ଦିବ୍ୟଜ୍ୟୋତି ମହାପାତ୍ରଙ୍କ ସହ ହୋଇଥିବା କଥୋପକଥନ ତାଙ୍କୁ ବହୁତ ଭଲ ଲାଗିଥିଲା। ଲୋଭି କୁକୁର କାହାଣୀଟି ବି ତାଙ୍କୁ ଭଲ ଲାଗିଥିଲା। ସେ ଲେଖିଛନ୍ତି ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ପରିଶ୍ରମ ଦ୍ୱାରା ଦିବ୍ୟଜ୍ୟୋତି ନିଶ୍ଚୟ ନିଜର ଲକ୍ଷ୍ୟ ହାସଲ କରିପାରିବେ ବୋଲି ସେ ବିଶ୍ୱାସ ରଖିଛନ୍ତି। ଆଉ ଏଭଳି ପ୍ରତିଭାବାନ ଶିଶୁମାନଙ୍କୁ ନିଜର ପ୍ରତିଭା ପ୍ରକାଶ କରିବା ପାଇଁ ସୁଯୋଗ ଦେଇଥିବାରୁ ଆକାଶବାଣୀ ଜୟପୁରକୁ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଇଛନ୍ତି।
1: ଆମକୁ ଖୁସି ଲାଗିଲା ଜାଣିକି ଯେ ଆପଣ ଟିକିରାଇଜ କାର୍ଯ୍ୟକ୍ରମ ଶୁଣିଛନ୍ତି ଆଉ ଏ ସୁନ୍ଦର SMS ଆମ ପାଖକୁ ପଠାଇଛନ୍ତି। ଯାହାର ବିଶେଷତ୍ୱ ଥାଏ, ଗୋଟେ ସ୍ପେଶିଆଲ ଜିନିଷ ତାଙ୍କ ପାଖରେ ଥାଏ, ଗୋଟେ ସ୍ପେଶିଆଲ କ୍ୱାଲିଟି ତାଙ୍କ ପାଖରେ ଥାଏ, ସେମାନଙ୍କୁ ଆମେ ଆଣୁ ଆଉ କାର୍ଯ୍ୟକ୍ରମରେ ସାକ୍ଷାତକାର କରାଉ, ତାକି ଆଗକୁ ଯାଇକି ଅନ୍ୟ ପିଲାମାନେ ଇନ୍ସପାୟାର ହୋଇପାରିବେ, ତାଙ୍କଠୁ କିଛି ଶିଖିପାରିବେ, ଛୋଟ ପିଲାମାନେ ନିଜକୁ କେମିତି ମାର୍ଜିତ କରିବେ, ଏ କଥା ଆମେ ସବୁବେଳେ ଆଖି ଆଗରେ ରଖୁ ଆଉ ଏ ଟିକି ରାଇଜ କାର୍ଯ୍ୟକ୍ରମ ପ୍ରଚାର କରୁ। ଧନ୍ୟବାଦ ନୀଲୁ ଭାଇ, ଆପଣ

0: ଲେଖିଛନ୍ତି ଏସ୍ଏମ୍ଏସ୍ ଆମ ପାଖକୁ। ସେ ଆମର ନିୟମିତ ଶ୍ରୋତା, ସବୁ କାର୍ଯ୍ୟକ୍ରମ ଶୁଣନ୍ତି, ସବୁ କାର୍ଯ୍ୟକ୍ରମ ପାଇଁ କିଛି ନା କିଛି ଲେଖନ୍ତି। ସିଏ ବହୁତ ଖୁସି ଲାଗେ।
1: ଆମର ପରବର୍ତ୍ତୀ ମେସେଜ ଟିକୁ ଲେଖିଛନ୍ତି ବିଜୟାନନ୍ଦ ପାଣିଗ୍ରାହୀ ଭୁବନେଶ୍ୱରରୁ।
0: ଏଇ ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ନା?
1: ହଁ,
0: ତ ସେ ନିଜେ ସାକ୍ଷାତକାର ଦେଇଛନ୍ତି ସେଇ କାର୍ଯ୍ୟକ୍ରମରେ, ତମେ ଜାଣିଛ କି ନାହିଁ ଯେ?
1: ହଁ ପା, ମୁଁ ସେଇ କଥା ହିଁ ପଢିକି ଆପଣଙ୍କୁ ଶୁଣାଉଛି। ସେ ଲେଖିଛନ୍ତି, ଆକାଶବାଣୀ ଜୟପୁରର ବିବିଧା କାର୍ଯ୍ୟକ୍ରମରେ ସସ୍ମିତା ପାଣିଗ୍ରାହୀଙ୍କ ସହ ଆଲୋଚନା କରିବା ତାଙ୍କ ପାଇଁ ଏକ ଅତ୍ୟନ୍ତ ସୁନ୍ଦର ଓ ସ୍ମରଣୀୟ ଅନୁଭୂତି ଥିଲା। ବୈଜ୍ଞାନିକ ଗବେଷଣା ଓ ନୂତନ ସୃଜନଶୀଳତା ଓ ସମାଜ ପାଇଁ ଉପଯୋଗୀ ଏବଂ ଗୋଷ୍ଠୀର ବିକାଶରେ ସହାୟକ ହୋଇପାରେ, ତାହାକୁ ଉପସ୍ଥାପନା କରିବା ପାଇଁ ଏହା ଏକ ଉତ୍କୃଷ୍ଟ ମଞ୍ଚ ଥିଲା। ଏହିଭଳି ସୁନ୍ଦର ସୁଯୋଗ ପ୍ରଦାନ କରିଥିବାରୁ ଆଉ ମୋର ଭାବ ବିନିମୟ ଓ ଅନ୍ୟମାନଙ୍କୁ ପ୍ରେରଣା ଦେବାର ଅବସର ସୃଷ୍ଟି କରିଥିବାରୁ ସେ ସସ୍ମିତା ପାଣିଗ୍ରାହୀ, ମନୀଷ ଠାକୁର ସାର୍ ଏବଂ ଆକାଶବାଣୀର ସମଗ୍ର ଟିମ୍କୁ ଆନ୍ତରିକ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆପଣ ନିଜେ ସାକ୍ଷାତକାର ଦେଇଛନ୍ତି ଆଉ କାର୍ଯ୍ୟକ୍ରମକୁ ପ୍ରଶଂସା କରିକି ଲେଖିଛନ୍ତି, ଆମ ପାଇଁ ନିହାତି ଭାବରେ ଗର୍ବର ବିଷୟ ଆଉ ବହୁତ ଖୁସି ଲାଗୁଛି ଧରିତ୍ରୀ ଯେ ଆମର ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ସମସ୍ତେ ଆଉ ସୁନ୍ଦର ସୁନ୍ଦର ଏସ୍ଏମ୍ଏସ୍ ଆମ ପାଖକୁ ପଠାଉଛନ୍ତି। ଚାଲ ଆଗକୁ ବଢିବା।
1: ଆମର ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ଭବାନୀ ଶଙ୍କର ପଟେଲ ବଲାଙ୍ଗୀରରୁ। ସେ ଲେଖିଛନ୍ତି, 1 ତାରିଖରେ ପ୍ରସାରିତ ଗବାକ୍ଷ କାର୍ଯ୍ୟକ୍ରମ ଯାହାର ବିଷୟବସ୍ତୁ ଥିଲା ସଂସ୍କାର ଓ ତା ସହିତ ଆଶ୍ୱିନ ମାସର ବର୍ଣ୍ଣନା, ତାଙ୍କୁ ବହୁତ ଭଲ ଲାଗିଥିଲା। ଜାଣିଛ ଅପା, ସେ ତ କାର୍ଯ୍ୟକ୍ରମ ବିଷୟରେ ବହୁତ କିଛି ଲେଖିଛନ୍ତି, କିନ୍ତୁ ଅଳ୍ପ ସମୟ ଭିତରେ ଏତେ ସବୁ ପଢିବା ଆମ ପାଇଁ ସମ୍ଭବ ନୁହେଁ, କିନ୍ତୁ ଆଉ କିଛି କଥା ବି ସେ ଲେଖିଛନ୍ତି, ତାକୁ ପଢିବା। ଏହି ସୁନ୍ଦର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ସେ ସୁପ୍ରଭା ମ୍ୟାଡମ୍ଙ୍କ ସହ ଆଲୋଚନାରେ ଥିବା ସନାତନ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ପୁଣି ଲେଖିଛନ୍ତି, 8 ତାରିଖରେ ସଂସ୍କାରର ଶେଷ ଭାଗ ମଧ୍ୟ ଶୁଣିଥିଲେ, ସୁନ୍ଦର ପ୍ରଶ୍ନ ଉତ୍ତର ଶୈଳୀ କାର୍ଯ୍ୟକ୍ରମଟିକୁ ଆହୁରି ମନଲୋଭା କରିଥିଲା, ତେଣୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ବହୁତ ବଢିଆ, ବହୁତ ଖୁସି ଲାଗିଲା ଆପଣ ଲେଖିଛନ୍ତି ଏସ୍ଏମ୍ଏସ୍ ଗବାକ୍ଷ କାର୍ଯ୍ୟକ୍ରମ ସମ୍ପର୍କରେ। ଗବାକ୍ଷ ଗୋଟିଏ ଏମିତି କାର୍ଯ୍ୟକ୍ରମ ଧରିତ୍ରୀ ଯେ କିଛି ଫିଲୋସଫି ଟପିକକୁ ନେଇକି ଆମେ କରିଥାଉ, ଯେମିତି ସଂସ୍କାର ହେଲା, କ୍ଷମା ହେଲା, ହସ ହେଲା, ଏହିସବୁ ବିଭିନ୍ନ ପ୍ରକାର ଟପିକକୁ ନେଇକି ଆମେ କରୁ ଆଉ ତାରି ଭିତରେ କିଛି ସାକ୍ଷାତକାର ରଖୁ ସେ ଟପିକ ଉପରେ, ଯାହାଫଳରେ କି ଗୋଟିଏ ବିସ୍ତୃତ ହୋଇକି କାର୍ଯ୍ୟକ୍ରମଟି ଲୋକଙ୍କ ସାମ୍ନାରେ ଯାଇକି ପହଞ୍ଚେ, ଲୋକ ଧରିପାରନ୍ତି, ବୁଝିପାରନ୍ତି। ଯିଏ ଶୁଣିଛି ଗବାକ୍ଷ କାର୍ଯ୍ୟକ୍ରମ ସେମାନେ ନିଶ୍ଚୟ ପସନ୍ଦ କରିବେ ଏ କାର୍ଯ୍ୟକ୍ରମକୁ। ତ ସମ୍ପୃକ୍ତ ଉପସ୍ଥାପିକାଙ୍କୁ ବି ଆମେ ଏଠି ଧନ୍ୟବାଦ ଜଣାଇଦେବା।
1: ନିଶ୍ଚୟ ଅପା, ଆମେ ତ ବହୁତ ଗୁଡ଼ିଏ ପ୍ରଶଂସା ଶୁଣିଲେ,
0: ଏଥର ଅଭିଯୋଗ ଆସିଛି କି?
1: ନିଶ୍ଚୟ ଅପା, ଆପଣ ଠିକ କଥା ଧରିଛନ୍ତି, ଆମେ ତ ସବୁବେଳେ ପ୍ରଶଂସା ଶୁଣିଲେ ହବନି, କିଛି କିଛି ଅଭିଯୋଗ ରହିବା ବି ନିହାତି ଦରକାର, ଆଉ ଆମର ଯଦି ଭୁଲ ଭଟକାକୁ ସେମାନେ ଧରୁଛନ୍ତି ତ ସେଟା ଆମ ପାଇଁ ଖୁସିର କଥା।
0: ତମେ ପଢ ଆଜ୍ଞା।
1: ଏହି ମେସେଜଟିକୁ ଲେଖିଛନ୍ତି ଲିଙ୍ଗରାଜ ମେହେର ରେମଣ୍ଡା ବରଗଡ଼ରୁ। ସେ ଲେଖିଛନ୍ତି, ମହାଶୟ ପ୍ରଣାମ ଗ୍ରହଣ କରିବେ, ଜାଣିନି ଚିଠିଟା ସମ୍ପର୍କ ସେତୁରେ ସ୍ଥାନ ପାଇବ କି ନାହିଁ,
0: ସ୍ଥାନ ପାଉଛି ପୁଣି,
1: ତଥାପି ଲେଖୁଛି ମନର ଆବେଗକୁ ଚାପିବା ପାଇଁ। ଗତ ଅକ୍ଟୋବର ସମ୍ପର୍କ ସେତୁରେ ଜଣେ ଶ୍ରୋତାଙ୍କ ଚିଠିର ଉତ୍ତରରେ ଆପଣ କହିଲେ ଯେ ସେ ଆମର କୌଣସି ଏକ କାର୍ଯ୍ୟକ୍ରମରେ ନିଜର ମତାମତ ରଖିଛନ୍ତି। ମ୍ୟାଡମ୍, ମୁଁ ଭାବୁଛି ଉତ୍ତର ଦେବାର ହଟ୍ ସିଟ୍ରେ ବସିଲା ପରେ ଏହି କୌଣସି ଏକ କାର୍ଯ୍ୟକ୍ରମ କହିବା ମୋତେ କାହିଁକି ଅଖାଡ଼ୁଆ ଲାଗୁଛି, ଯଦି ଭୁଲ କହୁଛି ଉଦାର ହୃଦୟରେ କ୍ଷମା କରିବେ।
0: ଆମେ କହିଥିଲୁ ଯେ କୌଣସି ଆଲୋଚନା, ଧରିତ୍ରୀ ଯେତେବେଳେ ତମେ ଏସ୍ଏମ୍ଏସ୍ ପଢୁଥିଲ କୌଣସି ସମ୍ପୃକ୍ତ ଆଲୋଚନାର ନାଁ ଥିଲା କି? ସ୍ପଷ୍ଟ କରିଦିଅ ଆମ ଶ୍ରୋତାଙ୍କୁ।
1: ଆମର ଭାଇ ଯାହା ମେସେଜ ଲେଖିଥିଲେ ସେହି ମେସେଜରେ ସେ କାର୍ଯ୍ୟକ୍ରମର ନାଁ ଲେଖିନଥିଲେ, ତେଣୁ ମୁଁ ପଢିନଥିଲି କାର୍ଯ୍ୟକ୍ରମର ନାଁ, ସେଥିପାଇଁ ବୋଧେ ଭୁଲ ବୁଝାମଣା ହେଇଯାଇଛି, ଆଉ ଅପା ଆଗକୁ ଆପଣଙ୍କୁ କହିବେ।
0: ତ ଏମିତି ଛୋଟ ଛୋଟ କଥା ହେଇଥାଏ, ଯେକୌଣସି ଆଲୋଚନା କହିବାର ମାନେ ନୁହେଁ ଯେ ଆମେ ତାକୁ ଗୋଟେ ନେଗ୍ଲେକ୍ଟ କରୁଛେ କିମ୍ବା ଆମେ ତାକୁ ଇମ୍ପୋର୍ଟେନ୍ସ ଦେଉନାହୁଁ। କୋଉ କାର୍ଯ୍ୟକ୍ରମର ଆଲୋଚନାରେ ସେ ଅଂଶଗ୍ରହଣ କରିଥିଲେ ଏଟା ସ୍ପଷ୍ଟ ଲେଖିନାହାନ୍ତି। ତେଣୁ ଧରିତ୍ରୀ, ଏଠି ଆମର ସବୁ ଶ୍ରୋତାମାନଙ୍କୁ ଆମେ ଅନୁରୋଧ କରିବା, ପ୍ରାୟ ଗତ କାର୍ଯ୍ୟକ୍ରମରେ ଅଧିକାଂଶ ଶ୍ରୋତା ତାଙ୍କର ଠିକଣା ଦେଇନଥିଲେ, କେବଳ ନାଁ ଲେଖିଦେଇଥିଲେ, କିମ୍ବା ଏଭଳିଆ ଯଦି ଆସୁଛି ଆଲୋଚନାଟି ମୋତେ ଭଲ ଲାଗିଲା, କୋଉ କାର୍ଯ୍ୟକ୍ରମରେ କେତେବେଳେ ବାଜିଥିଲା, ଆଲୋଚନାର ନାଁ କ'ଣ, ଲେଖିଲେ ଆମେ ସିନା ଜାଣିବୁ ତା ବିଷୟରେ କିଛି କହିବୁ। ତ ଏଠି ଆମେ ଅନୁରୋଧ କରିବା ଆମ ଶ୍ରୋତା ଭାଇଙ୍କୁ ଯେ ସେମାନେ ସମ୍ପୂର୍ଣ୍ଣ ଠିକଣା ଲେଖିକି ପଠାନ୍ତୁ ଆଉ ଯୋଉ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନେ ଲେଖୁଛନ୍ତି ପୁରା ଡିଟେଲ୍ସ ଦିଅନ୍ତୁ। ତେବେ ଏତେ କଥା ଆମେ ହେଲେ, ତମେ ବୋଧେ ଘଣ୍ଟାକୁ ଥରେ ବି ଦେଖିନ
1: ମୋର ଆଉ

0: ନଜର ନାହିଁ ଅପା ଘଣ୍ଟା ଉପରେ
1: ନଜର ଏସଏମଏସ ପାଖରେ
0: କାହିଁକି ନା ଆହୁରି ବହୁତ ଭାଇ ଭଉଣୀ ମାନଙ୍କର ଆମ ଶ୍ରୋତା ବନ୍ଧୁ ମାନଙ୍କର ମେସେଜ ଗୁଡାକ ରହିଗଲାଣି।
1: ଚେଷ୍ଟା କରିବା ଆସନ୍ତା କାର୍ଯ୍ୟକ୍ରମରେ ତାକୁ ସାମିଲ କରିବା ପାଇଁ। ତେବେ ଧରିତ୍ରୀ, ତମ କଫି ପୁରା ଆଇସ ହେଇଗଲାଣି, ଆଉ ପିଇ ହବନି।
0: କଫି ପିଇବା ମୁଡ୍ରେ ବି ନାହିଁ ଅପା, ଆଉ ମୋ ମନ ବି ଟିକେ କଷ୍ଟ ଲାଗୁଛି ଯେ କାହିଁକି ନା ଏବେ ସମ୍ପର୍କ ସେତୁ କାର୍ଯ୍ୟକ୍ରମରୁ ମୋତେ ବିଦାୟ ନେବାକୁ ପଡିବ। ଆଉ ଆମ ଭାଇ ଭଉଣୀ ମାନେ ବି ଯୋଉମାନଙ୍କର ମେସେଜ ଆଜି ସ୍ଥାନ ପାଇନି ସେମାନେ ବି ମନ କଷ୍ଟ କରିବେ।
1: ବିଲକୁଲ ବି ମନ ଦୁଃଖ କରନ୍ତୁନି, ଆମେ ଆସନ୍ତା ଥର ନିଶ୍ଚୟ ସାମିଲ କରିବୁ ଆପଣଙ୍କର ମେସେଜକୁ। ତେବେ ଧରିତ୍ରୀ, ବିଦାୟ ମାଗିବା ନା ଆଉ କିଛି କହିବ କହିବ ହଉଛ?
0: ବିଦାୟ ମାଗିବା ଯେ ଅପା, ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ କହିବା ଆଜିର ଆମର ସମ୍ପର୍କ ସେତୁ କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ତାର ମତାମତ ଆମକୁ ନିଶ୍ଚୟ ଜଣେଇବେ। ତା ସହିତ ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯାହା ବି ଆପଣମାନେ ଶୁଣୁଛନ୍ତି, ଯୋଉ ସମୟରେ ବି ଶୁଣୁଛନ୍ତି,
1: ଭଲ ଲାଗିଲା ଖରାପ ଲାଗିଲା ଦିଟା ଯାକ ଲେଖନ୍ତୁ
0: ନିଶ୍ଚୟ। ଯାହା ବି ପ୍ରଶଂସା ଅଛି, ଯାହା ବି ଅଭିଯୋଗ ଅଛି, ଯାହା ବି ମତାମତ ଅଛି, ପ୍ରାଞ୍ଜଳ ଭାବରେ ଟିକିନିଖି ଭାବରେ ନାଁ ଆଉ ଠିକଣା ସହିତ ଆମ ପାଖକୁ ମେସେଜ କରନ୍ତୁ, ଏତିକି ହିଁ ମୁଁ ଅନୁରୋଧ କରିବି। ତ ଅପା, ଆମକୁ ମେସେଜ କରିବା ପାଇଁ ଆମ ହ୍ୱାଟ୍ସଆପ୍ ନମ୍ବରଟି କହିଦେବା। ଆମକୁ ମେସେଜ ଆଉ ଭଏସ୍ ମେସେଜ କରିବା ପାଇଁ ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8252023280। ମୁଁ ଆଉ ଥରେ ଆପଣମାନଙ୍କୁ ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛି 8252023280। ମୁଁ ଆପଣମାନଙ୍କୁ ଏଠି ଅନୁରୋଧ କରୁଛି, ନିଶ୍ଚୟ ଆପଣମାନେ ଆମମାନଙ୍କୁ ଆପଣମାନଙ୍କର ମତାମତ ଜଣେଇବେ। ଆପଣମାନଙ୍କର ମତାମତ ଆମ ପାଇଁ ଗୋଟିଏ ସୁନ୍ଦର ପ୍ରେରଣା।
1: ବର୍ତ୍ତମାନ ସମୟ ହେଇଗଲାଣି, ଚାଲ ଆଉ କଥା ହବାନି।
0: ନିଶ୍ଚୟ, ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ, ରହିଲୁ, ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାଙ୍କ ମତାମତ ଅଭିଯୋଗକୁ ନେଇ ମେସେଜର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଉପସ୍ଥାପନ କରିଥିଲେ ଦମୟନ୍ତୀ ବୈକାର ଏବଂ ଧରିତ୍ରୀ ଶତପଥୀ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 8:30 ହେବାକୁ ଯାଉଛି। ଶୁଣନ୍ତୁ ସମାଚାର ଦର୍ପଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:45 ଶୁଣିବେ ସମାଚାର ସନ୍ଧ୍ୟା ପରେ ପରେ ନ୍ୟୁଜ୍ ଆଟ୍ 9 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତାହେଲେ ପ୍ରଥମେ ଶୁଣନ୍ତୁ ସମାଚାର ଦର୍ପଣ।

0: ଶ୍ରୋତାବନ୍ଧୁ, ସବୁରି ମୂଳରେ ହିଁ ରହିଛି ଅର୍ଥ ଓ ଏହାର ସୁପରିଚାଳନା ଅତ୍ୟନ୍ତ ଜରୁରୀ। ନିବେଶ ସପ୍ତାହ ପାଳନ ଅବସରରେ ଆଜି ଆସନ୍ତୁ ଶୁଣିବା ଆଲୋଚନା ସଚେତନ ନିବେଶକ ସୁରକ୍ଷିତ ନିବେଶ। ସେବି ମୁଖ୍ୟ କାର୍ଯ୍ୟାଳୟର ମୁଖ୍ୟ ସାଧାରଣ ପରିଚାଳକ ସୁଶାନ୍ତ ଦାସଙ୍କ ସହ ଆଲୋଚନା କରିଛନ୍ତି ସ୍ମୃତିରେଖା ତାରିଣିଆ।
1: ଶ୍ରୋତାବନ୍ଧୁ ନମସ୍କାର, ଆଜି ଆପଣଙ୍କ ପାଇଁ ରହିଛି ଏକ ବିଶେଷ ଆଲୋଚନା କାର୍ଯ୍ୟକ୍ରମ। ଆଲୋଚନାର ବିଷୟବସ୍ତୁ ସଚେତନ ନିବେଶକ ସୁରକ୍ଷିତ ନିବେଶ। ଟଙ୍କା ସଞ୍ଚୟ କରିବା ଯେତିକି ଜରୁରୀ, ସେହି ଟଙ୍କାକୁ ସଠିକ୍ ସ୍ଥାନରେ ଓ ସୁରକ୍ଷିତ ଭାବେ ନିବେଶ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଅନେକ ଲୋକ, ବିଶେଷକରି ଯୁବପିଢ଼ି, ସେୟାର ବଜାର ଆଉ ବିଭିନ୍ନ ନିବେଶ ମାଧ୍ୟମ ପ୍ରତି ଆକୃଷ୍ଟ ହେଉଛନ୍ତି। ତେବେ ନିବେଶ ସହିତ ଜଡ଼ିତ ଠକେଇ ଏବଂ ଭୁଲ ନିଷ୍ପତ୍ତିରୁ ନିଜକୁ ସୁରକ୍ଷିତ ରଖିବା ମଧ୍ୟ ଜରୁରୀ। ନିବେଶକଙ୍କ ମଧ୍ୟରେ ଆର୍ଥିକ ସଚେତନତା ବଢ଼ାଇବା, ଦାୟିତ୍ୱଶୀଳ ନିବେଶକକୁ ପ୍ରୋହାହନ ଦେବା ଏବଂ ନିବେଶକ ସୁରକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ପାଳିତ ହେଉଛି ବିଶ୍ୱ ନିବେଶକ ସପ୍ତାହ। ତେବେ ଜଣେ ସଚେତନ ନିବେଶକ ହେବା ପାଇଁ କ'ଣ ଜାଣିବା ଆବଶ୍ୟକ, ବଜାର ଉତ୍ଥାନ ପତନ ସମୟରେ କେମିତି ନିଷ୍ପତ୍ତି ନେବା ଉଚିତ, ଆଉ ଅନ୍ଲାଇନ୍ ଠକେଇ ଆଉ ଭୁଲ ନିବେଶ ପରାମର୍ଶରୁ କିପରି ଦୂରେଇ ରହିବା, ଏସବୁ ଗୁରୁତ୍ୱପୂର୍ଣ୍ଣ ଦିଗ ନେଇ ଆଜି ଆମେ ଆଲୋଚନା କରିବା। ଆଲୋଚନା ପାଇଁ ଆଜି ଆମ ସହ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ସେବି ମୁଖ୍ୟ କାର୍ଯ୍ୟାଳୟର ଚିଫ୍ ଜେନେରାଲ ମ୍ୟାନେଜର ସୁଶାନ୍ତ ଦାସ। ସାର୍ ନମସ୍କାର।
2: ନମସ୍କାର
1: ସାର୍। ପ୍ରଥମେ ତ ଆମେ ସବୁବେଳେ ସେବି ବିଷୟରେ ଶୁଣିଥାଉ, ତେବେ ସେବି କ'ଣ ଆଉ ଭାରତୀୟ ଅର୍ଥନୀତିରେ ସେବିର କ'ଣ

0: ଭୂମିକା ରହୁଛି ଆଉ ନିବେଶକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସେ ବି କେମିତି କାମ କରୁଛି ସେ ସମ୍ପର୍କରେ ପ୍ରଥମେ ଆପଣ ଆମ ଶ୍ରୋତବନ୍ଧୁକୁ ସରଳରେ ବୁଝାଇ ଦିଅନ୍ତୁ।
1: ସେବି ର ଫୁଲ୍ ଫର୍ମ ହେଉଛି ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ। ଆର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇ ଠାରେ ଅଛି। ଏହାର ମୁଖ୍ୟ କାର୍ଯ୍ୟ ଗୁଡ଼ିକ ହେଲା ଠକେଇ, କାରସାଦୀ ଏବଂ ଅନ୍ୟାନ୍ୟ ଅଭ୍ୟାସକୁ ନିବେଶକମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ଏନ୍ଏସ୍ସି ବିଏସ୍ସି ଭଳି ଷ୍ଟକ୍ ଏକ୍ସଚେଞ୍ଜ ଗୁଡ଼ିକର ନିୟନ୍ତ୍ରଣ କରିବା, ବ୍ରୋକର୍, ମର୍ଚେଣ୍ଟ ବ୍ୟାଙ୍କର, ମ୍ୟୁଚୁଆଲ ଫଣ୍ଡ ରେଜିଷ୍ଟର ଏଭଳି ଇଣ୍ଟରମିଡିଏରି ଉପରେ ନଜର ରଖିବା, ଲିଷ୍ଟେଡ୍ କମ୍ପାନୀ ମାନଙ୍କର ଡିସ୍କ୍ଲୋଜର ସୁନିଶ୍ଚିତ କରିବା, ଆଉ ଇନ୍ସାଇଡର ଟ୍ରେଡିଂ ଭଳି ଯୋଉ ଠକେଇ ହୁଏ ତା ଉପରେ ବି ନଜର ରଖିବା।
0: ଆମେ ବହୁତ ସମୟରେ ବିଏସ୍ସି ଆଉ ଏନ୍ଏସ୍ସି ଉପରେ ଶୁଣିଥାଉ, ଏ ବିଏସ୍ସି ଏନ୍ଏସ୍ସି କ'ଣ ଆଉ ଭାରତୀୟ ପୁଞ୍ଜି ବଜାର ଏ ଦୁଇଟା ଷ୍ଟକ୍ ଏକ୍ସଚେଞ୍ଜର ଗୁରୁତ୍ୱ କେତେ?
1: ଭାରତୀୟ ପୁଞ୍ଜି ବଜାରରେ 5000 ଅଧିକ କମ୍ପାନୀ ଗୁଡ଼ା ଲିଷ୍ଟେଡ୍ ଅଛନ୍ତି ବା ତାଲିକାଭୁକ୍ତ ଅଛନ୍ତି। ଯେହେତୁ ଏ ସମସ୍ତ ଷ୍ଟକ୍କୁ ଅଲଗା ଅଲଗା ଭାବରେ ଦେଖି ବଜାରକୁ ସାମଗ୍ରିକ ଗତିବିଧିକୁ ବୁଝିବା କଷ୍ଟ, ତେଣୁ ଏକ ସୂଚନାତ୍ମକ ସଂଖ୍ୟା ବା ଇଣ୍ଡେକ୍ସର ଆବଶ୍ୟକତା ରହୁଛି। ଏହି ଇଣ୍ଡେକ୍ସରେ ଏହା ଏକ ସୂଚକାଙ୍କ, ଏଥିରେ ସିକ୍ୟୁରିଟିଜ ସାମଗ୍ରିକ ବିସ୍ତୃତ ଆଧାରିତ ସୂଚକାଙ୍କୁ ଅର୍ଥନୀତିର ବାରୋମିଟର ଭାବରେ ନିଆଯାଏ। ଯଦି ଇଣ୍ଡେକ୍ସ ବଢୁଛି ଏଭଳି କୁହାଯାଏ କି ଇକୋନୋମି ବା ଅର୍ଥନୀତି ବି ବଢୁଛି।
0: ଜଣେ ସେନ୍ସେକ୍ସ ଆଉ ନିଫ୍ଟି ମଧ୍ୟ ଜାଣିନଥାନ୍ତି, ଆପଣ ସେନ୍ସେକ୍ସ ନିଫ୍ଟି ବିଷୟରେ କ'ଣ କହିବେ ଆଉ ଏହାର ଉତ୍ଥାନ ପତନକୁ ଦେଖି ଦେଶର ଅର୍ଥନୀତି ସମ୍ପର୍କରେ କେତେ ଦୂର ବୁଝିହେବ?
1: ଭାରତରେ ଦୁଇଟି ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜ ଅଛି, ଏନ୍ଏସ୍ସି ଆଉ ବିଏସ୍ସି। ସେୟାର କିଣା ବିକାଶ ଷ୍ଟକ୍ ବ୍ରୋକର ମାଧ୍ୟମରେ କରାଯାଇଥାଏ। ଏ ସେୟାର କମ୍ପାନୀରେ ମାଲିକାନାର ଏକ ଛୋଟ ଅଂଶକୁ ବୁଝାଇଥାଏ। ସାଧାରଣତଃ ସେନ୍ସେକ୍ସ ଆଉ ନିଫ୍ଟି ଷ୍ଟକ୍ ମାର୍କେଟର ବର୍ତ୍ତମାନ ସ୍ଥିତିକୁ ସୂଚିତ କରେ। ଯଦି ସେନ୍ସେକ୍ସ ଏବଂ ନିଫ୍ଟି ବଢୁଛି ତେବେ ଏହାର ଅର୍ଥ ହେଉଛି ଷ୍ଟକ୍ ମାର୍କେଟ ଭଲ ପ୍ରଦର୍ଶନ କରୁଛି। ଯଦି ସେଗୁଡ଼ିକ ହ୍ରାସ ପାଉଛି ତେବେ ଏହାର ଅର୍ଥ ହେଉଛି ବଜାର ଭଲ ପ୍ରଦର୍ଶନ କରୁନାହିଁ। ସେନ୍ସେକ୍ସ ବିଏସ୍ସିର ଇଣ୍ଡେକ୍ସ ଆଉ ଯୋଉଟା ଶ୍ରେଷ୍ଠ 30 କମ୍ପାନୀ ଯୋଉଟା ବିଏସ୍ସିରେ ଲିଷ୍ଟେଡ୍ ଅଛି ତାର ମୂଲ୍ୟ ଉପରେ ନଜର ରଖିଥାଏ। ସେଭଳିଆ ନିଫ୍ଟି ସେଟା ଏନ୍ଏସ୍ସିର 50 କମ୍ପାନୀର ଶ୍ରେଷ୍ଠ 50 କମ୍ପାନୀର ମୂଲ୍ୟ ଉପରେ ନଜର ରଖେ।
0: ସାର ଆମେ ବହୁତ ସମୟରେ ଶୁଣିଥାଉ କି ଗୋଟେ ହେଉଛି ଇନ୍ଭେଷ୍ଟମେଣ୍ଟ ଆଉ ହେଉଛି ଟ୍ରେଡିଂ, ତେବେ ଏଇ ଯୋଉ ଷ୍ଟକ୍ ମାର୍କେଟରେ ନିବେଶ କରିବା ଆଉ ଟ୍ରେଡିଂ କରିବା ମଧ୍ୟରେ ମୁଖ୍ୟ ପାର୍ଥକ୍ୟ କ'ଣ ରହିଛି?
1: ଜଣେ ଯଦି ନିବେଶକ କମ୍ ସମୟ ଭିତରେ କିଣାବିକା କରୁଛନ୍ତି ତାହାକୁ ଟ୍ରେଡିଂ କୁହାଯାଏ, ଆଉ ଇନ୍ଭେଷ୍ଟମେଣ୍ଟ ଏଭଳିଆ କୁହାଯାଏ ଯେଉଁଥିରେ ଷ୍ଟକ୍ ଯୋଉ ନିବେଶକମାନେ ପଇସା ଗୋଟେ କମ୍ପାନୀର ସେୟାରରେ ଲଗାନ୍ତି ଆଉ ଦୀର୍ଘ ସମୟ ଧରି ତାକୁ ହୋଲ୍ଡ କରନ୍ତି, ତାକୁ ଇନ୍ଭେଷ୍ଟମେଣ୍ଟ ଜେନେରାଲି କୁହାଯାଏ।
0: ସାର ଆଉ ଗୋଟେ କଥା ହେଉଛି ମ୍ୟୁଚୁଆଲ ଫଣ୍ଡ, ତ ମ୍ୟୁଚୁଆଲ ଫଣ୍ଡ କ'ଣ ଆଉ ମ୍ୟୁଚୁଆଲ ଫଣ୍ଡରେ ଇନ୍ଭେଷ୍ଟ କରିବା କେତେ ସୁରକ୍ଷିତ?
1: ମ୍ୟୁଚୁଆଲ ଫଣ୍ଡର ସରଳ ଭାବରେ କହିଲେ ଯଦି ଜଣେ ନିଜେ ଗୋଟେ ଗୋଟେ ସେୟାର କିଣିବା ଅପେକ୍ଷା ଯଦି ଜଣେ ମ୍ୟୁଚୁଆଲ ଫଣ୍ଡକୁ ଟଙ୍କା ଦିଅନ୍ତି, ସେମାନେ ସବୁ ଇନ୍ଭେଷ୍ଟରର ପଇସା ନିଅନ୍ତି ଆଉ ସେମାନେ ଇନ୍ଭେଷ୍ଟରଙ୍କ ତରଫରୁ ବଜାରରେ ଇନ୍ଭେଷ୍ଟ କରନ୍ତି। 3 ମୁଖ୍ୟ ଲାଭ ମ୍ୟୁଚୁଆଲ ଫଣ୍ଡ ଥ୍ରୁରେ ଇନ୍ଭେଷ୍ଟ କଲେ, ଗୋଟେ ହେଉଛି ପ୍ରଫେସନାଲ ମ୍ୟାନେଜମେଣ୍ଟ, ଯୋଉଟା ସେମାନଙ୍କର ପ୍ରଫେସନାଲ ମ୍ୟାନେଜମେଣ୍ଟ ଅଛି ଯୋଉମାନେ ନିଷ୍ପତ୍ତି ନିଅନ୍ତି କୋଉ କମ୍ପାନୀରେ ଇନ୍ଭେଷ୍ଟ କରିବା। ସେକେଣ୍ଡ ହେଉଛି ଡାଇଭର୍ସିଫିକେସନ। ଥାର୍ଡ ହେଉଛି ସୁବିଧାଜନକ, ବହୁତ ସରଳ ପ୍ରଡକ୍ଟ ଆଉ ଇନ୍ଭେଷ୍ଟମେଣ୍ଟ କରିବା ବି ବହୁତ ଇଜି। ଇନ୍ଭେଷ୍ଟର ମାନେ ବହୁତ କମ୍ ପଇସା ବି ଇନ୍ଭେଷ୍ଟ କରିପାରିବେ। ଯଦି ଗୋଟେ କମ୍ପାନୀରେ ଡାଇରେକ୍ଟ ଇନ୍ଭେଷ୍ଟ କରୁଛନ୍ତି, ଗୋଟେ ଗୋଟେ କମ୍ପାନୀର ଏମିତି ବି ହେଇଥାଇ ପାରେ କି ଗୋଟେ କମ୍ପାନୀର ସେୟାର ପ୍ରାଇସ 10,000 ତ ଆପଣଙ୍କୁ ଗୋଟେ ଇନ୍ଭେଷ୍ଟରକୁ ବା ନିବେଶକଙ୍କୁ ମିନିମମ 10,000 ଦରକାର ଇନ୍ଭେଷ୍ଟ କରିବା ପାଇଁ, କିନ୍ତୁ ମ୍ୟୁଚୁଆଲ ଫଣ୍ଡରେ ଜଣେ 500 ବି ନେଇକି ଇନ୍ଭେଷ୍ଟ କରିପାରିବେ।
0: ଆଜ୍ଞା ସାର ଏଠି ଆଉ ଗୋଟେ କଥା ହେଉଛି ସେୟାର ବଜାରରେ ସେୟାର କିଣାବିକା କେମିତି କରାଯାଏ?
1: ସେୟାର କିଣାବିକା ମେନଲି 2 ଜିନିଷ ଉପରେ ନିର୍ଭର କରେ। ଗୋଟେ ନିବେଶକଙ୍କ ପାଖରେ ଗୋଟେ ଟ୍ରେଡିଂ ଆକାଉଣ୍ଟ ଦରକାର, ଆଉ ଗୋଟେ ହେଉଛି ଡିମାଟ ଆକାଉଣ୍ଟ ଦରକାର। ସେୟାର କିଣାବିକା କରିବା ଆଗରୁ ଜଣେ ନିବେଶକ ଗୋଟେ ରେଜିଷ୍ଟର୍ଡ ବ୍ରୋକର ପାଖରେ ଯାଇ ଟ୍ରେଡିଂ ଆକାଉଣ୍ଟ ଖୋଲିବା ଦରକାର। ସେୟାର ଗୁଡ଼ାକ ଇଲେକ୍ଟ୍ରୋନିକ୍ସ ପଦ୍ଧତିରେ ରଖିବା ପାଇଁ ଗୋଟେ ଡିମାଟ ଆକାଉଣ୍ଟ ଖୋଲିବା ଦରକାର। ବ୍ରୋକର କିମ୍ବା ପ୍ଲାଟଫର୍ମ ମାଧ୍ୟମରେ କିଣିବା କିମ୍ବା ବିକ୍ରି କରିବା ପାଇଁ ଅର୍ଡର ଦେବାକୁ ପଡ଼ିବ ବ୍ରୋକରକୁ, ଆଉ ଏହି ଅର୍ଡରରେ ଷ୍ଟକ୍ ଏକ୍ସଚେଞ୍ଜ ନିକଟକୁ ଯାଏ ଥ୍ରୁ ଦ ବ୍ରୋକର। ବ୍ରୋକରରେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଅର୍ଡର ଦେଲେ ସେହି ଅର୍ଡରଟା ଷ୍ଟକ୍ ଏକ୍ସଚେଞ୍ଜର ପ୍ଲାଟଫର୍ମରେ ଯାଏ, ଆଉ ଯଦି ଉପଯୁକ୍ତ ବାୟର କି ସେଲର ମିଳିଯାଆନ୍ତି ତେବେ ତାହାର ଟ୍ରେଡ୍ ସମ୍ପନ୍ନ ହୁଏ। ଟ୍ରେଡ୍ ସମ୍ପନ୍ନ ହେଲା ପରେ ଡିମାଟ ଆକାଉଣ୍ଟରେ ସେୟାର ଜମା ହୁଏ ଯଦି ଇନ୍ଭେଷ୍ଟର କିଣିଛନ୍ତି।

0: ଆଉ ଯଦି ବିକିଛନ୍ତି ତାହେଲେ ସେ ସେୟାର ଟା ଡେବିଟ୍ ହେଇଯାଏ ଡିମାଟ ଆକାଉଣ୍ଟ।
1: ସାର୍ ଏଇଟା ଆଉ ଗୋଟେ ପ୍ରଶ୍ନ ହଉଛି ପୁଞ୍ଜି ସ୍କିମ, ସେ ସମ୍ପର୍କରେ ଆପଣ କଣ କହିବେ?
0: ପୁଞ୍ଜି ସ୍କିମ ଗୋଟେ ପ୍ରକାର ଯୋଜନା ଯେଉଁଥିରେ ଲୋକଙ୍କୁ ଏଥିରେ ନିବେଶ କଲେ ପ୍ରଚୁର ଲାଭ ମିଳିବାର ପ୍ରତିଶ୍ରୁତି ଦେଇ ଆକର୍ଷିତ କରାଯାଏ। ଆରମ୍ଭରେ ଲୋକଙ୍କୁ ଆକର୍ଷିତ କରିବା ଏବଂ ଅଧିକ ନିବେଶ କରିବା ପାଇଁ ଉତ୍ସାହିତ କରିବା ପାଇଁ ଭଲ ରିଟର୍ଣ୍ଣ ଦିଆଯାଏ, କିନ୍ତୁ ଥରେ ବହୁ ସଂଖ୍ୟକ ନିବେଶକ ଯୋଡ଼ି ହୋଇଗଲେ ଟଙ୍କା ପ୍ରଦାନ ବନ୍ଦ ହୋଇଯାଏ ଏବଂ ଯୋଜନା ଚଳାଉଥିବା ବ୍ୟକ୍ତି ଟଙ୍କା ନେଇ ଫେରାର ହୋଇଯାଆନ୍ତି। ତେଣୁ କେବଳ ଅଧିକ ଲାଭର ପ୍ରତିଶ୍ରୁତି ଦେଖି ଲୋକଙ୍କର ଏଭଳି ଯୋଜନା, ଯଦି ଆପଣ ସାଇବର ଠକେଇ କିମ୍ବା ନକଲି ନିବେଶ ଆପ୍ରେ ଶିକାର ହୋଇଛନ୍ତି, ତେବେ ଦୟାକରି ସାଇବର ଅପରାଧ ପୋଲିସ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ।
1: ସାର୍ ଏଠି ଆଉ ଗୋଟେ କଥା ହଉଛି, ଜଣେ ସାଧାରଣ ବ୍ୟକ୍ତି ପ୍ରଥମ ଥର ପାଇଁ ଷ୍ଟକ ମାର୍କେଟରେ ନିବେଶ କରିବ, ତା ପୂର୍ବରୁ ସେ କେଉଁ କେଉଁ ବିଷୟ ଉପରେ ଜାଣିବା ଓ ଯାଞ୍ଚ କରିବା ଆବଶ୍ୟକ?
0: ନିବେଶ କରିବା ଆଗରୁ ବ୍ରୋକର ଥ୍ରୁରେ ଯେତେବେଳେ ଟ୍ରେଡିଂ ଆକାଉଣ୍ଟ ଖୋଲାଯାଏ, ତ ଗୋଟେ ନିବେଶକଙ୍କୁ ଦେଖିବା ଦରକାର କି ସେ ବ୍ରୋକରଟା ରେଜିଷ୍ଟର୍ଡ ହେଇଛି କି ନାହିଁ। ସବୁ ବ୍ରୋକର ସେୟାର ମାର୍କେଟରେ ବ୍ୟବସାୟ କରିବା ଆଗରୁ ସେ ବିଷୟ ରେଜିଷ୍ଟ୍ରେସନ ହେବା ଦରକାର। ତ ନିବେଶକ ଓନ୍ଲି ରେଜିଷ୍ଟର୍ଡ ବ୍ରୋକରଙ୍କୁ ହିଁ ଥ୍ରୁରେ ଟ୍ରେଡିଂ ଆକାଉଣ୍ଟ ଖୋଲିବା ଦରକାର। ଆଉ ଇନଭେଷ୍ଟ କରିବା ଆଗରୁ କମ୍ପାନୀ ବିଷୟରେ ଜାଣିବା ଦରକାର, କମ୍ପାନୀର ଯେଉଁ ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ଆସେ, କମ୍ପାନୀ କୋଉଭଳିଆ ବ୍ୟବସାୟ କରୁଛି, କେତେ ପ୍ରଫିଟ୍ କରୁଛି, କେତେ ଲସ୍ କରୁଛି, ଯେତେ ଦିନ ହେଲା କମ୍ପାନୀ କାମ କରୁଛି ସେ କମ୍ପାନୀ କେତେ ଭଲ କରୁଛି, ଖରାପ କରୁଛି, ଆଉ ଆଗରେ କମ୍ପାନୀ କିଭଳିଆ କରିବ, ସେସବୁ ଷ୍ଟଡି କଲା ପରେ ନିବେଶକମାନେ ନିଷ୍ପତ୍ତି ନେବା ଦରକାର କି ସେ କମ୍ପାନୀ ଇନଭେଷ୍ଟ କରିବେ କି ନାହିଁ।
1: ସାର୍ ବର୍ତ୍ତମାନ ଯେମିତିକି ବିଶ୍ୱ ନିବେଶକ ସପ୍ତାହ ଚାଲିଛି, ନିବେଶକଙ୍କୁ ସଚେତନ କରିବା ଆଉ ନିବେଶକ ସୁରକ୍ଷା ବିଷୟରେ ଜାଣିବାର ସୁଯୋଗ ଦେବା ହେଉଛି ଏ ୱାର୍ଲଡ ଇନଭେଷ୍ଟର୍ସ ୱିକ୍ ର ମୁଖ୍ୟ ଉଦ୍ଦେଶ୍ୟ। ତ ପ୍ରଥମେ ୱାର୍ଲଡ ଇନଭେଷ୍ଟର୍ ୱିକ୍ କ'ଣ ଓ ଏହାର ଗୁରୁତ୍ୱ କାହିଁକି ଏତେ ରହିଛି?
0: ବିଶ୍ୱ ନିବେଶକ ସପ୍ତାହ ହେଉଛି ଏକ ବିଶ୍ୱବ୍ୟାପୀ ପଦକ୍ଷେପ ଯାହା ନିବେଶକଙ୍କ ସଚେତନତା, ଆର୍ଥିକ ଶିକ୍ଷା ଏବଂ ନିବେଶକ ସୁରକ୍ଷାକୁ ପ୍ରୋତ୍ସାହିତ କରେ। ଆଜିକାଲି ଲୋକମାନେ ସହଜରେ ମୋବାଇଲରେ ନିବେଶ କରୁଛନ୍ତି, କିନ୍ତୁ ସଠିକ୍ ତଥ୍ୟ ନ ଜାଣି ନିବେଶ କଲେ କ୍ଷତି ହୋଇପାରେ। ସେଥିପାଇଁ ନିବେଶ ପୂର୍ବରୁ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ। ଏହି ଶିକ୍ଷା ନିମନ୍ତେ ୱାର୍ଲଡ ଇନଭେଷ୍ଟର ୱିକ୍ଟା ପାଳନ କରାଯାଉଛି, ଯଦ୍ୱାରା ଇନଭେଷ୍ଟର ମାନଙ୍କୁ ବା ନିବେଶକମାନଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କରାଯାଉଛି।
1: ସାର୍ ଏଇ ଯେଉଁ ବିଶ୍ୱ ନିବେଶକ ସପ୍ତାହ ରହିଛି, ତାହେଲେ ସେବି ପକ୍ଷରୁ କ'ଣ କ'ଣ ସବୁ କାର୍ଯ୍ୟକ୍ରମ କରାଯାଉଛି?
0: ସେବି ପକ୍ଷରୁ ବିଶ୍ୱ ନିବେଶକ ସପ୍ତାହରେ ନିବେଶକମାନଙ୍କୁ ଶିକ୍ଷିତ କରିବା ପାଇଁ ବହୁତ ସାରା ଆୱେରନେସ୍ ପ୍ରୋଗ୍ରାମ କରାଯାଉଛି। ଦେଶବ୍ୟାପୀ ସବୁ ଜିଲ୍ଲାରେ ଇନଭେଷ୍ଟର ଆୱେରନେସ୍ ପ୍ରୋଗ୍ରାମ ହେଉଛି, ଯେଉଁଥିରେ ନୂଆ ନୂଆ ଇନଭେଷ୍ଟର ଆଉ ଇନଭେଷ୍ଟର ମାନଙ୍କୁ ନିମନ୍ତ୍ରଣ କରି ସେଠି ଷ୍ଟକ୍ ମାର୍କେଟ ଉପରେ ଶିକ୍ଷା ଦିଆଯାଏ। ଆଉ ବିଭିନ୍ନ ଷ୍ଟକ୍ ମାର୍କେଟର ବହୁତ ସାରା ଏକ୍ସପର୍ଟ ଅଛନ୍ତି, ଯେଉଁମାନେ ଆସି ନିବେଶକମାନଙ୍କୁ ଏ ବିଷୟରେ ଇନଫର୍ମେସନ ଦିଅନ୍ତି।
1: ସାର୍, ଅନେକ ସମୟରେ ଦେଖିବାକୁ ମିଳିଛି କି ନିବେଶ କରିବା ସମୟରେ ଅଧିକ ଲାଭର ଗୋଟେ ପ୍ରଲୋଭନ ଦେଖାଯାଏ, ତ ଯେତେବେଳେ ଆମକୁ ଆସୁଛି କି ଗ୍ୟାରେଣ୍ଟି ରିଟର୍ନ ବା ଅତି କମ୍ ସମୟରେ ବହୁତ ଲାଭ, ଏଭଳି ପ୍ରତିଶ୍ରୁତି ମିଳିଲେ ଜଣେ ନିବେଶକ କ'ଣ କିପରି ସତର୍କ ରହିବେ?
0: ସେୟାର ମାର୍କେଟ ରିଟର୍ନ ଆଉ ରିସ୍କ ଏକାଠି ଯାଆନ୍ତି। ଅସାଧାରଣ ଭାବରେ ଉଚ୍ଚ କିମ୍ବା ଗ୍ୟାରେଣ୍ଟିଡ୍ ରିଟର୍ନ ଦାବି ଅତ୍ୟନ୍ତ ସତର୍କତାର ସହ ବ୍ୟବହାର କରିବା ଜରୁରୀ। ନିବେଶକମାନେ ସବୁବେଳେ କମ୍ପାନୀର ଇନଫର୍ମେସନ ଭଲ ଭାବେ ଯାଞ୍ଚ କରିବା ଦରକାର, ତାପରେ ଇନଭେଷ୍ଟମେଣ୍ଟ ଡିସିସନ ଯେଉଁ ସେଥିରେ ଇନଭେଷ୍ଟ କରିବେ କି ନାହିଁ ତାର ନିଷ୍ପତ୍ତି ନେବା ଦରକାର।
1: ସାର୍, ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଷ୍ଟକ୍ ମାର୍କେଟ ଗୁରୁ ଟିପ୍ସ ଆଉ ଟ୍ରେଡିଂ ଆଡଭାଇସ୍ ଦେବା ନାମରେ ଅନେକ ଠକେଇ ହେଉଛି, ତେବେ ଏଇ ଯେଉଁ ସୋସିଆଲ ମିଡିଆରୁ ମିଳୁଥିବା ଇନଭେଷ୍ଟମେଣ୍ଟ ଆଡଭାଇସ୍କୁ ନେଇ ନିବେଶକମାନେ କେଉଁ ସତର୍କତା ଅବଲମ୍ବନ କରିବେ ଆଉ ସେ ବି ଏଥିପାଇଁ କ'ଣ ପରାମର୍ଶ ଦେଉଛି?
0: ବହୁତ ସତର୍କତାର ସହ ନିବେଶକମାନେ କାମ କରିବା ଦରକାର। ସୋସିଆଲ ମିଡିଆରେ ବହୁତ ସାରା ଟିପ୍ସ ଆସେ ଯେଉଁଥିରେ ତା ବେସିସ୍ରେ ସେଇ ହିସାବରେ ଇନଭେଷ୍ଟ କରିବା କଥା ଠିକ୍ ନୁହଁ। ସବୁବେଳେ ନିବେଶକମାନେ ଦେଖିବା ଦରକାର କି ଯାହା ସହିତ ଏମାନେ ନିବେଶକମାନେ ଡିଲ୍ କରୁଛନ୍ତି ସିଏ ସେବି ରେଜିଷ୍ଟର୍ଡ କି ନାହିଁ। ସିଏ ଯଦି ଗ୍ୟାରେଣ୍ଟିଡ୍ ରିଟର୍ନ ଦେଉଛନ୍ତି ତାହେଲେ ଏହା ସମ୍ପୂର୍ଣ୍ଣ ଭୁଲ ହେଇଥାଇପାରେ କି ସିଏ ଠକେଇବା ପାଇଁ ଏଇ ଗ୍ୟାରେଣ୍ଟିଡ୍ ରିଟର୍ନ ଦଉଛନ୍ତି। ଏଇସବୁ ଲୋକଙ୍କ ଠାରୁ ଦୂରରେ ରହିବା ଦରକାର।
1: ଆଜ୍ଞା, ଜଣେ ମନେକର ପ୍ରଥମ କରି ନିବେଶ କରୁଛି, ତ ସେ କେମିତି ଜାଣିବ କି ମୋ ଯୋଉ ସଂସ୍ଥାରେ ବା ଯୋଉ କମ୍ପାନୀରେ ଇନଭେଷ୍ଟ କରୁଛି ସେ ସେବିରେ ରେଜିଷ୍ଟର୍ଡ ଅଛନ୍ତି କି ନାହିଁ?
0: ସେବିର ୱେବସାଇଟ ଅଛି sebi.gov.in, ସେଥିରେ ସେବି ରେଜିଷ୍ଟର୍ଡ ଯେତେ ବି ଇଣ୍ଟରମିଡିଏରିଜ୍ ଅଛନ୍ତି, ବ୍ରୋକର, ମ୍ୟୁଚୁଆଲ ଫଣ୍ଡ, ଇନଭେଷ୍ଟମେଣ୍ଟ ବ୍ୟାଙ୍କର୍ସ, ସେମାନଙ୍କର ତାଲିକା ଗୁଡା ସେଥିରେ ଲେଖା ହେଇଛି। ସେଇ ଇଣ୍ଟରମିଡିଏଟର ରେଜିଷ୍ଟ୍ରେସନ ନମ୍ବର ଅଛି, ନାଁ ଅଛି, ଆଡ୍ରେସ୍ ଅଛି। ତ ଜଣେ ଯଦି ଜାଣିବାକୁ ଚାହୁଁଛି କି ଗୋଟେ ଏଣ୍ଟିଟି ବା ବ୍ରୋକର ସେ ବିଷୟରେ

0: ରେଜିଷ୍ଟର୍ଡ ଅଛି କି ନାହିଁ, ସେ ସେବିର ୱେବସାଇଟ୍ ଯାଇ ସେଠି ଚେକ୍ କରିପାରିବେ।
1: ସାର୍ ଯେତେବେଳେ ମାର୍କେଟ ଭୋଲାଟିଲିଟି ରହୁଛି ସେ ସମୟରେ ଜଣେ ନିବେଶକ କଣ କଣ ସବୁ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଦରକାର?
0: ମାର୍କେଟ ଭୋଲାଟିଲିଟି ଗୋଟେ ସାଧାରଣ ଜିନିଷ, ସେୟାର ମାର୍କେଟରେ ବହୁତ ସବୁବେଳେ ପ୍ରାୟ ଭୋଲାଟିଲିଟି ଚାଲିଥାଏ। ନିବେଶକମାନେ ଭୟ ନ କରି ଏଇ ମାର୍କେଟରେ ଇନଭେଷ୍ଟ କରିବା ଦରକାର। ସେମାନେ ଇନଭେଷ୍ଟ କରିବା ପୂର୍ବରୁ ସବୁ ଜିନିଷ ସେ କମ୍ପାନୀ ବିଷୟରେ ଷ୍ଟଡି କରି ଇନଭେଷ୍ଟ କରିବା ଦରକାର। ମାର୍କେଟ ଭୋଲାଟିଲିଟି ଉପରେ ସେମାନେ ଧ୍ୟାନ ଦେବା ଦରକାର ନାହିଁ। ସେମାନେ ଯଦି ଭଲ ଭାବେ କମ୍ପାନୀ ବିଷୟରେ ଷ୍ଟଡି କରି ଇନଭେଷ୍ଟ କରିଛନ୍ତି ତାହେଲେ ମାର୍କେଟ ଭୋଲାଟିଲିଟି ଉପରେ ଏତେ ଧ୍ୟାନ ଦେବା ଦରକାର।
1: ବର୍ତ୍ତମାନ ସମୟରେ ଡିଜିଟାଲ ନିବେଶ ତ ବହୁତ ବୃଦ୍ଧି ପାଇଛି, ତେବେ ଟ୍ରେଡିଂ ଆକାଉଣ୍ଟ, ଓଟିପି, ପାସୱାର୍ଡ ଓ ପର୍ସନାଲ ଫାଇନାନ୍ସିଆଲ ଇନଫରମେସନକୁ ସୁରକ୍ଷିତ ରଖିବା ପାଇଁ କଣ କରିବାକୁ ହବ?
0: ଏଥିପାଇଁ ତିନି ଚାରିଟା ଜିନିଷ ମୁଁ କହିବି। ଗୋଟିଏ ହେଉଛି ଓଟିପି କାହାକୁ ଦିଅନ୍ତୁ ନାହିଁ, ନିବେଶକମାନେ ପିନ୍ ସେୟାର କରିବା କଥା ନୁହଁ, ଆଉ ଯଦି କିଛି ଅନ୍ନୋନ୍ ଲିଙ୍କ ତାଙ୍କ ମୋବାଇଲ କମ୍ପ୍ୟୁଟରରେ ଆସିଛି ତାକୁ କ୍ଲିକ୍

0: ଏଥିପାଇଁ ତିନି ଚାରିଟା ଜିନିଷ ମୁଁ କହିବି। ଗୋଟିଏ ହେଉଛି ଓଟିପି କାହାକୁ ଦିଅନ୍ତୁ ନାହିଁ, ନିବେଶକମାନେ ପିନ୍ ସେୟାର କରିବା କଥା ନୁହଁ, ଆଉ ଯଦି କିଛି ଅନ୍ନୋନ୍ ଲିଙ୍କ୍ ତାଙ୍କ ମୋବାଇଲ କମ୍ପ୍ୟୁଟରରେ ଆସିଛି ତାକୁ କ୍ଲିକ୍ କରିବା କଥା ନୁହଁ, ଆଉ ସ୍କ୍ରିନ୍କୁ ବି ସେୟାର କରିବା କଥା ନୁହଁ। ସବୁବେଳେ ନିଜର ଡିମାଟ୍ ଆକାଉଣ୍ଟକୁ ନିୟମିତ ଭାବେ ଯାଞ୍ଚ କରିବା ଦରକାର।
1: ତ ନିବେଶ ଦୁନିଆରେ ଅଧିକ ଲାଭର ଆଶ ସହିତ ଗୁରୁତ୍ୱପୂର୍ଣ୍ଣ ନିବେଶ ମଧ୍ୟ ସୁରକ୍ଷିତ ନିବେଶ ଉପରେ ଜାଣିବା ନିତ୍ୟାନ୍ତ ଜରୁରୀ। ନିବେଶ କରିବା ପୂର୍ବରୁ ତଥ୍ୟର ଜାଣିବା, ନିଜର ଆର୍ଥିକ ଲକ୍ଷ୍ୟ, ଏସବୁ କ୍ଷମତାକୁ ବୁଝି ନିୟନ୍ତ୍ରିତ ଆଉ ବିଶ୍ୱସନୀୟ ମାଧ୍ୟମ ବାଛିବା ହେଉଛି ସୁରକ୍ଷିତ ନିବେଶର ମୌଳିକ ପଦକ୍ଷେପ। ସଚେତନ ନିବେଶକ, ସୁରକ୍ଷିତ ନିବେଶ, ଏହି ବାର୍ତ୍ତାକୁ ମନେ ରଖି ନିବେଶ କରିବା ସହିତ ଠକେଇରୁ ସତର୍କ ରହିବା ଏବଂ କୌଣସି ନିବେଶ ନିଷ୍ପତ୍ତି ନେବା ପୂର୍ବରୁ ନିଜେ ତଥ୍ୟ ଯାଞ୍ଚ କରିବା ସହିତ ଆର୍ଥିକ ସୁରକ୍ଷାକୁ ମଧ୍ୟ ଆମେ ମୁଖ୍ୟ ପ୍ରାଧାନ୍ୟ ଦେବା ଦରକାର। ସାର୍, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆଜିର ଆଲୋଚନାକୁ ଆମେ ଏଇଠି ଶେଷ କରିବା। ନମସ୍କାର।
2: ଆପଣମାନେ ଶୁଣୁଥିଲେ ଆଲୋଚନା, ସଚେତନ ନିବେଶକ, ସୁରକ୍ଷିତ ନିବେଶ। ସେବି ମୁଖ୍ୟ କାର୍ଯ୍ୟାଳୟର ମୁଖ୍ୟ ସାଧାରଣ ପରିଚାଳକ ସୁଶାନ୍ତ ଦାସଙ୍କ ସହ ଆଲୋଚନା କରିଥିଲେ ସ୍କୃତିରେଖା ତାରିଣିଆ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

0: ଛକ୍ରେ ପାର୍ବତୀ ହର ବିଜୟ ସେ ଷୋଳ ଦଳର
1: କଣ୍ଠ ଚକ୍ରେ ପାର୍ବତୀ ହର ବିଜୟ ସେ ଷୋଳ ଦଳର
0: ପଥି ପରେ ଦେଖ ଦୁଇ ପାଖୁଡ଼ାରେ ଚନ୍ଦ୍ର ସୂର୍ଯ୍ୟ କରି ଅଟନ୍ତି ଘର ସେ ଚନ୍ଦ୍ର।

ଜନନୀଲୋ ଜଗତ ଧାତିନୀ ଭୂପତିକୁ ରାଜ ଭାରତ ଦେଇଛନ୍ତି।

ଶ୍ରୀକ୍ଷେତ୍ରରେ ବସି ଅଛ କଳା ବଦନ କାଖିକି।

खाई बड़ा पेटा, खाई खाई बड़ा पेटा।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଧୁଡ଼ୁକି ଗୀତଟି ଗାଇଛନ୍ତି ବ୍ରହ୍ମାନନ୍ଦ ପାତ୍ର। ଗୀତଟି ପୁରାତନ ରଚନାରୁ।
1: ଜୟ ଜଗତ ଜୀବନ ହରି ହେ, ଜୟ ଭଗତ ଜନଙ୍କ ବନ୍ଧୁ, ଜୟ ଜଗତ ଜୀବନ ହରି ହେ, ଜୟ ଭଗତ ଜନଙ୍କ ବନ୍ଧୁ।

0: ଅଜଣା ଲିଙ୍କ୍ ରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ଶୁଣନ୍ତୁ କେନ୍ଦେରା ଲୋକଗୀତ। କଣ୍ଠଶିଳ୍ପୀ ହେଲେ ସୁକଦେବନାଥ। ଗୀତଟି ପୁରାତନ ରଚନାରୁ।

କାର୍ଯ୍ୟକ୍ରମ ଶେଷରେ ଏହି କେନ୍ଦ୍ର ଗୀତଟି ଗାଇଛନ୍ତି ହରମୋହନ ଜେନା।

ଶୁଣିଲେ କେତୋଟି ଲୋକଗୀତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶ୍ରୋତାବନ୍ଧୁ ଆଜି ହେଉଛି ଆଶ୍ୱିନ ଶୁକ୍ଳ ପ୍ରତିପଦା ଶାରଦୀୟ ନବରାତ୍ରିର ପ୍ରଥମ ଦିନ ଏହି ଅବସରରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଶ୍ରୋତାବନ୍ଧୁ ଆପଣମାନେ ଚିଠି ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ଚାହିଁଛନ୍ତି ଆପଣମାନଙ୍କର ମନପସନ୍ଦର ଗୀତ ଶୁଣିବା ପାଇଁ ତାହେଲେ ଚାଲନ୍ତୁ ନା ଜାଣିବା ପ୍ରଥମ ଚିଠିଟି କିଏ ଏବଂ କେଉଁଠୁ ପଠାଇଛନ୍ତି ଏହି ଚିଠିଟି ଆସିଛି ରାଇଘରରୁ ଆପଣ ମାନିଲେ ରାଜୁ ଗଣ୍ଡ ଭାରତୀ ଗଣ୍ଡ ନିୟତି ଗଣ୍ଡ ପୁଅ ସୁବେଶ ଗଣ୍ଡ ଅନ୍ୟ ଏକ ଚିଠିରେ ଆପଣ ମାନିଲେ ଉମରକୋଟରୁ ମମତା ବିଶ୍ୱାସ ସୁଚି ବିଶ୍ୱାସ ଲିନିମା ବିଶ୍ୱାସ ସରୋଜ ବିଶ୍ୱାସ ରାକେଶ ମଣ୍ଡଲ ଅର୍ଚ୍ଚନା ମଣ୍ଡଲ ଏବଂ ତାଙ୍କ ସାଙ୍ଗସାଥୀ

ଆପଣମାନେ ଶୁଣିବା ପାଇଁ ଚାହିଁଥିଲେ ସଂସ୍କାର ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ଚନ୍ଦ୍ରାଣୀ ମୁଖାର୍ଜୀ ଗୀତ ରଚନା କରିଥିଲେ, ମହମ୍ମଦ ନିଜାମ ସଙ୍ଗୀତ, ମହମ୍ମଦ ମୁସିର। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଭବାନୀପାଟଣାରୁ। ଆପଣ ମାନିଲେ ସତୀଶ ରାଓ, ବିନୋଦିନୀ ରାଓ, ତାଙ୍କର ଦୁଇଟି ଝିଅ କୀର୍ତ୍ତି ଏବଂ ସ୍ୱାତି, ତାଙ୍କ ଦାଦା ଖୁଡ଼ି ଏବଂ ଜେଜେମା ଜେଜେବାପା। ଆପଣମାନେ ଶୁଣିବା ପାଇଁ ଚାହିଁଛନ୍ତି ତୁ ମୋ ଆରମ୍ଭ ତୁ ମୋ ଶେଷ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ମାନିଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ଧର୍ମର ହେବ ଜୟ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଇରା ମହାନ୍ତି ଏବଂ କୁମାର ବାପି। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତରେ ସଜାଇଛନ୍ତି ମଳୟ ମିଶ୍ର। ଏ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ଜୟପାଟଣା କଳାହାଣ୍ଡିରୁ। ଆପଣ ହେଲେ ସୁନୀଲ କୁମାର ଗଣ୍ଡ ଏବଂ ତାଙ୍କ ପରିବାରବର୍ଗ। ଅନ୍ୟ ଏକ ଚିଠିରେ ଆପଣମାନେ ହେଲେ ଭୁବନେଶ୍ୱରରୁ କ୍ରିଷ୍ଣାରାଣୀ ପାଢ଼ୀ, ରଞ୍ଜନ ପାଢ଼ୀ, ବଲ୍ଲଭ ପାଢ଼ୀ ଏବଂ ତାଙ୍କ ପରିବାରବର୍ଗ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଚିଠିଟି ଆସିଛି ବଲାଙ୍ଗୀର ଶାସ୍ତ୍ରୀନଗରରୁ। ଆପଣମାନେ ହେଲେ ନରେନ୍ଦ୍ର ନାରାୟଣ ଦାସ, ରେଣୁକା ଦାସ, ସୌମ୍ୟା ଦାସ ଏବଂ ବାବା ମା। ଆପଣମାନେ ଶୁଣିବା ପାଇଁ ଚାହିଁଛନ୍ତି ରଖିଲେ ଶିବ ମାରିବ କିଏ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଲୋପିତା ଏବଂ ପ୍ରୀତିନନ୍ଦା। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ, ସଙ୍ଗୀତରେ ସଜେଇଛନ୍ତି ଅକ୍ଷୟ ମହାନ୍ତି।

ଶେଷରେ ଏହି ଚିଠିଟି ଆସିଛି ରାୟଗଡ଼ା ବିଷମକଟକରୁ। ଆପଣମାନେ ହେଲେ ରାବଣା, ଶ୍ରୀନୁ, ମମତା, ରାଜୁ, ସିଲୁ, ସୁକାନ୍ତ, ମୋନାଲି, ରୀତା, ଶ୍ରୀକାନ୍ତ, ଜଗନ୍ନାଥ ଏବଂ ଅନ୍ୟ ସାଥୀ ଶ୍ରୋତା। ଶଶାହାଣ୍ଡିରୁ ଆପଣମାନେ ହେଲେ ବଲ୍ଲଭ, ଲିଙ୍ଗା, ପବିତ୍ର, ନୀର, ତରୁଣ।

ଟୁନା ମୁନା ରିଣ୍ଟୁ ରମେଶ ରାଜୁ ଏବଂ ପଣ୍ଡାବାବୁ ଆପଣମାନେ ଶୁଣିବା ପାଇଁ ଚାହିଁଛନ୍ତି ଦିୱାନା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ କ୍ରିଷ୍ଣା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ମଳୟ ମିଶ୍ରା।

ଶ୍ରୋତାବନ୍ଧୁ, ଆପଣମାନେ ନିଜ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏମିତି ଚିଠି ଲେଖନ୍ତୁ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ମେସେଜ୍ ପଠାନ୍ତୁ ଏବଂ ଆପଣମାନଙ୍କର ମନପସନ୍ଦର ଗୀତ ଶୁଣିବାର ମଜା ନିଅନ୍ତୁ। ତାହେଲେ ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣଙ୍କ ରେଡିଓ ସାଥୀ ନମିତା ପାଢ଼ୀକୁ। ନମସ୍କାର।

ପ୍ରଚାର କଲୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ସେହେନାଇ ବାଦନ। ପରିବେଷଣ କରିଛନ୍ତି ପଣ୍ଡିତ ଉସ୍ତାଦ ବିସ୍ମିଲ୍ଲା ଖାନ୍ ଏବଂ ସାଥୀ।

0: prayers and seek blessings as special rituals, traditional ceremonies and devotional celebrations marked the auspicious occasion. In cricket, India defeated West Indies by 14 runs in the third T20 International at the Holkar Stadium in Indore today. Chasing 224 runs for victory, West Indies could manage to score 209 for 7 in stipulated 20 overs. Earlier, West Indies won the toss and opted to bowl. Put into bat, India were all out for 223 in the stipulated 20 overs. And that is the end of this news bulletin.
1: ଶୁଣିଲେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଆଜିର ସାନ୍ଧ୍ୟ ଅଧିବେଶନ ସାରିବା ପୂର୍ବରୁ ଶ୍ରୋତାଙ୍କୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଶିଳ୍ପୀ ମାନିଲେ ଜଗନ୍ନାଥ ପାଣିଗ୍ରାହୀ, ଭୁବନେଶ୍ୱରୀ ମିଶ୍ର, ମହାପ୍ରସାଦ କର, ଉପେନ୍ଦ୍ର କୁମାର ମିଶ୍ର, ସନ୍ନ୍ୟାସୀ ପରିଚୟ ଏବଂ ପ୍ରଣତୀ ମୁଣ୍ଡ। ଶ୍ରୀରାମଚରିତ ମାନସ ଶୁଣିବେ ସକାଳ 6:25। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ସକାଳ 6:45 ରିଞ୍ଜୋଡ଼ି କାର୍ଯ୍ୟକ୍ରମ ଶୁଣିବେ। ଏଥିରେ ପ୍ରଚାର କରିବୁ କୋୟା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଭୀମ ମାର୍କାମୀ ଏବଂ ସାଥୀ। ସକାଳ 7:25 ବର୍ଣ୍ଣାଳୀରେ ପ୍ରଚାର କରିବୁ ସୁରଭି କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କଣ୍ଠଶିଳ୍ପୀ ପମି ମିଶ୍ରଙ୍କ ସହିତ ଅନ୍ତରଙ୍ଗ ଆଳାପ। ସକାଳ 8:30 ପୀଠ ପରିକ୍ରମା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିରେ ଶୁଣିବେ ମା କଣ୍ଟା ବାଉଁଶୁଣୀ ପୀଠ ସମ୍ପର୍କରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିବେ ଦିନ 12:00। ଦିନ 1:10 ପ୍ରଚାର କରିବୁ ଘର ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଅନନ୍ୟା କ୍ରମରେ ଆମ ଅଞ୍ଚଳର ପ୍ରତିଭା ସମାଜସେବୀ ମମତା ମହାନ୍ତିଙ୍କ ସହିତ ସାକ୍ଷାତକାର। ପୁଣି ଶୁଣିବେ ଅନ୍ୟ ଏକ ସାକ୍ଷାତକାର ମୋ ଜୀବନ ଜୀବିକା ସମ୍ପର୍କରେ ରଶ୍ମିତା ନାୟକଙ୍କ ସହିତ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଚୈତ୍ୟଜହ୍ନ କାର୍ଯ୍ୟକ୍ରମ ଅପରାହ୍ନ 5:30। ଏଥିରେ ହାଲଚାଲରେ ରହିଛି ହରିଶ୍ଚନ୍ଦ୍ର ଯୋଜନା। ଭେଟ୍ଘାଟ୍ରେ ଶୁଣିବେ ଜୁବେନାଇଲ୍ କୋର୍ଟ ବୋଇଲେ କାଇଟା। ଶେଷରେ ଜାଣିବେ ମିଶନ ଶକ୍ତିର କାମ କାଇଟା। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ ଭାଗବତ। ସନ୍ଧ୍ୟା 6:30 ଯୁବଶକ୍ତି। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ରାତି 7:30 ଶୁଣିବେ। ପଲ୍ଲିଗତ ଶୁଣିବେ ରାତି 8:10। ଓଡ଼ିଆରେ ଆଲୋଚନା ଶୁଣିବେ ରାତି 8:15। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଖାୟାଲ ଶୁଣିବେ ପଣ୍ଡିତ ଅଜୟ ପୋହନକର। ପରିବେଷଣ କରିଛନ୍ତି ରାଗ ବାଗେଶ୍ରୀ। ରାତି 9:30 ପ୍ରଚାର କରିବ ନାଟକ ବିଦୂଷକ ରଚନା ଏବଂ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆସନ୍ତାକାଲି ସକାଳ 5:53 ଶୁଭ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ। ତାହେଲେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।